ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ପ୍ରସାରିତ ହେଉଛି 100.4 ମେଗାହର୍ଜ ଯୋଗେ। ଆଜି ରବିବାର 1948 ଶିଶକାବ୍ଦ ଆଷାଢ଼ ମାସ 14 ଦିନ ଇଂରାଜୀ ଜୁଲାଇ 5 ତାରିଖ 2026 ମସିହା। ଶ୍ରୋତବନ୍ଧୁ, ଷ୍ଟୁଡିଓ ଘଣ୍ଟାରେ ସମୟ ବର୍ତ୍ତମାନ ସକାଳ 5:58:41। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ସକାଳର ଶୁଭେଚ୍ଛା ଏବଂ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜି ଦିନର ପ୍ରଥମ ଅଧିବେଶନ।

ବାଙ୍କା ନୟନ, ତୁମେ କେବଳ ଏକ କାଠର ମୂର୍ତ୍ତି ନୁହେଁ, ତୁମେ ହେଉଛ କୋଟି ଓଡ଼ିଆଙ୍କର ସ୍ପନ୍ଦନ, ଆମ ସମସ୍ତଙ୍କର ଜୀବନର ସାରାଂଶ। ଦାରୁର ଅର୍ଥ କାଠ ହୋଇପାରେ, କିନ୍ତୁ ଯେତେବେଳେ ସେହି ଦାରୁରେ ବିଦ୍ୟମାନ ସାରା ବ୍ରହ୍ମାଣ୍ଡର ନାଥ, ସେତେବେଳେ ସେ ଆମର ଅତି ପ୍ରିୟ ଦାରୁ ଦିଅ। କୋଟି କୈବଲ୍ୟ ନାଥଙ୍କର ଏହି ରୂପ ସାରା ଜଗତରେ ଅଦ୍ଭୁତ। ତାଙ୍କର କାନ ନାହିଁ, କିନ୍ତୁ ସେ ଭକ୍ତର ଆକୁଳ ଡାକକୁ ଶୁଣିପାରନ୍ତି। ତାଙ୍କର ପାଦ ନାହିଁ ସତ, କିନ୍ତୁ ବିପଦରେ ପଡ଼ିଲେ ସେ ବୈକୁଣ୍ଠକୁ ତ୍ୟାଗ କରି ମଧ୍ୟ ଧାଇଁ ଆସନ୍ତି। ତାଙ୍କର ସେଇ ଦୁଇଟି ବଡ଼ ବଡ଼ ଚକା ଆଖି ସତେ ଯେମିତି ସାରା ସୃଷ୍ଟିକୁ ନିଜ ଆଲିଙ୍ଗନରେ ବାନ୍ଧି ରଖିଛି। ଅଧା ଗଢ଼ା ସେଇ ମହାବାହୁ ଦୁଇଟିକୁ ଶୂନ୍ୟକୁ ପ୍ରସାରିତ କରି ସେ ସତେ ଯେମିତି କହୁଛନ୍ତି, ଆସ ଆସ କୋଟି ପତିତ ଜନ, ଆସି ଢାଳି ଦିଅ ମୋ ଆଗରେ ନିଜ ଜୀବନର ସବୁ ନକାରାତ୍ମକତା, ସବୁ ଦୁଃଖ, ସବୁ ଅନ୍ଧକାର, ତାକୁ ଏଇ ମହାବାହୁ ଗ୍ରହଣ କରିନେବ, ହରଣ କରିନେବ ତୁମର ସବୁ ଦୁଃଖ। ଆସ ଆସ ସମାହିତ ହେଇଯାଅ ଏଇ ବାହୁରେ, ଆସ ନିଜ ଦାରୁଦିଅଙ୍କୁ ଅର୍ପି ଦିଅ ନିଜ ଜୀବନର ସବୁ ଦୁଃଖ। ଦାରୁଦିଅ ମୋ ଦାରୁଦିଅ।

ଓଡ଼ିଆ ଜୀବନର ସବୁଠାରୁ ମଧୁର ସ୍ପନ୍ଦନ, ସବୁଠାରୁ ଆପଣାର ଆଶ୍ରୟ, ଦାରୁଦିଆ, ସେ ମୋ କାଳିଆ ଠାକୁର। ସେ କେବଳ ଶ୍ରୀମନ୍ଦିରର ରତ୍ନ ସିଂହାସନରେ ବିରାଜିତ ଏକ ମୂର୍ତ୍ତି ନୁହନ୍ତି, ସେ ହେଉଛନ୍ତି ସାରା ସୃଷ୍ଟିର ପରମ ବ୍ରହ୍ମ, ଯିଏ ନିଜ ଭକ୍ତମାନଙ୍କ ପାଇଁ ନିରାକାରରୁ ସାକାର ରୂପକୁ ଗ୍ରହଣ କରିଛନ୍ତି।

ನಿಳಾಚಲ ನಿವಾಸಾಯ ನಿತ್ಯಾಯ ಪರಮಾತ್ಮನೆ ಬಲಭದ್ರ ಸಭದ್ರಾಭ್ಯಂ ಜಗನ್ನಾಥಾಯ ತೇ ನಮಃ. ನಿಳಾಚಲರೇ, ನಿಳಕಂದರಲ್ಲಿ ವಿದ್ಯಮಾನ ನಿಳಾದ್ರಿ ಹರಿ, ಸೆ ಪೂರ್ಣ ಬ್ರಹ್ಮ, ಸೆ ಸಾಕಾರ ಬ್ರಹ್ಮ, ತಥಾಪಿ ಸೆ ನಿಮ ಗಛರ ದಾರುಡೆ ನಿರ್ಮಿತ ಅತಿ ಆಪಣಾರ ದಾರು ದಿಯ ଶିଖି ଦିଅନ୍ତି ଯେ ବାହ୍ୟ ଚାକଚକ୍ୟରେ କିଛି ନାହିଁ, ଅଛି କେବଳ ଭାବରେ, ଶ୍ରଦ୍ଧାରେ, ଭକ୍ତିରେ ଦିବ୍ୟତ୍ୱର ଅନୁଭବ. ତଥାପି ସେ ଦାରୁ ଦିଅ ପ୍ରତି କି ଆକର୍ଷଣ ଭକ୍ତର! ସେ ଚକାଚକା ଆଖି ଦୁଇଟିକୁ ଦେଖିଦେଲେ ସତେ ଲାଗେ ଯେମିତି ସେ ଆଖି ଆମକୁ ଦେଖୁଛି, ଆମକୁ ଚାହୁଁଛି. ଆଉ ଭକତ କହୁଥାଏ, ଆଛା ହଳେ ଆଖି ପାଇଛ ମଣିମା, ଆଛା ହଳେ ଆଖି ପାଇଛ, ଯିଏ ତ ଦେଖୁଛି ସିଏ ତ କହୁଛି ତୁମେ କାଳେ ତାକୁ ଚାହିଁଛ. ହାତ ନାହିଁ ବୋଲି କହି ହାତ ଛାଡ଼ିଦିଅ ସିନା, ହେଲେ କେମିତି ବଞ୍ଚିବୁ କୁହ ପ୍ରଭୁ! ତାଙ୍କର ହାତ ନାହିଁ, ହେଲେ ସେ ଭକତର ହାତକୁ ଠିକ୍ ସମୟରେ ଧରିଦିଅନ୍ତି, ତାଙ୍କର ଆଖିରେ ପଲକ ପଡ଼ୁନାହିଁ. ଇଏ କହୁଛି ଯେ ସାରା ଜଗତର ସୁଖ ଦୁଃଖ ନିରନ୍ତର ଦେଖୁଛନ୍ତି ସେଇ ଦାରୁ ଦିଅ. ତାଙ୍କର ପାଟି ନାହିଁ, କିନ୍ତୁ ଖାଉଛନ୍ତି ଷାଠିଏ ପୁଟି ଛପନ ଭୋଗ. ତାଙ୍କର ପାଦ ନାହିଁ, କିନ୍ତୁ ପହୁଣ୍ଡ ପକେଇ ପକେଇ ବଡ଼ ଦାଣ୍ଡରେ ଟାହିଆ ହଲେଇ ହଲେଇ ଚଢ଼ିଯାଉଛନ୍ତି ନନ୍ଦୀ ଘୋଷ ରଥ. ଆହା, କି ସୁନ୍ଦର ସେ ତୃପ୍ତି, ଯାହାକୁ ଦେଖିଲେ ଲାଗେ ଯେମିତି ନୟନ ପବିତ୍ର ହୋଇଗଲା, ଆତ୍ମା ଶୁଦ୍ଧ ହୋଇଗଲା. ଅଧର ସେ ସୁନ୍ଦର, ନୟନ ସେ ସୁନ୍ଦର, ବଦନ ସେ ସୁନ୍ଦର, ହସ ବି ସେ ସୁନ୍ଦର. ସେ ହସ ଆଗେ ସାରା ଜଗତର ହସ ଫିକା, ସେଇ ରୂପ ଆଗେ କୋଟି ବ୍ରହ୍ମାଣ୍ଡର ରୂପ ଫିକା. ସେଇଥିପାଇଁ ତ ଭକତ କହେ, ଅଧର ସୁନ୍ଦର, ନୟନ ସୁନ୍ଦର, ବଦନ ସୁନ୍ଦର.

ସଂସାରର ସବୁ ସମ୍ପର୍କ ଦିନେ ନା ଦିନେ ହାତ ଛାଡ଼ିଦିଏ, ହେଲେ ମୋ ଦାରୁଦିଅ କେବେ କାହାକୁ ପର କରେ ନାହିଁ। ପାପି ତପି ଧନୀ ଗରିବ ଜାତି ଅଜାତିର ଭେଦଭାବ ତା ପାଖରେ ନାହିଁ, ତା ଆଗରେ ସବୁ ସମାନ। ସେ ଖାଲି ଲୋଡ଼େ ଭାବ, ଟିକେ ଭାବ ବଢ଼େଇଦେଲେ ସେ ହେଇଯାଏ ପୁରାପୁରି ତମର। ଜୀବନର ଝଡ଼ ଝଞ୍ଜାରେ ମନ ଯେତେବେଳେ ଟିକେ କ୍ଳାନ୍ତ ହେଇପଡ଼େ, ସେତେବେଳେ ଥରେ ଖାଲି ଆଖି ବନ୍ଦ କରି ସେଇ ଚକା ଆଖିର ନାମକୁ ସୁମରି ନେଲେ, ଦାରୁଦିଅ ଦାରୁଦିଅ ବୋଲି ଡାକିଦେଲେ ମନ ଭିତରେ ଏକ ଅଜଣା ଶକ୍ତି ଓ ଶାନ୍ତିର ଅନୁଭୂତି ହୁଏ। ସେ ହିଁ ପରମ ସଖା, ପରମ ଗୁରୁ, ସେ ହିଁ ଆମ ଶେଷ ଆଶ୍ରୟସ୍ଥଳୀ। ତେବେ ଆସନା ବନ୍ଧୁ, ଆଜି ମନରୁ ତେଜି ସମସ୍ତ ଅହଙ୍କାର, କ୍ରୋଧ, ମାନ, ଅଭିମାନକୁ ସେଇ ଦାରୁଦିଅର ଚରଣାର ବିନ୍ଦରେ ସମର୍ପିତ କରିଦେବା। ନିଜ ଜୀବନର ସବୁ ଅହଙ୍କାର, କ୍ରୋଧ, ମାନ, ଅଭିମାନ, କାନ୍ଦିବାକୁ ହେଲେ କାନ୍ଦିବା ତାଙ୍କରି ଆଗରେ, ହସିବାର ହେଲେ ଗାଇବା ତାଙ୍କରି ମହିମା, ଆଉ ହସୁଥିବା ଜୋରେ ଜୋରେ, କାରଣ ସେ ହିଁ ତ ଆମ ଜୀବନ ଧନ, ଆମ କାଳିଆ ସୁନା, ଆମର ପ୍ରିୟ ଦାରୁଦିଅ, ଯିଏ ନିମକୁ କରେ ଚନ୍ଦନ, ଆଉ ଚନ୍ଦନକୁ ଦାରୁ, ଉଦ୍ଧାର କରିବ ସେଇ ଏଇ ମାୟା ଜଗତରୁ।

କନ୍ୟାକୁ ବିବାହ ଦେଇ ମନୁ ବିଦାୟ ନେଲେ। କର୍ଦ୍ଦମ ଓ ଦେବହୂତି ଆନନ୍ଦରେ ଦିନ କାଟିଲେ। ଦେବହୂତିଙ୍କ ସ୍ୱାମୀ ସେବା ଥିଲା ଆଦର୍ଶ ସ୍ଥାନୀୟ। ଋଷି କର୍ଦ୍ଦମ ଯୋଗ ବଳରେ ଦେବହୂତିଙ୍କ ସେବା ପାଇଁ ଦିବ୍ୟ କନ୍ୟାମାନଙ୍କୁ ଆବିର୍ଭୂତ କଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 86ତମ ଭାଗ। ଏ ଭାଗରେ କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ସୁବାସ ଦାସ, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି।

ଚାରିଟାରେ ସୁରିଲ୍ ଆଫ୍ଟରନୁନ୍ ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଆପଣମାନଙ୍କ ପାଇଁ ରହିଛି ଅପରାହ୍ନ 4:50 ଗୋସ୍ୱାମୀ ତୁଳସୀ ଦାସ ବିରାଜିତ ଶ୍ରୀରାମଚରିତ ମାନସର 69ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଇଂଲଣ୍ଡର ଲର୍ଡ଼ସ୍ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଟି20 ବିଶ୍ୱକପ୍ 2026ର ଇଂଲଣ୍ଡ ଭର୍ସେସ୍ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ସନ୍ଧ୍ୟା 6:30 ରାତି 10:45 ପର୍ଯ୍ୟନ୍ତ ଅବା ଖେଳ ଶେଷ ହେବା ପର୍ଯ୍ୟନ୍ତ। ରେନ୍ବୋ ଏସ୍ଏମ୍ଏସ୍ର କାର୍ଯ୍ୟକ୍ରମ ଆରମ୍ଭ ହେବ ରାତି 10:45 ପରେ। ତେବେ ସାଥୀ, ଇଏ ଥିଲା ଆପଣମାନଙ୍କ ପାଇଁ ଆଜି ଦିନସାରାର ପ୍ରୋଗ୍ରାମ୍ସ। କ'ଣ ସବୁ ଶୁଣିବେ, କେମିତି

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ଶେଷ ହେବା ପରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଏ ନେଇ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ଶ୍ରୀ ଗୋପାଳନ ଜଣେ ବି ଯୋଗ୍ୟ ମତଦାତା ତାଲିକାରୁ ବାଦ୍ ନ ପଡ଼ିବା ପାଇଁ ଠିକ୍ ସମାବେଶୀ ଓ ତ୍ରୁଟିମୁକ୍ତ ତାଲିକା ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦେଇଥିଲେ। ସୂଚନା ଅନୁସାରେ ରାଜ୍ୟ ସରକାର 10 ଜଣ ବରିଷ୍ଠ ଆଇଏଏସ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଜୁଲାଇ 5 ତାରିଖରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଏଥିସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା ଅଗଷ୍ଟ 4 ତାରିଖରୁ ସେପ୍ଟେମ୍ବର 2 ତାରିଖ ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତା 9 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତକୁ ସଫଳ ଓ ସୁଚାରୁରୂପେ ସମ୍ପନ୍ନ କରିବା ଲାଗି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସୂଚନା ଅନୁସାରେ ଉପରାଷ୍ଟ୍ରପତି 9 ତାରିଖରେ ଭୁବନେଶ୍ୱର କୃଷି ଶିକ୍ଷା ସଦନଠାରେ ଗଭୀର ସମୁଦ୍ରରେ ମହ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ଲେଟର ଅଫ୍ ଅଥରାଇଜେସନ୍ର ଜାତୀୟ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ। ଏହା ସହିତ ଉପରାଷ୍ଟ୍ରପତି ଖୋର୍ଦ୍ଧାସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ ନାଇଜର୍ର 25ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପୁରୀରେ ଆସନ୍ତା 16 ତାରିଖରେ ହେବାକୁ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଯୋଗଦେବା ଲାଗି ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିଠି ଲେଖି ନିମନ୍ତ୍ରଣ କରିଛନ୍ତି। ସମସ୍ତେ ଏକାଠି ହୋଇ ରାଜ୍ୟର ସମୃଦ୍ଧି ଓ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଚତୁର୍ଥ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 23ଟି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଭିଭିଭୂମିର ବିକାଶ ପାଇଁ 7 କୋଟି 29 ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେବଗଡ଼ ଗସ୍ତରେ ଆସି ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଶୁଭାରମ୍ଭ କରିଥିଲେ। ଏହି ଗସ୍ତ ଅବସରରେ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ

0: ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ ପୁରୀଙ୍କ ନାମରେ ଥିବା ଏବଂ ମାର୍ଫତଦାରଙ୍କ ନାମରେ ରେକର୍ଡଭୁକ୍ତ ଜମିର ରେକର୍ଡ ଅଫ୍ ରାଇଟ୍ ସଂଶୋଧନ କାର୍ଯ୍ୟ ସଫଳତାର ସହ ଆଗେଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପକ୍ଷରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଏ ସଂକ୍ରାନ୍ତ ତଥ୍ୟ ପ୍ରଦାନ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଜି ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ଜିଲ୍ଲାରେ 311 କେନ୍ଦ୍ରରେ 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ରେ ସମବାୟ ମନ୍ତ୍ରଣାଳୟର 5 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟବ୍ୟାପୀ ଚାଲିଥିବା ସମବାୟର ସମୃଦ୍ଧି ଅଭିଯାନ ଅଧୀନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଜିଲ୍ଲାପାଳ ମଧୁମିତା ରଥ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ଭଦ୍ରକ ଜିଲ୍ଲା ପୁଲିସ୍ ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆଡ୍ଭାନ୍ସ ସାଇବର ଠକେଇ ସମ୍ପର୍କିତ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଇବର ବିଶେଷଜ୍ଞ ଯୋଗଦେଇ ସାଇବର ଠକେଇର ଶିକାର ହେଉଥିବା ଲୋକମାନଙ୍କ ସୁରକ୍ଷା ପାଇଁ ନୂଆ ଜ୍ଞାନକୌଶଳ ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ସ୍ୱଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଏହା ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବରଗଡ଼, ସମ୍ଭଲପୁର ଓ ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 17 ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି ବରଗଡ଼ ଜିଲ୍ଲାର ସୋହେଲାଠାରେ ସର୍ବାଧିକ 202 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ଅଧିକ କ୍ଷତିଗ୍ରସ୍ତ ନ ହେବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡାକ୍ତର ମନୋରମା ମହାନ୍ତି କହିଛନ୍ତି,
1: ରାଜ୍ୟର ସବୁ ଜିଲ୍ଲାରେ ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ କିମ୍ବା ୱାଇଡ୍ ସ୍ପ୍ରେଡ୍ ରେନ୍ଫଲ୍ ଆକ୍ଟିଭିଟି ହେବାର ସମ୍ଭାବନା ରହିଛି। ରେଡ୍ କଲର୍ ୱାର୍ଣ୍ଣିଂ ଇସ୍ୟୁ କରାଯାଇଛି, ଯେଉଁଟାରେ କି ଏକ୍ସଟ୍ରିମଲି ହେଭି ରେନ୍ଫଲ୍ ହୋଇପାରେ। ସେଥିପାଇଁ ହେଭି ଟୁ ପ୍ରବଳ ଅତି ପ୍ରବଳ ବର୍ଷା, ତା ସହିତ ଗୋଟେ କିମ୍ବା ଦୁଇଟା ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, କଳାହାଣ୍ଡି ଜିଲ୍ଲାରେ ରେଡ୍ କଲର୍ ଆଲର୍ଟ ଜାରି କରାଯାଇଛି।
0: ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
2: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ବର୍ତ୍ତମାନ ଆସନ୍ତୁ ଶୁଣିବା ଆମର ସ୍ୱାସ୍ଥ୍ୟ। ଆମର ସ୍ୱାସ୍ଥ୍ୟରେ ଆଜି ଶୁଣନ୍ତୁ ଦାନ୍ତ ଉଠିବା ସମୟରେ ସମସ୍ୟା, ଏ ବିଷୟରେ ଆଲୋଚନା କରିଛନ୍ତି ଡାକ୍ତର ମାନସ ରଞ୍ଜନ ପାଣି।
3: ଦାନ୍ତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଶବ୍ଦର ସଠିକ୍ ଉଚ୍ଚାରଣ କରିବା, ଖାଦ୍ୟ ଖାଇବାଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟ ତଥା ବ୍ୟକ୍ତିତ୍ୱର ପରିପ୍ରକାଶ ପାଇଁ ଦାନ୍ତର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦାନ୍ତର ମାଢ଼ି ଉପରକୁ ଦିଶିଥିବା ଅଂଶକୁ ମୁକୁଟ ବା କ୍ରାଉନ୍ କୁହାଯାଏ। ମାଢ଼ିର ମାଂସଳ ଅଂଶ ଥିବା ଅଂଶକୁ ଗ୍ରୀବା ବା ନେକ୍ କୁହାଯାଏ। ଦାନ୍ତର ବାକି ଅଂଶ ଯାହା ମାଢ଼ି ମଧ୍ୟସ୍ଥ ଅସ୍ଥି ମଧ୍ୟରେ ଥାଏ ତାକୁ ମୂଳ ବା ରୁଟ୍ କୁହାଯାଏ। ସେହିପରି ଦାନ୍ତର ଉପର ସ୍ତରକୁ ଏନାମେଲ, ମଧ୍ୟସ୍ତରକୁ ଡେଣ୍ଟିନ୍ ଓ ଭିତର ସ୍ତରକୁ ମଞ୍ଜ ବା ପଲ୍ ବୋଲି କୁହାଯାଏ। ଶୈଶବ ଅବସ୍ଥାରେ ଉଠୁଥିବା ଦାନ୍ତକୁ ଅସ୍ଥାୟୀ ଦାନ୍ତ ବା ଟେମ୍ପରାରୀ ଟୁଥ୍ ଓ ଏହି ଦାନ୍ତ ପଡ଼ିଗଲା ପରେ ଯେଉଁ ଦାନ୍ତ ଉଠେ ଓ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ରହେ ତାକୁ ସ୍ଥାୟୀ ଦାନ୍ତ ବା ପର୍ମାନେଣ୍ଟ ଟୁଥ୍ କୁହନ୍ତି। ଦାନ୍ତର ବିକାଶ 3 ଅବସ୍ଥା ଦେଇ ଗତି କରେ, ସେଗୁଡ଼ିକ ହେଲା ମିନେରାଲାଇଜେସନ, ଇରପ୍ସନ, ଏକ୍ସପୋଲିଏସନ। ଦାନ୍ତର ତିଆରି ସମୟକୁ ମିନେରାଲାଇଜେସନ କୁହାଯାଏ। ଗର୍ଭାବସ୍ଥାରୁ ଆରମ୍ଭ କରି 3 ପର୍ଯ୍ୟନ୍ତ ଶୈଶବ ଦାନ୍ତ ତିଆରି ହୁଏ। ସେହିପରି ସ୍ଥାୟୀ ଦାନ୍ତ ଜନ୍ମରୁ ଆରମ୍ଭ କରି 25 ପର୍ଯ୍ୟନ୍ତ ତିଆରି ହୁଏ। ଭିଟାମିନ୍ ସି, ଭିଟାମିନ୍ ଡି ଏବଂ କ୍ୟାଲସିୟମ ଇତ୍ୟାଦି ଦାନ୍ତ ତିଆରିରେ ନିହାତି ଆବଶ୍ୟକ ହୁଏ। ଦାନ୍ତ ଉଠିବା ଅବସ୍ଥାକୁ ଇରପ୍ସନ ଷ୍ଟେଜ୍ ବୋଲି କୁହନ୍ତି। ଶିଶୁମାନଙ୍କର ଛାମୁଦାନ୍ତ 6.5 ମାସରୁ 8 ମାସ, ଶ୍ୱାନଦାନ୍ତ 16 ମାସରୁ 20 ମାସ, ପ୍ରଥମ ଓ ଦ୍ୱିତୀୟ ଚର୍ବଣ ଦାନ୍ତ ଯଥାକ୍ରମେ 12-16 ମାସ ଏବଂ 20-30 ମାସ ମଧ୍ୟରେ ଉଠିଥାଏ। ସ୍ଥାୟୀ ଦାନ୍ତଗୁଡ଼ିକ 6 ବର୍ଷରୁ ଉଠିବା ଆରମ୍ଭ କରେ ଏବଂ 21 ବର୍ଷରେ ସମ୍ପୂର୍ଣ୍ଣ ହୁଏ। ଦନ୍ତ ବିକାଶର ଶେଷ ଅବସ୍ଥା ଦାନ୍ତ ପଡ଼ିବା ବା ଏକ୍ସପୋଲିଏସନ ଷ୍ଟେଜ୍ ବୋଲି କୁହାଯାଏ। ଶୈଶବ ଦାନ୍ତଗୁଡ଼ିକ ପଡ଼ିଲା ପରେ ଯାଇ ସ୍ଥାୟୀ ଦାନ୍ତଗୁଡ଼ିକ ଉଠିଥାଏ। ଶିଶୁକୁ 13 ମାସ ହେବା ପର୍ଯ୍ୟନ୍ତ ଯଦି କୌଣସି ଦାନ୍ତ ନ ଉଠେ ତାହେଲେ ଦାନ୍ତ ଉଠିବା ଏକ ସମସ୍ୟା ରୂପେ ଦେଖାଦିଏ। ଅନ୍ତଃସ୍ରାବୀ ଗ୍ରନ୍ଥି ଯେପରିକି ପିଟ୍ୟୁଟାରୀ, ଥାଇରଏଡ୍, ପାରାଥାଇରଏଡ୍ରୁ ହରମୋନ୍ କ୍ଷରଣ କମ୍ ବା ଅନିୟମିତ ହେଲେ ଦାନ୍ତ ଉଠିବାରେ ବିଳମ୍ବ ହୋଇଥାଏ। ଏକ୍ସରେ ବା ରଞ୍ଜନ ରଶ୍ମି ସାହାଯ୍ୟରେ ମାଢ଼ିର ଅସ୍ଥି ମଧ୍ୟରେ ଦାନ୍ତ ଅଛି କି ନା ଜାଣିହୁଏ। ଗୁଣସୂତ୍ର ଜନିତ କିଛି ବିରଳ ରୋଗ

0: ବା ଲକ୍ଷଣ ସମୂହରେ ଆଦୌ ଦାନ୍ତ ନଥାଏ, ଏହାକୁ ଆନୋଡୋନ୍ସିଆ ବୋଲି କୁହନ୍ତି। ଜନ୍ମ ସମୟରେ ଉପସ୍ଥିତ ଥିବା ଦାନ୍ତ ଯାହାକି ଅତି ବିରଳ ତାକୁ ନାଟାଲ ଟିଥ୍ ବୋଲି କହନ୍ତି। ପ୍ରତି 2000 ନବଜାତକରେ ଜଣଙ୍କର ଏହି ଦାନ୍ତ ଦେଖାଯାଏ, ଯାହାକି ମୁହଁର ଅନ୍ୟାନ୍ୟ ରୋଗ ଯେପରିକି ଗ୍ରହଣ ଖଣ୍ଡିଆ ବା ଗୁଣସୂତ୍ର ଜନିତ ରୋଗରେ ଦେଖାଯାଇଥାଏ। ଏହା ଶିଶୁର ମାତୃସ୍ତନ ପାନରେ ଅସୁବିଧା ସୃଷ୍ଟି କରେ, ଏହାକୁ ସାଧାରଣତଃ ବାହାର କରିବାକୁ ପଡ଼ିଥାଏ। ଦାନ୍ତ ସାଧାରଣତଃ ତଳମାଢ଼ିର ଆଗ ଉଠିଥାଏ ଏବଂ ସାମ୍ନାରୁ ପଛପଟକୁ ଏହି କ୍ରମରେ ଉଠିଥାଏ। ଶୈଶବ ଅବସ୍ଥାର ଦାନ୍ତ ଯଦି ସମୟ ପୂର୍ବରୁ ପଡ଼ିଯାଏ ତାହେଲେ ସେହି ଜାଗାରେ ସ୍ଥାୟୀ ଦାନ୍ତ ଜଲ୍ଦି ଉଠିଥାଏ। ଦାନ୍ତରେ ଆଘାତ, ହିଷ୍ଟିଓସାଇଟୋସିସ୍ ବା ନ୍ୟୁଟ୍ରୋପିନିଆ ଆଦି ରୋଗଗୁଡ଼ିକରେ ମଧ୍ୟ ଅସ୍ଥାୟୀ ଦାନ୍ତଗୁଡ଼ିକ ଜଲ୍ଦି ପଡ଼ିଯାଏ। ସାଧାରଣତଃ ଶୈଶବ ଦାନ୍ତ ଯଦି ଠିକଣା ସମୟରେ ନ ପଡ଼ନ୍ତି ତାହେଲେ ତା ପଛକୁ ଉଠୁଥିବା ସ୍ଥାୟୀ ଦାନ୍ତ ଠିକ୍ ଭାବରେ ଉଠିପାରେ ନାହିଁ ଏବଂ ବାହାଡ଼ା ହୋଇଯାଏ। ତେଣୁ ଶିଶୁଟି ଖାଦ୍ୟ ଠିକ୍ ଭାବରେ ଚୋବାଇ ପାରେ ନାହିଁ ଏବଂ ଦାନ୍ତ ମଝିରେ ଥିବା ଫାଙ୍କରେ ଖାଦ୍ୟ କଣିକାଗୁଡ଼ିକ ରହି ପ୍ଲେକ୍ ସୃଷ୍ଟି କରନ୍ତି ଏବଂ ଦନ୍ତ କ୍ଷୟ କରନ୍ତି। ସାଧାରଣତଃ ଅସ୍ଥାୟୀ ଦାନ୍ତ ପଡ଼ିବାର 5-6 ମାସ ମଧ୍ୟରେ ସ୍ଥାୟୀ ଦାନ୍ତ ଉଠିଥାଏ। ଯଦି ଏଥିରେ ଅଧିକ ବିଳମ୍ବ ହୁଏ ତାହେଲେ ମାଢ଼ିର କିଛି ସମସ୍ୟା, ପୋଷଣର ଅଭାବ, ବିଶେଷ କରି ଭିଟାମିନ୍ ଡି ଏବଂ କ୍ୟାଲସିୟମର ଅଭାବ ଅଛି ବୋଲି ଭାବିବାକୁ ପଡ଼ିବ। ଦାନ୍ତର ସୁଦୃଢ଼ ଗଠନ ପାଇଁ ଗର୍ଭାବସ୍ଥାରେ ମାଆର ସୁଷମ ଖାଦ୍ୟ, ଉଚିତ ପରିମାଣରେ ଲୌହସାର, କ୍ୟାଲସିୟମ ଏବଂ ଅନ୍ୟାନ୍ୟ ଭିଟାମିନ୍ ଖାଇବା ଉଚିତ। ସେହିପରି ଶିଶୁମାନଙ୍କୁ ଠିକ୍ ପରିମାଣରେ କ୍ୟାଲସିୟମ, ଭିଟାମିନ, ପୁଷ୍ଟିସାର ଦେଲେ ଦାନ୍ତ ସୁଦୃଢ଼ ହୋଇଥାଏ। ଖାଇସାରିବା ପରେ ନିୟମିତ 2 ଥର ଦାନ୍ତ ଘଷିବା, ଗୋଟିଏ ଫ୍ଲୋରାଇଡ୍ ଯୁକ୍ତ ଟୁଥପେଷ୍ଟ ବ୍ୟବହାର କରିବା, ନରମ ବା ସଫ୍ଟ ବ୍ରଶ ବ୍ୟବହାର କରିବା, ଅତି ଗରମ ବା ଅତି ଥଣ୍ଡା ଖାଦ୍ୟ ବା ପାନୀୟ ନ ଖାଇବା, ନରମ ବ୍ରଶ ବ୍ୟବହାର କରିବା ଏବଂ ସର୍ବୋପରି ଅଧିକ ଶର୍କରାଯୁକ୍ତ ଖାଦ୍ୟ ଯେମିତିକି ଚକୋଲେଟ୍ ନ ଖାଇବା ପରେ ଅଭ୍ୟାସ କଲେ ଏବଂ ଦାନ୍ତର ସମସ୍ୟାଗୁଡ଼ିକ ବିଷୟରେ ଦାନ୍ତରୋଗ ବା ଶିଶୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କଲେ ସୁଦୃଢ଼ ଏବଂ ବଳିଷ୍ଠ ଦାନ୍ତ ସୃଷ୍ଟି କରିପାରିବା।
1: ଆମର ସ୍ୱାସ୍ଥ୍ୟରେ ଆଜି ଶୁଣୁଥିଲେ ଦାନ୍ତ ଉଠିବା ସମୟରେ ସମସ୍ୟା, ଏ ବିଷୟରେ ଆଲୋଚନା କରିଥିଲେ ଡାକ୍ତର ମାନସ ରଞ୍ଜନ ପାଣି। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ସମୟ ବର୍ତ୍ତମାନ 7:15 ହେବା ପାଇଁ ଯାଉଛି। ସାଥି ଆସନ୍ତୁ ଶୁଣିବା ଓଡ଼ିଆର ସମ୍ବାଦ ଆଉ କିଛି କ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଫୋନ ନିର୍ମାତା ଭାବେ ଭାରତ ପ୍ରତିଷ୍ଠା ଲାଭ କରିଛି କହିଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20ରୁ ଅଗଷ୍ଟ 13 ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଜିଠାରୁ 4 ରାଷ୍ଟ୍ର ଗସ୍ତ ଆରମ୍ଭ। ଜୈବ ଇନ୍ଧନ ମିଶ୍ରଣ କ୍ଷେତ୍ରରେ ଗଠନମୂଳକ ପରାମର୍ଶକୁ ସରକାର ବିଚାର କରିବେ କହିଲେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ମଞ୍ଚେଶ୍ୱର T20 ପୁରୁଷ ବର୍ଗ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସନ୍ଧ୍ୟାରେ ଗୁଜରାଟର ସାନନ୍ଦଠାରେ ସେମିକଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଶକୁ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ଫୋନ୍ ନିର୍ମାତା ଭାବେ ପ୍ରତିଷ୍ଠା କରିପାରିଛି। ସାନନ୍ଦଠାରେ ଉଦ୍ଘାଟିତ ହୋଇଥିବା ଏହି ପ୍ଲାଣ୍ଟ ଘରୋଇ କ୍ଷେତ୍ରରେ ଚିପ୍ ଉତ୍ପାଦନ ଇକୋସିଷ୍ଟମକୁ ମଜବୁତ କରିବା ସହ ଆତ୍ମନିର୍ଭରଶୀଳତା ଅଭିଯାନକୁ ଅଧିକ ସଶକ୍ତ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ପ୍ରକଳ୍ପ ଏକ ଉଦୀୟମାନ ବିଶ୍ୱ ଅର୍ଦ୍ଧପରିବାହୀ କ୍ଲଷ୍ଟର ଭାବେ ଉଭା ହେବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ବିକଶିତ ଭାରତ ରୋଡ୍ମ୍ୟାପ୍ ଏବଂ ମେକ୍ ଇନ୍ ଇଣ୍ଡିଆର ଏହା ଦ୍ୱିତୀୟ ପର୍ଯ୍ୟାୟ ପଦକ୍ଷେପ ବୋଲି ଶ୍ରୀ ମୋଦି କହିଛନ୍ତି।
3: ଆଜ କା ଏ କାର୍ଯ୍ୟକ୍ରମ ଇସ୍ ବାତ କା ପ୍ରମାଣ ହେ କି ଭାରତ ଜୋ ଠାନ ଲେତା ହେ ଓ କରକେ ଦିଖାତା ହେ। 5 ସାଲ ପହେଲେ ଭାରତ ନେ ସଂକଳ୍ପ ଲିଆ ଥା କି ଦେଶ କୋ ସେମି କଣ୍ଡକ୍ଟର ହବ ବନାଏଙ୍ଗେ। ହମ ଡିଜାଇନ ଇନ୍ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ କେ ମନ୍ତ୍ର କୋ ଲେକର ଆଗେ ବଢେ ଔର ଆଜ ଦେଶ କେ ତୀସରେ ସେମି କଣ୍ଡକ୍ଟର ପ୍ଲାଣ୍ଟ ମେ ବି ଚିପ୍ ପ୍ୟାକେଜିଂ କା କମର୍ସିଆଲ ପ୍ରୋଡକ୍ସନ ଶୁରୁ ହୋ ରହା ହେ।
2: କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ ଯୋଗ ଦେଇଥିଲେ। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ଆରମ୍ଭ ହେବ। ଏହି ଅଧିବେଶନ ଅଗଷ୍ଟ 13 ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି, ଏହି ଅଧିବେଶନ ସମ୍ପର୍କିତ ପ୍ରସ୍ତାବ

0: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ଅଧିବେଶନରେ ଜାତୀୟ ଗୁରୁତ୍ୱ ବହନ କରୁଥିବା ପ୍ରସଙ୍ଗଗୁଡ଼ିକ ଉପରେ ଅର୍ଥପୂର୍ଣ୍ଣ ବିତର୍କ ଆଲୋଚନା ଏବଂ ନିଷ୍ପତ୍ତି ନିଆଯିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ 6 ଦିନିଆ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ପ୍ରଥମ ପର୍ଯ୍ୟାୟରେ 8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନିଆ ଗସ୍ତ କରିବେ। ଶ୍ରୀ ମୋଦିଙ୍କର ଇଣ୍ଡୋନେସିଆକୁ ଏହା ହେବ ଚତୁର୍ଥ ଗସ୍ତ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିବେ। ଆକାଶବାଣୀ ସହ ଆଲୋଚନା କାଳରେ ଇଣ୍ଡିଆ କ୍ଲବ ଅଫ୍ ଜାକର୍ତ୍ତାର ସଭାପତି ସିଦ୍ଧାର୍ଥ ତାପଡ଼ିଆ ଦୁଇ ଦେଶ ମଧ୍ୟରେ ଦୃଢ଼ ବନ୍ଧୁତ୍ୱ ଉପରେ ଆଲୋକପାତ କରିଛନ୍ତି। ଭାରତ ଏବଂ ଇଣ୍ଡୋନେସିଆ ଦ୍ରୁତ ପ୍ରଗତିଶୀଳ ଅର୍ଥନୈତିକ ରାଷ୍ଟ୍ର ଭାବେ ଆଗକୁ ବଢ଼ୁଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଇଣ୍ଡୋନେସିଆର ବିଭିନ୍ନ ସ୍ଥାନରୁ ପ୍ରବାସୀ ଭାରତୀୟ ଏକତ୍ରିତ ହୋଇଛନ୍ତି ବୋଲି ଶ୍ରୀ ତାପଡ଼ିଆ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ 4 ରାଷ୍ଟ୍ର ଗସ୍ତରେ ଯିବେ। ଆସନ୍ତା 10 ତାରିଖ ପର୍ଯ୍ୟନ୍ତ କାତାର, ବାହାରିନ୍, କୁଏତ ଏବଂ ଓମାନକୁ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କ ପ୍ରତିପକ୍ଷ ଏବଂ ସେଠାକାର ଶୀର୍ଷ ନେତୃତ୍ୱଙ୍କ ସହ ସାକ୍ଷାତ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି 4 ରାଷ୍ଟ୍ର ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାରେ ଡକ୍ଟର ଜୟଶଙ୍କରଙ୍କର ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଆଞ୍ଚଳିକ ତଥା ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗଗୁଡ଼ିକ ଉପରେ ଡକ୍ଟର ଜୟଶଙ୍କର ଏହି ଗସ୍ତ ଅବସରରେ ଆଲୋଚନା କରିବାର ସମ୍ଭାବନା ରହିଛି। ଓମାନ ଗସ୍ତ ପରେ ଡକ୍ଟର ଜୟଶଙ୍କର ଆସନ୍ତା 13 ତାରିଖରେ ନ୍ୟୁୟର୍କ ଗସ୍ତରେ ଯାଇ ଜାତିସଂଘ ସୁରକ୍ଷା ପରିଷଦ କାର୍ଯ୍ୟାଳୟରେ ଆସନ୍ତା 2028-29 ବର୍ଷ ପାଇଁ ଭାରତର ଆନୁଷ୍ଠାନିକ ଉପସ୍ଥିତି ନେଇ ପଦକ୍ଷେପ ଗ୍ରହଣ କରିବେ। ଏହାପରେ ଡକ୍ଟର ଜୟଶଙ୍କର ଭାରତ ୟୁରୋପୀୟ ସଂଘ ବାଣିଜ୍ୟ ଓ ପ୍ରଯୁକ୍ତିବିଦ୍ୟା ବୈଠକରେ ଯୋଗଦେବା ସହ ଆସନ୍ତା 14 ଓ 15 ତାରିଖରେ ବ୍ରସେଲ୍ସଠାରେ ୟୁରୋପୀୟ ସଂଘ ଏବଂ ବେଲ୍ଜିଆନ୍ ପ୍ରତିପକ୍ଷଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଇଥାନଲ୍ ଏକ ନୂତନ ଚିନ୍ତାଧାରା ନୁହେଁ, ବରଂ ଏହା ଏକ ଶତାବ୍ଦୀରୁ ଅଧିକ ସମୟ ଧରି ବ୍ୟବହୃତ ହୋଇଆସୁଛି। ରାଜସ୍ଥାନରେ ଏକ ସମାବେଶକୁ ସମ୍ବୋଧନ କରି ଶ୍ରୀ ପୁରୀ କହିଛନ୍ତି ଜୈବ ଇନ୍ଧନ ମିଶ୍ରଣ କାର୍ଯ୍ୟକ୍ରମର ଗଠନମୂଳକ ସମାଲୋଚନାକୁ ସରକାର ସ୍ୱାଗତ କରନ୍ତି। ଏ କ୍ଷେତ୍ରରେ ପ୍ରଦତ୍ତ ପରାମର୍ଶଗୁଡ଼ିକୁ ବିଚାରକୁ ନେଇ ଆବଶ୍ୟକ ସଂଶୋଧନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ପୁରୀ କହିଛନ୍ତି। ଦେଶରେ ଇଥାନଲ୍ ମିଶ୍ରଣର ଚିନ୍ତାଧାରା ପ୍ରଥମେ ପୂର୍ବ କଂଗ୍ରେସ ନେତୃତ୍ୱାଧୀନ ସରକାରଙ୍କ ସମୟରେ ଆରମ୍ଭ ହୋଇଥିଲା ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି। 2006-2008 ମଧ୍ୟରେ ବ୍ରାଜିଲ୍ରେ ଭାରତର ରାଷ୍ଟ୍ରଦୂତ ଭାବେ ତାଙ୍କ କାର୍ଯ୍ୟକାଳ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି 10ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 5% ଇଥାନଲ୍ ମିଶ୍ରଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ସେତେବେଳେ କେବଳ 1.4% ମିଶ୍ରଣ କରାଯାଇଥିଲା ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି।
1: एथेनॉल का काम ना हमने इन्वेंट किया, 100 साल से इस पे काम हो रहा है। भारत में अगर आ जाए तो इस पे पहली योजना बनाई थी कांग्रेस की सरकार ने, मैं बात कर रहा हूं 2006 से लेकर 2008, और हमारा एक टारगेट था कि 5% हमें बायोफ्यूल ब्लेंडिंग करनी है 10 स्टेट्स और यूनियन टेरिटरी में, कर नहीं पाए। वो दूसरी बात है 1.4% पे हमारी गाड़ी रुक गई।
0: ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ବୈଜ୍ଞାନିକ ଗବେଷଣା ଆଧାରରେ କାର୍ଯ୍ୟକାରୀ କରାଯାଇଛି ବୋଲି ଶିଳ୍ପ ବିଶେଷଜ୍ଞ କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଇଞ୍ଜିନିୟର ଇଣ୍ଡିଆ ଲିମିଟେଡ୍ର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବର୍ତ୍ତିକା ଶୁକ୍ଳା ଏହା କହିଛନ୍ତି। ସେ କହିଛନ୍ତି 2018 ମସିହାରେ ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବା ନେଇ ଆଲୋଚନା ଆରମ୍ଭ ହୋଇଥିଲା। ଏ କ୍ଷେତ୍ରର ଅଂଶୀଦାରଙ୍କ ପରାମର୍ଶ ଆଧାରରେ ଏହାକୁ ସାର୍ବଜନୀନ କ୍ଷେତ୍ରରେ ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି। ଗବେଷଣା ଆଧାରିତ ପ୍ରମାଣ ଅଟୋମୋବାଇଲ୍ ନିର୍ମାତା, ଅଟୋମୋବାଇଲ୍ ରିସର୍ଚ୍ଚ ଆସୋସିଏସନ୍ ଅଫ୍ ଇଣ୍ଡିଆ ଏବଂ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ନିର୍ମାତାଙ୍କ ଦ୍ୱାରା ବ୍ୟାପକ ପରୀକ୍ଷଣ ପରେ ଏହାକୁ କାର୍ଯ୍ୟକାରୀ କରାଯାଇଛି ବୋଲି ସେ କହିଛନ୍ତି। ଏହା ଉପରେ ମତାମତ ଦେଇ ମାରୁତି ସୁଜୁକିର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଭାରତୀ କହିଛନ୍ତି କମ୍ପାନୀ ଆଭ୍ୟନ୍ତରୀଣ ଭାବରେ ଇ20 ଇନ୍ଧନ ବ୍ୟବହାର ନେଇ ପରୀକ୍ଷା କରିଛି ଏବଂ ଏଥିପାଇଁ ଚିନ୍ତାର କୌଣସି କାରଣ ରହିବା ଉଚିତ ନୁହେଁ। 2023 ପରଠାରୁ ବିକ୍ରି ହୋଇଥିବା ସମସ୍ତ କାର୍ ସମ୍ପୂର୍ଣ୍ଣ ଭାବରେ ଇ20 ବ୍ୟବହାର ଯୋଗ୍ୟ ବୋଲି ସେ କହିଛନ୍ତି। ଏପରିକି ପୁରୁଣା ଇ10 ବ୍ୟବସ୍ଥିତ ଯାନଗୁଡ଼ିକରେ ଇ20 ଇନ୍ଧନ ସୁରକ୍ଷିତ ଭାବେ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି। ଏଥିରେ ବ୍ୟବହୃତ ହେଉଥିବା ଯାନର କୌଣସି କ୍ଷତି ହେବ ନାହିଁ।

0: ନାହିଁ ବୋଲି ଶ୍ରୀ ଭାରତୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରସଙ୍ଗ ଆଧାରରେ ସୋମନାଥ ସ୍ୱାଭିମାନ ଯାତ୍ରା 2026ରେ ଅଂଶଗ୍ରହଣ କରିଥିବା ଜାମ୍ମୁ କାଶ୍ମୀରର ତୀର୍ଥଯାତ୍ରୀ ଦଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗୁଜରାଟକୁ 6 ଦିନିଆ ତୀର୍ଥଯାତ୍ରାର ସଫଳ ସମାପ୍ତି ପରେ ଏହି ଶ୍ରଦ୍ଧାଳୁ ଦଳ ଜାମୁତାଇ ରେଳ ଷ୍ଟେସନ୍ଠାରେ ପହଞ୍ଚିଛନ୍ତି। ତୀର୍ଥଯାତ୍ରା ଉପରେ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଖୁସି ଏବଂ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଯାତ୍ରା ସେମାନଙ୍କୁ ଆଧ୍ୟାତ୍ମିକ ଭାବରେ ସମୃଦ୍ଧ କରିଥିବା ଶ୍ରଦ୍ଧାଳୁ କହିଛନ୍ତି। ଗୁଜରାଟ ସରକାର ଏବଂ ସେଠାକାର ଲୋକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆତିଥେୟକୁ ଶ୍ରଦ୍ଧାଳୁ ଉଚ୍ଚ ପ୍ରଶଂସା କରିଛନ୍ତି। ଜାମ୍ମୁ କାଶ୍ମୀର ସରକାରଙ୍କ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟ କଳା ଓ ସଂସ୍କୃତି ଏବଂ ଭାଷା ଏକାଡେମୀ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଭଳି ପଦକ୍ଷେପ ସାଂସ୍କୃତିକ ବୁଝାମଣା, ଜାତୀୟ ଏକତାକୁ ପ୍ରୋହାହନ ପ୍ରଦାନ କରିବା ସହିତ ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣକୁ ସଶକ୍ତ କରିଥିବା କୁହାଯାଇଛି। ମାଞ୍ଚେଷ୍ଟର ପୁରୁଷ ବର୍ଗ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଗତକାଲିର ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 ୱିକେଟ୍ରେ ପରାସ୍ତ କରିଛି। ପାଞ୍ଚଟିକିଆ ସିରିଜ୍ର ଏହି ଦ୍ୱିତୀୟ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 190 ରନ୍ ସଂଗ୍ରହ କରିଥିଲା। 191 ରନ୍ର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ 19 ଓଭରରେ 6 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଜାକବ୍ ବେଥେଲ୍ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆସନ୍ତା ମଙ୍ଗଳବାର ଦିନ ନଟିଂହମ୍ର ଟ୍ରେଣ୍ଟ ବ୍ରିଜ୍ଠାରେ ତୃତୀୟ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ସମ୍ଭବ ହୋଇପାରି ନଥିଲା। ଗତକାଲିର ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର 15 ବର୍ଷ 99 ଦିନରେ ଭାରତ ପକ୍ଷରୁ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ରେକର୍ଡ ସୃଷ୍ଟି କରିଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ ଗତକାଲି ଫ୍ରାନ୍ସ ପାରାଗୁଏକୁ 1-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ରେ ମରକୋ 3-0 ଗୋଲ୍ରେ କାନାଡାକୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ଫୋନ୍ର ନିର୍ମାତା ଭାବେ ଭାରତ ପ୍ରତିଷ୍ଠା ଲାଭ କରିଛି କହିଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20 ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଜିଠାରୁ 4 ରାଷ୍ଟ୍ର ଗସ୍ତ ଆରମ୍ଭ। ଜୈବ ଇନ୍ଧନ ମିଶ୍ରଣ କ୍ଷେତ୍ରରେ ଗଠନମୂଳକ ପରାମର୍ଶକୁ ସରକାର ବିଚାର କରିବେ କହିଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ମାଞ୍ଚେଷ୍ଟର ଟି20 ପୁରୁଷ ବର୍ଗ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ଆପଣମାନେ ଅଛନ୍ତି 100.4 ଆକାଶବାଣୀ FM ରେନ୍ବୋ କଟକ ସହିତ।

ବାହାରେ ଝିପ୍ ଝିପ୍ ବର୍ଷା ଆଉ ରେଡିଓ ସବୁ ପାଖରେ ଆପଣମାନେ ରେଡିଓ ପାଖରେ ଆପଣଙ୍କର ମ୍ୟୁଜିକାଲ ହମସଫର ବିଶ୍ୱଜିତ ପୁରା ରେଡି ହେଇଯାଇଛି ଆପଣମାନଙ୍କୁ କହିବା ପାଇଁ ଗୁଡ୍ ମର୍ଣ୍ଣିଂ। ହ୍ୟାଲୋ, ହାଇ, ନମସ୍କାର, ଆଦାବ, ଶ୍ରୀଆକାଲ, ବର୍ଷା ଭିଜାଏ ସକାଳରେ ଗୁଡ୍ ମର୍ଣ୍ଣିଂ ସହିତ ଆପଣମାନଙ୍କୁ ସମସ୍ତଙ୍କୁ ୱେଲକମ୍ କରିଦଉଛି ପ୍ରୋଗ୍ରାମ ଶୁଭ ସକାଳକୁ। ଯଦି ସଣ୍ଡେର ମୌକା ଥିବ ଆଉ ଏମିତି ବାହାରେ ଝିପ୍ଝିପ୍ ବର୍ଷା ହଉଥିବ ଆଉ କୁଆଡେ ବି ଯିବା ପାଇଁ ଇଚ୍ଛା ନ ହଉଥିବ ଆଉ ଚାଦର ଭିତରୁ ବାହାରିବା ପାଇଁ କଣ କେବେ ହେଲେ ଇଚ୍ଛା ହଉଥିବ? ୟେସ୍, ଆପଣମାନେ ଯଦି ବର୍ତ୍ତମାନ ଚାଦର ଭିତରେ ବର୍ତ୍ତମାନ ପର୍ଯ୍ୟନ୍ତ ଅଛନ୍ତି ତାହେଲେ ସେ ଚାଦର ଭିତରେ ଥାଇକି ବି ଟ୍ୟୁନ୍ କରୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତାକ। ତେବେ ଏଇ ଯୋଉ ବାହାରେ ଝିପ୍ ଝିପ୍ ବର୍ଷା ଆଉ ଆଜି ସଣ୍ଡେର ମର୍ଣ୍ଣିଂ, ଏଥିରେ ଗୋଟେ ନୂଆ ଆରମ୍ଭର ସୂଚନା ମୁଁ ଆପଣଙ୍କୁ ଦଉଛି। ସେ ନୂଆ ଆରମ୍ଭ କଣ? ଏ ବର୍ଷାରେ କଣ ନୂଆ ଷ୍ଟାର୍ଟ କରିବା? ଯାହା ତ ଇଚ୍ଛା ହଉଛି, ଟୋଟାଲ ଚାଦର ଭିତରୁ ବାହାରିବା ପାଇଁ ଇଚ୍ଛା ହଉନି, ଶୋଇଯିବା ପାଇଁ ଇଚ୍ଛା ହଉଛି, ତା ଭିତରେ ନୂଆ କଣ ଆରମ୍ଭ କରିବା? ୟେସ୍, ନୂଆ ଆରମ୍ଭ କରିବା, କାରଣ ବାହାରେ ଝିପ୍ ଝିପ୍ ବର୍ଷା ହେଇପାରେ କିନ୍ତୁ ତା ସହିତ ରାତିର ଅନ୍ଧକାର ଦୂର ହେଇଯାଇଛି ଆଉ ଗୋଟେ ନୂଆ ସକାଳ ଆସିଯାଇଛି ଆପଣମାନଙ୍କ ପାଇଁ। ଏଇ ଯୋଉ ନୂଆ ସକାଳ, ଇଏ ବାହାରେ ଝିପ୍ ଝିପ୍ ବର୍ଷା ସହିତ ଆପଣଙ୍କ ମନ ଭିତରେ ମଧ୍ୟ ଗୋଟେ ନୂଆ ସକାରାତ୍ମକ ଚେତନା ବା ନୂଆ ସକାରାତ୍ମକ ଥଟ୍ସକୁ ଆଣିବା, ପଜିଟିଭ ଇଣ୍ଟେଣ୍ଟକୁ ଆଣିବା ଦରକାର। ବାସ୍ ସେଇ କଥାକୁ ମୁଁ କହୁଛି। ଯୋଉ ଯୋଉ ସ୍ୱପ୍ନ ସବୁ ଅଛି ଆପଣଙ୍କର ଅଧା ଅଧା, ନିଜର କର୍ମମୟ ଜୀବନରେ ଦିନସାରାର ଧାଁ ଧୌଡ଼ ଭିତରେ ଆପଣମାନେ କରିପାରୁନାହାନ୍ତି, ଏଇ ସଣ୍ଡେ ହେଉଛି ତା ପାଇଁ ଗୋଟେ ବେଷ୍ଟ ମୋମେଣ୍ଟ। ସଣ୍ଡେ ହେଉଛି ଫ୍ୟାମିଲିକୁ ଟାଇମ୍ ଦେବାର ମୋମେଣ୍ଟ, ସଣ୍ଡେ ହେଉଛି ଆପଣଙ୍କର ନିଜ ସହିତ ନିଜ

କୁ ଟିକେ ବିତେଇବାର ମୋମେଣ୍ଟ ମାନେ କ'ଣ, ଏମିତି କିଛି କଥା ଅଛି ଯାହା ଆପଣଙ୍କ ମନ ଭିତରେ ରହିଯାଇଛି, ଯାହାକି ଆପଣ ବହୁ ଚେଷ୍ଟା କଲେ ମଧ୍ୟ କରିପାରୁନାହାନ୍ତି ନିଜ ପାଇଁ? ନିଜର ଏମିତି କିଛି ସ୍ୱପ୍ନ ଅଛି ନା ଆପଣଙ୍କ ମନ ଭିତରେ ବି? ତାହେଲେ ତାକୁ ପୂରଣ କରିବାର ଦିନ ହେଉଛି ଏଇ ସନ୍ଡେ ବା ଏଇ ଆଜିର ସକାଳ। ଇଏ ବାସ୍ ଗୋଟେ ସମୟର ପରିବର୍ତ୍ତନ ବା କ୍ୟାଲେଣ୍ଡରର ଗୋଟେ ଚେଞ୍ଜ ନୁହେଁ, ଜମ୍ପ ନୁହେଁ, ବରଂ ଆମର ଥଟ୍ସ, ଆମର ଆଶା, ଆମର ସ୍ୱପ୍ନ ସବୁ ବଦଳିବା ସହିତ ଗୋଟେ ନୂଆ ରଙ୍ଗ ପାଇବାର ସକାଳ। ଯେମିତି ଆଜି ଝିପ୍ଝିପ୍ ବର୍ଷା ବାହାରେ, କିନ୍ତୁ କିଛି ନୂଆ କରିବାର ଉତ୍ସାହ ଆପଣଙ୍କ ମନ ଭିତରେ ରହିବା ଦରକାର। ସେଥିପାଇଁ ରେଡି ହେଇଯାଆନ୍ତୁ। ଆଉ ସନ୍ଡେରେ ଉଠି ସାରିଲା ପରେ, ଏବେ ନୁହେଁ, ଏବେ ତ ଟିକେ ଆପଣ ରେଷ୍ଟ କରୁଛନ୍ତି, ଉଠି ସାରିଲା ପରେ ଟ୍ରାଏ କରନ୍ତୁ ଯୋଉ ମନର କୋଣରେ ଟିକେ ଟିକେ ଟିକେ ଟିକେ ଇଚ୍ଛା ସବୁ ରହିଯାଇଛି, ବାକି ଅଧା ଅଧୁରା ସବୁ କାମ ରହିଯାଇଛି, ତାକୁ କେମିତି ସେ ସ୍ୱପ୍ନ ଗୁଡାକୁ କେମିତି ଏଇ ସନ୍ଡେର ଭରସାରେ ବା ସନ୍ଡେର ସାହାରାରେ ଆପଣମାନେ ଫୁଲଫିଲ୍ କରିବେ। ଆଉ ବର୍ତ୍ତମାନ ବର୍ତ୍ତମାନ ଯେହେତୁ ଆପଣ ଶୋଇଛନ୍ତି, ଆପଣମାନଙ୍କୁ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଶୁଣି ଦେଉଛି ଅଦନାନ ସାମିଙ୍କ କଣ୍ଠରେ। ଗୀତଟି ନିଶ୍ଚୟ ଆପଣଙ୍କ ମନକୁ ଛୁଇଁବ। ଷ୍ଟେଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ। ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତାକ୍, ଆଉ ହଁ ମତେ ଟିକେ ଗୁଡ୍ ମର୍ଣ୍ଣିଂ ବି ଜଣେଇ ଦିଅନ୍ତୁ, କହିଲେ ତ ଗୁଡ୍ ମର୍ଣ୍ଣିଂ ଟୁ ୟୁ ଅଲ୍ସୋ।

ଓହୋ ଦେଲୁ ତ ଆପଣମାନଙ୍କୁ ମୁଁ ଦେଇ ସାରିଛି, ସେଇଥିପାଇଁ ତ ଏବଂ ଆପଣମାନଙ୍କ ସାଙ୍ଗରେ ବର୍ଷା ବିଜା ସକାଳରେ ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଆପଣମାନଙ୍କ ସହିତ ଅଛି। ୟେସ୍, ଆଉ ଆପଣମାନେ ମଧ୍ୟ ନିଶ୍ଚୟ ଆମକୁ ଦେଲ ଦେଇଛନ୍ତି, ସେଇଥିପାଇଁ ତ ଆମ ସହିତ କନେକ୍ଟେଡ୍ ହେଇକି ରହିଛନ୍ତି। ସ୍ୱପ୍ନ ସହିତ ସକାଳ ଆଉ କର୍ମ ସହିତ ଦିନ ବା କାମଗୁଡ଼ିକ ସହିତ ଦିନ ଶୁଣିବା ପାଇଁ ଟିକେ ବୈଠିକ ଲାଗିପାରେ, କିନ୍ତୁ ମନର ହାଲ ୟା ସହିତ ଯୋଡ଼ା ନୁହେଁ କି? ଆପଣଙ୍କୁ କେବେ କେବେ ଇଚ୍ଛା ହୁଏ ଟିକେ ଡ୍ୟାନ୍ସ କରିବା ପାଇଁ, କେବେ କେବେ ଇଚ୍ଛା ହୁଏ ମୋ ଭିତରେ ଥିବା ସେ ଯେଉଁ ସିଙ୍ଗିଙ୍ଗ କ୍ୟାପାବିଲିଟି ଟିକେ ବଢ଼େଇବା ପାଇଁ? ଏ କର୍ମମୟ ଜୀବନରେ ଆଉ କେଉଁଠି ସମୟ ହେଉଛି ଟିକେ ଗୀତ ଗାଇବା ପାଇଁ, କେଉଁଠି ନାଚିବା ପାଇଁ ବା ମନକୁ ଯାହା ଭଲ ଲାଗେ? କେବେ କେବେ କାହାର ଇଚ୍ଛା ଥାଏ କିଛି ପେଣ୍ଟିଂ କରିବା ପାଇଁ, ଏମିତି ବହୁତ ଗୁଡ଼ିଏ କଥା ଥାଏ ଯେଉଁଗୁଡ଼ାକ କରିବା ପାଇଁ ଇଚ୍ଛା ଥାଏ, କିନ୍ତୁ ସମୟ ଆଉ ପରିସ୍ଥିତି ଆଉ ଏ ଧାଁ ଧୌଡ଼ ଜୀବନ ଭିତରେ ସେ ସ୍ୱପ୍ନ କୁଆଡେ ହଜି ଯାଇଥାଏ। ନାଇଁ ସାଥୀ, ସ୍ୱପ୍ନ ତ ସେଇଟା ନୁହେଁ ଯୋଉଟା ଆମେ ଆଖି ବନ୍ଦ କରିକି ପଥା ପଡ଼ିଗଲା ପରେ ଶୋଇଲା ବେଳେ ଦେଖୁ। ସ୍ୱପ୍ନ ତ ସେଇଟା ଯାହା ଆମକୁ ଶୋଇବା ପାଇଁ ଦିଏନି, ଏ କଥା ଆମେ ଶୁଣିଛେ, କିନ୍ତୁ ବର୍ତ୍ତମାନ ବର୍ଷା ବିଜା ସକାଳରେ ସେଇଟା ସମ୍ଭବ ହଉନି ଆପଣଙ୍କ କ୍ଷେତ୍ରରେ ନା? ଜୋକ୍ସ ପାର୍ଟ, କିନ୍ତୁ ସାଥୀ କିଛି ସ୍ୱପ୍ନ ପୂରଣ କରିବା ପାଇଁ ବହୁତ ଇଚ୍ଛା ଥାଏ, କିନ୍ତୁ ସେ ସ୍ୱପ୍ନ ପୂରଣ ହେଇପାରିନଥାଏ, ମନ ଭିତରେ ଟିକେ ଅଫସୋସ ଥାଏ। ଆଉ ଯେଉଁଗୁଡ଼ାକ ସ୍ୱପ୍ନ ପୂରଣ ହେଇଯାଇଥାଏ ସେଗୁଡ଼ାକ ପାଇଁ ମଧ୍ୟ ଖୁସି ଥାଏ। ହେଲେ ଏ ସ୍ୱପ୍ନ ତ ଖାଲି ଦେଖିଲେ ହବନି, ଏ ସ୍ୱପ୍ନ ପାଇଁ ଗୋଟେ ସୁନ୍ଦର କାହାଣୀ ରଚନା କରିବାକୁ ପଡ଼ିବ। ସ୍ୱପ୍ନ ହେଉଛି ନିଜେ ଗୋଟେ ସୁନ୍ଦର କାହାଣୀର ଆରମ୍ଭ, ଏହାକୁ କମ୍ପ୍ଲିଟ୍ କରିବା ପାଇଁ ହେଲେ, ପୂର୍ଣ୍ଣାଙ୍ଗ ରୂପ ଦେବାକୁ ହେଲେ, କ୍ଲାଇମାକ୍ସ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ହେଲେ ପ୍ରସ୍ତୁତ କରିବାକୁ ପଡ଼ିବ ନିଜ ପାଇଁ ଗୋଟେ ମଞ୍ଚ, ଆଉ ଆରମ୍ଭ କରିବା ପାଇଁ ପଡ଼ିବ କର୍ମର ନାଟକ ବା କର୍ମର ନାଟକ। ୟେସ୍, ଆଉ ସଣ୍ଡେର ଦିନ ୟା ପାଇଁ ସବୁଠାରୁ ବେଷ୍ଟ, କାରଣ ଧାଁଧୌଡ଼ ଜୀବନ ଭିତରେ ନିଜ ପାଇଁ ଟିକେ ସମୟ ବାହାର କରିବାର ଆବଶ୍ୟକତା ଅଛି, ଆଉ ସେ ସବୁଠାରୁ ଗୁଡ୍ ଅପରଚ୍ୟୁନିଟି ଦେଇଥାଏ ଏଇ ସଣ୍ଡେର ଦିନ ଆପଣଙ୍କୁ ନିଜ ପାଇଁ କିଛି ସମୟ ବାହାର କରିବା ପାଇଁ। କିନ୍ତୁ ଏଇ ସଣ୍ଡେ ଦିନ ସୋଉ ସୋଉ କାହା ପାଦ ଶବ୍ଦରେ ଗୋଟେ ଆପଣଙ୍କର ଆଖିର ନିଦ ବି ଭାଙ୍ଗିଯାଏ, ଯେମିତି ମୋ ଭଏସ୍ରେ ଆଜି ଆପଣଙ୍କ ନିଦ ଭାଙ୍ଗି ଯାଉଛି, ସେମିତି କାହା ପାଦ ଶବ୍ଦରେ ବି ନିଦ ଆପଣଙ୍କର ଭାଙ୍ଗି ଯାଇଥିବ ନା? ଯଦି ଭାଙ୍ଗିଛି ତାହେଲେ କନେକ୍ଟ କରିବେ ନିଶ୍ଚୟ ଗୀତ ସହିତ।

ବାହାରେ ଭିଜା ଭିଜା ବର୍ଷା ଆଉ ଘର ଭିତରେ ଆପଣ ହୁଏତ ଟ୍ୟୁନ୍ କରିଥିବେ ମୋତେ ବର୍ତ୍ତମାନ। ସହରରେ କୋଳାହଳଠାରୁ ଟିକିଏ ଦୂରକୁ ଯଦି ଆପଣ କେଉଁଠିକି ଚାଲିଯିବେ ଭିଜା ଭିଜା ରାସ୍ତାରେ, ଆପଣ ପାଇବେ ସେଇ ପୁରୁଣା ଦିନର ଅନେକ ସ୍ମୃତି। ବର୍ଷା ଓଦା କରିସାରିଛି ଗାଁର ସେଇ ମାଟି ରାସ୍ତାକୁ, ଦୁଇ ପାଖରେ ଲହଡ଼ି ଭାଙ୍ଗୁଥିବା ସବୁଜ ଧାନର କ୍ଷେତ, ଗଛପତ୍ର ସବୁ ଯେମିତି ଧୋଇ ହେଇ ଚମକୁଛନ୍ତି, ସତେ ଯେମିତି ଆକାଶକୁ ଘୋଡ଼େଇ ଦେଇଛି ମେଘର ଚାଦର ପ୍ରକୃତି ରାଣୀ। ଗାଁ ମୁଣ୍ଡ ବରଗଛର ଓଦା ହୋଳରୁ ଟୋପା ଟୋପା ପାଣି ଖସୁଛି ସତେ ଯେମିତି ମୁକ୍ତା ପରି, ଆଉ ସେ ଭିଜା ଭିଜା ଗୋଡ଼ି ମାଟିର ରାସ୍ତାରେ ଛତାଟିଏ ଧରି ଚାଲିବାର ମଜା ଯେ ଚାଲିଛି ସେ ହିଁ ଜାଣିଛି। ଆଉ ସହରର କଥା କ'ଣ ବା କହିବା, ସହରର ପିଚୁ ରାସ୍ତାଗୁଡ଼ିକ ଏବେ କଳା ଆଇନା ପରି ଚକମକ ହେଉଛି, ଗାଡ଼ିର ହେଡ୍ଲାଇଟ୍, ଟ୍ରାଫିକ୍ର ସିଗ୍ନାଲ, ଆଉ ତାରି ଭିତରେ ତୁମ ହାତ ଧରି ଚାଲିବାର ସେ ସବୁ ସ୍ମୃତି ଆଜି ବି ମନେ ପଡ଼ିଯାଉଛି। ଅଦ୍ଭୁତ ଗୋଟେ କାନଭାସ ତିଆରି କରୁଛି ସେ ଓଦା ରାସ୍ତା, ୱାଇପରରେ ଚାଲୁଥିବା କାର୍ର କାଚ ଭିତରୁ ସହରଟା ଧୂଆଁଳିଆ ଆଉ ବେଶ୍ ରୋମାଣ୍ଟିକ ଦେଖାଯାଉଛି। ଆଉ ସେହି ସମୟରେ ଯଦି ମନ ଭିତରେ ଗୋଟେ ପ୍ରେମିକ ଅଛି, ତେବେ ସିଏ ଗାଉଛି ତାର ସାଥୀ ପାଇଁ କ'ଣ।

ସେଥି ଭିଜା ଭିଜା ଏ ରାସ୍ତାର ସ୍ମୃତି ଆପଣଙ୍କ ମନ ଭିତରେ ବି ଥିବ। ଆଜି ଯୋଉ ଆକାଶରେ ମେଘର ଚାଦର ଆଉ ଝିପଝିପ୍ ବର୍ଷାରେ ପୁରା ସହର ଓଦା ହେଇସାରିଛି, ପୁରା ଗାଁ ବି ଓଦା ହେଇସାରିଛି। ଏଇ ଓଦା ଓଦା ପାଗରେ ଓଦା ଓଦା ମନରେ ଆପଣଙ୍କ ସହିତ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ଅଛି ୟୁଆର ମ୍ୟୁଜିକାଲ ଫ୍ରେଣ୍ଡ, ୟୁଆର ମ୍ୟୁଜିକାଲ ହମସଫର ବିଶ୍ୱଜିତ। ଶୁଣୁଥିଲି ଆପଣଙ୍କୁ କିଛି ବର୍ଷା ଭିଜା ଗୀତ, ଆଉ କହୁଥିଲି ଭିଜା ଭିଜା ରାସ୍ତାର କିଛି କଥା। ଏଇ ଭିଜା ଭିଜା ରାସ୍ତାରେ ଯେବେ ଆଜି ସଣ୍ଡେର ଏଇ ଭିଜା ଭିଜା ରାସ୍ତାରେ ଆପଣ ଯାଉଥିବେ, ଆପଣଙ୍କ ଆଖି ଆଗରେ ଝରସି ଯାଉଥିବ ସେଇ ଭିଜା ଭିଜା ରାସ୍ତା ସହିତ ଯୋଡ଼ା ଅନେକ ସ୍ମୃତି, ଅନେକ ଅନୁଭୂତି। ଏଇ ଭିଜା ଭିଜା ରାସ୍ତାରେ କେବେ ଆପଣ ଛତା ଧରି କାହା ସହିତ ଯାଇଥିବେ, କେବେ ଆପଣ ସାଇକେଲରେ ବି ଯାଇଥିବେ, ଆଉ କେବେ ଯାଇଥିବେ ଗାଡ଼ିରେ କାହା ସହିତ, କିନ୍ତୁ ସେ ସବୁ କଥାଗୁଡ଼ିକ ଏଇ ରାସ୍ତା ସହିତ ଯୋଡ଼ା ହେଇଥିବ, ଏଇ ବର୍ଷା ସହିତ ଯୋଡ଼ା ହେଇଥିବ, ସେମିତି ତ ନୁହେଁ। କିଛି କଥା ମନ ସହିତ ବି ଯୋଡ଼ା ହେଇଥିବ, କିନ୍ତୁ ସେ ମନ ସହିତ ଯୋଡ଼ା କଥାଗୁଡ଼ାକ ଏଇ ପାଗକୁ ଦେଖିଲେ, ଏଇ ବର୍ଷାକୁ ଦେଖିଲେ, ଆଉ ସେ ରାସ୍ତାକୁ ଦେଖିଲେ ଟିକେ ଅଧିକ ଟ୍ରିଗର ହେଇଯାଏ ଆଉ ମନେ ପଡ଼ିଯାଏ। ହୁଏତ ଆପଣଙ୍କର ବି ଆଜି ମନେ ପଡ଼ୁଥିବ ସେମିତି କିଛି କଥା। ଯଦି ମନେ ପଡ଼ୁଛି ତାହେଲେ ଭିଜନ୍ତୁ ସେଇ ସ୍ମୃତିର ଅଗଣାରେ, ମନେ ପକାନ୍ତୁ ସେ କଥାକୁ, କାରଣ ଏହି ସ୍ମୃତି ହେଉଛି ଆମର ଗୋଟେ ବହୁତ ବଡ଼ ସନ୍ତକ। ଏହି ବର୍ଷା ସେହି ସ୍ମୃତିକୁ ଦେଇଛି ଆମନ୍ତ୍ରଣ, ସେ ସ୍ମୃତିକୁ ଟାଣି ଆଣିଛି ପୁଣି ଆପଣଙ୍କର ମନ ରାଇଜ ଭିତରକୁ। ତାହେଲେ କାହିଁକି ଡେରି କରୁଛନ୍ତି, ଚାଲନ୍ତୁ ଭଜି ଯାଆନ୍ତୁ, ଭିଜି ଯାଆନ୍ତୁ ଏ ବର୍ଷାରେ ଆଉ ସ୍ମୃତିର ସେଇ ଅଗଣାରେ।

ଯୋଉଟା ପୁଣି କେତେ ସ୍ମୃତି, ସେଇ ବିଷୟରେ କହିବେ ଆଜି ଆପଣ, କାଗଜର ଡଙ୍ଗା ବିଷୟରେ କହିବେ ଏବଂ ତା ସହିତ ନଈ ସୁଅରେ ଭାସି ଯାଉଥିବା ସେଇ ଡଙ୍ଗା। ଯଦି ଆପଣ କେବେ ନଈରେ ସଫର କରିଛନ୍ତି ଏଇ ବର୍ଷା ଦିନରେ, ହୁଏତ ଆପଣଙ୍କ ଗାଁ ପାଖରେ ବି ଥାଇପାରେ ନହିଁ, ଏବଂ ସେଇ ନଈରେ, ଯୋଉ ନଈରେ ଆପଣ ଅନେକ ପହଁରିଛନ୍ତି, ଖରାଦିନେ ହଠାତ୍ ବର୍ଷା ଦିନେ ସେଇ ନଈରେ ପାଣି ବଢ଼ିଗଲା ପରେ ଯେତେବେଳେ ଡଙ୍ଗା ଉପରେ ବସି ସେଇ ନଈରେ ଗାଁକୁ ଦେଖନ୍ତି, ଲାଗେ ଯେମିତି ଗାଁଟା ଆଉ ଟିକେ ନୂଆ ଲାଗୁଛି, ଗାଁଟା ମୋର ନୂଆ ରୂପ ପାଇଯାଇଛି। ଆଉ ତା ସହିତ ସେଇ ନଈ, ଯୋଉ ନଈରେ କେତେ ଯେ ପହଁରିଛନ୍ତି ଆପଣ, କେତେ ଯେ ଖେଳିଛନ୍ତି ଆପଣ, ସେଇ ନଈର ଉପରେ ତାରି ଧାରେ ଧାରେ ଯେତେବେଳେ ଡଙ୍ଗାରେ ବସି ଯାଉଥିବେ ତାର ମଜା ବି ଅଲଗା। ଏମିତି କରିଛନ୍ତି କେବେ ଡଙ୍ଗାରେ ସଫର? ସେ ବିଷୟରେ କୁହନ୍ତୁ, କଣ ସବୁ ସ୍ମୃତି ଅଛି, ଡଙ୍ଗାରେ ବୁଲିବାର ସ୍ମୃତି ଆଉ କାଗଜ ଡଙ୍ଗାର ସ୍ମୃତି। ଚାଲନ୍ତୁ, ଆସିଯାଇଛି ଫର୍ଷ୍ଟ କଲ, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି ଆଉ କଣ କହୁଛନ୍ତି କାଗଜ ଡଙ୍ଗା ଆଉ ନଈ।

0: ସଫର ସେ ବିଷୟରେ କୁହନ୍ତୁ କଣ ସବୁ ସ୍ମୃତି ଅଛି, ଡଙ୍ଗାରେ ବୁଲିବାର ସ୍ମୃତି ଆଉ କାଗଜ ଡଙ୍ଗାର ସ୍ମୃତି। ଚାଲନ୍ତୁ ଆସିଯାଇଛି ଫର୍ଷ୍ଟ କଲ, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି ଆଉ କଣ କହୁଛନ୍ତି କାଗଜ ଡଙ୍ଗା ଆଉ ନଈର ଡଙ୍ଗା ବିଷୟରେ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ନମସ୍କାର ଭାଇ।
0: ନମସ୍କାର, ମୁଁ ତ ବଢିଆ ଅଛି, ଆପଣ କେମିତି ଅଛନ୍ତି କୁହନ୍ତୁ ଉର୍ମିଳା ଭଉଣୀ। ଗୁଡ ମର୍ଣ୍ଣିଂ।
1: ମୁଁ ବି ବଢିଆ ଅଛି, ଆପଣଙ୍କ ପ୍ରୋଗ୍ରାମ ବି ଭଲ ଲାଗୁଛି ଆଉ ବର୍ଷା ପାଗରେ ବି ଭଲ ଟପିକଟା ରଖିଛନ୍ତି।
0: କଣ କହିବେ ତାହେଲେ ମ୍ୟାଡାମ?
1: ନିଶ୍ଚିନ୍ତ ସବୁ ପ୍ରକାର କିଛି କିଛି କହିବାକୁ ପଡିବ।
0: ହଁ, କାଗଜର ଡଙ୍ଗା ଆଉ ନଈର ଡଙ୍ଗା,
1: ଆଉ ସଫର କରୁଥିବା ଡଙ୍ଗା, ତାପରେ ଗାଁ ପାଖରେ ଯୋଉ ବର୍ଷା ହେଲେ ପାଣି ଫୁଲ ହେଇଗଲେ ଯୋଉ ଭଣ୍ଡା ଗଛର ନଳୀର ଡଙ୍ଗା,
0: ଆରେ
1: କଦଳୀ ଘଡ଼ିର ଡଙ୍ଗା।
0: ବାହ, ତାହେଲେ ଆରମ୍ଭ କରନ୍ତୁ, ଆମେ ଶୁଣିବା ଆରମ୍ଭ କରୁଛୁ।
1: ନିଶ୍ଚିନ୍ତ, ଯେମିତି ସ୍କୁଲରେ ବେଶୀ ସ୍କୁଲରେ କ୍ଲାସରେ ଯେତେବେଳେ ବର୍ଷା ହୁଏ ସେତେବେଳେ କାଗଜ ଚିରିକି ରଫ ଖାତାରୁ ହଉ କିମ୍ବା ଆଉ ସାଙ୍ଗମାନଙ୍କ ଖାତାରୁ ହଉ, ସେଟା ପକେଟରେ ଡଙ୍ଗା ବୋଲି ଗୋଟେ ଥାଏ ଆଉ ଗୋଟେ ସାଧା ଡଙ୍ଗା ବୋଲି ଥାଏ, ସେଇଟା କରିକି ଝରକା ପଟେ ସାର୍ଙ୍କୁ ସେଆଡେ ନଜର କରିଥାଉ, ଆଡେ ମାନେ କରିବାକୁ ପଡୁଥିବ, ତାର ଭସେଇବାର ସେ ମଜାଟା ଟିକେ ନିଆରା ଥାଏ। ବର୍ତ୍ତମାନ ସ୍କୁଲ ପିଲାମାନେ ଏଇନେ କରୁଛନ୍ତି କି ନାହିଁ ସେଇଟା ବି ଆମେ ଦେଖିପାରୁନୁ, କିନ୍ତୁ ଘରେ ବି ସେମିତି ବର୍ଷା ହେଲେ ମାନେ ଯୋଉ ଟୁପି ଟୁପି ଯୋଉ ଟପ ଟପ ହେଇକି ପଡୁଥିବ ଟୁମକା ଭଳିଆ ଯୋଉ ହେଇଥିବ ସେଇଟା ଭଲ ଲାଗେ। ସେଇ ସମୟରେ ବସେଇଲା ବେଳେ ଧର ବୁଡି ଯାଉଥିବ କି କଣ ହଉଥିବ, ସେ ଯୋଉ କାଗଜର ଡଙ୍ଗାଟା ଭଲ ଲାଗେ, ଟିକେ ମୋଟା ପେପର ରହିଲେ ଟିକେ ବୁଡିବାକୁ ସହଜ ହେଇନଥାଏ। ତା ସହିତ ଯୋଉ ଭଣ୍ଡା ନଳୀ ତାକୁ ଖଡିକା ଦେହରେ ଫୋଡିକି ତାକୁ ବି ଭସେଇକି ଇଏ କର, ତାପରେ କଦଳୀ ଘୋଡି, କଦଳୀ ଘୋଡିକି କାଟିକି ତାକୁ ଦିଟା କଦଳୀ ଘୋଡିକି ତାକୁ ବାନ୍ଧିକି ତା ଦେହରେ ବୁଲିବାର ମଜା ବି ନିଆରା ଥାଏ।
0: ଆପଣ ତାହେଲେ ବଢିଆ ବଢିଆ ବୋଇତ ସବୁ ତିଆରି କରିଛନ୍ତି ଆଉ ସେସବୁ ସ୍ମୃତି ଆଜି ମନେ ପକେଇଛନ୍ତି, ଆଉ ଡଙ୍ଗାରେ ବୁଲିଛନ୍ତି ନା ନାହିଁ? ଆପଣଙ୍କର ଘର ପାଖରେ କଣ ନଈ ଥିଲା, ଡଙ୍ଗା ଥିଲା, ଆପଣ ବୁଲିଛନ୍ତି ଡଙ୍ଗାରେ?
1: ନିଶ୍ଚିନ୍ତ ଭାଇ, ଘର ପାଖରେ ନଈ, ନଈକୁଳିଆ ଝିଅ ଆମେ, ଆଉ ବନ୍ୟାର ବି ସମ୍ମୁଖୀନ ହେଇଛୁ।
0: ଆଚ୍ଛା,
1: ଆଉ ଡଙ୍ଗାରେ ବି ବହୁତ ଥର ସଫର କରିଛୁ, ଯାହାକି ଡଙ୍ଗା ରୋଡ ସେପଟକୁ ଯିବାକୁ ହେଲେ ଆମେ ଡଙ୍ଗାରେ ପାରି ହେବାକୁ ଯାଏ, ସାଇକେଲ କିମ୍ବା ଗାଡି ସହିତ ଆମେ ଯିବାକୁ ପଡିଥାଏ। ଡଙ୍ଗା ଦେହରେ ଗାଡି ସାଇକେଲ ସବୁ ନଦା ହେଇଥାଏ, ସେଥିରେ ଗଲାବେଳେ ଭଲ ଲାଗିଥାଏ। ଯେତେବେଳେ ନଈରେ ପାଣି ଆସିଥାଏ ବହୁତ ମାତ୍ରାରେ, ମାନେ ପୁରା ନଈ ଫୁଲ ଥାଏ, ସେତେବେଳେ ଭୟ ଲାଗିଥାଏ ଡଙ୍ଗାରେ ଯିବା ପାଇଁ। ଯେତେବେଳେ ଡଙ୍ଗାରେ ଚଢୁ ସେତେବେଳେ ଠାକୁରଙ୍କୁ ଡାକିକି ଚଢିବାକୁ ପଡିଥାଏ, କାହିଁକି ନା ଖାଲି ନଈରେ ଯିବା ଭିତରେ ଫୁଲ ନଈ ଭିତରେ ଭୟ ଲାଗିଥାଏ। ଆଉ ବହୁତ ଥର ଯାଇଛି, କାହିଁକି ନା ସେପଟେ ଆମର ବ୍ୟାଙ୍କ ଥାଏ, ବ୍ୟାଙ୍କରେ ଯେତେବେଳେ କାମ ଥାଏ ଆମେ ସେ ଡଙ୍ଗାରେ ଯାଇଥାଉ।
0: ଡଙ୍ଗାରେ ଆପଣ ଯାଆନ୍ତି ପାରି ହେଇକି?
1: ଆଜ୍ଞା।
0: ବାହ, ଆପଣ ତାହେଲେ ବହୁତ ସୁନ୍ଦର ସୁନ୍ଦର କଥା ଆଜି ଆପଣଙ୍କର ମନେ ପଡିଯାଇଛି ଆଉ ଆପଣ ଆମ ସହିତ ବି ସେୟାର କଲେ, ସେଥିପାଇଁ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ରହିଲି ମ୍ୟାଡମ, ନମସ୍କାର।
1: ଆପଣଙ୍କୁ ବି ଧନ୍ୟବାଦ ବି ଏତେ ସୁନ୍ଦର ଟପିକ, କିନ୍ତୁ ଜଣେ ଶ୍ରୋତା ଭାଇ ଆମର କଲ୍ ଲଗାଉଛନ୍ତି, ସେ ବାହାର ରହୁଛନ୍ତି,
0: ଆଜ୍ଞା ଆଜ୍ଞା,
1: କିନ୍ତୁ ତାଙ୍କ କଲ୍ଟା ଲାଗିପାରୁନି, ତାଙ୍କ ମନ ବହୁତ ଦୁଃଖ ହଉଛି। ତାଙ୍କ ନାଁ ହଉଛି ଦୁର୍ଗା ପ୍ରସାଦ ଦଳେଇ, ପାରିଶ୍ର ସାହି ଜୋବ୍ରା କଲେଜ ଛକ କଟକ। ଆଉ ସବୁବେଳେ ମତେ ହିଁ ଫୋନ କରି କହୁଛନ୍ତି, ମୁଁ ତାଙ୍କର କଣ ହଉଛି କହିଲେ, ତାଙ୍କର ଯୋଉ ମୋବାଇଲରେ ଶୁଣୁଛନ୍ତି ଆପ୍ରେ,
0: ଆଜ୍ଞା ଆଜ୍ଞା,
1: ତାଙ୍କର ଟିକେ କିଛି ସମୟ ବାଦ ଯାଉଛି ମାନେ ପ୍ରୋଗ୍ରାମ ଟା,
0: ଆଜ୍ଞା ଆଜ୍ଞା,
1: ସିଏ ଯେତେବେଳେ କଲ୍ ଟ୍ରାଏ କରୁଛନ୍ତି ତାଙ୍କର ହିଁ ଲାଗୁନି। ମତେ ବହୁତ ଥର କହିଲେଣି, ସମସ୍ତେ କରୁଛନ୍ତି ଭଲ ଟପିକ ଆସୁଛି, ମୋର କିନ୍ତୁ ସୁଯୋଗ ମିଳୁନି। ମୁଁ ବି ତାଙ୍କୁ କହିଲି, ମୁଁ କହିଲି ଫାଷ୍ଟରୁ ଲଗା, ସିଏ ଫାଷ୍ଟରୁ ଲଗାଉଛନ୍ତି, ରି ହଉଛି, କିନ୍ତୁ ପ୍ରୋଗ୍ରାମ ଦିନ ଆରମ୍ଭ ହେଲେ ଆପଣଙ୍କ କଲ୍ଟା ନେବେ?
0: ହଁ, ନିଶ୍ଚିତ ଭାବରେ ଆମେ ଚେଷ୍ଟା କରିବା ଯେ ଦୁର୍ଗା ଭାଇଙ୍କର କଲ୍ ଆମ ପାଖକୁ ଆସିଯାଉ ଆଜି ନିଶ୍ଚିତ ଭାବରେ, ଏବଂ ଯଦି ଆସିବ ତ ମୁଁ ନିଶ୍ଚିତ ଭାବରେ ନେବି। କିନ୍ତୁ ଜିନିଷ ହଉଛି ଏହା ଯେ ଏଇ ସବୁ ଶ୍ରୋତା ବନ୍ଧୁମାନଙ୍କର କଲ୍ ଭିତରେ କେତେବେଳେ କେତେବେଳେ ଟିକେ ଏନ୍ଗେଜ୍ ବି ଦେଖାଇଥାଇପାରେ ଏବଂ କେତେବେଳେ କେତେବେଳେ କନେକ୍ଟ ମଧ୍ୟ ହେଇପାରୁନି, ସେଥିପାଇଁ ଆମେ ଦୁଃଖିତ। ଏବଂ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଯେ ଆପଣ ଯାହା ହଉ ତାଙ୍କ ବିଷୟରେ ଟିକେ କହିଲେ, ତାଙ୍କ ମନର କଥା କହିଲେ, ଆଟଲିଷ୍ଟ ସେ ଏତିକି ଜିନିଷ ଆମ ପାଖରେ ପହଞ୍ଚିଲା ବୋଲି ସେ ଟିକେ ଖୁସି ହେବେ ଯେ ସେ ଚେଷ୍ଟା କରୁଛନ୍ତି ବୋଲି। ଆମକୁ
1: ବହୁତ ବହୁତ ଧନ୍ୟବାଦ ଦେବି, ଆପଣଙ୍କ ଭଏସ୍ ସହିତ ଆପଣଙ୍କ ଟପିକଟା ବି ଭଲ ଲାଗୁଛି, ଆଉ ଖାସ କରିକି ସୌମ୍ୟ ଭାଇଙ୍କ କଥା ମନେ ପକେଇ ଦେଇଥିବାରୁ ସେଥିପାଇଁ ଧନ୍ୟବାଦ।
0: ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ ଆଜ୍ଞା, ରହିଲି ମ୍ୟାଡାମ, ନମସ୍କାର। ସାଥି ଆପଣ ମଧ୍ୟ ଶୀଘ୍ର ଶୀଘ୍ର ଫୋନ ଉଠାନ୍ତୁ, 0671230315 କନେକ୍ଟ ହେଇଯାଆନ୍ତୁ ଆମ ସହିତ, ଆଉ କୁହନ୍ତୁ ଯେ କାଗଜର ଡଙ୍ଗା ଆଉ ନଈ ସୁଅରେ ଭାସି ଯାଉଥିବା ସେ ଡଙ୍ଗାରେ ଆପଣ କେତେ ବୁଲିଛନ୍ତି ଆଉ କେତେ ହଜେଇଛନ୍ତି, କଣ କଣ ସ୍ମୃତି ସବୁ ତା ସହିତ ଯୋଡ଼ା ହେଇକି ଅଛି ଆପଣଙ୍କର। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି ଆଉ କଣ ଅଛି ତାଙ୍କର ସ୍ମୃତି କାଗଜର ଡଙ୍ଗା ସହିତ ଆଉ ନଈ ସୁଅରେ ଭାସି ଯାଉଥିବା ଡଙ୍ଗା ସହିତ। ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଭାଇ ନମସ୍କାର।

0: ନମସ୍କାର,
1: ମୁଁ ସାଇ କହୁଛି ବେଲପଡାରୁ।
0: ସାଇ ଗୁଡ ମର୍ଣ୍ଣିଂ। କଣ କହିବ, କାଗଜର ଡଙ୍ଗା ଆଉ ନଈଶ୍ୱରେ ଭାସି ଯାଉଥିବା ଡଙ୍ଗା, ଏଇ ଦୁଇଟା ସହିତ କଣ ସ୍ମୃତି ତମର ଯୋଡି ହେଇକି ଅଛି?
1: କାଗଜର ଡଙ୍ଗା ତ ସେମିତି ଛୋଟବେଳେ ବହୁତ କରିଛି। ମୁଁ କଣ କରେ, ଯେତେବେଳେ ସ୍କୁଲରୁ ଫେରୁଥିବି କି ସ୍କୁଲରେ ଥିଲାବେଳେ ବର୍ଷା ହୁଏ, ସେଇ ଟାଇମରେ ଯେତେବେଳେ ବର୍ଷା ହୁଏ, ମୁଁ କଣ କରେ ନା, ମୋ ବ୍ୟାଗରେ ଯାହା ବି ଥାଉ, ସେ ସରିଯାଇଥିବା ଖାତା ହଉ ସରି ନଥିବା ଖାତା ହଉ ବହି ହଉ ଯାହା ହଉ, ମୁଁ ଚିରିକିରି ତାକୁ ବସେଇ ଦିଏ। ଏମିତି ତ ବହୁତ ଥର ବି ପାଟି ଶୁଣିଛି, ମାଡ ଖାଇଛି, ତାପରେ ବି ମୁଁ ସେଇଆ କରେ, କାହିଁକି ନା ଟିକେ ମୋଟା ନହେଲେ ବୁଡ଼ିଯିବ, ସମସ୍ତଙ୍କର ମୋର ବୁଡ଼ିଯିବ, ସେଇଟା ମତେ ଦେଖିବା ଭଲ ଲାଗେ ନା। ମୁଁ ସେଥିପାଇଁ କଣ କରେ, ବହିର କଭର ଯୋଉଟା ସେଇଟାକୁ ନେଇକିରି ଡଙ୍ଗା କରି ବସେଇ ଦିଏ।
0: ବାପରେ ବାପ, ଆପଣ ତ ମାନେ ଡଙ୍ଗା ପାଇଁ ମାନେ ଗୋଟେ ଡଙ୍ଗା ପ୍ରତି ପ୍ରବଳ ମୋହ ଆପଣଙ୍କର ତାହେଲେ।
1: ଆଜ୍ଞା, ତାପରେ ସାଙ୍ଗମାନଙ୍କ ଭିତରେ ଯୋଉ କମ୍ପିଟିସନ ହୁଏ, କାହା ଡଙ୍ଗା ଯାଏ ଆଗେ ପହଞ୍ଚିବ, କାହା ଡଙ୍ଗା ବୁଡ଼ିବ, ସେଇଟା ବହୁତ ମାନେ
0: ଇଣ୍ଟରେଷ୍ଟିଂ ଜିନିଷ।
1: କାହାର ବୁଡ଼ିବ ସେ ଅପେକ୍ଷା କରିଥାଉ, ଯାହାର ବୁଡ଼ିବ ତାକୁ ଟିକେ ଚିଡ଼ାନ୍ତି ଆଉ। ସେଥିପାଇଁ ମୋର କେଡେ ବୁଡ଼ିଯିବ, ମୁଁ ଟିକେ ମୋଟାରେ କରିଦେଲେ ବୁଡ଼ିବନି, ସେ ଆରାମସେ ପୁରା ଯିବ।
0: ଆପଣଙ୍କର ଯୋଉ ମୋଟା ଭାବରେ କରିଛନ୍ତି, ତା ମାନେ ଜଣାପଡୁଛି ସାଇଙ୍କର ଡଙ୍ଗା ସବୁବେଳେ ଫାଷ୍ଟ ହଉଥିବ ବା ଜିତୁଥିବ ସବୁବେଳେ।
1: ସେମିତି ତ ହୁଏ ନା ସବୁବେଳେ, ବୁଡ଼ିଯାଏ ଭିତରେ ପାଣି ପଶିଗଲା ସେଟା ବୁଡ଼ିଯାଏ, ଏମିତି ବି ହୁଏ ସବୁବେଳେ ଯାଏ ନା।
0: କିନ୍ତୁ ୱିନ୍ ପରସେଣ୍ଟେଜ ଟିକେ ଅଧିକ ଥିବ।
1: ଆଜ୍ଞା, ତାପରେ କାଲି ରାତି ଠାରୁ ତ ଯୋଉ ପ୍ରବଳ ବର୍ଷା ହଉଛି, ଆମ ଘର ପାଖରେ ନଈ, ସିଏ ବି ହେଇଗଲାଣି ପ୍ରବଳ ପାଣି, ଆଉ ମୁଁ କେବେ ଡଙ୍ଗାରେ ଯାଇନି, ବୋଟରେ ଯାଇଛି ହେଲେ ଡଙ୍ଗାରେ କେବେ ଯାଇନି।
0: ଆଚ୍ଛା, ତାହେଲେ କେବେ ଚେଷ୍ଟା କରିବେ ନିଶ୍ଚୟ, ଡଙ୍ଗାରେ ଯଦି ସୁଯୋଗ ମିଳେ ନାଉରିଆ ଭାଇ ସହିତ ବସିକି ଡଙ୍ଗାରେ ଯିବେ, ଆଉ ସେତେବେଳେ ଟିକେ ମୋ କଥା ମନେ ପକେଇବେ, ଡଙ୍ଗାର ସ୍ମୃତି କଥା।
1: ମୁଁ ତ ମାନେ ଏଠି ତ ଆଉ ଡଙ୍ଗା ବି ଦେଖିବାକୁ ମିଳୁନି,
0: ବହୁତ ଜାଗାରେ କମିଗଲାଣି।
1: ସେମାନେ କୁହନ୍ତି ଆଗରୁ ପୋଲ ନଥିଲା, ସମସ୍ତେ ମାର୍କେଟକୁ ଯିବା ପାଇଁ ଡଙ୍ଗାରେ ଯାଆନ୍ତି, ଯେତେବେଳେ ଏଇ ନଈ ବଢି ହୁଏ ସେଇ ଟାଇମରେ ବହୁତ ଡର ଲାଗେ, ଆଉ ଏମିତି ବାଉଁଶ ବି ଭାରା ହେଇକି ଲାଗିଥାଏ, ଟିକେ ପଡିଯିବ ତାହେଲେ ତାକୁ ଧରିକି
0: ଲାଗିଥାଏ,
1: ତ ସେଇଟା ବି କୁହନ୍ତି। ତାପରେ ପୋଲ ଯେତେବେଳେ ନଥିଲା, ବାଉଁଶର ବି ଏମିତି ପୋଲ ହେଇଥିଲା, ସେଥିରେ ଯିବାକୁ ବି ଭାରି ଡର ଲାଗେ କୁହନ୍ତି, କିନ୍ତୁ ଆମ ବେଳେ ତ ପୋଲ ଚାରିଆଡେ ଆଉ।
0: ଆମେ ମାନେ ଫର୍ଚୁନେଟ ଯେ ଆମ ବେଳେ ପୋଲ ହେଇଯାଇଛି, ଆମ ପୁରୁଣା ଲୋକମାନେ ବହୁତ କଷ୍ଟରେ ଯିବା ଆସିବା କରୁଥିଲେ, କିନ୍ତୁ ସେଥିରେ ନଈର ଡଙ୍ଗାର ମଜା ବି ଅଲଗା ଥିଲା ନାଇଁ କି?
1: ଆଜ୍ଞା, ସେଇଟା ତ ଥିଲା। ଏଇ ବର୍ଷା ଯେତେବେଳେ ହଉଥିବ ସେଇ ଟାଇମରେ ସମସ୍ତେ ପୁରା ବିପଦରେ ଥିବେ, ମୁଁ ଏଇଟା ଯେତେବେଳେ ଶୁଣେ ମତେ ବି ବହୁତ ଦୁଃଖ ଲାଗେ, ସେତେବେଳେ କେତେ କଷ୍ଟ କରିକି ଯାଉଥିଲେ, ଆମେ ଏଇନା ପୁରା ଗାଡି ଧରିଲେ ଚାଲିଲେ, ନହେଲେ ସାଇକେଲ ଧରିଲେ ଚାଲିଲେ, ସେତେବେଳେ ସେମାନେ ଚାଲି ଚାଲିକିରି କଟକ ଯାଇ ବି ପଳେଇ ଯାଉଥିଲେ, ଆମଠୁ କଟକଟା 30-35 କିଲୋମିଟର ହବ, ଚାଲି ଚାଲି ଯାଉଥିଲେ, ହେଲେ ଆମେ 2-3 କିଲୋମିଟର ଚାଲିକି ଗଲା ବେଳକୁ ଆମର ଦେହ କମି ଯାଉଛି,
0: ହଂସା ଉଡି ଯାଉଛି। ଠିକ କଥା କହିଲେ, ବହୁତ ବହୁତ ଧନ୍ୟବାଦ ସାଇ, କଲ୍ କଲେ, ଆପଣଙ୍କର ଏତେ ସୁନ୍ଦର ମତାମତ ଆମ ସହିତ ସେୟାର କଲେ, ରହିଲି ନମସ୍କାର।
1: ଧନ୍ୟବାଦ ଭାଇ, ରହିଲି ନମସ୍କାର।
0: ସାଥି ଆପଣ ମଧ୍ୟ ଶୀଘ୍ର ଶୀଘ୍ର ଫୋନ ଉଠାନ୍ତୁ ଆଉ ଡାଲ କରନ୍ତୁ 0671230315 3। କାଗଜର ଡଙ୍ଗା ସତରେ ଗୋଟେ ଭାବନାର ଗୋଟେ ଏମିତି ସମ୍ମିଳନ ତା ଭିତରେ ଅଛି, ଯାହାକି ଆମକୁ ହଠାତ୍ ବର୍ତ୍ତମାନ ମଧ୍ୟ ଦେଖିଲେ ଛୋଟବେଳକୁ ନେଇଯାଏ, ଏବଂ ମୁଁ ତ ବର୍ତ୍ତମାନ ଜାରି ରଖିଛି କାଗଜର ଡଙ୍ଗା ତିଆରି କରିବା ଏବଂ ଭସେଇବା, ଆପଣ ଜାରି ରଖିଛନ୍ତି ନା ନାହିଁ? ଆଉ ନଈଶ୍ୱରରେ ଭାସି ଯାଉଥିବା ଡଙ୍ଗା ସହିତ କଣ ସବୁ ସ୍ମୃତି ଅଛି ତାକୁ ମଧ୍ୟ ଜଣାନ୍ତୁ। ଆସିଯାଇଛି ଆଉ ଗୋଟିଏ କଲ୍, ଶୁଣିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଶୁଭ ସକାଳ, ନମସ୍କାର, ଆଉ ବର୍ଷା ବିଜା ଶୁଭେଚ୍ଛା ଶୁଭକାମନା ଆପଣଙ୍କୁ ଆଉ ସମସ୍ତ ଶ୍ରୋତା ବନ୍ଧୁ। ମୁଁ ହେଲେ ରମେଶ ଚନ୍ଦ୍ର ସାହୁ, ଅଗୁମା ଭାପୁର ଢେଙ୍କାନାଳ।
0: ରମେଶ ଭାଇ ନମସ୍କାର। ରମେଶ ଭାଇ କଣ କହିବେ, କାଗଜର ଡଙ୍ଗା ଆଉ ନଈଶ୍ୱରରେ ଭାସୁଥିବା ଡଙ୍ଗା ଦିଟା ସହିତ ରମେଶ ଭାଇଙ୍କର କଣ ସବୁ ସ୍ମୃତି ଯୋଡି ହେଇକି ଅଛି?
2: ଅବଶ୍ୟ ବିଗତ ଦିନର କଥା ତ ମନେ ପକେଇ ଦେଇଛନ୍ତି, ଆଜିକି 30-40 ବର୍ଷ ପରେ ହବ ତ, ଯେତେବେଳେ ତୃତୀୟ ଚତୁର୍ଥରେ ପଢୁଥିଲୁ ସେତେବେଳେ ଏଇ ଯୋଉ କାଗଜ ଚିରିକି ଡଙ୍ଗା କରିବୁ, ଗାଁରେ ଯୋଉ ଆମର ପାଣି ଯାଉଥିବ ସେ ସୁଅର ଭସାଉଥିଲୁ, ଏରା ସବୁ ମନେ ପଡ଼ିଗଲା। ଆପଣ ଯୋଉ କଥା ଟପିକଟା ନେଇଛନ୍ତି, ସେ ଟପିକଟା ମନେ ପଡ଼ିଗଲା। ଆଉ ଯୋଉ ନଈରେ, ନଈରେ ଆମର ସାପୁଆ ନଦୀ, ଏଟା ଯାହାକି ଏଇଟା ମିଶିଛି ମହାନଦୀରେ, କିନ୍ତୁ ସେତେବେଳେ ଡଙ୍ଗା ଆମେ ନଦୀରେ ଏମିତି ବସେ ଯଦି ବା ମନେ ପଡୁନି, ନଦୀରେ ଭସେଇଛୁ ଡଙ୍ଗା, କିନ୍ତୁ ଏଇ କଦଳୀ ପାଟିଟା ଯୋଉ ଡଙ୍ଗା ଗୁଡା ହେଡ଼ା ଭସେଇଛି ମନେ ପଡୁଛି ମୋର। ଆଉ ଏ ଯୋଉ ଆମର ଗାଁରେ ଯୋଉ ପାଣି ଯାଉଛୁ,

0: ଆଜ୍ଞା ଆଜ୍ଞା ଡଙ୍ଗାରେ ବସିବାର ରମେଶ ଭାଇ କେବେ ସୁଯୋଗ ମିଳିଛି ଡଙ୍ଗାରେ ବସିକି ଯିବାର ସୁଯୋଗ ହ୍ୟାଲୋ ଆଜ୍ଞା ଆପଣଙ୍କର ଭଏସ୍ ଟି କ୍ଲିୟର ଆସୁନି ଭାଇ ଆପଣଙ୍କ ଭଏସ୍ ଟିକେ ଟିକେ କଟିଯାଉଛି ଆଚ୍ଛା ଠିକ ଅଛି ଭାଇ ଠିକ ଅଛି ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କଲେ ଆପଣଙ୍କର କଥା ଟିକେ ଟିକେ କଟୁଛି ହୁଏତ କନେକ୍ଟ ହେଇନି ଠିକ ସେ ନେଟୱାର୍କ ପ୍ରୋବ୍ଲେମ୍ ତେବେ ଆପଣଙ୍କର ସ୍ମୃତି ଶୁଣିକି ବହୁତ ଖୁସି ଲାଗିଲା ଭାଇ ରହିଲି ନମସ୍କାର ସାଥୀ ଆପଣ ମଧ୍ୟ ଶୀଘ୍ର ଶୀଘ୍ର ଫୋନ୍ ଉଠାନ୍ତୁ 06712303153 ନମ୍ବରରେ କଲ୍ କରିକି ଜଣେଇବେ କାଗଜର ଡଙ୍ଗା ସହିତ ଯୋଡ଼ା ଆପଣଙ୍କ ମନର ସ୍ମୃତି ଆଉ ତା ସହିତ ନଈ ସୋହରେ ଭାସି ଯାଉଥିବା ସେ ଡଙ୍ଗା ସହିତ ଆପଣଙ୍କର ସ୍ମୃତି ନମସ୍କାର ଗୁଡ୍ ମର୍ଣ୍ଣିଂ କିଏ କହୁଥିଲେ କୋଉଠୁ କହୁଥିଲେ
1: ଭେରି ଗୁଡ୍ ମର୍ଣ୍ଣିଂ ହାପି ସଣ୍ଡେ ଜୟ ଶ୍ରୀ ଜଗନ୍ନାଥ ମୁଁ ସୋମନାଥ ସହ କହୁଥିଲି ଜିଗଣ ପଟାମୁଣ୍ଡି କେନ୍ଦ୍ର
0: ସୋମନାଥ ଭାଇ ନମସ୍କାର ଗୁଡ୍ ମର୍ଣ୍ଣିଂ ହାପି ସଣ୍ଡେ ଟୁ ୟୁ ଅଲସୋ କଣ କହିବେ ଭାଇ କାଗଜର ଡଙ୍ଗା ଆପଣ କରିଛନ୍ତି କେତେ ଆଉ ଭସେଇଛନ୍ତି କେତେ ଆଉ ଡଙ୍ଗାରେ ନିଜେ ଭାସିଛନ୍ତି କେତେ
1: ପ୍ରଥମତଃ ମୁଁ ଆପଣଙ୍କୁ ହୃଦୟରୁ ଅଭିନନ୍ଦନ ଦେବି କରେଣ୍ଟ ଆଫେୟାର୍ସ ଉପରେ ଟପିକ୍ ରଖୁଛନ୍ତି ବୋଲେ ସିଜିନ ଅନୁସାରେ ରଖିଛନ୍ତି
0: ଆଜ୍ଞା
1: ବହୁତ ଖୁସି ଲାଗୁଛି ଆପଣ ଯେ ସୁନ୍ଦର ଟପିକ୍ ରଖିଛନ୍ତି ମନ ପଡ଼ିଯାଉଛି ସେଇ ସ୍କୁଲ ବେଳର ପିଲାଦିନ ମୁଁ ମାନେ ବିଶ୍ୱାସ କରିବେନି ଆପଣ ମୁଁ ବହୁତ ଲେଖାଲେଖି କରେ ଯୋଉ ଖାତା ଗୁଡା ସବୁ ପାଠ ଗୁଡା ଟିକେ ମାନେ ଅଧିକ ପୁରୁଣା ହେଇଯାଏ ମୋତେ ଡଙ୍ଗା କରି ଭସିବାକୁ ବହୁତ ଭଲ ଲାଗେ ସାର୍
0: ଆଚ୍ଛା
1: ଏବେ ବି ମୁଁ ବସିଛି ବର୍ତ୍ତମାନ ମୋ ଘର ଆଗରେ ପାଣି ଚାଲୁଛି ଇଚ୍ଛା ହଉଛି କାଗଜ ଡଙ୍ଗାଟା ବସେଇବା ପାଇଁ
0: ବଢିଆ କଥାଟି କହିଲେ ମୋର ମଧ୍ୟ ଇଚ୍ଛା ହଉଛି ବିଶ୍ୱାସ କରନ୍ତୁ ଆଜି ସକାଳୁ ଆସିଲା ବେଳକୁ ଏବଂ ମୁଁ ତ ନିଶ୍ଚୟ ଭସେଇବି ଆଜି କାଗଜର ଡଙ୍ଗା ଆଉ ଆପଣ ମଧ୍ୟ କହିବି ଭାଇ ଆପଣ ମଧ୍ୟ ଭସାନ୍ତୁ
1: ଆଉ ଗୋଟେ କଥା ଶୁଣନ୍ତୁ ମୁଁ ଟାଇମ୍ସ ଅଫ୍ ଇଣ୍ଡିଆ ବେଶୀ ପଢେ ସେ ପେପର ଗୁଡା ସବୁ ମୋର ପୁରୁଣା ଲାଟିକି ଲେଖା ସରିଲା ପରେ ମୁଁ ତାକୁ ବଡ଼ ଡଙ୍ଗା କରି ବସିବାକୁ ମୋତେ ବହୁତ ଭଲ ଲାଗେ ଗଲା
0: ଆଚ୍ଛା
1: ତାପରେ ଆଉ ଗୋଟେ ଭଲ ଲାଗେ କଣ ଯୋଉ ରଖିଥିଲି ଡଙ୍ଗା ନଦୀର ଡଙ୍ଗା ଆପଣ ଦେଖିଥିବେ ଯେତେବେଳେ ଆମର ସାଧବ ପୁଅ ମାନେ ଯାଉଥିଲେ ସେ ଯୋଉ ବଣି ମାନେ ବେପାର ବଣିଜ କରିବା ପାଇଁ ସେ ଯୋଉ ଡଙ୍ଗାଟା ଦେଖିବୁ ଭାରି ବଢିଆ ଲାଗେ
0: ବୋଇତ ବୋଇତ ଯୋଉ ବଡ ବଡ ବୋଇତ ପାଇଛନ୍ତି ଡଙ୍ଗାରେ ବସିକି ଯିବା ପାଇଁ
1: ବହୁତ ଥର ମୁଁ ଯାଇଛି କିନ୍ତୁ ମୋତେ ଟିକେ ଡର ଲାଗେ ସାର୍ କଣ ଜାଣିଲେ ମୁଁ ପହଁରା ଶିଖିନି ଜମା ସାର୍ ଚିଲିକା ଗଲେ ମୁଁ ବହୁତ ଉଠିପାରେ ଭଗବାନ ଯଦି ପଶିଗଲ ମଝି ମାନେ ସମୁଦ୍ର ମଝିରେ
0: ଟିକେ ଭୟ ଟିକେ ରହେ ଆଉ ଯୋଉମାନେ ପହଁରା ଶିଖିନାହାନ୍ତି ଟିକେ ଭୟ ଥାଏ ଯାହା ହଉ କିନ୍ତୁ ତାର ଗୋଟେ ଅନୁଭୂତି ନିଆରା ଭାଇ
1: ଆଉ ଦୂରରୁ ଦେଖିବା ପାଇଁ ସାର୍ ଆପଣ ଦେଖିବେ ମହାନଦୀରେ ସୂର୍ଯ୍ୟ ଅସ୍ତ ଯାଉଥିବେ ମାଛ ଦଉଥିବେ କି ସୁନ୍ଦର ଦେଖାଯାଏ
0: ବଢିଆ ବଢିଆ ଦୃଶ୍ୟ ପ୍ରକୃତିର ଗୋଟେ ବହୁତ ସୁନ୍ଦର ଦୃଶ୍ୟ ଆପଣ ମନେ ପକେଇଲେ
1: ସବୁବେଳେ ଆପଣ ପ୍ରକୃତିର ମାନେ ଗନ୍ତାଘର ଉପରେ ଆଣୁଛନ୍ତି ନଈ ସମୁଦ୍ର ଝରଣା ଏସବୁ ପାଇଁ ଆପଣଙ୍କୁ ସାର୍ ହୃଦୟରୁ ଆପଣଙ୍କୁ ଅଭିନନ୍ଦନ
0: ବହୁତ ଭାଇ ଆପଣ ମଧ୍ୟ ସାମିଲ ହଉଛନ୍ତି ଆମ ସହିତ ଏତେ ସୁନ୍ଦର ମତ ଦଉଛନ୍ତି ସେଥିପାଇଁ ମଧ୍ୟ ଧନ୍ୟବାଦ ଆଉ ଆପଣଙ୍କୁ ଅନୁରୋଧ ରହିଲା ମନର ଇଚ୍ଛାକୁ ଆଜି ମାରିବେନି କାଗଜ ଡଙ୍ଗାଟି ନିଶ୍ଚୟ ଭସେଇବେ ରହିଲୁ ଭାଇ ନମସ୍କାର ରହିଲୁ ଭାଇ ନମସ୍କାର ସାଥି ଆପଣ ମଧ୍ୟ ଯଦି ଇଚ୍ଛା ଅଛି ମନ ଭିତରେ ଆଜି ଭସେଇବା ପାଇଁ କାଗଜ ଡଙ୍ଗାଟିଏ ଜମା ଡେରି କରିବେନି ଭସେଇ ଦେବେ କାଗଜ ଡଙ୍ଗାଟିଏ କାରଣ ସେ ଡଙ୍ଗା ହୁଏତ ଯାଇକି ଲାଗିବ କାହା ଦୁଆର ମୁହଁରେ ଆଉ ଆପଣ ଥିବା କହିବାକୁ ଥିବା ଅନେକ କଥା ତାଙ୍କ ପାଖରେ ପହଞ୍ଚିଯିବ ଯେମିତି ଏଇ ଗୀତ ଶୁଣିଲେ ମନେ ପଡ଼ିଯାଏ ସେ ସମୟର ସବୁ କଥା

0: କାଗଜରେ ଡଙ୍ଗା ଆପଣ ଅନେକ ଥର ଭସେଇଥିବେ ଏବଂ ଡଙ୍ଗାରେ ମଧ୍ୟ ଅନେକ ଥର ସଫର କରିଥିବେ, ତାରି ବିଷୟରେ କଥା ହଉଛି ଆମେ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ରେ। ଆସିଯାଇଛି ଆଉ ଗୋଟିଏ କଲ୍, ଶୁଣିବା କିଏ କରିଛନ୍ତି, କୋଉଠୁ କରିଛନ୍ତି ଆଉ କଣ କହୁଛନ୍ତି ତାଙ୍କ କାଗଜ ଡଙ୍ଗାର ସ୍ମୃତି ବିଷୟରେ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଦିନ ଲାଗେ ଶିକ୍ଷା ଶିକ୍ଷା ରାତି ଲାଗେ, କାହା କେମିତି ବଞ୍ଚିବି ସାଥୀ, ତୁମ ବିନା ତୁମେ ମୋ ଆଖି ଆଇନା, ତୁମେ ମୋ ମନ ମଇନା, ଭାବନାକୁ ନେଇ ବଞ୍ଚି ହୁଏ ନାହିଁ, କେମିତି ବଞ୍ଚିବି ଜାଣେ ନା, ସପନକୁ ମୋର ତୁମେ ନେଇଗଲ, ନିଦ ଆଖିକୁ ମୁଁ ଆସେନା, ରାତି ବିତିଥାଏ ଆଖିର ଲୁହରେ, ସାଥୀ ଫେରିଆସ ଥରେ, ଆଖିର ଇଶାରେ ଓଠର ଭାଷାରେ, ମନ ଖୋଲି କହିଦିଅ ଥରେ, ତମେ ଭଲ ପାଅ ମତେ, ନମସ୍କାର ଆଣ୍ଡ ଗୁଡ୍ ମର୍ଣ୍ଣିଂ, ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚଟଗାତ ପୁଷ୍ଟି।
0: ଚନ୍ଦ୍ରକାନ୍ତ ଭାଇ ବହୁତ ବହୁତ ସୁନ୍ଦର କବିତାରୁ ଷ୍ଟାର୍ଟ କଲେ, ଆପଣଙ୍କୁ ମଧ୍ୟ ଗୁଡ୍ ମର୍ଣ୍ଣିଂ, ହାପି ସନ୍ଡେ। କଣ କହିବେ, କାଗଜର ଡଙ୍ଗା ଆଉ ନଈର ଡଙ୍ଗା, ଦିଟା ଡଙ୍ଗା ସହିତ ଆପଣଙ୍କର କଣ ସବୁ ସ୍ମୃତି ଅଛି?
1: ନିଶ୍ଚିନ୍ତ କାହିଁକି ନା, ମତେ ତ ଡଙ୍ଗା ଭସା ପାଇଁ ବି ବହୁତ ଭଲ ଲାଗେ, ଏମିତି ବି ଏବେ ବି ମୁଁ ଡଙ୍ଗା ବି ଯେତେବେଳେ ବର୍ଷା ହେଲେ ଏବେ ବି ବର୍ଷା ହଉଥିଲା, ଆଜି କାଲି ରାତିଠୁ ବର୍ଷା ହଉଛି, ପାଣି ପୁରା ଜୋର ଛୁଟୁଛି ଆଉ ଗାଁ ଦାଣ୍ଡରେ, ତ ସେଥିପାଇଁ ମଧ୍ୟ କାଗଜ ଡଙ୍ଗା କରିକି ଦି ତିନିଟା ଭସେଇ ସାରିଲେଣି। ଆଉ ତାପରେ ପିଲାଦିନେ ମଧ୍ୟ ସ୍କୁଲ ଗଲାବେଳେ ମଧ୍ୟ କାଗଜ ଡଙ୍ଗା ଏମିତି ବି ଯେତେବେଳେ ସ୍କୁଲ ନେଇକି ଯାଏ ଥାଏ ଆଉ ବହି ପତ୍ର ଥାଏ ସବୁ ସେଇ ତାର କାଗଜ ଚିରିକି, ଖାତାରୁ ସାଧା କାଗଜ ହଉ କି ଲେଖା କାଗଜ ହଉ ଚିରିକି ମୁଁ ଡଙ୍ଗା ତିଆରି କରିକି ମଧ୍ୟ ଭସାଏ, ବହୁତ ବଢିଆ ଲାଗେ ସେ ପିଲାବେଳର ସେ ଡଙ୍ଗା ଭସା ସ୍ମୃତି। ଆଉ କେତେବେଳେ ବୁଡି ଯାଏ, କେତେବେଳେ ଭାସି ଯାଏ, ଏମିତି ଭାସେ ଏମିତି। ଆଉ ମଧ୍ୟ ଡଙ୍ଗା ମଧ୍ୟରେ ମଧ୍ୟ ମାମୁଁ ଘର, ବାପାଙ୍କ ମାମୁଁ ଘର ହଉଛି ଭତିମୁଣ୍ଡା, ସେଠି ଚିତ୍ରତଳା ନଈ ବହି ଯାଇଛି, ଆଉ ସେ ନଈରେ ସେତେବେଳେ ପୋଲ ହେଇନଥିଲା, ତ ସେତେବେଳେ ଆମେ ଯେତେବେଳେ ଯାଉ ଖରାଦିନ ତ ଆମେ ପଳେଇ ଯାଉ ନଈରେ ପଶିକି, ବାପା ମୋର ପଳେଇ ଯାଉ, ଆଉ ଅଣ୍ଟାଏ ଅଣ୍ଟାଏ ପାଣି ହୁଏ, ତଥାପି ପଶିକି ଆମେ ପଳେଇ ଯାଉ, ସାଇକେଲ ନେଇକି ଯାଇଥାଉ, ଆଉ ସାଇକେଲକୁ ମଧ୍ୟ ସେଇ ପାଣି ଭିତରେ
0: ଧରିକି
1: ନେଇକି ଯାଉ। ଆଉ ତାପରେ ଏବେ ଡଙ୍ଗାରେ ମଧ୍ୟ ବାପାର ମୋର କେତେ ଥର ଯାଇଛୁ, କିନ୍ତୁ ଡଙ୍ଗାରେ ଯେତେବେଳେ ମୁଁ ବସିକି ଛୋଟବେଳେ ପିଲାବେଳେ ଯାଇଥିଲି, ସେତେବେଳେ ଡଙ୍ଗା ପୁରା ଏମିତି ହଲଚଲ ହଉଥିଲା, ଯେମିତି ଡର ମରୁଥିଲା ବର୍ଷା ଦିନେ, ଡଙ୍ଗା କେତେବେଳେ ବୁଡି ପଡ଼ିଯିବ କି କଣ ହବ, ସେମିତି ଡର ମାଧ୍ୟ ବାପା କହିଲେ କିଛି ଡରିବାର ନାହିଁ, ଡଙ୍ଗା ତାର ଆସ୍ତେ ଆସ୍ତେ ସିଏ ଯିଏ ଆଉଲା ମାରୁଛନ୍ତି କାତେ ମାନେ ନାବିକ, ସିଏ ଆରାମସେ ପହଞ୍ଚେଇଦେବେ, ଯାଉ ଆରାମସେ ଆମେ ପହଞ୍ଚିଲୁ। ଆଉ ସେ ଡଙ୍ଗାରେ ଯିବାର ଯୋଉ ମଜି ମାନେ କାଟକ ଡଙ୍ଗାରେ ଯୋଉ ବସିବାର ଯୋଉ ମଜା, ସେ ବହୁତ ନିଆରା, କିନ୍ତୁ ଏବେ ତ ଆଜିକାଲି ବୋଟ୍ ହେଇଗଲାଣି ଇଞ୍ଜିନ୍ ଦ୍ୱାରା ଚାଲୁଛି, କିନ୍ତୁ ସେ ଯୋଉ ଆଉଲା ଡଙ୍ଗାରେ ଯୋଉ ମାନେ ଯାଉଥିବ ଯୋଉ ମଜା ବହୁତ ବଢିଆ ଲାଗୁଥାଏ, ବଢିଆ ଲାଗେ।
0: ଏବଂ ନାଉରିଆ ଯଦି ଟିକେ ସେଇଭଳିଆ ଲୋକ ହେଇଥାନ୍ତି, ମଜା ମସଲିସ୍ ଗଲାବାଲା ଲୋକ, ଏବଂ ଯଦି ଟିକେ ଗୀତ ଫିତ ଗାଉଥିବା ଲୋକ ହେଇଥାନ୍ତି, ଆହୁରି ମଜା ଦ୍ୱିଗୁଣିତ ହେଇଯାଏ,
1: ଦ୍ୱିଗୁଣିତ ହେଇଯାଏ। ତାପରେ ନଈରେ ଯିବା ବେଳେ ପବନ ମଧ୍ୟ ଦଉଥାଏ, ବହୁତ ବଢିଆ ବି ଲାଗୁଥାଏ ସେ ଯୋଉ ଦୃଶ୍ୟ, ବହୁତ ବଢିଆ ଲାଗେ।
0: ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଚନ୍ଦ୍ରକାନ୍ତ ଭାଇ କଲ୍ କଲେ, ଆପଣଙ୍କର ଏତେ ସୁନ୍ଦର ମତାମତ ଦେଲେ, ରହିଲି, ନମସ୍କାର।
1: ନମସ୍କାର
0: ସାଥୀ, ଆପଣ ମଧ୍ୟ କଲ୍ କରନ୍ତୁ ଶୀଘ୍ର ଶୀଘ୍ର, ଆଉ ଜଣାନ୍ତୁ ଏଇ ଯୋଉ ନଈ ସୁଅରେ ଗଲାବେଳେ ଆପଣଙ୍କର କେମିତି କଣ ରହିଥିଲା ସବୁ ଅନୁଭୂତି, ଡଙ୍ଗାରେ ବସିବାର ଅନୁଭୂତି ଆଉ କାଗଜ ଡଙ୍ଗା କରିବାର ଅନୁଭୂତି। ଆସିଯାଇଛି ଆଉ ଗୋଟିଏ କଲ୍, ନମସ୍କାର।

0: ଜୟ ଜଗନ୍ନାଥ ନମସ୍କାର
1: ନମସ୍କାର ବହୁତ ସୁନ୍ଦର ଗୀତରୁ ଆରମ୍ଭ କଲେ ଭାଇ ଟିକେ ପରିଚୟ ଦେଇଦିଅନ୍ତୁ ସମସ୍ତଙ୍କୁ
0: ମୁଁ ରେଡିଓ ଲଭର ତଥା ଜାତୀୟ ଆନ୍ତର୍ଜାତୀୟ ରେଡିଓ ଶ୍ରୋତା ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡା ଜିଲ୍ଲା ଗଞ୍ଜାମ
1: ଆଜ୍ଞା ନାରାୟଣ ଭାଇ କଣ କହିବେ ଆଜିର ଟପିକ ଉପରେ କୁହନ୍ତୁ ଟିକେ
0: ଦେଖନ୍ତୁ ଆଜି ତ କାଗଜ ଡଙ୍ଗା ଆଉ
1: ନଈରେ ଭାସୁଥିବା
0: ଡଙ୍ଗା ଉପରେ ଟପିକ ରଖିଛନ୍ତି
1: ଆଜ୍ଞା
0: ଆଉ ମୁଁ ସବୁ ଶ୍ରୋତାଙ୍କର ଶୁଣୁଛି ମୋର ମଧ୍ୟ ମନେ ପଡ଼ିଯାଉଛି ପିଲାଦିନର ସ୍କୁଲ ବେଳ କଥା ମୁଁ ବହୁତ ଥର ମାଡ଼ ଖାଇଛି ମୁଁ ରଫୁକାତରେ ମଝି ପୁସ୍ତା ସବୁ ପଳାଇ ଆସୁ ଖାଲି ଡଙ୍ଗା ତିଆରି କରି
1: ମାନେ
0: ମୁଁ ଦୁଇ ତିନି ପ୍ରକାର ଡଙ୍ଗା କରେ ଗୋଟେ ହେଲା ପକେଟ ଡଙ୍ଗା ବେଲୁନ ଡଙ୍ଗା କାଗଜରେ ସବୁ ବିଭିନ୍ନ ପ୍ରକାର ଡଙ୍ଗା କରିକି ତାକୁ ସବୁ ଚିତ୍ର ଆଙ୍କିକିରି ଆମର ସବୁ ଘର ସାମ୍ନା ଗୋଟେ ନାଳ ଥାଏ ଆଉ ସେଇଠି ମୁଁ ବସାଏ ସବୁ ବହୁତ ସେତେବେଳେ ଖୁସି ଲାଗେ ଆଉ ନଈରେ ଡଙ୍ଗାରେ ମୁଁ ଦୁଇ ଚାରି ଥର ବସିଛି କିନ୍ତୁ ମୋତେ ଭାରି ଭୟ ଲାଗେ ମୁଁ ଥରେ ଆସ୍କା ବନ୍ୟା ସମୟରେ ପୋଲ ଭାଙ୍ଗି ଯାଇଥିଲା ମୋର ମନ ଅଛି ସେଇ ସମୟରେ ମୁଁ ଥରେ ନଈ ପାରି ହେଇଥିଲି ଡଙ୍ଗାରେ କିନ୍ତୁ ମୋ ଡଙ୍ଗାରେ ବସିକି ଭାରି ଭୟ ଲାଗେ ମତେ କାହିଁକି
1: ଆଚ୍ଛା ଆପଣ ପହଁରା ଜାଣିଛନ୍ତି ଭାଇ
0: ହଁ ପହଁରା ତ ମୁଁ ସବୁ ଜାଣିଛି ଚିଠି ପହଁରା ବୁଢା ପହଁରା ମାନେ ଠିଆ ପହଁରା ମୁଁ ଚାରି ପାଞ୍ଚ ପ୍ରକାର ପହଁରା
1: ଜାଣିଛି ତାହେଲେ ତଥାପି ଭୟ ଲାଗେ ଆପଣଙ୍କୁ
0: ଡଙ୍ଗାରେ
1: ଟିକେ ଭୟ ଲାଗେ ଆଚ୍ଛା ଠିକ ଅଛି ବହୁତ ସୁନ୍ଦର କଥା ତାହେଲେ ଆଜି ମନେ ପଡ଼ିଯାଇଛି ସବୁ ଭୟ କଥା କାଗଜ ଡଙ୍ଗାର କଥା ଆମକୁ କଲ୍ କଲେ ବଢିଆ ସୁନ୍ଦର ଗୀତଟିଏ ଗାଇଲେ ବହୁତ ବହୁତ ଧନ୍ୟବାଦ ଭାଇ ରହିଲି ନମସ୍କାର
0: ନମସ୍କାର
1: ସେଠି କେତେ ସ୍ମୃତି କେତେ ଅନୁଭୂତି ଯୋଡ଼ା ସେଇ ଡଙ୍ଗା ସହିତ କାହାକୁ ଟିକେ ଭୟ ଲାଗେ ପୁଣି କାହାକୁ ଭାରି ମଜା ଲାଗେ ଡଙ୍ଗାରେ ବସିବା ପାଇଁ ଏମିତି ଆସେ ଅନେକ ଲୋକମାନଙ୍କ ଭିତରେ ଅନେକ ମତ ଏଇ ଡଙ୍ଗାକୁ ନେଇ ଆଉ ତା ସହିତ ପୁଣି କାଗଜ ଡଙ୍ଗା କାଗଜ ଡଙ୍ଗାର ପୁଣି କେତେ ଭେରାଇଟି ଯେମିତି ଆମର ବର୍ତ୍ତମାନ ଶ୍ରଦ୍ଧା ଜଣେ କହିଲେ ଯେ ପକେଟ ଡଙ୍ଗା ବେଲୁନ ଡଙ୍ଗା ଏମିତି ଅନେକ ପ୍ରକାର ଡଙ୍ଗା ସେ କାଗଜରେ ତିଆରି କରିପାରନ୍ତି ଆପଣ ମଧ୍ୟ କେତେ କରିପାରନ୍ତି ସେଇ ବିଷୟରେ ତ କଥା ହେଉଛି ଆସିଯାଇଛି ଆଉ ଗୋଟେ କଲ୍ ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
2: ହ୍ୟାଲୋ ଶୁଭ ସକାଳ ବିଶେଷ ଭାଇ ନମସ୍କାର
1: ଶୁଭ ସକାଳ
2: ରେଡିଓ ସମ୍ରାଟ ମୁନା ଭାଇ ଜାନ କଟିଲା କନପୁର ଜଗତସିଂହପୁର କହୁଥିଲି
1: ମୁନା ଭାଇ ଗୁଡ ମର୍ଣ୍ଣିଂ ହାପି ସନ୍ଡେ କଣ କହିବେ କାଗଜ ଡଙ୍ଗା ଆଉ ନଈର ଡଙ୍ଗା ଏ ଦିଟା ସହିତ ମୁନା ଭାଇଙ୍କର
2: ଶୁଭେଚ୍ଛା ଦଉଛି ଆଜି ରେମ୍ବୋ ପରିବା ଜଣେ ବରିଷ୍ଠ ଶ୍ରୋତା ଅରୁଣ କୁମାର ରଥ ଟୁନାନାଙ୍କର ଆଜି ଶୁଭ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ମା ଶାଳାଙ୍କ ପାଖରେ ପ୍ରାର୍ଥନା ସେ ଦୀର୍ଘଜୀବୀ ହୁଅନ୍ତୁ ନିରୋଗୀ ରୁହନ୍ତୁ ସୁସ୍ଥ ରୁହନ୍ତୁ ଆଉ ତାଙ୍କ ଚଲାବତା ଖୁସୁଥାଉ ଏମିତି ତାଙ୍କ ମୋର ହସଦା ମା ଶାଳା ତାଙ୍କୁ ଅଣ୍ଟ ଗୋଟେ ରଖିଥାନ୍ତୁ ଆଉ ଯଦି ଟୁନାଇନା ତ ଶୁଣୁଛନ୍ତି ଆରାମରେ ବସି ତାଙ୍କ ଘରେ ଆଉ ଭଲ କି ଗୋଟେ ସାନ୍ଧାରେ ଗୋଟେ କେକ୍ କାଟି ମିଠା ଦେଇକି ସମସ୍ତେ ମିଳିମିଶି ଖାଇବା ଆଉ
1: ଟପିକ ବିଷୟରେ ଭାଇ କଣ କହିବେ
2: ହଁ ଦେଖନ୍ତୁ ଟପିକ ବିଷୟରେ କହିବି ଯେତେବେଳେ ଛୋଟ ପିଲା ଥିଲେ ବର୍ଷା ଦିନେ ଆସିଲେ ତାଙ୍କ ରଫ୍ କାଟା ଯେକୌଣସି ଦେଖିବୁ ଟିକେ ଫାଙ୍କା ଦେଖିକି କାଗଜ ପତ୍ର ତାକୁ ସାଙ୍ଗେ ସାଙ୍ଗେ ଡଙ୍ଗା କରେ ବର୍ଷା ଦିନେ ବହୁତ ବସେଇଛୁ ଆଉ ବହୁତ ମଜା ଲାଗେ ଆଉ ବିଶେଷ କରି କାର୍ତ୍ତିକ ପୂର୍ଣ୍ଣ ଯୋଉ ଡଙ୍ଗା ବସାଏ କଦଳୀ ବମ୍ପଳ କଦଳୀ ଯୋଉ ଡଙ୍ଗା ବସାଏ ଦୀପ ହିକା ସବୁ ଦେଇକି ଯୋଉ ପୋଖରୀ ଆମେ ଭଦ୍ରତା ବୁଲି ବୁଲି ଦେଖୁ ଆମ ଡଙ୍ଗା କେତେ ବାଟ ଗଲା କଣ ହେଲା ସବୁ ଦୀପ ଜଳୁଥାଏ ସେ ଗୋଟେ ସୁନ୍ଦର ପରିବେଶ ହୁଏ ଆଉ ଆପଣ ଯୋଉ ଡଙ୍ଗା ଟା ପଚାରିଲେ ସେ ଡଙ୍ଗା ତୁମେ ବହୁତ ବସିଛି ମତେ ବହୁତ ଭଲ ଲାଗେ କାହିଁକି ମୁଁ ଡଙ୍ଗାରେ ବସି ମତେ ଡର ମାଡ଼େନି କାହିଁକି ଆମେ ପହଁରା ଶିଖିଛୁ ବିଶେଷ କରି ଜହ୍ନରାତ୍ରିରେ ଡଙ୍ଗାରେ ବସିଲେ ଏଟା ଗୋଟେ ବହୁତ ସୁନ୍ଦର ଲାଗେ
1: ଆପଣ ତ ଭାଇ ଗୋଟେ ବଢିଆ ଜିନିଷ ମନେ ପକେଇଦେଲେ ଯିଏ ସବୁ ବସିଥିବେ ଜହ୍ନରାତ୍ରିରେ
2: ବହୁତ ଆମେ ନାଚ ଦେଖାଯାଏ ଆମର ଏଠି ହଂସ ନଈ ଅଛି ଏଠି ପୋଲ ହେଇନଥିଲା ଆଉ ରାତିରେ ତ ଆମେ ଯାତ୍ରା ଦେଖିବା ସେ ଡଙ୍ଗାରେ ବସିଲା ବହୁତ ମଜା ଲାଗେ ଆଉ ନାଉରିଆ ଯୋଉ ଗୀତ ବୋଲେ ପୂର୍ଣ୍ଣମୀ ରାତିରେ ତ ଜହ୍ନରାତ୍ରିରେ ତା ଗୀତକୁ ଆଉ ଡଙ୍ଗାରେ ବସିଯାଏ ସେ ଦୃଶ୍ୟଟା ବହୁତ ସୁନ୍ଦର ପରିବେଶ ବହୁତ ଖୁସି ଏବଂ ଆନନ୍ଦ ଦିଏ
1: ଯା ହଉ ଆପଣଙ୍କର ସବୁ ମନେ ପଡ଼ିଯାଇଛି ଖାସ କରି ଯୋଉ କଥା କହିଲେ ମାଝି ଯୋଉ ଗୀତ ନାଉରିଆର ଯୋଉ ଗୀତ ସେଇ ଗୀତ ସତରେ
2: ଆପଣ ଜହ୍ନରାତ୍ରିରେ ଡଙ୍ଗାରେ ବସିଲେ ନଈରେ ବସି ଯାଉଥିବେ ସେ ଦୃଶ୍ୟଟା ଏତେ ମନୋରମ ଦୃଶ୍ୟ ମନ ହଉଥିବ ସେମିତି ରାତି ସାରା ଡଙ୍ଗାରେ ବସିଥିବୁ ନାଉରିଆ ଗୀତ ଗାଉଥିବେ ଆମେ ଏକୁଳ ସେକୁଳ ପାରିବୁ କେତେ ଥର ତାକୁ ବି କହୁଛୁ
1: ସ୍ମୃତି ସବୁ ମନେ ପଡ଼ିଯାଇଛି
2: ଆପଣଙ୍କ ପ୍ରୋଗ୍ରାମ ଚାରିଟା ସବୁ ବହୁତ ଏତେ ବିନ୍ଦାସ ଲାଗେ ଏତେ ଖୁସି ଲାଗିଲା ମୁଁ ତ ଭାବୁଛି ଆପଣ ମାସ ସାରା ଯଦି କରନ୍ତୁ ମୁଁ ଆହୁରି ବେଶୀ ଖୁସି ହୁଅନ୍ତି
1: ନାଇଁ ଭାଇ ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କ ଭଳି ଶ୍ରୋତାମାନେ ଆମକୁ ଶୁଣୁଛନ୍ତି ସେ ଆମ ପାଇଁ ବହୁତ ବଡ ଆଶୀର୍ବାଦ ରହିଲି ଭାଇ

0: ଆଗ ପ୍ରାର୍ଥନା କଲେ ଆପଣ ସବୁବେଳେ ସୁସ୍ଥ ଥାନ୍ତୁ, ନିରୋଗୀ ରୁହନ୍ତୁ, ଆପଣ ତେଲ ହାତ ଖୋଜନ୍ତୁ, ମା ସାରା ଘଣ୍ଟ ଗୋଟେ ରଖିଥାନ୍ତୁ,
1: ନିଶ୍ଚିତ ଆମ ତରଫରୁ ମଧ୍ୟ ଟୁନା ଭାଇନାଙ୍କୁ ବହୁତ ବହୁତ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜନ୍ମଦିନର। ରହିଲି ଭାଇ, ନମସ୍କାର।

0: ସାଥୀ କଥା ହଉଛି କାଗଜର ଡଙ୍ଗା ବିଷୟରେ ଡାଇଲିନ ଲାଇଫ ଚାଟରେ ଗୋଟେ ପରେ ଗୋଟେ କଲ୍ ଆସିଯାଇଛି ଆମ ପାଖକୁ ବର୍ତ୍ତମାନ ଆଉ ଗୋଟିଏ କଲ୍ ନେଇଯିବା ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି ଆଉ କାଗଜର ଡଙ୍ଗା ଆଉ ନୈଶ୍ୱରେ ଭାସି ଯାଉଥିବା ଡଙ୍ଗା ବିଷୟରେ କଣ ତାଙ୍କର ରହିଛି ସବୁ ସ୍ମୃତି ଅନୁଭୂତି ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
1: ସମୟ ଅର୍ ଶବ୍ଦ ଦୋନୋ ଅନମୋଲ ହେ ସମୟ କି ସହି ଇସ୍ତେମାଲ ନହି ହୋନେ ସେ ଓ ସହି ଜଗା ପେ ପହଞ୍ଚା ଦେତା ହେ ଅର୍ ଶବ୍ଦ ସୋଚ ସମଝ କର ବୋଲନା ଚାହିଏ ନମସ୍କାର ଶୁଭ ସକାଳ ବିଶ୍ୱଜିତ ଭାଇ
0: ନମସ୍କାର
1: କହୁଥିଲି ରାଜେଶ କଟକ
0: ଆଜ୍ଞା ନମସ୍କାର ଆପଣଙ୍କୁ ମଧ୍ୟ ବହୁତ ବହୁତ ଶୁଭେଚ୍ଛା ଶୁଭ ସକାଳର କଣ କହିବେ ଆଜିର ଟପିକ ଉପରେ
1: ଭାଇ ଟପିକ ଆପଣ ଡଙ୍ଗା ଉପରେ ରଖିଛନ୍ତି ଟପିକ ରୂପକ ଯୋଉ ତଥ୍ୟ ସେଇଟା ଉଜାଗର ହଉନି ତା ଭିତରେ ଥିବା ଇଏ ବହୁତ ଦୁଃଖ ଲାଗୁଛି ଭାଇ
0: ଆଜ୍ଞା ଆଜ୍ଞା କୁହନ୍ତୁ
1: ବାସ୍ତବତା ଇଏ ହଉଛି ଯେ ଆମେ ପିଲାବେଳେ ଯୋଉ ଡଙ୍ଗା ଭସେଇଥିଲେ ସେ କୋଉଠି ନା କୋଉଠି ଅବିକା ଆମେ ସଂସାର ରୂପକ ଯୋଉ ଡଙ୍ଗା ଯୋଉ ନଈ ଅଛି ତା ଦେହରେ ଆମେ ଏତେ ଷ୍ଟ୍ରଗଲ କରୁଛେ କିନ୍ତୁ ସେଇ ଯୋଉ ସେଇ ଶବ୍ଦଟା ସେଠି ଯୋଉ ଅନୁଭୂତିଲେ ସେଇଟା ଥିଲା ସେ ସମୟର କଥା ବର୍ତ୍ତମାନ ଯୋଉ ସମୟ ଅଛି ଯୋଉ ସଂସାର ରୂପକ ଯୋଉ ନଈ ତା ଭିତରେ ପହଁରିବାକୁ ହେଲେ ସେ ଯୋଉ ଶକ୍ତି ଦରକାର ସେ ଶକ୍ତିର ଅଭାବ ଅଛି ଆମ ପାଖରେ ଭାଇ ବାସ୍ତବତା ଇଏ ଅଛି ଭାଇ ଯେ ସେତେବେଳେ ସେ ଡଙ୍ଗା ସେ ଭସେଇଛେ ଆମେ ସେ ଡଙ୍ଗାରେ ବସିଛେ ଆଉ ସେ ଡଙ୍ଗାରେ ବସିଲେ ଯୋଉ ଭୟଟା ସୃଷ୍ଟି ହୁଏ ଜଣେ ଭାଇ ବି ଚର୍ଚ୍ଚା କରୁଥିଲେ ଯେ ଭୟଟା କଣ ପାଇଁ ଲାଗେ ସେଦିନ ଧୀବର ସେଇ ଜିନିଷକୁ ଅନ୍ୱେଷଣ କରିଥିଲା ଯେ ଆଜି ଆମେ ଦି ଜଣ ଏକା କାଟାଗୋରୀର ସେଦିନ ଧୀବର ସେଇ ବିଷୟ ଚର୍ଚ୍ଚା କରିଥିଲେ ଭାଇ ଶ୍ରୀରାମଚନ୍ଦ୍ରଙ୍କ ପାଖରେ ଆମେ ଦି ଜଣ ଏକା କାଟାଗୋରୀର ମୁଁ ଏଇ ଛୋଟିଆ ନଈ ପାର କରୁଛି ଆଉ ଆପଣ ଏଇ ଭବସାଗର ରୂପକ ନଈ ପାର କରିବେ ଆଉ ସେ ଭବସାଗର ରୂପକ ଯେତେବେଳେ ନଈ ମୁଁ ପାର କରିବି ସେତେବେଳେ ଆପଣ ମୋ ସାଙ୍ଗ ଦେବେ ଏବଂ ପାଉଣା ବି ମାନେ ମାଗିନଥିଲା।

0: ଆଜ୍ଞା ବଢିଆ କଥା,
1: ଡଙ୍ଗାରେ ଆଉ ଜୀବନ ସହିତ
0: ଆପଣ ଆପଣ ଛୋଟବେଳେ କାଗଜର ଡଙ୍ଗା ତିଆରି କରିଛନ୍ତି ନା ନାହିଁ ମତେ କୁହନ୍ତୁ ଆଗ।
1: ଅନେକ ଥର କରିଛି ଭାଇ।
0: ଆଜ୍ଞା ତାକୁ କୋଉଠି ଭସାନ୍ତି ଆପଣ?
1: ଏଇ ଗାଁ ଦାଣ୍ଡରେ ବହି ଯାଉଛି ପାଣିରେ, ନାଳରେ ମିଶେ, ନାଳରୁ ଯାଇକି ବଡ ନାଳ ଯାଇକି ସମୁଦ୍ର
0: ପର୍ଯ୍ୟନ୍ତ କାଗଜ ଡଙ୍ଗା ତ ଆପଣଙ୍କର ପହଞ୍ଚି ପାରୁନଥିବ, କିନ୍ତୁ ବା ବଢିଆ ସ୍ମୃତି ସବୁ ଏବଂ ବହୁତ ବଢିଆ କଥାଟି କହିଲେ, ସେଥିପାଇଁ ଆପଣଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ।
1: ଆଉ ଗୋଟେ ତଥ୍ୟ।
0: ଆଜ୍ଞା ଆଜ୍ଞା କୁହନ୍ତୁ।
1: ମୁନ୍ନା ପଣ୍ଡା ଆଉ କରୁଛନ୍ତି ଏବେ, ସେ ଯୋଉ ତାଙ୍କ ନୂତନ ନାମରେ ନିଜକୁ ସମ୍ବର୍ଦ୍ଧିତ କରୁଛନ୍ତି, ସବୁ ଠିକ ଅଛି, ସବୁ ଠିକ। ସମ୍ରାଟ କହିଲେ ଠିକ ଅଛି, ଭାଇ କହିଲେ, କିନ୍ତୁ ତା ଦେହରେ ଯୋଉ ଜାନ ଲଗେଇଦେଲେ ଭାଇଜାନ, ସେଇଟା ଶୁଣିବାକୁ ଠିକ ଲାଗୁନି।
0: ଆଜ୍ଞା ନିଶ୍ଚିତ ଭାବରେ ସେ ଗୋଟେ ଆମର ଭାଇ ହିସାବରେ ସମସ୍ତଙ୍କର ନିଜର ଗୋଟିଏ ଖୁସି ଅଛି, ଏବଂ ସେ ହିସାବରେ ସେ ଗୋଟେ ସ୍ନେହରେ ଜଣେଇ ଦେଲେ, ଏବଂ ସେଥିପାଇଁ ଆମେ ସମସ୍ତେ ସମସ୍ତଙ୍କ ପାଇଁ ଟିକେ ଖୁସି ହେଇଯିବା। ଆଉ ଏଇସବୁ ଛୋଟ ଛୋଟ କଥାକୁ ଧରିଲେ ଭାଇ ହବନି। ଆପଣ କଲ୍ କରିଥିଲେ ବହୁତ ବହୁତ ଧନ୍ୟବାଦ, ରହିଲେ ଆଜ୍ଞା ନମସ୍କାର। ସାଥି ଆପଣ ମଧ୍ୟ କଲ୍ କରନ୍ତୁ ଆଉ ଜଣାନ୍ତୁ ଆପଣଙ୍କର ମନର କଥାକୁ କାଗଜ ଡଙ୍ଗା ସହିତ ଯୋଡ଼ା ଏବଂ ନଈରେ ଭାସି ଯାଉଥିବା ଡଙ୍ଗା ସହିତ ଯୋଡ଼ା କଥାକୁ ଆମ ଆଗରେ ଆସିଯାଇଛି। ଆଉ ଗୋଟିଏ କଲ୍ ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି, ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ହ୍ୟାଲୋ
0: ଆଜ୍ଞା କୁହନ୍ତୁ। ନମସ୍କାର।
2: ନମସ୍କାର। ହ୍ୟାଲୋ
0: ଆଜ୍ଞା ନମସ୍କାର, କୁହନ୍ତୁ, ଶୁଣିପାରୁଛି?
2: ନମସ୍କାର ଶୁଭୁନି।
0: ଆଜ୍ଞା ନମସ୍କାର, ଗୁଡ୍ ମର୍ନିଂ, କିଏ କହୁଥିଲେ, କୋଉଠୁ କହୁଥିଲେ, ଟିକେ ପରିଚୟ ଦେଇଦିଅନ୍ତୁ ଭାଇ। ରଶ୍ମୀ ଭାଇ କଣ କହିବେ, କାଗଜର ଡଙ୍ଗା ଆଉ ନଈରେ ଭାସୁଥିବା ଡଙ୍ଗା ସହିତ କଣ ସ୍ମୃତି ସବୁ ଅଛି ଆପଣ?
2: ଆଜ୍ଞା ମୁଁ ନଈରେ ତ ଦି ଜାଗା ପାରିବେ, ଗୋଟେ ମାମୁଘରେ ଥିଲା ବେଳେ ବିଶ୍ୱନାଥ ମଠକୁ ଯାଏ, ଆଉ ଲାଷ୍ଟ ଏପଟେ ଧବଳେଶ୍ୱର ଯାଏ ଯେତେବେଳେ ବ୍ରିଜ
0: ହେଇନଥିବେ
2: ମତେ, କିନ୍ତୁ ଆକ୍ଚୁଆଲି ଡର ଲାଗେ।
0: ଆଚ୍ଛା,
2: କାରଣ ମୁଁ ଏତେଟା ପହଁରା ଶିଖିନି ନା, ମତେ କିନ୍ତୁ ଟିକେ ଡର ଲାଗେ।
0: କିନ୍ତୁ ତାର ଅନୁଭୂତି ଭାଇ କେମିତି, ଭଲ ତ?
2: ଅନୁଭୂତି ବହୁତ ଭଲ, ବହୁତ ମଜା ଲାଗେ, ଟିକେ ଡଙ୍ଗାରେ ଗଲାବେଳେ ପାଣିରେ ଟିକେ ଟିକେ ହାତ ବୁଡ଼ିବା ଭଲ ଲାଗେ, କିନ୍ତୁ ଡାଉରିଆ ମାନେ ଭିଡ଼ନ୍ତି।
0: ଆଚ୍ଛା ଆଚ୍ଛା, ବଢିଆ ବଢିଆ କଥା, ପୁରା ପ୍ରାକ୍ଟିକାଲ କଥାଟି ଆପଣ କହିଲେ, ଟିକେ ଟିକେ ହାତ ମାରିଦେବା ପାଇଁ ଇଚ୍ଛା ହଉଥାଏ, କିନ୍ତୁ କୋଉଠି ଟିକେ କୁମ୍ଭୀରର ଭୟ, ପୁଣି କୋଉଠି ନାଉରିଆର ଟିକେ ତାଗିଦ, ଏସବୁ ଜିନିଷ ମନେ ପଡ଼ିଯାଏ।
2: ସବୁର ଭୟ, ଇଆଡେ ପହଞ୍ଚିବ ପାଖାପାଖ ହବ, ଡଙ୍ଗା ଟିକେ ହଲିଗଲେ। ଆଉ ଗୋଟେ ଅନୁଭୂତି କହୁଛି, ଆମେ ଯାଇଥିଲୁ କାଳିଜାଇ, ଆମର ଜଣେ ମାମୁଁ ଯାଇଥିଲେ, ଡଙ୍ଗାରେ ବସିଥିଲେ, ଅଚାନକ ସେ ଘୁମେଇକି ଏପଟୁ ପଳେଇଲେ, ଡଙ୍ଗା ଟିକେ ହଲିଗଲା, ବହୁତ ଡର ଲାଗିଥିଲା ସେତେବେଳେ।
0: ବହୁତ ବଢିଆ କଥା। ଆଉ କାଗଜର ଡଙ୍ଗା ଭାଇ କଣ କହିବେ,
2: କାଗଜର ଡଙ୍ଗା ଭସେଇଲେ ତ ପାଣିରେ ବୁଡି ଯାଏ, ତେଣୁକରି ଆମେ ମୋଟା ଜରି ଯୋଉ ଥାଏ ମାନେ ବହିରେ ମଡେଇ ଥାଉ, ତାକୁ ଡଙ୍ଗା କରି ଭସେଇ ଦଉ, ତାପର ଦିନ ସ୍କୁଲ ଗଲାବେଳେ ଦେଖିଲୁ ସେ ଅଛି କି ନାହିଁ, ପିଲା ନେଇ ଯାଇଥିବେ ହେଲା। ତେଣୁକରି ଆପଣ ଯାହା ଏଭଳିଆ ପାଗରେ, ଏଭଳିଆ ସିଚୁଏସନରେ, ଏଭଳିଆ ଟପିକ ନେଇକି ଆସିଛନ୍ତି, ସେମାନେ ଯୁବକ ଉପଯୋଗୀ ଟପିକ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ଆପଣଙ୍କ ଭଏସ ଭଳିଆ ସୌମ୍ୟ ଭାଇଙ୍କ ପୁରା ଡିଟୋ ଭଏସ ହେଲା। ଆମେ ମୁଁ ଆକ୍ଚୁଆଲି ତ ଶୋ ଟିକେ କମ ଶୁଣେ, କିନ୍ତୁ ଆପଣଙ୍କର ଯେହେତୁ ମୁଁ ଭାବେ ଆପଣ ଦ୍ୱିତୀୟ, ମୁଁ ବି ଆପଣଙ୍କୁ ସୌମ୍ୟ।
0: ଆଜ୍ଞା, ଯାହା ହଉ ଆପଣଙ୍କର ମନେ ପଡିଯାଇଛି ଭାଇ ସବୁ କଥା ସେଦିନର, ସେଥିପାଇଁ ହୃଦୟରୁ ବହୁତ ବହୁତ ଧନ୍ୟବାଦ।
2: ଆମର ମାନେ ମାନେ ସବୁଠୁ ପ୍ରିୟ ଶ୍ରୋତା ମାନେ ଅରୁଣ କୁମାର ତ ଟୁନା ଭାଇନାଙ୍କର ହାପି ବାଲା ବାର୍ଥଡେ, ତାଙ୍କୁ ମୋ ପ୍ରଭୁ ଆମ ଗାଁ ଜନାର୍ଜନ, ପ୍ରଭୁ ଜଗନ୍ନାଥ, ବଳଭଦ୍ର ଦେବୀ ସୁଭଦ୍ରା, ପ୍ରଭୁ ମା ସାରଳଙ୍କ ଆଶୀର୍ବାଦରୁ ସେ ସବୁବେଳେ ଏମିତି ଭଲରେ ଥାନ୍ତୁ। ଆଉ ଯେତେବେଳେ ବି ଟୁନା ଭାଇନା ଆସନ୍ତି ନାଥ ବଜାରରେ ମୋ ଦୋକାନରେ ଚକଲେଟ୍ ନଦେଲେ ସେ ଯିବେନି, ଭୁବନେଶ୍ୱର ଯିବେ ମାନେ ମୋତେ ଦେଖା କରିକି।
0: ଆଜ୍ଞା ଆଜ୍ଞା, ଟୁନା ଭାଇନାଙ୍କୁ ଆମେ ମଧ୍ୟ ୱିଶ୍ କରିଦଉଛୁ, ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ।
2: ଆଉ ଟୁନା ଭାଇନାଙ୍କ ଭଳିଆ ଶ୍ରୋତା ଭଳି ମିଳିବା ବହୁତ ରିୟାଲ, ଆଉ ଟୁନା ଭାଇନା ରାଗନ୍ତି କିନ୍ତୁ ତାଙ୍କ ମନରେ କିଛି ନଥାଏ। ଟୁନା ଭାଇନାଙ୍କୁ ପ୍ରଭୁ ଜଗତର ନାଥ, ଜଗନ୍ନାଥ, ପ୍ରଭୁ ଜନାର୍ଦ୍ଦନ, ପ୍ରଭୁ ସାରଳା ସବୁଦିନ ପାଇଁ
0: ରଖିଥାଉ ତରଫରୁ ମଧ୍ୟ ଆମେ ୱିଶ୍ କରିଦେଇଛୁ ଭାଇ। ଆଜ୍ଞା ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କଲେ, ଆପଣଙ୍କର ସୁନ୍ଦର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା ରହିଲି ଭାଇ, ନମସ୍କାର। ସାଥି ବର୍ତ୍ତମାନ ସମୟ ଗଡି ଗଡି ଚାଲିଛି, ଆଉ ଗୋଟେ ପରେ ଗୋଟେ କଲ୍ ଆପଣଙ୍କର ମଧ୍ୟ ନେଇଯିବା, କାରଣ ସମୟ ବହୁତ କମ୍ ଏବଂ ଶ୍ରୋତା ଆଜି ବହୁତ ଆମ ସହିତ ଯୋଡ଼ି ହେଉଛନ୍ତି, ବହୁତ ଗୁଡ଼ିଏ କଲ୍ ଆସୁଛି। ବର୍ତ୍ତମାନ ଆଉ ଗୋଟିଏ କଲ୍ ନେଇଯିବା, କିଏ କରିଛନ୍ତି ଦେଖିବା କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
3: ହ୍ୟାଲୋ ଭାଇ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର ଆଜ୍ଞା, ଟିକେ ପରିଚୟ ଦେଇଦିଅନ୍ତୁ, କୁହନ୍ତୁ କାଗଜ ଡଙ୍ଗା ଆଉ ନଈ ସଂଜ୍ଞା ସହିତ କଣ ଅଛି ଆପଣଙ୍କର ସ୍ମୃତି ସବୁ ଭାଇ?
3: ଭାଇ ମୁଁ ଏଇ ପ୍ରଫୁଲ୍ଲ ପ୍ରଧାନ କହୁଛି, କୁଆଁରପାର ମାଣିଆ ମନ୍ଦରୁ।
0: ପ୍ରଫୁଲ୍ଲ ଭାଇ କଣ କହିବେ ଆଜିର ଟପିକ ଉପରେ?
3: ଭାଇ ଡଙ୍ଗା କଥା କହିଲେ ପିଲାବେଳେ ତ ନିଶ୍ଚିତ।

0: ବର୍ଷା ହଉଥିଲା, କିନ୍ତୁ କାଲି ଆମ ଆଜି ପ୍ରବଳ ବର୍ଷା ହଉଥିଲା। ମୋ ସାନ ଭାଇର ପୁଅ ଝିଅ ଜଣେ ନବମ ପଢୁଛି, ଜଣେ ସପ୍ତମ ପଢୁଛି, ଦି ଜଣ ଯାକ ଡଙ୍ଗା ବସେଇଲେ, ମାଡ଼ ଗୁଡ଼ି ହେଲେ, ତାଙ୍କୁ ଯାଇକି ମୁଁ ଛଡେଇଲି। ମୁଁ ଆଗେ ବସେଇବି, ସେ କହୁଛି ମୁଁ ଆଗେ ବସେଇବି। ମୁଁ ବାଧ୍ୟ ହେଇକି ବର୍ଷା ତାଙ୍କ ଦି ଜଣଙ୍କୁ ଅଲଗା ଅଲଗା କରିକି ତିନି ତାଙ୍କ ମୁଖରେ ବସା, ସେ କହୁଛି ମୁଁ ବସେଇବି ମୁଁ ବସେଇବି। ଦି ଜଣ ଯାକୁ ବନ୍ଦ କଲି, କହିଲେ ଆଗ ଝିଅ ବସେଇବ, ତାପରେ ପୁଅ ବସେଇବ। ଆମ ଦୁଆରେ ବୋଲେ ବଦଳ ଭଳିଆ ପାଣି ଚାଲିଛି, ବସେଇଲେ ସେଠୁ ତାଙ୍କ ଖୁସି ହେଲେ ତିନି ଜଣ ଦି ଜଣ ଯାକ, ମୁଁ ତାଙ୍କ ସହିତ ଖୁସି ହେଲି।
1: ଆରେ ବାହ ବଢିଆ ହେଲା, ସେ ତାଙ୍କ ଡଙ୍ଗାକୁ ଦେଖିକି ଆପଣଙ୍କର ମନେ ପଡିଯାଇଥିବ ଛୋଟ ବେଳର ଡଙ୍ଗା ବିଷୟରେ, ନାଇଁ କି?
0: ହଁ ଭାଇ, ଆଉ ନଈ ଡଙ୍ଗା କଥା କହୁଛନ୍ତି ଭାଇ, କୋଉଟା କଥା କହିବି? ନଈ ଡଙ୍ଗା ଶୁଣନ୍ତୁ ଭାଇ, ମୁଁ ଗୋଟେ କଥା କହୁଛି, ଆମର ଆସିଲେ 36 ଜଣରୁ 4 ଜଣ ବନ୍ଧୁ, ସେଥିରେ 2 ଜଣ ଲେଡି 2 ଜଣ ଜେଣ୍ଟସ୍, ସେମାନେ ନଈକି ଦେଖିକି ଆମେ ଗଲୁ ଭଟ୍ଟାରିଆ ବୁଲିବାକୁ। ଭଟ୍ଟାରିଆ ବୁଲିବାକୁ ଗଲୁ, ନଈକି ଦେଖିକି ସେ ଆନନ୍ଦିତ ହେଇଗଲେ। ଯଦି ଆନନ୍ଦିତ ହେଇଗଲେ, ଜେଣ୍ଟସ୍ ଜଣ କହିଲେ ଆମେ ପଶିବୁ, ଝିଅ ଜଣ କହିଲେ ଆମେ ଆମେ ମୁଁ ଯାଇଛି, ମୋର ଜଣେ ପୁତୁରା ଯାଇଛି, ଛତିର ସେ ପୁତୁରା, ସେ ବାଧ୍ୟ କହିଲେ ବୁଲିବାକୁ, କହିଲେ ହଉ ଚାଲ ଯିବା ବୁଲିବା। ନଈ ଗୋଟେ ଡଙ୍ଗା ଭଟ୍ଟାରିଆ ପାଖରେ ଗୋଟେ ମାଉରୀ ଡାକିଲୁ, ତାକୁ କହିଲୁ କେତେ ଟଙ୍କା ନବୁ, ସେ କହିଲା 200 ଟଙ୍କା ନେବୁ। କହିଲା 200 ଟଙ୍କା ନବୁ, ଅଧ ଘଣ୍ଟା ଖଣ୍ଡେ ବୁଲିବୁ, କହିଲା ଯାହା ଦବ ଆଉ। ଆମେ 4 ଜଣ ଯାକ ବୁଲିଲୁ, ଯୋଡ଼ିଏ ଟଙ୍କା ନେଲୁ, 2 ଜଣ ଲେଖା ବସିଲୁ, ସେ 6 ଜଣ ଲେଖା ଦବୁ ବୋଲି କଥା ହେଲୁ, ବୁଲେଇଲୁ ଆଉ। ଭାଇ ଝିଅ ଯୋଡ଼ି ଯାକ ବସିଛନ୍ତି, ଆମେ ବି ବସିଛୁ, 1 ଏକର 10 ଜଣ ବସିଛୁ। ମାଛ ଗୋଟେ ଡଙ୍ଗାକୁ ଡେଇଁଗଲା, ଛୋଟିଆ ମାଛରେ ଡଙ୍ଗାକୁ ଡେଇଁଗଲା,
1: ସେ
0: ଝିଅଟା ମାଛଟାକୁ ଧରିବ ବୋଲି ଡେଇଁ ବସୁଛୁ ଆଉ। ଏକରୁ ବାଲିଗରି କରି ଆମେ ସବୁ ଯାଉ ଡଙ୍ଗାରେ ପାର ହେଇକି ଆଉ ଏକରେ ଯାଇଛୁ, ବାଙ୍କିପୁର ଯାଇଛୁ ନା, ଆମର ସୁନ୍ତିବଳ ଘାଟ ଗୋଟେ ଅଛି, ଏକରେ ଯାଇଛୁ, ସଉଳିଆ ଘାଟ ଅଛି, ଶିକରେ ଯାଇଛୁ। ବହୁତ ଜାଗା
1: ଆପଣ ବୁଲିଛନ୍ତି। ଯାହା ହଉ, ଆଜି ଆପଣଙ୍କର ସେ ସବୁ ସ୍ମୃତି ମନେ ପଡିଯାଇଛି ଏବଂ ମାଛ ଡେଇଁବାର ସ୍ମୃତି ଶୁଣିକି ବି ଭଲ ଲାଗିଲା। ବହୁତ ବହୁତ ଧନ୍ୟବାଦ ଚେତନ ଭାଇ କଲ୍ କରିବା ଭାଇ, ରହିଲି, ନମସ୍କାର। ସାଥୀ ଗୋଟେ ପରେ ଗୋଟେ କଲ୍ ନେଇଯିବା, କାରଣ ସମୟ ବହୁତ କମ୍ ଏବଂ ଶ୍ରୋତାମାନେ ଆଜି ଏ ସୁନ୍ଦର ଟପିକ୍ରେ ତାଙ୍କର ମତ ଦେବା ପାଇଁ ବହୁତ ଇଣ୍ଟରେଷ୍ଟେଡ୍ ଜଣାପଡୁଛି ଏବଂ ଗୋଟେ ପରେ ଗୋଟେ କଲ୍ ଆସୁଛି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ନମସ୍କାର, ଗୁଡ୍ ମର୍ଣ୍ଣିଂ, ହାପି ସନ୍ଡେ। କଣ କହିବେ କାଗଜ ଡଙ୍ଗା ଆଉ ନଈ ଡଙ୍ଗା ବିଷୟରେ?
2: କାଗଜ ଡଙ୍ଗା ତ ପ୍ରବଳ ବର୍ଷା ହେଇଛି, କେବଳ ଦାନ୍ତ ଦୁଆରେ।
1: ଆଚ୍ଛା,
2: ବର୍ଷା ବେଳେ ନା 4 ଜଣ ଝିଅ ଏପଟ ଲାଇନ୍ ଥିବା, ଜଣେ 2 ଜଣ
1: ଏପଟେ
2: ପଡିବେ, ତାଙ୍କ ଡଙ୍ଗା ଆମ ପଟକୁ ଆସିବ, ଆମେ ଧରିବୁ, ଆମ ଡଙ୍ଗା ତାଙ୍କ ପଟକୁ ଯିବ, ସେମାନେ ଧରିବେ। ଆଉ ବଟାରିକାରେ ବି ଏମିତି ମାନେ ଡଙ୍ଗାରେ ବସିଛୁ, ଆଉ ତାପରେ ଯାଇଥିଲୁ ଯୋଉ କାଳୀ ଯାଇ, ସେପଟେ ବି ଡଙ୍ଗାରେ ବସିକି ପାଣି ହାତରେ ଚବର ଚବର କରିବାକୁ ଭଲ ଲାଗେ।
1: ଆଉ ନାଉରିଆ ତାଗିଦ କରେନି ଆପଣଙ୍କୁ, ପାଟି କରନ୍ତି ପାଣି ହାତରେ ମାରିଲେ?
2: ପାଟି କରନ୍ତି ଯେ,
1: ଟିକେ ଲୁଚିକି ତା ଭିତରେ
2: କରିଦିଏ, ଡଙ୍ଗା ବାହିକି ଯାଉଥାଏ, ଏମାନେ ଛୁଆ କେହି ମାନନ୍ତିନି। ଆଉ ଦାଦା ଜଣେ ସେ ଆମେ ଆସିଲା ବେଳକୁ କାଳୀ ଯାଇ ଦର୍ଶନ କରିକି ସେ ପୁରା ରାଗିକି ଆମ ପୁରା ପୁରା କଞ୍ଚା ଆଉ ଉପମା ଯୋଉ ପାଟି, ସେ ଡରିକି ଗଲେନି, କହିଲେ ମୁଁ ଯିବିନି ଡଙ୍ଗାରେ ବସିବିନି।
1: ବହୁତ ଲୋକ ଡରନ୍ତି ଟିକେ ଡଙ୍ଗାକୁ।
2: ତାଙ୍କ ଝିଅ ମୋ ସାଙ୍ଗେ ଯାଇଥିଲା, ଆମେ ଏମିତି ଗ୍ରୁପ ହେଇ ଯାଇଥିଲୁ ବୋଲର କରିକି।
1: ଆପଣଙ୍କୁ ଡଙ୍ଗାରେ ଡର ଲାଗିଲା ନା ନାଇଁ?
2: ନାଇଁ, ମତେ ଡର ଲାଗିଲାନି, ମତେ ମୋ ସାଙ୍ଗମାନେ ଧରିକି ନେଇଗଲେ ଦେଖିକି।
1: ଆପଣ କାଗଜ ଡଙ୍ଗା ଏତେ ଭସେଇଛନ୍ତି, ଆଉ କୋଉ ଡଙ୍ଗା ଡର ଲାଗିବ ଆପଣଙ୍କୁ? ବହୁତ ବହୁତ ଧନ୍ୟବାଦ କଲ୍ କଲେ, ଆପଣଙ୍କର କାଗଜ ଡଙ୍ଗା ଆଦାନ ପ୍ରଦାନର କଥା ଶୁଣିକି ବହୁତ ଖୁସି ଲାଗିଲା, ରହିଲି ମ୍ୟାଡମ୍, ନମସ୍କାର।
2: ଏବେ ଛୁଆ ଡଙ୍ଗା ବସେଇଲେ ଆମେ କହୁଛୁ କି ଡଙ୍ଗା ତମେ କାଇଁ ବସଉଛ ମ, ଆଉ ଏବେ ତ ସବୁ ରାସ୍ତା ରାସ୍ତା ହେଇଗଲାଣି, ପାଣି ବି
1: କିନ୍ତୁ ତଥାପି ଟିକେ ପିଲାମାନେ ହସଉଛନ୍ତି ଶୁଣିଲେ ଆମେ ଖୁସି ଲାଗୁଛି, ଆଉ ଆପଣ ବି ଟିକେ ସାମିଲ ହେଇଯାନ୍ତି ତାଙ୍କ ସହିତ ଆଉ। ରହିଲି, ନମସ୍କାର ଆଜ୍ଞା। ସାଧି ଗୋଟେ ପରେ ଗୋଟିଏ କଲ୍, ଆଉ ଆପଣମାନଙ୍କର ମିଠା ମିଠା ସ୍ମୃତି ଅନୁଭୂତି ସବୁ ଯୋଡ଼ି ହେଇଯାଉଛି ଆମ ସହିତ, ଆମ କାର୍ଯ୍ୟକ୍ରମକୁ ଆହୁରି ସୁନ୍ଦର କରିଦଉଛି। ଆଉ ଗୋଟିଏ କଲ୍ ନେଇଯିବା, ତାପରେ ଗୋଟେ ଗୀତ ଆଡକୁ ଯିବା। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଗୁଡ୍ ମର୍ଣ୍ଣିଂ, ହ୍ୟାଲୋ, ଆଜ୍ଞା କୁହନ୍ତୁ, ହୁଏତ ଫୋନ୍ଟି କଟିଯାଇଛି, ଆଉ ଗୋଟିଏ କଲ୍ ନେଇଯିବା। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ହ୍ୟାଲୋ,
3: ଲାଇଭ୍ ପ୍ରୋଗ୍ରାମ୍ ଚାଲିଛି ତ?
1: ଆଜ୍ଞା ଆଜ୍ଞା, କୁହନ୍ତୁ କିଏ କହୁଥିଲେ?
3: ହ୍ୟାଲୋ ଆଜ୍ଞା, ମୁଁ ଜଗତସିଂହପୁର ମେଡିକାଲରୁ କହୁଥିଲି।

0: କବିତା ରଥ କହୁଥିଲି।
1: ଆଜ୍ଞା କବିତା ମ୍ୟାଡାମ ନମସ୍କାର, ଆପଣଙ୍କ କନେକ୍ଟ ହେଇଛି ଆମ ସହିତ ଲାଇଭ ଅଛନ୍ତି। କୁହନ୍ତୁ ଆଜିର ଟପିକ କାଗଜ ଡଙ୍ଗା ଆଉ ନଈର ଡଙ୍ଗା, କଣ ସବୁ ସ୍ମୃତି ଅଛି ମ୍ୟାଡାମ ଆପଣଙ୍କର ତା ସହିତ ଯୋଡ଼ା?
0: ଆମର ଡଙ୍ଗାରେ ଗୋଟେ ଭଲ ଅଛି, ସାତପଡ଼ା ଆମେ ଯାଇଥିଲୁ।
1: ଆଜ୍ଞା
0: ଆମ ଫ୍ୟାମିଲି ସହ ପୁରା ଯାଇଥିଲୁ ସାତପଡ଼ା, ଆଉ ଯାଇଛୁ ବହୁତ ଭଲ। ଆମେ ଗୋଟେ ଡଙ୍ଗା ପୁରା ରିଜର୍ଭ କରିଦେଇଥିଲୁ, ସେଟା 7-8 ହଜାର ଟଙ୍କା ନେଇଥିଲା, 5 ଘଣ୍ଟା ବୁଲେଇବ। ତା ଭିତରେ ଆମେ ବିରିୟାନୀ ଫିରିୟାନି ସବୁ ଘରୁ ନେଇଯାଇଥିଲୁ, ଆମର ସବୁ ନେଇ ତା ଭିତରେ ଭଲ ମଜା କଲୁ, ଡଲଫିନ୍ ବି ଦେଖିଲୁ। ବହୁତ ସ୍ମରଣୀୟ, 2 ବର୍ଷ ତଳ କଥା ପଡୁଛି। ମୋ ଝିଅ ବି ଥିଲା, ଆମେ ଯାଇଥିଲୁ ବହୁତ ଭଲ। ସେଇଟା ମତେ ଡଙ୍ଗା ଭାରି ଡର ଲାଗେ, କିନ୍ତୁ ସେଇଟା ମତେ ଗୋଟେ ଡର ଲାଗିଲାନି, ସମସ୍ତେ ଥିଲୁ, ଭୟ ଟିକେ ଥିଲା, ମାଙ୍କୁ ଡାକିକି ବସିଗଲୁ, କିନ୍ତୁ ବହୁତ ମଜା ଲାଗିଲା। ଡଲଫିନ୍ ବି ଦେଖିଲୁ, ତା ଭିତରେ ବିରିୟାନୀ ଖାଇଲୁ, ନାଚିଲୁ ବିଲୁ। ଆମେ ଗୋଟେ ଡଙ୍ଗା ପୁରା ରିଜର୍ଭ କରିଦେଇଥିଲୁ।
1: ଆଉ କାଗଜ ଡଙ୍ଗା, କାଗଜ ଡଙ୍ଗା ବିଷୟରେ କଣ କହିବେ ମ୍ୟାଡାମ, କାଗଜ ଡଙ୍ଗା କେତେ ଭସେଇଛନ୍ତି ଆପଣ?
0: ସ୍କୁଲ ପଢିଲା ବେଳେ ଭସୁ, ଘର ଦାଣ୍ଡ ଫାଣ୍ଡରେ ଗଲା ବେଳେ ଭସୁ, ଆମର ନଈ ବଡି ଏରିଆ, ନଈ ବଡି ହେଲେ ଦାଣ୍ଡରେ ଭସୁ କାଗଜ ଡଙ୍ଗା କରିକି। କାଗଜ ମତେ ବସେ, ସମସ୍ତଙ୍କୁ ଭଲ ଲାଗେ ବସେଇଛୁ ଆଉ।
1: ଆଚ୍ଛା, ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ, ଆପଣଙ୍କ କଥା ସବୁ ଜଣେଇଲେ, ରହିଲି ମ୍ୟାଡାମ, ନମସ୍କାର।
0: ଆଜ୍ଞା ନମସ୍କାର।
1: ସାଥୀ ଅନେକ ନୂଆ ନୂଆ ଶ୍ରୋତା ମଧ୍ୟ ଯୋଡ଼ି ହେଉଛନ୍ତି ଏବଂ ଯୋଡ଼ି ହେବେ ମଧ୍ୟ ଆଗକୁ ଆଶା କରୁଛୁ ଆମେ। ଆଉ ଗୋଟେ କଲ୍ ନେଇଯିବା, କିଏ କରିଛନ୍ତି ଦେଖିବା। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ହ୍ୟାଲୋ, ଆଜ୍ଞା ନମସ୍କାର, ହ୍ୟାଲୋ।
2: ନଈର ନା ସଂସାର, ଗାଁର ନା ମାୟା, ଗାଁ ନଈ ଏପାରିରେ କି ଜୀବନର ନା। ନମସ୍କାର ଆଜ୍ଞା।
1: ନମସ୍କାର ଆଜ୍ଞା, ସମୀର ଭାଇ କହୁଥିଲେ, ମୁଁ ଜାଣିଗଲିନି ଆପଣ, ତଥାପି ଟିକେ ପରିଚୟ ଦେଇଦିଅନ୍ତୁ ସବୁ ଶ୍ରୋତା ବନ୍ଧୁ ମାନଙ୍କୁ।
2: ମୁଁ ସମୀର ପଣ୍ଡା କହୁଛି, ତେଲେଙ୍ଗା ପିଠ କଟକ।
1: ଆଜ୍ଞା ସମୀର ଭାଇ, କଣ କହିବେ ଆଜିର ଟପିକ ଉପରେ?
2: ବର୍ଷା ଦିନ ଆସିଲେ ଆଜ୍ଞା, ପିଲାଦିନେ କେତେ ଫର୍ଦ ଫର୍ଦ କାଗଜ ଚିରିକି ଖାତାରୁ ଡଙ୍ଗା କରି ବସେଇଛୁ, ତାର ହିସାବ ନାହିଁ।
1: ଆଜ୍ଞା,
2: ଏବଂ ଡଙ୍ଗାରେ ପାରି ହେଲା ବେଳେ ମୋ ମାମୁଁ ଘର, ମୋ ନାନି ଘର, ମୋ ମାଉସୀ ଘର ସବୁ 42 ମଜା। ଏବେ ସିନା 42 ମଜାକୁ
1: ପୂର୍ବରୁ
2: ବ୍ରିଜ କନେକ୍ସନ ହେଇଗଲାଣି, କଟକ ପଟକୁ ହେଇଗଲାଣି, ସେପଟେ ଗୋବିନ୍ଦପୁର ପଟୁ ବି ଖଲର୍ଦ୍ଧା ପାଖରେ ହେଇଗଲାଣି। ଆମ ପିଲାଦିନେ ଡଙ୍ଗାରେ ଆମେ ପାରି ହେଇକି ଯାଉ, ଆଉ ବଡ କଥା ହେଲା ମୁଁ ପହଁରା ଶିଖିନି, ଏବେ ବି ପହଁରା ମୁଁ ଜାଣିନି, ଭାରି ଭୟ ଲାଗେ, ଖୁସି ବି ଲାଗେ। କହୁଛି 25 ମସିହା କଥା, ଆମେ କାଳିଯାଇ ଯାଇଥିଲୁ ଡଙ୍ଗାରେ ବସିକି, ମୁଁ ପହଁରା ଜାଣିନି, କିନ୍ତୁ ଡଙ୍ଗାରେ ବସିବାକୁ ବା ବୋଟରେ ବସିବାକୁ ମତେ ଭାରି ଭଲ ଲାଗେ, ଘଣ୍ଟା ଘଣ୍ଟା ବୁଲିବାକୁ ଭଲ ଲାଗେ। ଆମେ ଦୈବାତ ପିକନିକରୁ ଫେରୁ ଫେରୁ ସନ୍ଧ୍ୟା ସମୟରେ ପହଞ୍ଚିଗଲୁ କାଳିଯାଇ, ମାନେ ବାଲୁଗାଁରେ। ବୋଟରେ ମନା କଲେ, କାଲି ଏଇଟା ଲାଷ୍ଟ ଗାଡି, କିନ୍ତୁ ଯିବ ଯଦି ଜଲ୍ଦି ପଳେଇ ଆସିବ, ଆମେ ତାଙ୍କୁ ରିକ୍ୱେଷ୍ଟ କରି ଗଲୁ। ଫେରିଲା ବେଳକୁ ଆଜ୍ଞା ବିଶ୍ୱାସ କରିବେନି, ମାନେ ଅନ୍ଧାର, କିଟି କିଟି ଅନ୍ଧାର, କିଛି ଦେଖାଯାଉନି, କେବଳ ବୋଟ ଟି ଆମର ଚାଲିଛି। ମନ ଭିତରେ ଗୋଟେ ଶଙ୍କା ଆସିଲା, କେବଳ ପ୍ରଭୁ ଜଗନ୍ନାଥଙ୍କୁ, ମା କାଳିଜାଇଙ୍କୁ ଡାକି ଡାକି କେମିତି, ଯେତେବେଳେ ଗୋଟେ ଦୂରରୁ ଆଲୋକ ଦେଖାଗଲା, ମାନେ ମନ ଭିତରେ ସେତେବେଳେ ଯୋଉ ଶଙ୍କା ଥିଲା, ଭୟ ଥିଲା ଟିକେ, ସେତିକି ଜୀବନ ପୁଣି ଫେରି ଆସିଲା କି ଏଭଳି ଲାଗିଲା। ଏବଂ ପ୍ରକୃତରେ ଜୀବନରେ ଏଇଭଳି ଡଙ୍ଗାର ମାୟା ବି ଅଛି, ମୋହ ବି ଅଛି, ଆଉ ଡଙ୍ଗାର ଅନୁଭୂତି ନିଆରା ଅଛି।
1: ଯା ହଉ, ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ, ଆପଣଙ୍କର ଡଙ୍ଗାର ଅନୁଭୂତି, କାଗଜ ଡଙ୍ଗା କଥା କହିଲେ, ଧନ୍ୟବାଦ ଭାଇ, ରହିଲି, ନମସ୍କାର।
2: ନମସ୍କାର।
1: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
3: ଗୁଡ୍ ମର୍ଣ୍ଣିଂ।
1: ଗୁଡ୍ ମର୍ଣ୍ଣିଂ ଆଜ୍ଞା, ନମସ୍କାର, ହାପି ସନ୍ଡେ, କିଏ କହୁଥିଲେ, କୋଉଠୁ କହୁଥିଲେ? ଆଜ୍ଞା ସନ୍ଧ୍ୟା ମ୍ୟାଡାମ, କୁହନ୍ତୁ କଣ ସବୁ ଅଛି ସ୍ମୃତି ଆପଣଙ୍କର ଡଙ୍ଗା ସହିତ, କାଗଜ ଡଙ୍ଗା ଆଉ ନଈରେ ଭାସୁଥିବା ଡଙ୍ଗା?
3: କାଗଜ ଡଙ୍ଗା ତ ବହୁତ ପିଲାଦିନେ ବହୁତ ଭସେଇଛୁ।
1: ଆଜ୍ଞା,
3: ଆଉ କହିବେ ମାନେ କେତେ ଫର୍ଦ କାଗଜ ଯାଇଛି, ଯାଇଛି ସେ ଲେଖା ହଉଛି ଖାଲି ହଉ।
1: ଆଚ୍ଛା, ରଫ ଖାତାରେ ନା ଭଲ ପେପର ବି ହେଇଯାଏ କାଗଜ ଡଙ୍ଗା?
3: ନାଇଁ ନାଇଁ, ରଫ ଖାତାରେ ବି ଯାଇଛି, ଯେତେବେଳେ ମାନେ ସ୍କୁଲ ଯିବା ବେଳେ ବି ପାଣି ବି ପଡୁଥିବ କି ଚାଳ ମୂଳରେ, ଯୋଉ ସେତେବେଳେ ତ ମାଟି ଘର ଆମର ଥିଲା, ମାଟି ଘର ତଳେ ଯୋଉ ପାଣି ଫଟକା ଭଳିଆ ପୁରା ନାଲିଆ ନାଲିଆ ଖସାକଳା ପଡୁଥିବ, ତା ଦେହରେ ବି ଭସେଇବାକୁ ବି ବହୁତ ଭଲ ଲାଗେ। ଯେମିତି ପାଣି ପଡିଲା ମାନେ ତ ବୁଡି ଯାଏ, କିଛି ସମୟ ଯିବ ତାପରେ ବୁଡ଼ିଯିବ, ସେଇଟା ବି ଭଲ ଖୁସି ଲାଗେ। ଆଉ ଡଙ୍ଗାରେ ମୋର ବସିବା ଅନୁଭୂତି ବହୁତ ଅଛି, 5-7 ବର୍ଷ ବସିଛି, କାହିଁକିନା ସ୍କୁଲ ଲାଇଫ କଲେଜ ଲାଇଫ ସବୁ ଡଙ୍ଗାରେ ହିଁ ପାର
1: କରୁଛୁ
3: ଡଙ୍ଗାରେ, କିନ୍ତୁ ମତେ ଡର ହିଁ ଲାଗେନି, କାହିଁକି ଆମେ ପହଁରା ଶିଖିଛୁ, ନୈତକ ଘର ବଳିତର ଘାଟ ଜାଣିଥିବେ, ଏବେ ନୂଆ ପୋଲ ହଉଛି, ଆଗରୁ ସେ ବଡ ନଈ ଥିଲା। ଡଙ୍ଗାରେ ମାନେ ଘଣ୍ଟା ଘଣ୍ଟା ପାର ହବାକୁ ପଡେ, ସମୟ

0: ଆଚ୍ଛା ସେଠି ମାନେ ଯିବାକୁ ଆଗରୁ ତମକୁ ପହଞ୍ଚିବାକୁ ପଡିବ, ବହୁତ ଲୋକ ସବୁ ଯାଆନ୍ତି, ହଁ ବହୁତ ମାନେ ବୋଝେ ଯେ ଏମିତି ଲୋକ, ମାନେ ତମେ ହାତ ଘୋଡ଼େଇକି ପାଣିରେ ଯାଉଥିବ, ବର୍ଷା ସିଜିନରେ ତ ବେଶୀ ହାତ ପାଇଦି ପୁରା ଧାରେ ଧାରେ ଯାଉଥିବ,
1: ମାନେ କ୍ରାଉଡେଡ୍ ଡଙ୍ଗା ପୁରା ନାଇଁ କି?
0: ହଁ, ସେଥିରେ ଗାଡି ପୁରା ଫୁଲ, କୁ ସାଇକେଲ ଫୁଲ, ଲୋକ ବି ଫୁଲ, ହଁ ସେଇ ସମୟରେ ଯାଉଥିବ, ସେ ଦେଖିବ ମାନେ ଯିଏ ବାହାରୁ ଯିଏ ଯାଇନଥିବେ ବସିନଥିବେ ସେମାନେ ଡରୁଥିବେ, ମାନେ ପାଣି ପାଖରେ ଏତେ ଆସୁଛି, କିନ୍ତୁ ଡଙ୍ଗା ଯିଏ ଚଲାନ୍ତି ତାଙ୍କୁ ମାନେ ବହୁତ ଭଲ, ତାଙ୍କ ପରମ୍ପରା ମାନେ ସେ ବର୍ଷକୁ ବର୍ଷ ତାଙ୍କର ପିଢି ମାନେ ଚଲେଇ ଆସନ୍ତି,
1: କୌଳିକ ବୃତ୍ତିକୁ ସେମାନେ ଜାରି ରଖିଛନ୍ତି, ସେଥିପାଇଁ ସେମାନେ ସେଥିରେ ସିଦ୍ଧ ହସ୍ତ
0: ବାପା ଏସବୁ ଚଲଉଥିଲେ, ଆଉ ସେଇପାଇଁ ବର୍ଷା ବି ଯା ମଣିକିରେ ଭଲ ଟପିକ ରଖିଛନ୍ତି, ଆପଣ ବି ଆସିଛନ୍ତି ଲାଷ୍ଟ,
1: ଆଜ୍ଞା ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆଜ୍ଞା, ରହିଲି ନମସ୍କାର, ନମସ୍କାର। साथी वर्तमान आउ गोटे सुंदर गीत आउ परे परे पुणि थरे आपण मानक बाखु फेरी आसीबो म्यूजिकल हमसफर कथा हबा आउ अल्प समय आउ नेज बा आउ किछ गीत आउ किछ कॉल आपण मानक पाई।

0: ୱେଲକମ୍ ବ୍ୟାକ୍ ଆଜ୍ଞା, ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ କୋଉଠୁ କହୁଥିଲେ?
1: ଭାଇ ବର୍ଷା ଭିଜା ନମସ୍କାର, ଗୁଡ୍ ମର୍ଣ୍ଣିଂ।
0: ଗୁଡ୍ ମର୍ଣ୍ଣିଂ ଭାଇ ବର୍ଷା ଭିଜା ନମସ୍କାର, ଆପଣଙ୍କର ପରିଚୟ ଟିକେ ଦେଇଦିଅନ୍ତୁ।
1: ମୁଁ କହୁଥିଲି ଭାଇ ଆପଣଙ୍କର ରେଡିଓ କିଙ୍ଗ ଭୂତପୂର୍ବ କଲର ରାଜେଶ ନାୟକ ଫ୍ରମ ଚର୍ଚିକା ବଜାର।
0: ରାଜେଶ ଭାଇ ନମସ୍କାର, ଗୁଡ୍ ମର୍ଣ୍ଣିଂ ଆପଣଙ୍କୁ ଆଉ ଥରେ। କଣ କହିବେ ରାଜେଶ ଭାଇ, ଡଙ୍ଗା ସହିତ କଣ
1: ଯିବା ପୂର୍ବରୁ ଆମର ପ୍ରିୟ ଶ୍ରୋତା, ଆମର ବଡ଼ ଭାଇ ଅରୁଣ କୁମାର ରଥ ଟୁନା ଭାଇନାଙ୍କର ଜନ୍ମଦିନର ଢେର ସାରା ଶୁଭେଚ୍ଛା ଶୁଭକାମନା। ତାଙ୍କ ମା ଶାରଳା ଘଣ୍ଟ ଉଡେଇ ରଖିଥାନ୍ତି, ତାଙ୍କର ଉତ୍ତର ଉତ୍ତର ଉନ୍ନତି ହଉ। ତାଙ୍କ ସହିତ ଗୁଣ୍ଠୁଣୀ ବାବୁଙ୍କର ବି ବହୁତ ବହୁତ ଉନ୍ନତି ହଉ, ତାଙ୍କ ମା ବି ଭଲରେ ରଖିଥାନ୍ତୁ। ଆଜି ବି ସେ କଲ୍ କରିଥିଲେ, ବହୁତ ଶୁଣିକିରି ବହୁତ ଖୁସି ଲାଗିଲା। ଆଉ ଟପିକ ଉପରେ ଭାଇ କହିବି, ଆମର ଗୋଟେ କଥାରେ ଅଛି, ବାଘ ନ ଦେଖିଲେ ବିରାଡ଼ି ଦେଖ, ମା ନ ଦେଖିଲେ ମାଉସୀ କି ଦେଖ। ତେଣୁ ବଡ ଡଙ୍ଗା ଯଦି ନ ଦେଖିଲେ ତାହେଲେ କାଗଜ ଡଙ୍ଗାରେ କାମ ଚଳେଇଦେବେ, ସିଏ ବି ଚଳିବ ଆଉ।
0: ଆରେ ବାହ, ବଢିଆ କଥା ଟିକେ କହିଲେ। ଆପଣ କାଗଜ ଡଙ୍ଗା କେତେ ଭାଇ ବସେଇଛନ୍ତି?
1: ବହୁତ ବସେଇଛି ଭାଇ, ଆମର ଯେତେବେଳେ ମୁଁ ଏମ୍ଇ ସ୍କୁଲରେ ପଢୁଥିଲି, ବଟବିହାରୀ ଏମ୍ଇ ସ୍କୁଲ ହାଇସ୍କୁଲରେ, ଭାଇ ଆମର ଯୋଉ ରଫ୍ ଖାତା ସବୁ ଫର୍ଦ୍ଦ ଫର୍ଦ୍ଦ ଉଡି ଯାଇଛି, ସବୁ ଚିରିକିରି ମୁଁ ନିଜେ ତ ଡଙ୍ଗା ତିଆରି କରିବାରେ ମାଷ୍ଟର। ଯେତେବେଳେ ଅଚାନକ ବର୍ଷା ହୁଏ, ଲଘୁଚାପ ବର୍ଷା ହୁଏ, ଗାଁ ଦାଣ୍ଡରେ ସୁଅ ଭଳିଆ ପାଣି ପଡୁଥିବ, ଭାଇ ମୁଁ ଡଙ୍ଗା ତିଆରି କରେ, ପିଲାମାନେ ମୋ ଠାରୁ ଡଙ୍ଗା ନେଇକିରି ବସାନ୍ତି। ଡଙ୍ଗା କଣ ବୁଡ଼ିଗଲା? ମୁଁ କହିଲି ବୁଡ଼ିଗଲା, ସେ ତ କାଗଜ ଡଙ୍ଗା ପାଣିରେ ଭେଜିଲା, ବୁଡ଼ିଲା, ଆଉ କଣ କରାଯିବ।
0: ଆପଣ ତା ମାନେ ଗୋଟେ ଡଙ୍ଗା ପ୍ରୋଭାଇଡର ମଧ୍ୟ କାଗଜ ଡଙ୍ଗାର?
1: ଡଙ୍ଗା ତ ମୁଁ ତିଆରି କରେ, କିନ୍ତୁ ଆମର ଜୀବନ ଡଙ୍ଗା ତ ଭାସୁଛି, ଚଳମଚଳ ହଉଛି, କେତେବେଳେ କୋଉଠି କୋଉ ଯିବ ଭଗବାନ ଜାଣନ୍ତି। ଯଦି ଆମେ ସତ ଇମାନଦାରରେ ରହିବା,
0: ନାଇଁ ବଢିଆ ବଢିଆ କୂଳରେ ଲାଗିବ, ବଢିଆ କୂଳରେ ଲାଗିବ,
1: ଫ୍ରଡ୍ କରିବା, ଲୋକଙ୍କୁ ଠକିବା, କେତେବେଳେ ଡଙ୍ଗା ବୁଲିଛି ବୁଡ଼ିଯିବ ଭଗବାନ ଜାଣନ୍ତି ଆଉ।
0: ନାଇଁ ନାଇଁ, ଆପଣଙ୍କ ଡଙ୍ଗା ବହୁତ ଭଲ ଭାବରେ ଆଗକୁ ଆଗକୁ ବଢୁ, ଏତିକି କାମନା ଠାକୁରଙ୍କ ପାଖରେ। ବହୁତ ବହୁତ ଧନ୍ୟବାଦ ଭାଇ, ରହିଲି, ନମସ୍କାର।
1: ରହିଲି ଭାଇ, ଜୟ
0: ଜଗନ୍ନାଥ। ଜୟ ଜଗନ୍ନାଥ ଭାଇ। ସାଥୀ ଆଉ ଗୋଟେ କଲ୍ ନେଇଯିବା, ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି, କାରଣ ସମୟ ବହୁତ କମ ଅଛି। ଏବଂ ନମସ୍କାର, କିଏ କହୁଥିଲେ କୋଉଠୁ କହୁଥିଲେ? ଗୁଡ୍ ମର୍ଣ୍ଣିଂ। ହ୍ୟାଲୋ, ହ୍ୟାଲୋ, ହୁଏତି କଲ୍ଟି କଟିଯାଇଛି କୌଣସି କାରଣରୁ। ତେବେ ସାଥୀ ସମୟ ବହୁତ ଅଳ୍ପ, କଲ୍ ଆଉ ଗୋଟିଏ ଆସିଯାଇଛି, କନେକ୍ଟ ହେଇଯାଇଛନ୍ତି କିଏ ଦେଖିବା ଆମ ସହିତ। ନମସ୍କାର, ନମସ୍କାର, କିଏ କହୁଥିଲେ କହୁଥିଲେ? ଆଜ୍ଞା କୁହନ୍ତୁ। ହ୍ୟାଲୋ କୁହନ୍ତୁ, ଆଜ୍ଞା ଶୁଣିପାରୁଛି, ଆଜ୍ଞା କୁହନ୍ତୁ। ହ୍ୟାଲୋ,
2: ହ୍ୟାଲୋ,
0: ଆଜ୍ଞା କୁହନ୍ତୁ, ଶୁଣିପାରୁଛୁ?
2: ମୁଁ ଟପିକଟା ଆଜ୍ଞା ଶୁଣିନାହିଁ କିଛି।
0: ଆଜ୍ଞା ଟପିକ ହୁଛି କାଗଜ ଡଙ୍ଗା ଆଉ ନଈର ଡଙ୍ଗା, କଣ କହିବେ? ତା ସହିତ କଣ ସବୁ ସ୍ମୃତି ଅଛି ଆପଣଙ୍କର?
2: ଡଙ୍ଗା,
0: କାଗଜର ଡଙ୍ଗା ସହିତ କଣ ସ୍ମୃତି ସବୁ ଅଛି ଭାଇ?
2: ଆମେ ତ ପିଲାବେଳେ କାଗଜ ଡଙ୍ଗା ତିଆରି କରିକି ନଈରେ ହସେଇକି ଖେଳୁ, ଦେଖୁ।
0: ଆଜ୍ଞା ଆଜ୍ଞା,
2: ସାଙ୍ଗସାଥି ମାନେ ସବୁ ଡଙ୍ଗା ତିଆରି କରିକି ଭସାଉ।
0: ଆଜ୍ଞା,
2: ସେ ଯୋଉ ଆନନ୍ଦ, ଯୋଉ ଉଲ୍ଲାସରେ ଫାଟି ପଡୁଥିବେ ସାଙ୍ଗସାଥି ମାନେ, ଯୋଉ ପ୍ରକାର ତାହା ଅଇକା କହି ହବ ନାହିଁ,
0: ବିରଳ। ଆଜ୍ଞା ଟିକେ ପରିଚୟ ଭାଇ ଦେଇ ଦିଅନ୍ତୁ ଆପଣଙ୍କର ଆଜି।
2: ଆମ ବାସୁଦେବ ବେହେରା ଚୌପଡା, ଝାରପଡା ପଞ୍ଚାୟତ, କଣ୍ଟାପଡା ବ୍ଲକ, କଟକ ଡିଷ୍ଟ୍ରିକ୍ଟ।
0: ଆଚ୍ଛା ବାସୁଦେବ ଭାଇ, ଆପଣ ଡଙ୍ଗାରେ କେତେ ବସିଛନ୍ତି କୁହନ୍ତୁ?
2: ଡଙ୍ଗାରେ ଆଜ୍ଞା, ମୁଁ ପିଲାବେଳେ ଡଙ୍ଗାରେ ବସି ମତେ ଡର ମାଡେ,
0: ବୁଝିଲେ
2: କି? ଯୋଉ କାଠ ଡଙ୍ଗାରେ ବସିବାକୁ ଡର ମାଡେ,
0: ଡର ମାଡେ। ଯୋଉଦିନ
2: ଡଙ୍ଗାରେ ବସିବି ପ୍ରଭୁ ମାଙ୍କୁ ଡାକିକି ବସେ।
0: ଆଚ୍ଛା ଆପଣ ପହଁରା ଜାଣିଛନ୍ତି ନା ନାହିଁ?
2: ଆଜ୍ଞା ପହଁରା ଜାଣିଛି,
0: ପହଁରା ଜାଣିଛନ୍ତି, ତଥାପି

0: ଡର ଲାଗେ ଆଉ ନାଇଁ କି।
1: କାହିଁକି ନା ଏ ଯୋଉ ଭୁବନେଶ୍ୱର ଗଲା ବେଳକୁ ସେତେବେଳେ ତ ବ୍ରିଜ ହେଇନଥିଲା ବୁଝିଲେ କି, ସେତେବେଳେ ଭୁବନେଶ୍ୱର ଡଙ୍ଗା ପାରି ହେଇକି ଆମେ ଯାଉ, ସେ ପଚାଶ ଶହେ ଦେଢ଼ଶହ ଦୁଇଶହ ଗୋଟା ଡଙ୍ଗାରେ ଲୋକ ବସିବେ।
0: ଆରେ ବା କେତେ ଭୟଙ୍କର,
1: ସେତେବେଳେ ବସିକି ପାଣି ପୁରା ନୀଳ ନୀଳ ହେଇକି ପାଣି ଦେଖାଯାଉଥିବ ବୁଝିଲେ କି, ସେ ଟାଇମରେ ପୁରା ଡଙ୍ଗାକୁ ପୁରା ଇଞ୍ଚେ ପାଣିରେ ଡଙ୍ଗା ବୁଡିଲା ଭଳିଆ ଦେଖାଯାଉ
0: ବୁଡିଲା ଭଳିଆ
1: ବୁଝିଲେ କି, କେମିତି ପ୍ରଭୁ ସେ ଧବଳେଶ୍ୱରକୁ ଡାକି ଡାକି କେମିତି ସେପଟେ ପହଞ୍ଚୁ ଦର୍ଶନ କରିବି, ଏଇ ହେଉଛି ମତେ ଥାଏ।
0: ବହୁତ ବହୁତ ଧନ୍ୟବାଦ, ଆପଣ କନେକ୍ଟ ହେଇଗଲେ, ଆପଣଙ୍କର ସବୁ ଛୋଟବେଳର କଥା କହିଲେ, ଆଉ ଡଙ୍ଗାରେ ଭୟ ମଧ୍ୟ ଆମକୁ ଜଣେଇଲେ। ରହିଲେ ଆଜ୍ଞା, ନମସ୍କାର।
1: ଆଜ୍ଞା ନମସ୍କାର
0: ସାଥୀ, ଇଏ ଥିଲା ଆପଣମାନଙ୍କ ସହିତ ଆଜି ଆଳାପ। ଆପଣଙ୍କର ଆମର ଏଇ ଯୋଉ ଆଳାପ, ସୁନ୍ଦର ଆଳାପ, କାଗଜ ଡଙ୍ଗା ଉପରେ, ନଈର ଡଙ୍ଗା ଉପରେ, ବହୁତ ସୁନ୍ଦର ସୁନ୍ଦର ମତ, ବହୁତ ସୁନ୍ଦର ସୁନ୍ଦର ଅନୁଭୂତି, ସ୍ମୃତି ସବୁ ଆପଣମାନେ ଆମ ସହିତ ସେୟାର କଲେ। ଆପଣଙ୍କ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ବର୍ତ୍ତମାନ ସମୟ ଏସାରା ଦେଲାଣି, କହିବାକୁ ପଡିବ ଏଇ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍କୁ ବାଏ ବାଏ, ମାନେ ଏଇ ପ୍ରୋଗ୍ରାମକୁ କହିବାକୁ ପଡିବ ବାଏ ବାଏ। କିନ୍ତୁ ଆପଣଙ୍କ ସହିତ କନେକ୍ଟ ହେଇଯିବାର ସିଲସିଲା ଜାରି ରହିବ, କାରଣ ରେନ୍ବୋ ଏସ୍ଏମ୍ଏସ୍ ର ସମୟ ହେଇଯାଇଛି। ଶୀଘ୍ର ଶୀଘ୍ର ଫୋନ୍ ଉଠାନ୍ତୁ, କାରଣ ଷ୍ଟାର୍ଟ ହେଇଯାଉଛି ଆଉ କିଛି କ୍ଷଣ ଭିତରେ ରେନ୍ବୋ ଏସ୍ଏମ୍ଏସ୍, ଯୋଉଠି ଆପଣଙ୍କର ଫର୍ମାଇଜ୍କୁ ପୂରଣ କରିବ ଆପଣଙ୍କର ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ମ୍ୟୁଜିକାଲ ହମସଫର ବିଶ୍ୱଜିତ। ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ, ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ୱେଲକମ୍ ବ୍ୟାକ୍ ଏଗେନ୍ ରେନ୍ବୋ ଏସ୍ଏମ୍ଏସ୍ ର ସିଲସିଲା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଶୀଘ୍ର ଶୀଘ୍ର ଆପଣମାନେ ଫୋନ୍ ଉଠାଇ ଦିଅନ୍ତୁ ଆଉ ଏସ୍ଏମ୍ଏସ୍ ବକ୍ସକୁ ଯାଇକି ଟାଇପ୍ କରନ୍ତୁ FMRC, ତାପରେ ଲେଖିଦିଅନ୍ତୁ କେଉଁ ଗୀତଟି ଶୁଣିବା ପାଇଁ ଚାହୁଁଛନ୍ତି, କେଉଁ ଚଳଚ୍ଚିତ୍ରର କେଉଁ ଆଲବମ୍ରୁ ସେ ଗୀତଟି ଆସୁଛି ଏବଂ କାହାକୁ ଡେଡିକେଟ୍ କରିବା ପାଇଁ ଚାହୁଁଛନ୍ତି ସେ ଗୀତ। ତାଙ୍କ ନାଁ ଠିକଣା ଏବଂ ନିଜ ନାଁ ଠିକଣା ସହିତ ପଠାଇ ଦିଅନ୍ତୁ 09495963210। ଯଦି କରିବା ପାଇଁ ଚାହୁଁଛନ୍ତି ଆମକୁ ହ୍ୱାଟ୍ସଆପ୍, ତେବେ ଆମର ହ୍ୱାଟ୍ସଆପ୍ ନମ୍ବର ହେଉଛି 8852542200। ଶୀଘ୍ର ଶୀଘ୍ର ଆମକୁ ନିଜର ଫର୍ମାଇସ୍ ପଠାଇ ଦିଅନ୍ତୁ ଏବଂ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମରେ ସାମିଲ କରିଦିଅନ୍ତୁ ସାଥୀ ନିଜକୁ। ଯେମିତି ଆମକୁ ଅଲରେଡି ଏସ୍ଏମ୍ଏସ୍ କରିସାରିଛନ୍ତି, ପ୍ରଥମେ ଦିଲୀପ ନାୟକ ଭାଇ ପାରାଦୀପରୁ ଜୟ ଶ୍ରୀରାମ ଲେଖୁଛନ୍ତି, ଭେରି ଗୁଡ୍ ମର୍ଣ୍ଣିଂ ଲେଖୁଛନ୍ତି ସବୁ ଶ୍ରୋତା ବନ୍ଧୁମାନଙ୍କୁ ଏବଂ ଶୁଣିବା ପାଇଁ ଚାହିଁଛନ୍ତି ଗୋଟେ ବ୍ୟୁଟିଫୁଲ ଟ୍ରାକ୍ କୁମାର ଶାନୁଙ୍କ କଣ୍ଠରେ ସର୍ ଫିଲ୍ମରୁ। ସୁନ୍ ସୁନ୍ ସୁନ୍ ବରସାତ କି ଧୁନ୍ ସୁନ୍, ବଢିଆ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ଏଇ ପାଗ ଉପଯୋଗୀ ଗୀତ, ଏଇ ବର୍ଷା ବର୍ଷା ରିଲେଟେଡ୍ ଗୀତ ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ମଧ୍ୟ ପ୍ଲେ କରିଦେବୁ ଯାହାକୁ ସୁନା ପଞ୍ଜୁରୀ ଚଳଚ୍ଚିତ୍ରରୁ ଶୁଣିବା ପାଇଁ ଚାହିଁଛନ୍ତି ସ୍ୱର୍ଣ୍ଣଲତା ରାଉତ କଟକରୁ। ନିଶ୍ଚିତ ଭାବରେ ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ଗୀତ ଆପଣମାନଙ୍କ ପାଇଁ। ଷ୍ଟେ ଟ୍ୟୁନ୍ଡ।

ଏଥର ଆଉ ଗୋଟିଏ ସୁନ୍ଦର ଗୀତର ଫରମାଇସ ସହିତ ସୁନ୍ଦର ମେସେଜ ଟି ପଠେଇଛନ୍ତି ଆମକୁ ଭୁବନେଶ୍ୱରରୁ କୃପା ସିନ୍ଧୁ କବି ଭାଇ ଲେଖୁଛନ୍ତି ଯେ ଭାଇ ଶୁଭ ସକାଳ ଆପଣଙ୍କୁ ମଧ୍ୟ ଶୁଭ ସକାଳ ଭାଇ ପ୍ରଥମେ ଧବଳେଶ୍ୱର ଯାଇଥିଲୁ ଡଙ୍ଗାରେ ଆଉ କାଳିଜାଇ ଯାଇଥିଲୁ ଥରେ ଡଙ୍ଗାରେ ଆମେ ସମସ୍ତେ ଫେରୁଥିଲୁ ଆଉ ଗୋଟେ ଡଙ୍ଗା ଆସିକି ବାଡ଼େଇ ହେଇଗଲା ଭୟଙ୍କର ସ୍ଥିତି କିନ୍ତୁ ଭଲରେ ପହଞ୍ଚିଲେ ବୋଲି ଲେଖିଛନ୍ତି ଯାହା ହଉ ଆପଣ ଭଲରେ ପହଞ୍ଚିଲେ ଶୁଣିକି ଆମକୁ ବହୁତ ଖୁସି ଲାଗିଲା ଆଉ ଫିଲ୍ମ ଦିୱାନାରୁ ଶୁଣିବା ପାଇଁ ଚାହିଁଛନ୍ତି ପାୟାଲିଆ ନିଶ୍ଚିତ ଭାବରେ ପ୍ଲେ କରିଦେଉଛୁ ଆପଣଙ୍କ ଅନୁରୋଧରେ ଏ ବ୍ୟୁଟିଫୁଲ୍ ଟ୍ରାକ୍ଟି ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତର ଅନୁରୋଧ କରିଛନ୍ତି ଆମକୁ ରଟୁ ସୁନ୍ଦର ଗ୍ରାମ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଫର୍ଷ୍ଟ ଲଭ୍ ଲେଟର୍ରୁ ଦିୱାନୀ ଦିୱାନୀ ଦିୱାନା ତେରା ହୋ ଗ୍ୟା ଏ ବ୍ୟୁଟିଫୁଲ୍ ଟ୍ରାକ୍ଟା

0: ଏଥର ଗୋଟେ ବ୍ୟୁଟିଫୁଲ ମେସେଜ ଆସିଛି। ହିତେନ୍ଦ୍ର ଦାସ ଆସାମରୁ ପଠାଇଛନ୍ତି ଏବଂ ଡେଡିକେଟ୍ କରୁଛନ୍ତି ଆକାଶବାଣୀର ସବୁ ଶ୍ରୋତା ବନ୍ଧୁମାନଙ୍କୁ, ସବୁ ଷ୍ଟାଫ୍ ମାନଙ୍କୁ ଏବଂ ତାଙ୍କ ସାଙ୍ଗ ମିନାଲ, ରମେଶ, ଅମଲ, ବିମଲ, ଶିବା, ଦୁର୍ଗେଶ, ଭାଇକୋନ, ମହାରାଜ, ପ୍ରେମଜିତ, ଅଭିନାଶ, ନାରାୟଣ, ବିକ୍ରମ, ଅଙ୍କିତକୁ ଶୁଣିବା ପାଇଁ ଚାହିଁଛନ୍ତି। ବଡ଼େ ମିଆଁ ଦିୱାନେ ଶାଗିର୍ଦ ଚଳଚ୍ଚିତ୍ରରୁ ଏବଂ ଜଣାଇଛନ୍ତି ସବୁ ଲିସନର୍ସ ମାନଙ୍କୁ ଗୁଡ୍ ମର୍ଣ୍ଣିଂ। ନିଶ୍ଚିତ ଭାବରେ ଏ ବ୍ୟୁଟିଫୁଲ ଟ୍ରାକ୍ଟି ଆପଣଙ୍କ ପାଇଁ ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ଶୁଣିବା ପାଇଁ ଚାହିଁଛନ୍ତି କଳ୍ପନା ମହାନ୍ତି, ସୋମ ପ୍ରକାଶ, ଭରତ ଚନ୍ଦ୍ର ନାୟକ, ସିଡିଏ ସେକ୍ଟର 6 କଟକରୁ ସୁବାସ ଦାସଙ୍କ କଣ୍ଠରେ ଉଡ଼ିଯା ମୋ ସୁନା ଚଢ଼େଇ। ନମସ୍କାର ଏବଂ ଜୟ ଜଗନ୍ନାଥ ଲେଖିଛନ୍ତି।
1: बड़े मियाँ दीवाने ऐसे न बनो हसीना क्या चाहे
2: यही तो मालूम नहीं है हम

ବର୍ତ୍ତମାନ ଏହି ମେସେଜଟି ଶୁଣନ୍ତୁ। ଶୁଭ ସକାଳର ଶୁଭେଚ୍ଛା ସହିତ ମେସେଜଟି ଆମକୁ କରିଛନ୍ତି ପାରେଶ୍ୱର ସାହି ଜୋବ୍ରା କଲେଜ ସ୍କୋୟାରରୁ ଦୁର୍ଗା ପ୍ରସାଦ ଦଳି ଲେଖିଛନ୍ତି, ଶୁଭ ସକାଳର ଶୁଭେଚ୍ଛା ଭାଇ। ଆଜି ସକାଳର ସମସ୍ତ ଆଲୋଚନା କାର୍ଯ୍ୟକ୍ରମ ଗୀତଗୁଡ଼ିକ ଭଲ ଲାଗିଲା, ଖାସ୍ କରି ଡାଇଲିନ୍ରେ ଡଙ୍ଗାକୁ ନେଇକି ଆଲୋଚନା ଏବଂ ଶ୍ରୋତାମାନଙ୍କର କଥା ବହୁତ ସୁନ୍ଦର ଲାଗିଲା, ଅତୀତର ସ୍ମୃତିକୁ ମନେ ପକାଇଦେଲେ। ଭାଇ ମୁଁ କୋରାପୁଟରେ ରହି ଆପ୍ ମାଧ୍ୟମରେ ରେଡିଓ ଶୁଣେ, 18-19 ସେକେଣ୍ଡ ବିଳମ୍ବରେ ଶୁଭେ, ଯେତେ ଚେଷ୍ଟା କଲେ ବି କଲ୍ ଲାଗିଲାନି। ସେ ଯାହା ବି ହଉ, ମୋର ଭାରି ଭଲ ସାଙ୍ଗ ଉର୍ମିଳାକୁ ବହୁତ ବହୁତ ଧନ୍ୟବାଦ ଦେବି, ସେ ମୋ କଥା କହିଲା, ମୋର ମନ ବହୁତ ଖୁସି। ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ, ଆପଣ ଚେଷ୍ଟା କରୁଛନ୍ତି ଏବଂ ଆପ୍ ମାଧ୍ୟମରେ ଆମ କଲ୍ ଶୁଣୁଛନ୍ତି, ଆମ ପ୍ରୋଗ୍ରାମକୁ ଶୁଣୁଛନ୍ତି, ଏବଂ ମୁଁ ଆଶା କରୁଛି ଅତି ଶୀଘ୍ର ଆପଣଙ୍କର କଲ୍ ନିଶ୍ଚୟ ଲାଗିଯାଉ ଆମ ସହିତ କଥା ହେବା ପାଇଁ। ଆମେ ବି କଥା ହେଇକି ଆପଣଙ୍କ ସହିତ ବହୁତ ଖୁସି ହେବୁ। ଆପଣଙ୍କ ସୁନ୍ଦର ଉପସ୍ଥାପନା ପାଇଁ ଧନ୍ୟବାଦ ଲେଖିଛନ୍ତି। ଆଜି ବଡ଼ ଭାଇ ଟୁନା ଭାଇନାଙ୍କର ଜନ୍ମଦିନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଶୁଣିବା ପାଇଁ ଚାହିଁଛନ୍ତି ଗୋଟିଏ ଗୀତ ନିଶ୍ଚିତ ଭାବରେ। ଏବଂ ଉର୍ମିଳା ବେହେରା ପ୍ରଶାନ୍ତ ବେହେରାଙ୍କର ଯେଉଁ ଅନୁରୋଧ ଥିଲା, ଅନୁରୋଧର ଗୀତ, ଏବଂ ଏପଟେ ଦୁର୍ଗା ପ୍ରସାଦ ଦଳେଇ ଭାଇଙ୍କର ଗୀତ ଅନୁରୋଧର, ଏବଂ ଆପଣମାନଙ୍କୁ ଦୁଇ ଜଣଙ୍କୁ ଅନୁରୋଧ କରିକି ଆପଣ ଦୁଇ ଜଣଙ୍କୁ ଡେଡିକେଟ୍ କରିକି ଗୋଟେ ସୁନ୍ଦର ଗୀତ ପ୍ଲେ କରିଦେବି, ଏବଂ ତା ସହିତ ଏଇ ଗୀତରେ ସାମିଲ କରିଦେଉଛି ଜିତେନ୍ଦ୍ର ନିଆଳି ମାଧବରୁ ଶୁଣିବା ପାଇଁ ଚାହିଁଛନ୍ତି ଗୋଟେ ଗୀତ, ଯେଉଁ ଗୀତଟି ଆମ ପାଖରେ ଉପଲବ୍ଧ ନାହିଁ କିନ୍ତୁ ଆପଣଙ୍କୁ ଡେଡିକେଟ୍ କରିଦେଉଛି ଏଇ ଗୋଟିଏ ସୁନ୍ଦର ଗୀତ। ଆଶା କରୁଛି ଆପଣଙ୍କୁ ମଧ୍ୟ ଏଇ ଗୀତଟି ଭଲ ଲାଗିବ। ଫ୍ରମ୍ ଦ ମୁଭି କେକିଙ୍କ କଣ୍ଠରେ ଏଇ ସୁନ୍ଦର ଗୀତଟି ଦିଲ୍ ବାଦତ।

ଶୁଭ ସକାଳର ବିଶ୍ ସହିତ ଏହି ମେସେଜଟି ସବୁ ଶ୍ରୋତା ବନ୍ଧୁମାନଙ୍କ ପାଇଁ ପଠାଇଛନ୍ତି ଶାନ୍ତି ଆସନ୍ତି ଚନ୍ଦ୍ରକାନ୍ତ କୁଆରାପାଳ କଟକରୁ ଆମକୁ ମେସେଜ କରିଛନ୍ତି ପ୍ରେମଜୀ ଭାଇ ପ୍ରେମଜୀ କମ୍ୟୁନିକେସନ ସିଡିଏ ସେକ୍ଟର 7 ମର୍କତନଗର କଟକରୁ ଡେଡିକେଟ୍ କରୁଛନ୍ତି ଗୀତ ବନ୍ଧୁ ଦିବାକର ସୁବଳ ଭୋଇ ଅଲ୍ ଦି ଷ୍ଟାଫ୍ସ ଅଫ୍ ଆର୍ଜି ଆକାଶବାଣୀ ଏଫ୍ଏମ୍ ରେନ୍ବୋକୁ ଏବଂ ଆମକୁ ଆଜି ମେସେଜ କରିଛନ୍ତି ଅନେକ ଶ୍ରୋତା ବନ୍ଧୁମାନେ ଯେଉଁମାନଙ୍କର ମେସେଜ ପଢି ଦଉଛି ବର୍ତ୍ତମାନ ମୁଁ ଆପଣଙ୍କୁ ମେସେଜ କରିଛନ୍ତି ନମସ୍କାର ଜୟ ଜଗନ୍ନାଥ ହ୍ୟାପି ସଣ୍ଡେ ସହିତ ସୋମନାଥ ସାହୁ ଜାଗରଣ ପଟାମୁଣ୍ଡି କେନ୍ଦ୍ରାପଡ଼ାରୁ ଏବଂ ରେଡିକେଟ୍ କରୁଛନ୍ତି ଗୀତଟି ସବୁ ଆର୍ଯ୍ୟମାନଙ୍କୁ ଏବଂ ଆଜି ସକାଳର ସବୁ କାର୍ଯ୍ୟକ୍ରମ ବହୁତ ଭଲ ଲାଗିଛି ଏବଂ ସେଥିପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି ମେସେଜ କରିଛନ୍ତି ଆମକୁ ପ୍ରେମାନନ୍ଦ ମହାପାତ୍ର ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କୀ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଗୋଟିଏ ସୁନ୍ଦର ଗୀତ ଶରତ ନାୟକଙ୍କ କଣ୍ଠରେ ନିଶ୍ଚିତ ଭାବରେ ଟ୍ରାଏ କରିବୁ ପ୍ଲେ କରିଦେବା ପାଇଁ ଏବଂ ଏଇ ମେସେଜଟି କରିଛନ୍ତି ସୁରକ୍ଷା ସହାୟ ସହଯୋଗ ଭବନ ସିଡିଏ ସେକ୍ଟର 13 କଟକରୁ ଶେଷ ଶ୍ରାବଣରୁ ଗୋଟିଏ ଗୀତ ଶୁଣିବା ପାଇଁ ଚାହିଁଛନ୍ତି ବାଣୀ ଜୟରାମଙ୍କ କଣ୍ଠରେ ନିଶ୍ଚିତ ଭାବରେ ପ୍ଲେ କରିଦେବୁ ଆପଣଙ୍କ ଅନୁରୋଧରେ ଏହି ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି ବର୍ତ୍ତମାନ ରାଜେନ୍ଦ୍ର ନନା ନୂଆ ଗାଁରୁ ଏବଂ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଗୁଡ୍ ମର୍ଣ୍ଣିଂ ଜଣାଇଛନ୍ତି ଏବଂ ଧନ୍ୟବାଦ ଲେଖୁଛନ୍ତି ଯେ ଏତେ ବର୍ଷାରେ ଆପଣ ଆସିକି ପ୍ରୋଗ୍ରାମ କରୁଛନ୍ତି ଆପଣଙ୍କ ପାଇଁ ହିଁ ଆମେ ଆସିଛୁ ଆପଣଙ୍କର ଖୁସିରେ ଆମର ଖୁସି ଆପଣ ଖୁସି ତ ଆମେ ଖୁସି ଆପଣଙ୍କ ପାଇଁ ହିଁ ଏ କାର୍ଯ୍ୟକ୍ରମ ଏବଂ ଶୁଣିବା ପାଇଁ ଚାହିଁଛନ୍ତି ଜିନା ତେରି ଗଲି ମେ ଚଳଚ୍ଚିତ୍ରରୁ ଏ ବ୍ୟୁଟିଫୁଲ୍ ଟ୍ରାକ୍ଟି ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ବାଣୀର ଜୟରାମଙ୍କ କଣ୍ଠରେ ଶୁଣିବେ ଆପଣମାନେ ଛାଡ଼ ଚିତ୍ତ ଚୋର ବନ୍ଧୁ ମହାନ୍ତି ଚଳଚ୍ଚିତ୍ରରୁ ଶୁଭ ସକାଳର ଶୁଭେଚ୍ଛା ସହିତ ସମୀର ଏବଂ ସସ୍ମିତା ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ ମେସେଜ କରିଛନ୍ତି ଏହି ଗୀତରେ ଶୁଣିବା ପାଇଁ ବର୍ତ୍ତମାନ ପ୍ରଥମେ ରାଜେନ୍ଦ୍ର ନନା ଏବଂ ଅନ୍ୟ ସବୁ ଶ୍ରୋତାମାନଙ୍କୁ ଡେଡିକେଟ୍ କରିକି ଏହି ବ୍ୟୁଟିଫୁଲ୍ ଟ୍ରାକ୍ଟି ପ୍ଲେ କରିଦେଉଛି ଆପଣମାନଙ୍କ ପାଇଁ ଜିନା ତେରି ଗଲି ମେ।

ଆମକୁ ମେସେଜ କରିଛନ୍ତି ରାହାସ କୁମାର ଭେରା ଢେଙ୍କାନାଳରୁ, ଗୁଡ୍ ମର୍ଣ୍ଣିଂ ସହିତ ମେସେଜ କରିଛନ୍ତି ଏବଂ ଡେଡିକେଟ୍ କରୁଛନ୍ତି ଗୀତଟି ତାଙ୍କର ସବୁ ଶ୍ରୋତାବନ୍ଧୁମାନଙ୍କୁ ଏବଂ ସାଇ ମାମା ଏବଂ ଅଲ୍ ଦ ଲିସନର୍ସ, ରାହିଲ, ସାଇ, ମାମା ଏବଂ ସବୁ ଶ୍ରୋତାବନ୍ଧୁମାନଙ୍କୁ ଗୁଡ୍ ମର୍ଣ୍ଣିଂ ମଧ୍ୟ ଜଣାଇଛନ୍ତି।

ଆମକୁ ମେସେଜ କରିଛନ୍ତି ସୁଚିତ୍ରା ସେନାପତି ଶହୀଦ ନଗର ଭୁବନେଶ୍ୱରରୁ, ଏବଂ ଶୁଣିବା ପାଇଁ ଚାହିଁଥିଲେ ଗୋଟିଏ ଗୀତ, କିନ୍ତୁ ସମୟ ଅଭାବରୁ ମୁଁ ସମସ୍ତଙ୍କର ନାଁ ଟିକେ ପଢି ଦେଉଛି ସାଥୀ, ଯେଉଁମାନେ ଆମକୁ ମେସେଜ କରିଥିଲେ। ମେସେଜ କରିଥିଲେ ଈଶାନ୍ତ ମନ୍ତ୍ରୀ, ଚୈତନ୍ୟ ଚାନ୍ଦ, ପ୍ରଫୁଲ୍ଲ ପ୍ରଧାନ, କୁଆଁରାପଳ ମାଣିଆ ବନ୍ଧରୁ, ମୁନା ଭାଇନା, ବାମଦେବ ଭାଇ, ବାସନ୍ତୀ ଭଉଣୀ ଏବଂ ସବୁ ଶ୍ରୋତା ବନ୍ଧୁମାନଙ୍କ ପାଇଁ ଶୁଣିବା ପାଇଁ ଚାହିଁଥିଲେ ଗୀତ। ଏବଂ ଆମକୁ ମେସେଜ କିଏ ହୀରାମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା, ନୋଖେଲାଲ ବର୍ମା। ଆମକୁ ମେସେଜ କରିଥିଲେ ଆଭାସ ସେନ, ରୋହିତ ସେନ, ଦୀପକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଆଲିଶା ଆପା, ତମନ୍ନା ରେଡ୍ଡି, ରାଜଦୀପ ରୟ, ରୁଚିକା ରାୟ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ, ଏବଂ ଟୁନା ଭାଇନା ଏବଂ ରମେଶ ଭାଇ, ଉର୍ମିଳା ଆପା, ମୁନା ଭାଇ, ବିଜୟ ଭାଇ, ଚାନ୍ଦ ଭାଇଙ୍କୁ ଡେଡିକେଟ୍ କରିକି ଗୀତ ଶୁଣିବା ପାଇଁ ଚାହିଁଥିଲେ। ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡ଼ା ଗଞ୍ଜାମରୁ ଆମକୁ ମେସେଜ କରିଥିଲେ। ଆମକୁ ମେସେଜ କରିଥିଲେ ଆହୁରି ଅନେକ ଶ୍ରୋତା ବନ୍ଧୁମାନେ, ଯେଉଁମାନଙ୍କର ନାଁ ଆମେ ଚେଷ୍ଟା କରୁଛୁ ପଢ଼ିଦେବା ପାଇଁ। ଗୋଟିଏ ସୁନ୍ଦର ମେସେଜ ଆମକୁ କରିଛନ୍ତି ବିଶ୍ୱଜିତ ଭାଇ, ବର୍ଷା ଭିଜା ନମସ୍କାର, ଆପଣମାନଙ୍କୁ ସମସ୍ତଙ୍କୁ ଗୁଡ୍ ମର୍ଣ୍ଣିଂର ୱିଶ୍ ଜଣାଇଛନ୍ତି। ଏବଂ ରେନ୍ବୋରେ ଆଜି ବର୍ଷା ଭିଜା ଗୀତ ପ୍ଲେ କରୁଥିଲେ, ବହୁତ ଭଲ ଲାଗିଲା। ଏଇ ବର୍ଷାକୁ ନଜର କରି ଆପଣ ଡାଇରୀ ଲାଇଫ୍ରେ ଯେଉଁ କାଗଜର ଡଙ୍ଗା ଆଉ ନଈର ଡଙ୍ଗା ବିଷୟରେ ସ୍ମୃତି ଅନୁଭୂତି ମାଗିଥିଲେ, ଟପିକ୍ ରଖିଥିଲେ, କଲ୍ କରିଥିଲେ ଶ୍ରୋତାମାନେ, ବହୁତ ସୁନ୍ଦର ନିଜସ୍ୱ ମତ ଦେଲେ, କାର୍ଯ୍ୟକ୍ରମ ଭଲ ଲାଗିଲା ଲେଖିଛନ୍ତି। ତାଙ୍କ କଲ୍ ବହୁତ ଚେଷ୍ଟା କଲେ କିନ୍ତୁ ଲାଗିନି, ହୃଦୟରୁ ଢେର ସାରା ଶୁଭେଚ୍ଛା ଅଭିନନ୍ଦନ ଜଣାଇଛନ୍ତି। ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର, ସିଡିଏ 11, ସିଡିଏ କଟକରୁ ରହିଲୁ, ନମସ୍କାର ଲେଖିଛନ୍ତି।

ସୃଷ୍ଟି ସୌମ୍ୟା ସୁଦୀକ୍ଷା ବୟାଳିଶ ମଜା କଟକରୁ ଶୁଣିବା ପାଇଁ ଚାହିଁଥିଲେ ଗୋଟିଏ ସୁନ୍ଦର ଗୀତ ଏବଂ ଡେଡିକେଟ୍ କରୁଥିଲେ ଏହି ଗୀତଟି ଆମ ମାମୁ ମାଇ ସମୀର ସଙ୍ଗୀତା ପଣ୍ଡାଙ୍କୁ। ନିଶ୍ଚିତ ଭାବରେ ସମୟର ଅଭାବରୁ ଏଇ ଯେଉଁ ଗୀତଟି ତାଙ୍କୁ ମଧ୍ୟ ଆମେ ଡେଡିକେଟ୍।

ଏମ୍ଏସ୍ଏସ୍ଟି ଆମକୁ କରିଥିଲେ ସିଡିଏ ସେକ୍ଟର ସିକ୍ସରୁ ଦିବାକର ସେଠୀ ଭାଇ, ଏବଂ ସେ ମଧ୍ୟ ଶୁଣିବା ପାଇଁ ଚାହିଁଥିଲେ ସେହି ଗୀତଟି ଯାହା ବାଜି ସାରିଛି ଆମର ଶରତ ନାୟକଙ୍କ କଣ୍ଠରେ। ବାଟରେ ବର୍ଷା ହେଲା, ହାତରେ ଛତା ନଥିଲା, ଏହି ସୁନ୍ଦର ଗୀତଟି ଶୁଣିବା ପାଇଁ ଚାହିଁଥିଲେ। ଡେଡିକେଟ୍ କରିଥିଲେ ଉର୍ମିଳା ଭଉଣୀ, କିତେଶ ଭାଇ, ପ୍ରେମଜୀ ଭାଇ, ସନ୍ଧ୍ୟା ଆପା ଆଉ ସବୁ ଶ୍ରୋତାମାନଙ୍କୁ ଏବଂ ସେଠି ଥିବା ଦୋକାନୀ ବନ୍ଧୁମାନଙ୍କୁ। ନିଶ୍ଚିତ ଭାବରେ ଆପଣଙ୍କର ଅନୁରୋଧର ଗୀତ ବଜି ସାରିଛି ଏବଂ ଆପଣଙ୍କର ନାଁ ମଧ୍ୟ ମୁଁ ବର୍ତ୍ତମାନ ପଢ଼ିଦେଉଛି। ରମେଶ ଚନ୍ଦ୍ର ସାହୁ ଆଉଖମା ଭାପୁର ଢେଙ୍କାନାଳରୁ ଆମକୁ ମେସେଜ କରିଥିଲେ, ଆଜି ଆଉ ଜଣେ ସୁନ୍ଦର ମେସେଜ କରିଥିଲେ ସୁନ୍ଦର ଗୀତ ସହିତ, ବାବନ ଚନ୍ଦ୍ରପାଲ। ବାବନ ଚନ୍ଦ୍ରପାଲ ଭାଇ ଶୁଣିବା ପାଇଁ ଚାହିଁଛନ୍ତି ଗୀତା ପଟ୍ଟନାୟକଙ୍କ କଣ୍ଠରେ। ଦୁଇ ଭାଇ ଗଙ୍ଗା ଆହା ଡଙ୍ଗାରେ ବସିଗଲେ, ଗାୟିକା ଗୀତା ପଟ୍ଟନାୟକ, କିଶୋରନଗର କଟକରୁ ବାବନ ଚନ୍ଦ୍ର ପାଲ ଏବଂ ମମତା ପାଲ। ଭାଇ ନମସ୍କାର, ଆଜିର ସବୁ କାର୍ଯ୍ୟକ୍ରମ ବହୁତ ହି ଭଲ ଲାଗିଲା ବୋଲି ଲେଖିଛନ୍ତି, ଏବଂ ଆପଣଙ୍କ ଅନୁରୋଧରେ ଆଉ ଅଳ୍ପ ସମୟ ଭିତରେ ଏହି ସୁନ୍ଦର ଗୀତଟି ବଜାଇ ଦେଉଛୁ। ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଯେଉଁମାନେ ଆଜି ମେସେଜ କଲେ, ଏବଂ ଆର୍ଜେ ବିଶ୍ୱଜିତଙ୍କୁ ଆଜି ଏଇଠି ଦେବାକୁ ପଡ଼ିବ ଆପଣମାନଙ୍କ ପାଖରୁ ବିଦାୟ। ପରେ ପରେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏହି ଗୀତ ପରେ ଷ୍ଟେଟିୟମ୍ 200.4 ଆକାଶବାଣୀ FM ରେନ୍ବୋ। ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ।

ట్యూన్కి వచ్చింది మ్యూజికల్ యూర్ 100.4 ఆకాశవాణి ఎఫ్ఎం రెయిన్బో కటక్ దల్ సెల్ తక్రే రేడియో ହଂସବର ସାଗର ଆସି ପହଞ୍ଚିଯାଇଛି ଆପଣଙ୍କ ପାଖରେ ଷ୍ଟୁଡିଓ ଗୋଟେ ସମୟ ମଧ୍ୟାହ୍ନ 12:00 ବାଜି ଗୋଟାଏ ମିନିଟ୍ 34 ସେକେଣ୍ଡ ଆରମ୍ଭ କରୁଛୁ ପ୍ରୋଗ୍ରାମ କିଛି କଥା କିଛି ଗୀତ। ଫ୍ରେଣ୍ଡସ୍, ମେଘ ଏଇ ଛୋଟ ଶବ୍ଦଟି ଭିତରେ କେତେ ଭାବନା ଲୁଚି ରହିଛି। କେବେ ସେ ବର୍ଷା ହୋଇ ଧରିତ୍ରୀକୁ ଶୀତଳ କରେ, ପୁଣି କେବେ ସୂର୍ଯ୍ୟଙ୍କ ଆଡ଼କୁ ଆଡ଼ କରିଦିଏ। ଠିକ୍ ସେହିପରି ମଣିଷ ଜୀବନରେ ମଧ୍ୟ ଆସେ କିଛି ଦୁଃଖ, ଯେମିତି ମେଘ ପରି ଅଭିମାନର ଦୁଃଖ, ଅପେକ୍ଷାର ଦୁଃଖ ଆଉ ଆଶାର ମେଘ। ବର୍ଷା ଦିନରେ ଆକାଶକୁ ଚାହିଁଲେ ଲାଗିଲେ ଯେମିତି ମେଘମାନେ କାହାଣୀ କହୁଛନ୍ତି। କିଛି ମେଘ ଆସନ୍ତି ଏବଂ ଚାଲିଯାଆନ୍ତି, କିଛି ମେଘ ବହୁତ ସମୟ ଧରି ରହିଯାଆନ୍ତି। ଆମ ଜୀବନରେ ମଧ୍ୟ କିଛି ଲୋକ ସେମିତି, କେହି କେବଳ କିଛିଦିନ ପାଇଁ ଆସନ୍ତି, ଆଉ କେହି ସାରା ଜୀବନର ସ୍ମୃତି ହୋଇ ରହିଯାଆନ୍ତି। ତ କିଛି କଥା କିଛି ଗୀତରେ ଆଜି ଆମେ କଥା ହେବା ମେଘର ଛାୟାରେ ମଣିଷ, କିନ୍ତୁ ତା ପୂର୍ବରୁ ଶୁଣିନେବା ଏଇ ବ୍ୟୁଟିଫୁଲ ଟ୍ରାକ୍ଟି। ଷ୍ଟେ ଟ୍ୟୁନ୍ଡ।

ଏବଂ ଇଲେକ୍ଟ୍ରିକ ଥ୍ରୀ ହ୍ୱିଲର ଉପରେ 5% ରିହାତି GST ଦରର ଲାଭ ଉଠାଇ ପାରିବେ, ଯାହାଦ୍ୱାରା ଏହି ଯାନ ଗୁଡିକ ସବୁଠାରୁ କମ୍ ଟ୍ୟାକ୍ସ ଯୁକ୍ତ ଯାନବାହନ ମଧ୍ୟରେ ରହିଯିବ।

వెల్కమ్ బ్యాక్ ట్యూన్ కొచ్చిన మ్యూజికల్ యూర్ 100.4 ఆకాశవాణి ఎఫ్ఎం రెయిన్బో కడక్ దేశ దేల్తాగ్రే రేడియో వంశపర్ సాగర్ అచ్చి ఆపణకు సహిత సు చల్చి ఆజి చర్చరే ଆଉ ଆଜି ଚର୍ଚ୍ଚାରେ ମୁଁ ଆପଣଙ୍କୁ ଗୋଟେ ବ୍ୟୁଟିଫୁଲ କ୍ୱେଶ୍ଚିନ୍ କରିଥିଲି କି ଯଦି ଆପଣ ଫ୍ରି ସମୟ ପାଉଛନ୍ତି ଆପଣଙ୍କ ଦୈନନ୍ଦିନ ଜୀବନରେ ତାକୁ କେମିତି ୟୁଟିଲାଇଜ୍ କରିବାକୁ ପସନ୍ଦ କରନ୍ତି ମୋ ପାଖରେ ଦୁଇଟି ମେସେଜ୍ ଆସି ପହଞ୍ଚିଯାଇଛି ଦେଖିବା କିଏ ମେସେଜ୍ କରିଛନ୍ତି ଏବଂ କ'ଣ ଲେଖିଛନ୍ତି ପ୍ରଥମ ମେସେଜ୍ଟି କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ ସେ ଲେଖିଛନ୍ତି ଗୁଡ୍ ଆଫ୍ଟରନୁନ୍ ଆପଣଙ୍କୁ ମଧ୍ୟ ଗୁଡ୍ ଆଫ୍ଟରନୁନ୍ ଟପିକ୍ ବିଷୟରେ ଏହା କହିଛନ୍ତି କି ମୋତେ ଖାଲି ସମୟ ମିଳିଲେ ମୁଁ ମନ୍ଦିରରେ ଭକ୍ତମାନେ ଆସନ୍ତି ତାଙ୍କ ସହିତ ଭଗବାନଙ୍କ ବିଷୟରେ ଆଲୋଚନା କରିବାକୁ ମୋର ବହୁତ ପସନ୍ଦ ବହୁତ ବଢ଼ିଆ ମେସେଜ୍ଟି କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ହିମାଂଶୁ ପରିଡ଼ା ଭିଙ୍ଗାରପୁରରୁ ସେ ଲେଖିଛନ୍ତି କି ମୋତେ ଯଦି ଖାଲି ସମୟ ମିଳେ ତେବେ ମୁଁ ଘରର ସବୁ କାମ କରିବାକୁ ପସନ୍ଦ କରେ ବାଡ଼ି ବଗିଚା କାମ କରିବାକୁ ପସନ୍ଦ କରେ ଏବଂ ଘରର ପିଲାମାନଙ୍କ ସହିତ ସମୟ ଦେବାକୁ ବହୁତ ପସନ୍ଦ କରେ ବହୁତ ବଢ଼ିଆ ମେସେଜ୍ଟି ଲେଖିଛନ୍ତି ହିମାଂଶୁ ଭିଙ୍ଗାରପୁରରୁ ତ ଫ୍ରେଣ୍ଡସ୍ ଆଜିକାଲି ଘର କାମ ଅନେକ ସାଧାରଣ କଥା ଭାବନ୍ତି କିନ୍ତୁ ପ୍ରକୃତରେ ଘରକୁ ସଜାଇ ରଖିବା ପରିବାରର ଯତ୍ନ ନେବା ଘରର ଛୋଟ ବଡ଼ କାମ ସମ୍ଭାଳିବା ମଧ୍ୟ ଗୋଟେ ବଡ଼ ଦାୟିତ୍ୱ ନିହାତି ଭାବରେ ଅନେକଙ୍କ ପାଇଁ ଘର କାମ କେବଳ କାମ ନୁହେଁ ବରଂ ନିଜକୁ ନିଜ ଘରକୁ ସୁନ୍ଦର ରଖିବାର ଗୋଟେ ନିହାତି ପ୍ରକାର ଆନନ୍ଦ ମିଳିଥାଏ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏହି ବ୍ୟୁଟିଫୁଲ୍ ମେସେଜ୍ ପାଇଁ ହିମାଂଶୁ ଭିଙ୍ଗାରପୁରରୁ ମେସେଜ୍ କରିଥିଲେ ତ ଫ୍ରେଣ୍ଡସ୍ ଆପଣ ବି ଆପଣଙ୍କର ବହୁମୂଲ୍ୟ ମତାମତ ମୋତେ ମୋ ସହିତ ସେୟାର କରିପାରିବେ ଲେଖନ୍ତୁ ଏଫ୍ଏମ୍ ଆର୍ସି ଗୋଟେ ସ୍ପେସ୍ ଦିଅନ୍ତୁ କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖିକି ତାକୁ ପଠାଇ ଦିଅନ୍ତୁ 9495963210କୁ ଆପଣ ମୋତେ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ ଆମର ହ୍ୱାଟ୍ସଅପ୍ ନମ୍ଘରଟି ହେଉଛି 8895254200 କ୍ୱେଶ୍ଚିନ୍ଟି ଆଉଥରେ କହି ରଖୁଛି ଯଦି ଆପଣଙ୍କ ଦୈନନ୍ଦିନ ଜୀବନରେ ଆପଣଙ୍କୁ ଫ୍ରି ଟାଇମ୍ ମିଳେ ତେବେ ଆପଣ ତାକୁ କିପରି ସଦୁପଯୋଗ କରନ୍ତି ଷ୍ଟେ ଟ୍ୟୁନ୍ଡ

ସୃଷ୍ଟି କରିଛନ୍ତି କହିବେ କି ଏହାଠାରୁ ଗୋଟେ ସୁନ୍ଦର ଫ୍ରି ଟାଇମ୍ ଆଉ କ'ଣ ହେଇପାରେ? ପିଲାମାନଙ୍କର ହସ, ସେମାନଙ୍କର ଦୁଷ୍ଟାମି, ସେମାନଙ୍କର ସରଳ କଥାରେ ମନଟା ଏକଦମ ହାଲୁକା ହୋଇଯାଏ। ବଢ଼ିଆ କଥାଟେ ଲେଖିଛନ୍ତି। ପିଲାମାନଙ୍କ ସହ କିଛି ସମୟ କାଟିଲେ ନିଜ ଭିତରେ ପିଲାଟିଏ ମଧ୍ୟ ପୁଣି ଜାଗି ଉଠେ, ସବୁ ଚିନ୍ତା କିଛି ସମୟ ପାଇଁ ନିହାତି ଭାବରେ ଦୂରେଇ ଯାଏ। ସତ କଥା ହେଲା, ପିଲାମାନଙ୍କ ସହ ସମୟ ବିତାଇବା ମାନେ କେବଳ ମନୋରଞ୍ଜନ ନୁହେଁ, ଅନେକ ସୁନ୍ଦର ସ୍ମୃତି ତିଆରି କରିବାର ନିହାତି ଭାବରେ ସୁଯୋଗ ମିଳିଥାଏ। ତ ଫ୍ରେଣ୍ଡସ୍, ଆପଣ ବି ଆପଣଙ୍କର ବହୁମୂଲ୍ୟ ମତାମତ ମୋ ସହିତ ସେୟାର କରିପାରିବେ। ଲେଖନ୍ତୁ ଏଫ୍ ଏମ୍ ଆର୍ ସି, ଗୋଟେ ସ୍ପେସ୍ ଦିଅନ୍ତୁ, କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖିକି ତାକୁ ପଠାଇ ଦିଅନ୍ତୁ 9495963210। ଆପଣ ମଧ୍ୟ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ। ଆମର ହ୍ୱାଟ୍ସଅପ୍ ନମ୍ବରଟି ହେଉଛି 8895254200। ଷ୍ଟେ ଟ୍ୟୁନ୍।

0: ট্যুন করছেন 100.4 আকাশবাণী এফএম রেইনবো কটক তেলসে তেলথাক। আমার পরবর্তী কার্যক্রম ওড়িয়ার সংবাদ এবং পরে পরে ইংরেজি এবং হিন্দি সংবাদ লিখে প্রচার করছু আকাশবাণী দিল্লি কেন্দ্রর। প্রথমে ওড়িয়ার সংবাদ শুনন্তু আম কেন্দ্রর।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତ, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର, ଭିଭିଜି ରାମଜି ଗ୍ରାମୀଣ ଅଧୀନରେ ପ୍ରଥମ କିସ୍ତିରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଗଲା 25,000 କୋଟି ଟଙ୍କାର ସହାୟତା ରାଶି, କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ, ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 2,954କୁ ବୃଦ୍ଧି ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଆଜି ପରସ୍ପରକୁ ଭେଟିବେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଇଣ୍ଡୋନେସିଆ ଗସ୍ତ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଗତି ପ୍ରଦାନ କରିବ ଏବଂ ସହଯୋଗର ନୂତନ ମାର୍ଗ ଉନ୍କକ୍ତ କରିବ। ଆଜି ଜାକର୍ତ୍ତାରେ ଆକାଶବାଣୀକୁ ସାକ୍ଷାତକାର ଦେଇ ଇଣ୍ଡୋନେସିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସନ୍ଦୀପ ଚକ୍ରବର୍ତ୍ତୀ କହିଛନ୍ତି, ଆସନ୍ତାକାଲିଠାରୁ 8 ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ

0: ନରେନ୍ଦ୍ର ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ କାଳରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସହଯୋଗର ଅନେକ ନୂତନ କ୍ଷେତ୍ର ଖୋଲିବା ସହ ଦୁଇ ବୃହତ ଦେଶ ମଧ୍ୟରେ ସମ୍ପର୍କର ନିବିଡ଼ତା ତଥା ଅର୍ଥନୈତିକ ସହଭାଗିତା ପରିଲକ୍ଷିତ ହେବ। ବ୍ୟାପକ ରଣନୈତିକ ସହଭାଗିତା ଉପରେ ଆଲୋକପାତ କରି ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି, ସହଭାଗିତାର ପ୍ରମୁଖ କ୍ଷେତ୍ର ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ଅନ୍ୟତମ। ଏତଦ୍ବ୍ୟତୀତ ସମ୍ପର୍କରେ ଅଧିକ ଅର୍ଥନୈତିକ ବିଷୟବସ୍ତୁ ମଧ୍ୟ ରହିଛି। ସେ କହିଛନ୍ତି, ବାଣିଜ୍ୟ କାରବାର $30 ବିଲିୟନ୍ରୁ ଅଧିକ ରହିଥିବା ବେଳେ ଏଥିରେ ସୁଧାର ଆଣିବାକୁ ଲକ୍ଷ୍ୟ ରଖାଯାଇଛି। କେବଳ ଭାରତରୁ ଇଣ୍ଡୋନେସିଆକୁ ନୁହେଁ, ବରଂ ଇଣ୍ଡୋନେସିଆରୁ ଭାରତକୁ ମଧ୍ୟ ଅଧିକ ପୁଞ୍ଜିନିବେଶ ପାଇଁ ଆମେ ଆଶାବାଦୀ ଅଛୁ। ସାମୁଦ୍ରିକ ପଡ଼ୋଶୀ ହୋଇଥିବାରୁ ଆମେ ଯୋଗାଯୋଗ ଏବଂ କ୍ଷମତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରୁଛୁ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଫଳରେ ପ୍ରତିରକ୍ଷା ଓ ସୁରକ୍ଷା, ପୁଞ୍ଜିନିବେଶ, ଅର୍ଥନୈତିକ ଏକୀକରଣ, ଭିଭିଭୂମି ବିକାଶ, କେତେକ ବନ୍ଦରର ବିକାଶ, ବ୍ୟାପକ ଯୋଗାଯୋଗ, ଫାର୍ମାସ୍ୟୁଟିକାଲ, ସ୍ୱାସ୍ଥ୍ୟସେବା, କ୍ଷମତା ବୃଦ୍ଧି ଏବଂ ଶିକ୍ଷାଗତ ଆଦାନ ପ୍ରଦାନ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ। ସାମୁଦ୍ରିକ ସୁରକ୍ଷାଠାରୁ ଆରମ୍ଭ କରି ମହାକାଶ ସହଯୋଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚୁକ୍ତିନାମା ଏବଂ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ମଜବୁତ କରିବା ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରଦୂତ କହିଛନ୍ତି, ଭାରତ ଏବଂ ଇଣ୍ଡୋନେସିଆ ହେଉଛନ୍ତି ଏହି କ୍ଷେତ୍ରର ଦୁଇ ପ୍ରମୁଖ ଶକ୍ତି। ଉଭୟ ଦେଶ ମଧ୍ୟରେ ଅଧିକ ସହଯୋଗ, ସାମୁଦ୍ରିକ ଯୋଗାଯୋଗ ମାର୍ଗଗୁଡ଼ିକୁ ମୁକ୍ତ ରଖିବା ସୁନିଶ୍ଚିତ କରିବା, ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ମଲାକା ପ୍ରଣାଳୀ ଦେଇ ବିଶ୍ୱ ବାଣିଜ୍ୟର ଏକ ବଡ଼ ଭାଗ ପରିବହନ ହୋଇଥାଏ ଏବଂ ମଲାକା ପ୍ରଣାଳୀ ଯେପରି ମୁକ୍ତ ରହେ ଏବଂ ହର୍ମୁଜ ପ୍ରଣାଳୀ ଭଳି ପରିସ୍ଥିତିର ସମ୍ମୁଖୀନ ନ ହୁଏ ତାହା ସୁନିଶ୍ଚିତ କରିବା ପାଇଁ ଇଣ୍ଡୋନେସିଆକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦିଆଯିବ। ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ୟାରେଣ୍ଟି ଗ୍ରାମୀଣ ଭିଭିଜି ରାମଜି ଆକ୍ଟ 2025 ଚଳିତ ମାସ 1 ତାରିଖରୁ ସଫଳତାର ସହ ଲାଗୁ ହୋଇଥିବାରୁ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଶ୍ରୀ ଚୌହାନ ଆଜି ଏହି ଅଭିଯାନ ଅଧୀନରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତିରେ 25,000 କୋଟି ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି।
1: विकसित भारत जी राम जी योजना एक साथ पूरे देश में लागू हो गई। 5 साल में 7.5 लाख करोड़ से ज्यादा की राशि 2,86,000 पंचायतों में ठीक से लग गई, तो गांव संपूर्ण विकसित हो जाएंगे, समृद्ध और विकसित गांव का निर्माण हो जाएगा। अपने मजदूर भाई बहनों के लिए एक बेहतर योजना देना चाहते थे, मोदी जी ने जो मार्गदर्शन हम सबका किया ये उन्हीं की संकल्पबद्धता का प्रतीक है।
0: ବିକଶିତ ଭାରତର ସଂକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଏହି ଆକ୍ଟ ଅଧୀନରେ ଆସନ୍ତା 5 ବର୍ଷ ମଧ୍ୟରେ 2.86 ଲକ୍ଷ ପଞ୍ଚାୟତରେ 7.5 ଲକ୍ଷ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯିବ। ଭାରତ ତା'ର ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ଆସନ୍ତାକାଲିଠାରୁ କେରଳର କୋଚିଠାରେ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆୟୋଜନ କରିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ସରକାରୀ ଅଧିକାରୀମାନେ ଏକାଠି ହୋଇ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ଏବଂ ଏଥିସହ ସହଭାଗୀ ପ୍ରାଥମିକତାଗୁଡ଼ିକରେ ସହଯୋଗକୁ ଆଗକୁ ବଢ଼ାଇବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ପାଇଁ ଆଲୋଚନା କରିବା ଏବଂ ସର୍ବସମ୍ମତି ପ୍ରସ୍ତୁତ କରିବାକୁ ଏକ ସୁଯୋଗ ପ୍ରଦାନ କରିବ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4ଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି, ଯେଉଁଥିରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କର ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା ଏବଂ ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ଅନ୍ତର୍ଭୁକ୍ତ ରହିଛି। ମନ୍ତ୍ରଣାଳୟ କହିଛି, ଏହି ବୈଠକ ଚଳିତ ମାସ 8 ଏବଂ 9 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ଚଳିତ ବର୍ଷ ବାର୍ଷିକ ଶ୍ରୀ ଅମରନାଥଜୀ ଯାତ୍ରାର ପ୍ରଥମ ଦୁଇଦିନ ମଧ୍ୟରେ 32,313 ଜଣ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫାରେ ପୂଜାର୍ଚ୍ଚନା କରିଛନ୍ତି। ଯାତ୍ରାର ଦ୍ୱିତୀୟ ଦିନରେ 20,145 ଜଣ ଶ୍ରଦ୍ଧାଳୁ ଅମରନାଥଙ୍କ ଦର୍ଶନ କରିଛନ୍ତି, ଯାହା ଗତବର୍ଷ ସମାନ ସମୟରେ ପୀଠ ପରିଦର୍ଶନ କରିଥିବା 14,515 ଜଣ ଶ୍ରଦ୍ଧାଳୁଙ୍କ ତୁଳନାରେ ଉଲ୍ଲେଖନୀୟ ବୃଦ୍ଧି ରେକର୍ଡ ହୋଇଛି। ଦ୍ୱିତୀୟ ଦିନର ତୀର୍ଥଯାତ୍ରୀଙ୍କ ମଧ୍ୟରେ 1,611 ଜଣ ପୁରୁଷ, 4,480 ଜଣ ମହିଳା, 379 ଜଣ ଶିଶୁ, 142 ଜଣ ସାଧୁ, 35 ଜଣ ସ୍ୱାଧୀ, 17 ଜଣ ତୃତୀୟ ଲିଙ୍ଗୀ ଏବଂ 481 ଜଣ ସୁରକ୍ଷାକର୍ମୀ ସାମିଲ ଥିଲେ। ଅନ୍ୟପକ୍ଷରେ ବାର୍ଷିକ ଅମରନାଥ ଯାତ୍ରାରେ ଭାଗ ନେଉଥିବା ତୀର୍ଥଯାତ୍ରୀଙ୍କ ଚତୁର୍ଥ ବ୍ୟାଚ୍ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳେ ଜାମ୍ମୁର ଭଗବତୀ ନଗର ଯାତ୍ରୀ ନିବାସରୁ ପ୍ରସ୍ଥାନ କରିଛି। ଏହି ବ୍ୟାଚ୍ରେ 291 ଗାଡ଼ିରେ 6,731 ଜଣ ତୀର୍ଥଯାତ୍ରୀ ଯାତ୍ରା କରୁଛନ୍ତି। ସେମାନଙ୍କ ମଧ୍ୟରୁ 139 ଗାଡ଼ିରେ 4,131 ଜଣ ତୀର୍ଥଯାତ୍ରୀ ପାରମ୍ପରିକ ପହଲଗାମ୍ ମାର୍ଗ ଆଡ଼କୁ ଗତି କରୁଥିବା ବେଳେ 152 ଗାଡ଼ିରେ

0: 2590 ଜଣ ତୀର୍ଥଯାତ୍ରୀ ସ୍ୱଳ୍ପ ଦୂରତାର ବାଲତାଲ ମାର୍ଗ ଦେଇ ଆଗକୁ ବଢୁଛନ୍ତି। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ତୀର୍ଥଯାତ୍ରା ପରିଚାଳିତ ହେଉଛି, ଯେଉଁଥିରେ କର୍ତ୍ତୃପକ୍ଷ ତୀର୍ଥଯାତ୍ରୀଙ୍କ ସୁଗମ ଯାତାୟତ ସୁନିଶ୍ଚିତ କରିବା ସହ ଉଭୟ ମାର୍ଗରେ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇ ଦେଉଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶିଷ୍ଟ ପାଣ୍ଡବାଣୀ ଗାୟିକା ତିଜନ ବାଈଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ତିଜନ ବାଈ ନିଜର ଦମଦାର କଣ୍ଠସ୍ୱର, ଆକର୍ଷଣୀୟ ଉପସ୍ଥିତି ଏବଂ ଅନନ୍ୟ ପରିବେଷଣ ଶୈଳୀ ଦ୍ୱାରା ମହାଭାରତର କାହାଣୀଗୁଡ଼ିକୁ ମଞ୍ଚରେ ଉପସ୍ଥାପନ କରିଥିଲେ। ରାଷ୍ଟ୍ରପତି କହିଛନ୍ତି, ତିଜନ ବାଈ ନିଜର ଅସାଧାରଣ ପ୍ରତିଭା, ନିଷ୍ଠା ଏବଂ ବର୍ଷ ବର୍ଷର କଠିନ ସାଧନା ମାଧ୍ୟମରେ ଛତିଶଗଡ଼ର ସମୃଦ୍ଧ ପାଣ୍ଡବାଣୀ ପରମ୍ପରାକୁ ଦେଶ ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ତିଜନ ବାଈ ନିଜର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ଛତିଶଗଡ଼ର ଏହି ଲୋକକଳାକୁ ବିଶ୍ୱସ୍ତରରେ ସ୍ୱୀକୃତି ଦେଇଥିଲେ। ତାଙ୍କର ବିୟୋଗ କଳା ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସମାଜର ବଞ୍ଚିତ ଏବଂ ଦୁର୍ବଳ ଶ୍ରେଣୀର ଉତ୍ଥାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ରାମବିଳାସ ପାଶ୍ୱାନ ସର୍ବଦା ସ୍କରଣୀୟ ହୋଇ ରହିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ରାମବିଳାସ ପାଶ୍ୱାନଙ୍କ ସମଗ୍ର ଜୀବନ ଗରିବ କଲ୍ୟାଣ ପାଇଁ ସମର୍ପିତ ଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ରାମବିଳାସ ପାଶ୍ୱାନ ନିଜର ସମଗ୍ର ଜୀବନକୁ ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ପଛୁଆ ବର୍ଗର ଅଧିକାର ପାଇଁ ସଂଗ୍ରାମରେ ସମର୍ପିତ କରିଥିଲେ। ଭେନେଜୁଏଲାରେ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 2954କୁ ବୃଦ୍ଧି ପାଇଛି ଏବଂ 16,000ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜାତୀୟ ଆସେମ୍ବଲି ଅଧ୍ୟକ୍ଷ ଜର୍ଜ ରୋଡ୍ରିଗେଜ୍ ଏହି ସୂଚନା ଦେଇ କହିଛନ୍ତି, ସେଠାରେ ପ୍ରାୟ 16,000 ଲୋକ ବାସହରା ହୋଇପଡ଼ିଛନ୍ତି। ଦେଶରେ ବିଗତ ଏକ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ଆସିଥିବା ଏହି ଶକ୍ତିଶାଳୀ ଭୂକମ୍ପ ପରେ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ଅନ୍ୟପକ୍ଷରେ ଭେନେଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ ସାତଦିନିଆ ଶୋକ ଘୋଷଣା କରି କହିଛନ୍ତି, ଏହି ବିନାଶକାରୀ ଭୂକମ୍ପ ଯୋଗୁଁ ହୋଇଥିବା ଜୀବନହାନୀରେ ସମଗ୍ର ଦେଶ ମର୍ମାହତ। ସୂଚନାଯୋଗ୍ୟ, ଜୁନ୍ 24 ତାରିଖରେ ଏହି ଦକ୍ଷିଣ ଆମେରିକୀୟ ଦେଶରେ 7.2 ଏବଂ 7.5 ତୀବ୍ରତାର ଦୁଇଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର ପ୍ରବଳ ଝଟକା ଯୋଗୁଁ କାରାକାସରେ ଅନେକ କୋଠାବାଡ଼ି ଭାଙ୍ଗି ପଡ଼ିଥିଲା, ଯାହା ଭେନେଜୁଏଲାର ଏକ ବିସ୍ତୃତ ଅଞ୍ଚଳରେ ଅନୁଭୂତ ହୋଇଥିଲା। ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ ଡିଆର୍ସିରେ ଇବୋଲା ସଂକ୍ରମଣ ଜାରି ରହିଥିବାବେଳେ 1528 ଜଣ ଇବୋଲାରେ ଆକ୍ରାନ୍ତ ହୋଇଥିବା ନିଶ୍ଚିତ ହୋଇଛି ଏବଂ ଏଥିରେ 492 ଜଣଙ୍କର ମୃତ୍ୟୁ ହୋଇଛି। ଜନସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶିତ ସର୍ବଶେଷ ସ୍ଥିତି ରିପୋର୍ଟ ଅନୁଯାୟୀ 239 ଜଣ ରୋଗୀ ସୁସ୍ଥ ହୋଇଥିବାବେଳେ 628 ଜଣ ରୋଗୀ ଏକାନ୍ତବାସରେ ଅଛନ୍ତି କିମ୍ବା ଚିକିହିତ ହେଉଛନ୍ତି। ଏଥିସହ ଅନ୍ୟ 185 ଜଣ ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଣ୍ଡି ବିଜ୍ଞୋ ଭାଇରସ୍ ଦ୍ୱାରା ହେଉଥିବା ଇବୋଲାର ସମ୍ଭାବ୍ୟ ଚିକିତ୍ସାର ମୂଲ୍ୟାଙ୍କନ ପାଇଁ ଡିଆର୍ସିରେ ଏକ କ୍ଲିନିକାଲ୍ ଟ୍ରାଏଲ୍ ଆରମ୍ଭ କରିଛି, ଯେଉଁଥିପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଅନୁମୋଦିତ ଟିକା କିମ୍ବା ନିର୍ଦ୍ଦିଷ୍ଟ ଚିକିତ୍ସା ଉପଲବ୍ଧ ନାହିଁ। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ରେ ଆଜି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରସ୍କରକୁ ଭେଟିବେ। ଇଂଲଣ୍ଡର ଲର୍ଡ୍ସ କ୍ରିକେଟ୍ ପଡ଼ିଆରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8:00ରେ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀଙ୍କ ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତ, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷରିତ ହେବ ବୁଝାମଣା ପତ୍ର। ଭିଭିଜି ରାମଜୀ ଗ୍ରାମୀଣ ଅଧୀନରେ ପ୍ରଥମ କିସ୍ତିରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଗଲା 25,000 କୋଟି ଟଙ୍କାର ସହାୟତା ରାଶି ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ରେ ଆଜି ପରସ୍କରକୁ ଭେଟିବେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ।
1: The headlines. Government withdraws emergency curbs on natural gas supplies following resumption of LNG shipments through Strait of Hormuz. Union Minister of Rural Development Shivraj Singh Chauhan releases 25,000 crore rupees assistance to states under Vikasit Bharat Guarantee for Rozgar and Ajivika Mission Grameen Act. Centre orders Meta to remove child abuse ads from Instagram, seeks reply in 7 days. Renowned Pandwani singer of Chhattisgarh Tijan Bai passes away. President, Vice President and Prime Minister express grief over her demise. IMD issues red alert for very heavy rainfall over Gujarat, Konkan, Goa, Central Maharashtra and Odisha today. And in ICC Women's T20 World Cup Finals, England to face Australia in London this evening.

0: ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା ମୁଖ୍ୟ ସମ୍ବାଦ ପ୍ରକାଶ ପାଇଲା ଚିଠା ଭୋଟର ତାଲିକା ରାଜ୍ୟରେ 20 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ବାଦ ପଡ଼ିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଭିଭିଜି ରାମଜୀ ଯୋଜନାରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କଲେ କେନ୍ଦ୍ର ସରକାର ରାଜ୍ୟବ୍ୟାପୀ 311 କେନ୍ଦ୍ରରେ ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ଆସନ୍ତା 24 ଘଣ୍ଟା ମଧ୍ୟରେ 5 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ଶେଷ ହେବା ପରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି ଏସ୍ଆଇଆର୍ ପ୍ରକ୍ରିୟାରେ 20 ଲକ୍ଷ 14 ହଜାର ଭୋଟରଙ୍କୁ ବାଦ୍ ଦିଆଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଗୋପାଳନ କହିଛନ୍ତି ରାଜ୍ୟରେ ପୂର୍ବରୁ 3,33,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,34 ଜଣ ଭୋଟର ରହିଛନ୍ତି ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ ଭୋଟର ଓ 1,53,65,83 ଜଣ ମହିଳା ଭୋଟର ରହିଛନ୍ତି ସେହିଭଳି 2,775 ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି 8,32,000 ମୃତ ବ୍ୟକ୍ତି 10,07,000 ସ୍ଥାନାନ୍ତରିତ ବା ଅନୁପସ୍ଥିତି 1,58,000 ଏକାଧିକ ସ୍ଥାନରେ ପଞ୍ଜିକୃତ ଓ ଅନ୍ୟ କାରଣ ପାଇଁ 14,000 ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ୍ ଦେବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ଗୋପାଳନ କହିଛନ୍ତି
2: ଏ ତାଲିକା ଅନୁଯାୟୀ ମୋ ପାଖରେ ଥିଲେ 3,33,00,000 ଭୋଟର୍ସ ଥିଲେ ବର୍ତ୍ତମାନ ଏ ଡ୍ରାଫ୍ଟ ରୋଡ଼ରେ ତା ଭିତରୁ 20,14,000 ଲୋକଙ୍କୁ କମ୍ କରିକିରି ବର୍ତ୍ତମାନ 3,13,00,000 ଭୋଟର୍ସ ଅଛନ୍ତି ଯେଉଁମାନଙ୍କର ନାଁ ରିମୁଭ୍ ହେଇଛି 8,32,000 ସିଫ୍ଟେଡ୍ ଆର୍ ଆବସେଣ୍ଟ 10,07,000 ଜଣଙ୍କର ନାଁ 2-3 ଜାଗାରେ ଥିଲା ସେଟା 158,000 ଏମିତି ହେଇକିରି 14,000 ଲୋକଙ୍କର ଫର୍ମ ରିଟର୍ଣ୍ଣ କରିନାହାନ୍ତି ସବୁ ମିଶିକିରି 20,14,000 ଲୋକଙ୍କର ନାଁଟା ଡ୍ରାଫ୍ଟ ରୋଡ଼ରୁ କାଟିଯାଇଛି
1: ଆଜିଠାରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ ଏସବୁର ଯାଞ୍ଚ ଓ ଫଇସଲା ଅଗଷ୍ଟ 4 ତାରିଖରୁ ସେପ୍ଟେମ୍ବର 2 ତାରିଖ ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଏନେଇ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି ସୂଚନା ଅନୁଯାୟୀ ରାଜ୍ୟ ସରକାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ଭଦ୍ରକ ଜିଲ୍ଲାରେ ପ୍ରକାଶିତ ଚିଠା ଭୋଟର ତାଲିକାରେ 5 ନିର୍ବାଚନ ମଣ୍ଡଳୀରେ 377 ଭୋଟ୍ କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଇଛି ଫଳରେ ମୋଟ୍ ଭୋଟ୍ କେନ୍ଦ୍ର ସଂଖ୍ୟା 1,703 ହୋଇଛି ସୂଚନା ଅନୁଯାୟୀ ମୋଟ୍ ଭୋଟରଙ୍କ ସଂଖ୍ୟା 12,84,618 ନିର୍ଦ୍ଧାରିତ ହୋଇଛି ବୌଦ୍ଧ ଓ କଣ୍ଟାମଳ ବିଧାନସଭା ନିର୍ବାଚନ ମଣ୍ଡଳୀର ଏସ୍ଆଇଆର୍ ପ୍ରକ୍ରିୟା ପାଇଁ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ତାଲିକା ପ୍ରକାଶ କରାଯାଇଛି ଜିଲ୍ଲାରେ 3,41,026 ଜଣ ଭୋଟର ରହିଥିବାବେଳେ ଆଜି ଚିଠା ତାଲିକାରେ 3,23,394 ଜଣ ଭୋଟର ରହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟର ଚିଠା ତାଲିକା ପ୍ରକାଶ କରି କହିଛନ୍ତି ଜିଲ୍ଲାରେ ପୂର୍ବରୁ 1,449 ମତଦାନ କେନ୍ଦ୍ର ରହିଥିବାବେଳେ ଏସ୍ଆଇଆର୍ ପରେ ଏହା ବୃଦ୍ଧି ପାଇ 1,647 ପହଞ୍ଚିଛି ଜିଲ୍ଲାରେ ପୂର୍ବରୁ 12,51,135 ଜଣ ଭୋଟର ରହିଥିବାବେଳେ ବର୍ତ୍ତମାନ 11,90,895 ଜଣ ଭୋଟର ରହିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଗ୍ୟାରେଣ୍ଟି ଯୋଜନା ଅନ୍ତର୍ଗତ ପ୍ରଥମ କିସ୍ତି ସ୍ୱରୂପ ରାଜ୍ୟଗୁଡ଼ିକ ପାଇଁ 25,000 କୋଟି ଟଙ୍କାର ସହାୟତା ଅର୍ଥ ପ୍ରଦାନ କରିଛନ୍ତି ଆଜି ଆଭାସୀ ଜରିଆରେ ମନ୍ତ୍ରୀ ଶ୍ରୀ ଚୌହାନ ଚଳିତ ମାସ ପହିଲାରୁ ସଫଳ ଭାବେ ଲାଗୁ ହୋଇଥିବା ଭିଭିଜି ରାମଜୀ ଯୋଜନା ପାଇଁ ସନ୍ତୋଷ ବ୍ୟକ୍ତ କରିଛନ୍ତି ଶ୍ରୀ ଚୌହାନ କହିଛନ୍ତି ମନରେଗା ଯୋଜନା ସମ୍ପୂର୍ଣ୍ଣ ଭାବେ ଲାଗୁ କରିବା ପାଇଁ 3 ବର୍ଷରୁ ଅଧିକ ସମୟ ଲାଗିଥିବା ବେଳେ ଏହି ଯୋଜନା ଗୋଟିଏ ଦିନରେ ସାରା ଦେଶରେ ଲାଗୁ କରାଯାଇଛି
3: ମନରେଗା କୁ ପୁରେ ଦେଶ ମେ ଲାଗୁ କରନେ ମେ 3 ସାଲ ଲଗେ ଥେ ଲେକିନ ମୁଝେ ଆପ ସବ ପର ଗର୍ବ ହେ 1 ସାଲ 2 ସାଲ ନାହିଁ

0: पहले दिन ही विकसित भारत जी राम जी योजना एक साथ पूरे देश में लागू हो गई। 100 दिन नहीं, अब 125 दिन रोजगार, 5 साल में 7.5 लाख करोड़ से ज्यादा की राशि 2,86,000 पंचायतों में ठीक से लग गई, तो गांव संपूर्ण विकसित हो जाएंगे, समृद्ध और विकसित गांव का निर्माण हो जाएगा।
1: विकसित भारत दृष्टिकोणकु साकार करिबा उद्देश्यरे आसंता 5 वर्षरे भिबिजी रामजी योजनारे 2,86,000 पंचायतरे 7,50,000 कोटीरु अधिक टंका विनियोग कराजिबो बोली श्री चौहान कहिछन्ति। एही योजनार प्रारंभिक स्थिति समीक्षा करी मंत्री श्री चौहान कहिछन्ति योजना लागू हेबार प्रथम सप्ताहरु देशर अनेकगुडिए पंचायतरे ग्रामीण श्रमिकमानंकु कर्मसंस्थान जोगाइ दिया जाइछि। ଏହି ଯୋଜନା ଅଧୀନରେ ଦୈନିକ ମଜୁରୀ 10% ବୃଦ୍ଧି ପାଇଥିବାବେଳେ କୌଣସି ରାଜ୍ୟରେ ଦୈନିକ ମଜୁରୀ ହାର 300 ଟଙ୍କାରୁ କମ୍ ରହିନାହିଁ। ଭିବିଜି ରାମଜୀ ଯୋଜନାରେ ପାଣ୍ଠିର ଅଭାବ ହେବ ନାହିଁ ଏବଂ ସରକାର ସ୍ୱଚ୍ଛତାର ସହ ଏହି ଯୋଜନା କାର୍ଯ୍ୟକାରିତା ନେଇ ସବୁ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକରୁ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଜି ଅନୁଷ୍ଠିତ ହେଉଛି। ରାଜ୍ୟର ସମସ୍ତ ଜିଲ୍ଲାରେ 311 ପରୀକ୍ଷା କେନ୍ଦ୍ରରେ 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ହେବା ପରେ ଜ୍ୱରରୁ ସାମାନ୍ୟ ଉପଶମ ମିଳିଛି। ଦେବସ୍ନାନ ପୂର୍ଣ୍ଣମୀରେ 108 ଘରା ସୁବାସିତ ଜଳରେ ସ୍ନାନ କରି ଚତୁର୍ଦ୍ଧା ବିଗ୍ରହ ଜ୍ୱରରେ ପୀଡ଼ିତ ହେବା ପରେ ଅଣସର ଘରେ ଆଜିକୁ 6 ଦିନ ହେବ ଦୈତାପତି ଓ ପତି ମହାପାତ୍ରମାନେ ଗୁପ୍ତ ସେବା କରୁଛନ୍ତି। ଆଜି ସୁଦୁସୁଆରଙ୍କ ଘରୁ ଆସିଥିବା ଓଷ ମହାପ୍ରଭୁଙ୍କୁ ଲାଗି କରାଯିବ। ମଧ୍ୟାହ୍ନ ଧୂପନୀତି ସରିବା ପରେ ବେହରଣ ଦ୍ୱାର ଦେଇ ଦୈତାପତି ପ୍ରବେଶ କରି ଓଷ ଲାଗି କରୁଛନ୍ତି। ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ପରାମର୍ଶକ୍ରମେ ଆୟୁର୍ବେଦ ପଦ୍ଧତିରେ ଶ୍ରୀଜୀଉଙ୍କ ଚିକିତ୍ସା କରାଯାଉଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଦେବଗଡ଼ ବନଖଣ୍ଡ ପକ୍ଷରୁ 77ତମ ବନ ମହୋତ୍ସବ ସପ୍ତାହ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ସବୁଜ ପରିବେଶ ସୃଷ୍ଟି ପାଇଁ ଚାରା ରୋପଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ଦେବଗଡ଼ ବନଖଣ୍ଡ ଅଧିକାରୀ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲାର ସମସ୍ତ ଧାନମଣ୍ଡିରେ ଚାଷୀଙ୍କଠାରୁ 100% ଧାନ କ୍ରୟ ହୋଇଥିବା ଜଣାପଡ଼ିଛି। ନୂଆପଡ଼ା ବିଧାୟକ ଜୟ ଢୋଲକିଆ ରବିଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଶେଷ ହୋଇଥିବା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀ ଢୋଲକିଆ କହିଛନ୍ତି ପ୍ରାରମ୍ଭିକ ପର୍ଯ୍ୟାୟରେ କେତେକ ସମସ୍ୟା ଦେଖାଦେଇଥିଲେ ମଧ୍ୟ ସେଗୁଡ଼ିକର ସଫଳ ସମାଧାନ ହେବା ସହ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଇ ଦେୟ ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ ଜିଲ୍ଲାରେ 9,78,000 କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ 9,64,000 କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବାଲେଶ୍ୱରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗ 50 କିଲୋମିଟର ଦୂରରେ ଅବପାତ ସୃଷ୍ଟି ହୋଇଛି। ଚାନ୍ଦବାଲିର ଉତ୍ତର ପୂର୍ବଠାରୁ 60 କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳ ବାଲେଶ୍ୱର ନିକଟ ଚାନ୍ଦବାଲି ଓ ଦୀଘା ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 25 ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜୁରିଆପଡ଼ାରେ ସର୍ବାଧିକ 276 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି ଆକାଶବାଣୀକୁ କହିଛନ୍ତି
2: ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, କେଉଁଝର, ଢେଙ୍କାନାଳ, କଳାହାଣ୍ଡି, ରାୟଗଡ଼ା, କଟକ ଏବଂ ନବରଙ୍ଗପୁର ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ମତ୍ସ୍ୟଜୀବୀମାନଙ୍କ ପାଇଁ ଆଗାମୀ 3 ଦିନ ପର୍ଯ୍ୟନ୍ତ ୱାର୍ଣ୍ଣିଂ ରହିଛି। 5 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ, ବର୍ଷା ରହିବ, ବର୍ଷା ସହିତ ପବନର ବେଗ ରହିବ 45-55 କିଲୋମିଟର ପର ଆୱାର। ପୋର୍ଟ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି, ସିଗ୍ନାଲ ପୋଷ୍ଟ କରାଯାଇଛି।
1: ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଖାଲୁଆ ସ୍ଥାନରେ ବର୍ଷାପାଣି ଜମି ରହିଛି। କେତେକ ସ୍ଥାନରେ ସଡ଼କ ଉପରେ 2-3 ଫୁଟର ବର୍ଷା ଜଳ ପ୍ରବାହିତ ହେଉଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ ପ୍ରକାଶ ପାଇଲା ଚିଠା ଭୋଟର ତାଲିକା, ରାଜ୍ୟରେ 20 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ବାଦ୍ ପଡ଼ିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା। ଭିଭିଜି ରାମଜୀ ଯୋଜନାରେ ରାଜ୍ୟଗୁଡ଼ିକୁ

ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କଲେ କେନ୍ଦ୍ର ସରକାର। ରାଜ୍ୟବ୍ୟାପୀ 311 କେନ୍ଦ୍ରରେ ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, ଆସନ୍ତା 24 ଘଣ୍ଟା ମଧ୍ୟରେ 5 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସା ଦେଲ ତକରେ ରେଡିଓ ହାମସଫର ସାଗର ଅଛି ଆପଣଙ୍କ ସହିତ ଷ୍ଟୁଡିଓ ଘଟରେ ସମୟ 2:45:55 ସମୟ ହେଉଛି ଶୁଣିବା କେତୋଟି ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଅଭିଳାଷ ଚଳଚ୍ଚିତ୍ରରୁ ଆରତୀ ମୁଖାର୍ଜୀ ଏବଂ ହରିହରନ୍ଙ୍କ କଣ୍ଠରେ

ଫ୍ରେଣ୍ଡସ୍, ସ୍ୱାଧୀନତା ଏହା କେବଳ ଗୋଟିଏ ଶବ୍ଦ ନୁହେଁ, ଏହା ଅସଂଖ୍ୟ ବଳିଦାନର ଫଳ। ଏହା ସେହି ମାଆର ଲୁହ ଯିଏ ନିଜ ପୁଅକୁ ଦେଶ ପାଇଁ ବିଦାୟ ଦେଇଥିଲା। ଏହା ସେହି ପତ୍ନୀର ଅପେକ୍ଷା ଯିଏ ଜାଣିଥିଲା ଯେ ତାଙ୍କ ସ୍ୱାମୀ ବୋଧ ହୁଏ ଆଉ କେବେ ଫେରିବେ ନାହିଁ। ଏହା ସେହି ଯୁବକର ସ୍ୱପ୍ନ ଯିଏ ନିଜର ଆଗାମୀ ଜୀବନକୁ ନୁହେଁ ଦେଶର ଭବିଷ୍ୟତକୁ ବାଛିଥିଲା। ଆଜି ଯେଉଁ ଖୋଲା ଆକାଶ ତଳେ ଆମେ ସ୍ୱାଧୀନ ନିଶ୍ୱାସ ନେଉଛେ, ସେହି ସ୍ୱାଧୀନତାର ପ୍ରତ୍ୟେକ ମୁହୂର୍ତ୍ତ ପଛରେ ରହିଛି ଅଗଣିତ ବୀରମାନଙ୍କର ଅଦମ୍ୟ ସାହସ ଆଉ ବଳିଦାନ। ସେମାନେ ଚାଲିଯାଇଛନ୍ତି ସତ, କିନ୍ତୁ ସେମାନଙ୍କ ଆଦର୍ଶ ଆଜି ମଧ୍ୟ ଆମ ଜାତିର ପଥ ପ୍ରଦର୍ଶନରେ ସାହାଯ୍ୟ କରୁଛି। ତ ଫ୍ରେଣ୍ଡସ୍, ମୋ ଦେଶରେ ଆଜି ଆମେ କଥା ହେବା ଅମର ବୀରଙ୍କ ଅମର ଗାଥା, କିନ୍ତୁ ତା ପୂର୍ବରୁ ଶୁଣିନେବା ଏ ବ୍ୟୁଟିଫୁଲ ଟ୍ରାକ୍ଟେ। ଷ୍ଟେ ଟ୍ୟୁନ୍ଡ।

ପ୍ରଥମ ବିଦ୍ରୋହର ଶଙ୍ଖଧ୍ୱନି ଜୟୀରାଜ ଗୁରୁ ପ୍ରଥମେ ଇଂରେଜ ଶାସନ ବିରୁଦ୍ଧରେ ସ୍ୱର ଉଠାଇଥିଲେ। ତାଙ୍କୁ ନିର୍ମମ ଭାବେ ମୃତ୍ୟୁଦଣ୍ଡ ଦିଆଗଲା, କିନ୍ତୁ ତାଙ୍କ ସାହସକୁ କେହି ଦମନ କରିପାରିଲେ ନାହିଁ। ଠିକ୍ ସେହିପରି 1817ରେ ବକ୍ସି ଜଗବନ୍ଧୁ ପାଇକ ବିଦ୍ରୋହର ନେତୃତ୍ୱ ନେଇ ସ୍ୱାଭିମାନର ଏକ ନୂଆ ଅଧ୍ୟାୟ ରଚନା କରିଥିଲେ। ବୀର ସୁରେନ୍ଦ୍ର ସାଏ ଦୀର୍ଘ ବର୍ଷ ଧରି ସଂଗ୍ରାମ କରି ପ୍ରମାଣ କରିଦେଲେ ଯେ ସ୍ୱାଧୀନତା ପାଇଁ ସାହସ ହିଁ ସବୁଠାରୁ ବଡ଼ ଶକ୍ତି। କାରାଗାରର କଷ୍ଟ ତାଙ୍କ ଶରୀରକୁ ଦୁର୍ବଳ କରିଥିଲା ସତ, କିନ୍ତୁ ତାଙ୍କ ମନୋବଳକୁ କେବେ ହେଲେ ବି ଭାଙ୍ଗିପାରି ନଥିଲା।

वेलकम बैक ट्यून कर चुन म्यूजिकल हो 100.4 आकाशवाणी एफएम रेनबो कटक दिल से दिल तक रेडियो हम सफर सागर जी आपन को सहित सो चल छी मो देश आ मो देश रे आज हमें कथा हो छे अमर बीरंकर अमर कथा फ्रेंड्स देशर अन्य प्रांत रे भगत सिंह हसी हसी फांसी रसी को चुम्बन देथिले ତାଙ୍କ ପାଇଁ ମୃତ୍ୟୁ ଶେଷ ନୁହେଁ ଏକ ନୂଆ ଜାଗରଣ ଆରମ୍ଭ ଥିଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆହ୍ୱାନ ତୁମେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଉତ୍ସାହର ସଞ୍ଚାର କରେ ଏ ବୀରମାନେ ଆମକୁ କେବଳ ସ୍ୱାଧୀନତା ଦେଇନାହାନ୍ତି ସେମାନେ ଶିଖାଇଛନ୍ତି ଯେ ଦେଶପ୍ରେମ କେବଳ ଶବ୍ଦରେ ନୁହେଁ କର୍ମରେ ପ୍ରକାଶ ପାଏ ଆଜି ଆମ ହାତରେ ବନ୍ଧକ ନାହିଁ କିନ୍ତୁ ଦାୟିତ୍ୱ ଅଛି ଦୁର୍ନୀତିକୁ ନା କହିବା ପରିବେଶକୁ ସୁରକ୍ଷା କରିବା ସମ୍ଭିଧାନକୁ ସମ୍ମାନ କରିବା ଏବଂ ଏକତାକୁ ଦୃଢ଼ କରିବା ଏସବୁ ହେଉଛି ଆଜିର ଦେଶ ସେବା

ଟ୍ୟୁନ୍ ମ୍ୟୁଜିକାଲ ଇୟର୍ସ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଲ୍ସା ଦେଲ୍ ଥାକରେ ରେଡିଓ ଭୂମିସଭାର ସାଗର ଅଛି ଆପଣଙ୍କ ସହିତ ସୋଚଲଚି ମୋ ଦେଶ ଆଉ ମୋ ଦେଶରେ ଆଜି ଆମେ କଥା ହେଉଛେ ଅମର ପୀରଙ୍କର ଅମର କଥା ଫ୍ରେଣ୍ଡସ୍ ଆମେ ସ୍ୱାଧୀନ ଦେଶର ନାଗରିକ ନିର୍ଭୟର କଥା କହୁଛେ ମତ ରଖୁଛେ ନିଜ ସ୍ୱପ୍ନକୁ ପୂରଣ କରୁଛେ ଏହା କେବଳ ସମ୍ଭବ ହୋଇଛି ସେହି ଅମର ବୀରମାନଙ୍କର ବଳିଦାନ ପାଇଁ ଆସନ୍ତୁ ଆଜି ଆମେ ସମସ୍ତେ ଗୋଟିଏ ସଂକଳ୍ପ ନେବା ଆମ ଦେଶର ଗୌରବ ଏକତା ଏବଂ ଅଖଣ୍ଡତାକୁ ସବୁବେଳେ ସୁରକ୍ଷିତ ରଖିବା ଆଗାମୀ ପିଢ଼ି ମଧ୍ୟ ଆମ ସ୍ୱାଧୀନତା ସଂଗ୍ରାମର ଗୌରବମୟ ଇତିହାସ ସହିତ ପରିଚିତ କରାଇବା କାରଣ ବୀରମାନେ କେବେ ହେଲେ ମରନ୍ତି ନାହିଁ ସେମାନେ ବଞ୍ଚି ରହନ୍ତି ଇତିହାସର ପୃଷ୍ଠାରେ ଦେଶର ପତାକାରେ ଆଉ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ତ ଫ୍ରେଣ୍ଡସ୍ ଏଇଠି ଶେଷ କରୁଛୁ ଆଜିର ମୋ ଦେଶ ପ୍ରୋଗ୍ରାମ ମୋ ପରେ ପରେ ଯୋଡ଼ି ହୋଇଯିବେ ନେକ୍ସଟ ଆର୍ଜେ ଯିଏ ଆପଣଙ୍କ ଆଫ୍ଟରନୁନ୍କୁ କରିବେ ପୁରା ସୁରିଲା ଟିଲ୍ ଦେନ୍ ଟେକ୍ କେୟାର ହେବେ ନାଇସ୍ ଡେ ସାଗରେଜ୍ ସାଇନିଂ ଅଫ୍ ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୋଗାଟାକ୍ ଦିଲ୍ସେ ଦିଲ୍ତାକ୍

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ବର୍ତ୍ତମାନ ଶୋ ଚାଲିଛି ସୋରିଲା ଆଫ୍ଟରନୁନ୍ ଆଉ ସୋରିଲା ଆଫ୍ଟରନୁନ୍ ଶୋ ନେଇ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସାଥିରେ ଏଇ ବର୍ଷା ଋତୁଟା ଭାରି ଅଜବ ନା କାହା ପାଇଁ ବହୁତ ଖୁସି ଆଣିଦିଏ ତ ଆଉ କାହା ପାଇଁ ଆଣିଦିଏ ଅନେକ ଦୁଃଖ ଅତିଷ୍ଠ ଖରା ଗରମ ପରେ ଯେତେବେଳେ ବର୍ଷା ଟିକେ ହୁଏ ସେତେବେଳେ ଧରାପୃଷ୍ଠ ପୁଲକିତ ହୁଏ କିନ୍ତୁ ଲଗାଣ ବର୍ଷାରେ ଯେତେବେଳେ ବାସହୀନ ବ୍ୟକ୍ତିମାନେ ମୁଣ୍ଡ ଟିକେ ଗୁଞ୍ଜିବାକୁ ହଇରାଣ ହୋଇଯାନ୍ତି ସେତେବେଳେ ଏଇ ବର୍ଷା ଦିନଟା ଜଲ୍ଦି ଚାଲିଯାଉ ବୋଲି ମନକୁ ଆସିଯାଏ କଥାଟି ଏଇ ବର୍ଷା ଋତୁ ସମସ୍ତଙ୍କ ପାଇଁ ସେମ୍ ହୋଇନଥାଏ ଯଦିଓ ତାର ପ୍ରକୃତି ସମସ୍ତଙ୍କ ପାଇଁ ସେମ୍ ହୋଇଥାଏ କିନ୍ତୁ ପରିସ୍ଥିତି ଆଉ ଏକ୍ସପିରିଏନ୍ସ ବର୍ଷା ଦିନକୁ ଡିଫରେଣ୍ଟ ଶୋ କରାଏ ଡିଫରେଣ୍ଟ ପର୍ସନ୍ଙ୍କ ପାଖରେ ସିଚୁଏସନ୍ ସେମ୍ ଥାଏ କିନ୍ତୁ ପସନ୍ଦ ଅଲଗା ଅଲଗା ଏକ୍ସପିରିଏନ୍ସ ଅଲଗା ଅଲଗା ହଁ ୟାକୁ ହିଁ କୁହନ୍ତି ଆମ ଦୃଷ୍ଟିକୋଣ ମାନେ ପର୍ସପେକ୍ଟିଭ୍

ପର୍ସପେକ୍ଟିଭ୍ ମାନେ ଦୃଷ୍ଟିକୋଣ ମାନେ ଆମେ ଗୋଟେ ଜିନିଷକୁ ବା ଗୋଟେ ସିଚୁଏସନ୍କୁ କେମିତି ଦେଖୁ। ଏଇ ଯେମିତି ଟିକେ ଆଗରୁ ବର୍ଷା ଦିନ କଥା କହୁଥିଲି, ବର୍ଷା ଦିନ କାହାକୁ ଭାରି ରୋମାଣ୍ଟିକ୍ ଲାଗେ ତ ଆଉ କାହାକୁ ଭାରି ଷ୍ଟ୍ରେସ୍ ଦିଏ, କାହିଁକି ନା ଲୁଗାପଟା ଶୁଖେନି ଠିକ୍ ଟାଇମ୍ରେ, ରାସ୍ତାଘାଟ କାଦୁଅ ହେଇଯାଏ, ଚାରିଆଡ଼ ପୁରା ଅସନା ହିଁ ଅସନା ହେଇଯାଏ ରାସ୍ତାଘାଟ। ତାପରେ ବି ଆଉ ଯୋଉ ବର୍ଷା ଲାଗି ରୁହେ କଣ୍ଟିନ୍ୟୁଅସ୍ଲି, ତ ଯିବା ଆସିବାରେ ବି ବହୁତ ପ୍ରୋବ୍ଲେମ୍ ହୁଏ। ତ ଏଇସବୁ କାରଣ ପାଇଁ ବର୍ଷା ଦିନ କିଛି ଲୋକଙ୍କୁ ପସନ୍ଦ ଆସିନଥାଏ, କହିବାକୁ ଗଲେ ମ୍ୟାକ୍ସିମମ୍ ଲୋକଙ୍କୁ ପସନ୍ଦ ଆସିନଥାଏ। ଆଚ୍ଛା ସାଥୀ, କୁହନ୍ତୁ ତ ଏଠି କ'ଣ ବର୍ଷା ଋତୁର କିଛି ଦୋଷ ଅଛି କି? ବର୍ଷା ଋତୁରେ ଏଇସବୁ ହେବାଟା ତ ନର୍ମାଲ୍ କଥା ନା, କିନ୍ତୁ ମେନ୍ କଥା ହେଉଛି ଆମେ ସେସବୁକୁ କେମିତି କୋଉ ଇଏରେ ଦେଖୁଛେ। ଏଇ ଯେମିତି ଆଉ ଗୋଟେ ଉଦାହରଣ ନେଇପାରିବା, ଆମେ ମନ୍ଡେ ଶୁଣିଲେ ଟିକେ ଯୋଉମାନେ ଚାକିରି କ୍ଷେତ୍ର ସହିତ ଜଡ଼ିତ ଅଛନ୍ତି, ମନ୍ଡେ ଶୁଣିଲେ ତାଙ୍କ ମନ ଟିକେ ଉଦାସ ହେଇଯାଏ, କାହିଁକି ନା ଏଇଟା ହେଉଛି ଆମର ୱିକେଣ୍ଡର ଫାର୍ଷ୍ଟ ଡେ, ଆଉ ଟିକେ କାମର ପ୍ରେସର ବି ଥାଏ, ତ ସେଥିପାଇଁ ମନ୍ଡେ ନାଁଟା ଶୁଣିଲେ

ଟିକେ ମନଟା ଦୁଃଖ ହେଇଯାଏ, କିନ୍ତୁ ସେଇ ମନଟି ଶୁଣିଲେ ସ୍କୁଲ ଷ୍ଟୁଡେଣ୍ଟ ମାନେ କଲେଜ ଷ୍ଟୁଡେଣ୍ଟ ମାନେ ଟିକେ ଏକ୍ସାଇଟେଡ୍ ଫିଲ୍ କରନ୍ତି, କାହିଁକି ନା ମନ୍ଡେ ଆସିଲେ ମାନେ ସେମାନେ ତାଙ୍କ ସାଙ୍ଗମାନଙ୍କ ସାଙ୍ଗରେ ଦେଖା କରିବାର ସୁଯୋଗ ପାଆନ୍ତି। ତ ମନ୍ଡେଟା ସେମ୍, କିନ୍ତୁ ଆମର ତାକୁ ଦେଖିବାର ଦୃଷ୍ଟିକୋଣ ହିଁ ଡିଫରେଣ୍ଟ ହେଇଥାଏ। କାହାକୁ ମନ୍ଡେଟା ଭାରି ଷ୍ଟ୍ରେସ୍ ଦେଇଥାଏ, ତ କାହାକୁ ଭାରି ଖୁସି ଦେଇଥାଏ।

କେବେ କେବେ ନା ଲାଇଫ୍ ଆମକୁ ପ୍ରୋବ୍ଲେମ୍ ଦେଇନଥାଏ, ଖାଲି ସେଇ ପ୍ରୋବ୍ଲେମ୍ ବା ସେଇ ପର୍ଟିକୁଲାର ମୁମେଣ୍ଟରେ ସେଇ ସିଚୁଏସନ୍କୁ, ସେଇ ପର୍ଟିକୁଲାର ସିଚୁଏସନ୍କୁ କେମିତି ଆମେ କେଉଁ ଆଙ୍ଗେଲ୍ରୁ ଦେଖୁଛେ, ତା ସହିତ କେମିତି ଆମେ ଡିଲ୍ କରୁଛେ, ସେଇଟା ହିଁ ମେନ୍ ପଏଣ୍ଟ, ସେଇଟା ହିଁ ଗେମ୍ ଚେଞ୍ଜର୍ ହେଇଯାଏ। ଯଦି ସେଇ ସିଚୁଏସନ୍କୁ, ସେଇ ପ୍ରତିକୂଳ ପରିସ୍ଥିତିକୁ ଆମେ କାମ୍ କୁଲ୍ ମାଇଣ୍ଡରେ ଭଲ ଭାବରେ ଭାବିଛନ୍ତି, ପଜିଟିଭ୍ ୱେରେ ଡିଲ୍ କରିବା, ତାହେଲେ ରେଜଲ୍ଟ କିଛି ଡିଫରେଣ୍ଟ ହିଁ ହେବ। କିନ୍ତୁ ଯଦି ଆମେ ସେଇ ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗି ପଡ଼ିଯିବା, ନେଗେଟିଭ୍ ୱେରେ ଚିନ୍ତା କରିବା, ମନ ଦୁଃଖ କରି ବସି ରହିବା, ତାହେଲେ ତାର ରେଜଲ୍ଟ ବି କିଛି ଡିଫରେଣ୍ଟ ହିଁ ଆସିବ। ଅଲୱେଜ୍ ବି ପଜିଟିଭ୍, ଚେଷ୍ଟା କରିବା ସବୁ ପ୍ରତିକୂଳ ପରିସ୍ଥିତିକୁ ୟୁଜୁଆଲ୍ ଆଙ୍ଗେଲ୍ରୁ ନ ଦେଖି ଟିକେ ଆଙ୍ଗେଲ୍ ଚେଞ୍ଜ କରି ଦେଖିବା, ଦେଖିବେ ଦୁନିଆଟା ଡିଫରେଣ୍ଟ ହିଁ ଫିଲ୍ ହେବ। କାହିଁକି ନା ଆମେ ସିଚୁଏସନ୍କୁ ଏମିତି ଦେଖୁନା ଯେମିତି ସେ ସିଚୁଏସନ୍ଟା ହେଇଥାଏ, ଆମେ ତାକୁ ଦେଖୁ ଯେମିତି ଆମେ ହେଇଥାଉ। ସୋ ଟିକେ ନିଜର ଥିଙ୍କିଙ୍ଗକୁ ଚେଞ୍ଜ କରିବା, ନିଜର ଦୃଷ୍ଟିକୋଣ, ନିଜର ପର୍ସପେକ୍ଟିଭକୁ ଚେଞ୍ଜ କରିବା, ତାପରେ ଦେଖିବା ନିହାତି ସେ ସିଚୁଏସନ୍ଟା ଆମକୁ ଡିଫରେଣ୍ଟ ହିଁ ଲାଗିବ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଆଉ କହୁଛନ୍ତି ଆମ ସହିତ ତିଲସି ତିଲତାକ।

0: କହିଲେ କେମିତି ନା ଯେତେବେଳେ ମୁଁ ପଡିଥିଲି ମୁଁ ଆପଣଙ୍କୁ ଡାକୁଥିଲି ମତେ ଟିକେ ଗର୍ତ୍ତରୁ ଉଦ୍ଧାର କରନ୍ତୁ ଆପଣ ଉଦ୍ଧାର କଲେନି ଆଜି ମତେ ଉଦ୍ଧାର କରିଲେ ମତେ ମଧ୍ୟ ଭାଲୁ କାମୁଡ଼ିଥାନ୍ତି ନା ତେଣୁ ମୁଁ ମଧ୍ୟ ଭାଲୁ ଆକ୍ରମଣରୁ ବଞ୍ଚିଗଲି
1: ବହୁତ ସୁନ୍ଦର କଥା ବହୁତ ସୁନ୍ଦର ଭାବରେ ଆପଣ ବୁଝେଇ ଦେଲେ ଯେ ସତରେ ଯାହା ବି ହୁଏ ଆମର ମଙ୍ଗଳ ପାଇଁ ହିଁ ହୁଏ ଯାହା ହଉ ଆପଣ ବି ଏଇ କଥାରେ ବିଶ୍ୱାସ ରଖନ୍ତି ଆଉ ଆମକୁ ଏତେ ସୁନ୍ଦର ଉଦାହରଣ ଦେଇ ବୁଝେଇ ଦେଲେ ବହୁତ ବହୁତ ଧନ୍ୟବାଦ ଆପଣ ଆମ ସହିତ କନେକ୍ଟ ହେଇଥିଲେ ରହିଲି ନମସ୍କାର
0: ନମସ୍କାର
1: ସାଥୀ ନାରାୟଣ ଭାଇନା ତ ଏତେ ସୁନ୍ଦର ଉଦାହରଣ ଦେଇ ବୁଝେଇ ଦେଲେ ଯେ ସତରେ ଯାହା ବି ହୁଏ ପ୍ରାଣୀର ମଙ୍ଗଳ ପାଇଁ ତେବେ ଆପଣଙ୍କ ଲାଇଫରେ ବି କିଛି ଏମିତି କିଛି ଆପଣ ଏକ୍ସପିରିଏନ୍ସ ଗେନ୍ କରିଛନ୍ତି କି ଯାହା ବି ହେଇଛି ଆପଣଙ୍କର ମଙ୍ଗଳ ପାଇଁ ହେଇଛି ଆମ ସହିତ ସେୟାର କରିପାରିବେ ଆପଣ ଏଇ କଥାରେ କେତେ ବିଶ୍ୱାସ ରଖନ୍ତି ଏ ବିଷୟରେ ଆମ ସହିତ ସେୟାର କରିପାରିବେ ଡାଏଲ କରିପାରିବେ ନମ୍ବର

0: ଆପଣଙ୍କ ଲାଇଫରେ ବି କିଛି ଏମିତି କିଛି ଆପଣ ଏକ୍ସପିରିଏନ୍ସ ଗେନ୍ କରିଛନ୍ତି କି, ଯାହା ବି ହେଇଛି ଆପଣଙ୍କର ମଙ୍ଗଳ ପାଇଁ ହେଇଛି ଆମ ସହିତ ସେୟାର କରିପାରିବେ। ଆପଣ ଏଇ କଥାରେ କେତେ ବିଶ୍ୱାସ ରଖନ୍ତି ଏ ବିଷୟରେ ଆମ ସହିତ ସେୟାର କରିପାରିବେ, ଡାଏଲ କରିପାରିବେ, ନମ୍ବର ହେଉଛି 0671230315। ନେକ୍ସଟ କଲର କିଏ ଆମ ସହିତ ଯୋଡ଼ି ହେଇଛନ୍ତି, କୋଉଠି ଯୋଡ଼ି ହେଇଛନ୍ତି? ହ୍ୟାଲୋ,
1: ଜହ୍ନ ରାଇଜରେ ତୁମରି ସାଥିରେ ରହିବାକୁ ମନ ହୁଏ, ଶ୍ରାବଣ ରାତିରେ ତୁମରି ସାଥିରେ ଭିଜିବାକୁ ମନ ହୁଏ, ସାଗର ବେଳାରେ ବାଲିର ସେଜରେ ତୁମ ଛବି ଆଙ୍କିବାକୁ ମନ ହୁଏ, ଆଉ ସ୍ୱପ୍ନ ରାଇଜରେ ତୁମ ପ୍ରତିଛବି ଦେଖିବାକୁ ମନ ହୁଏ, ଆଉ ଏ ସୁନେଲି ସନ୍ଧ୍ୟାରେ ତୁମରି ସାଥିରେ ଗପିବାକୁ ମନ ହୁଏ, କହିବାକୁ ମନ ହୁଏ ନମସ୍କାର, ଗୁଡ୍ ଇଭିନିଂ। ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୃଷ୍ଟି।
0: ଚନ୍ଦ୍ରକାନ୍ତ ଭାଇନା, ଆପଣଙ୍କୁ ସ୍ୱାଗତ କରୁଛି ଆଜିର ଡାଏଲ ଇନ ଲାଇଭକୁ।
1: ଆଜ୍ଞା, ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ।
0: ଆଜିର ଟପିକ ଉପରେ କଣ ରହିବ ଆପଣଙ୍କର ମତାମତ? ଆପଣ ବିଶ୍ୱାସ କରନ୍ତି ଯେ ଯାହା ହୁଏ ପ୍ରାଣୀର ମଙ୍ଗଳ ପାଇଁ ହୁଏ?
1: ନା, ମୁଁ ତ ଏଇଟାକୁ କେବେ ବିଶ୍ୱାସ କରେ ନା, କାହିଁକିନା ଯାହା ହୁଏ ପ୍ରାଣୀର ମଙ୍ଗଳ ପାଇଁ ଏଇଟା ସମ୍ପୂର୍ଣ୍ଣ ଭୁଲ ଧାରଣା। କାହିଁକି ନା ଗୋଟେ ଦୁଃଖୀ ଲୋକଙ୍କୁ ଠାକୁର ସବୁବେଳେ ଦୁଃଖ ଦଉଛନ୍ତି, ଭାଗ୍ୟରେ ଜୀବନରେ ନାହିଁ, ଆଉ ଯୋଉମାନେ ସୁଖ ପାଉଛନ୍ତି ସେମାନେ ସବୁବେଳେ ସବୁ
0: ଠିକ ଅଛି, ଏଇଟା ଆପଣଙ୍କର ମତାମତ ନିହାତି, ପର୍ସନାଲ ମତାମତ ନିହାତି, ଆମେ ସେଇଆ ହିଁ ପଚାରିଛୁ ଯେ ଆପଣ ବି କେତେ ବିଶ୍ୱାସ କରନ୍ତି କି ନାହିଁ। ଠିକ ଅଛି, ଏଇଟା ଆପଣଙ୍କର ପର୍ସନାଲ ଓପିନିୟନ। ଠିକ ଅଛି, ବହୁତ ବହୁତ ଧନ୍ୟବାଦ, ଆପଣ ଆମ ସହିତ କନେକ୍ଟ ହେଇଥିଲେ, ନିଜର ମତାମତ ସେୟାର କରିଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର। ଯଦି ଆପଣ ବି ନିଜର ମତାମତ ସେୟାର କରିପାରିବେ ଯେ ଯାହା ବି ହୁଏ ପ୍ରାଣୀର ମଙ୍ଗଳ ପାଇଁ ହୁଏ କି ନାହିଁ, ଏ ବିଷୟରେ ଆପଣଙ୍କର କ'ଣ ଧାରଣା, ଆପଣଙ୍କର କ'ଣ ବିଶ୍ୱାସ ରହିଛି ଆମ ସହିତ ସେୟାର କରିପାରିବେ। ସେୟାର କରିବା ପାଇଁ ଡାଏଲ କରନ୍ତୁ, ନମ୍ବର ହେଉଛି 0671230315। ହ୍ୟାଲୋ, ଫୋନ୍ଟି କଟିଯାଇଛି। ଠିକ ଅଛି, ଯୋଉ ସାଥୀ ଆମ ସହିତ ଯୋଡ଼ି ହେବା ପାଇଁ ଟ୍ରାଏ କରୁଥିଲେ ନିହାତି ଆଉ ଥରେ ଟ୍ରାଏ କରିବେ ବୋଲି ଆମେ ଆଶା କରୁଛୁ।

0: ଦେଖିନ ଭାଇ, ଏଥର ଆମ ସହିତ କିଏ ଯୋଡ଼ି ହେଇଛନ୍ତି? ହ୍ୟାଲୋ
1: ହ୍ୟାଲୋ ଦିଦି, ନମସ୍କାର।
0: ନମସ୍କାର, ଶୁଭ ସନ୍ଧ୍ୟା। କିଏ କହୁଥିଲେ?
1: ବେଲପଡ଼ାରୁ।
0: ନିହାତି, ମୁଁ ତ ଜାଣିପାରିଲି। ସ୍ଵାଗତ କରୁଛି ଆଜିର ଡାଇଲିନ ଲାଇଫ କୁ। ତେବେ ଆଜିର ଟପିକ ଉପରେ କଣ କହିବେ?
1: ମୁଁ ତ ଏ କଥାରେ ପୁରା ବିଶ୍ୱାସ କରେ, ଯାହା କରିବେ ଭଗବାନ ପ୍ରାଣୀଙ୍କ ମଙ୍ଗଳ ପାଇଁ। କାହିଁକି ନା ଆଜି ଯିଏ ମାନେ ଦୁଃଖୀ ଅଛି, କାଲି ଦିନ ଆଉ କାଲି ତା ଜୀବନରେ ସୁଖ ଆସିବନି, ଏଇଟା ତ କିଛି ମାନେ ନାହିଁ। ସେ ଦୁଃଖରେ ଯିଏ ଅଛି, ସେ ଦିନେ ନା ଦିନେ ସୁଖ ତାକୁ ମିଳିବ। ଯେମିତିକି ମାନେ ସବୁଦିନେ ସମସ୍ତେ ଦୁଃଖରେ ରହିପାରିବେନି କି ସବୁବେଳେ ସମସ୍ତେ ଖୁସିରେ ରହିପାରିବେନି, ଏମିତି ସୁଖ ଦୁଃଖ ଲାଗିକି ରହିଥିବ। ଆଉ ମୁଁ ତ ଜାଣିପାରେ ଯେତେବେଳେ ମାନେ ବହୁତ ସୁଖ ମିଳୁଛି ସେ ଟାଇମରେ ବହୁତ ଖୁସି ହେଇଯିବାନି, ଆଉ ଯେତେବେଳେ ଦୁଃଖ ମିଳୁଛି ସେ ଟାଇମରେ ବହୁତ ଭାଙ୍ଗିଯିବାନି। ଆଉ ସେ ଟାଇମଟା କେମିତି ପାସ୍ କରିବ ସେଇଟା ଦେଖିବା ଦରକାର। ଆଉ ଗୋଟେ କଥା, ଯଦି ଜଣେ ଦୁଃଖରେ ଅଛି, ମୁଁ କହିବି ସେ ସବୁଠୁ ଖୁସିରେ ଅଛି, କାହିଁକି ନା ତାର କିଛି ଟେନସନ ବି ନଥାଏ। ଯେତିକି ରୋଜଗାର କଲା ସେତିକିରେ ସେ ଶାଗ ପଖାଳ ହଉ ପଛେ ସେ ଆରାମସେ ଖୁସିରେ ବସି ଖାଇଲା, ଆଉ ତା ପାଖରେ ଏତେ ପଇସା ନଥାଉ ଏସି କିଣିବାକୁ, ସେ ଗରମରେ ବି ବିଛଣା ବୁଲେଇକି ବି ରାତିରେ ଶାନ୍ତିରେ ଶୋଇପାରିଲା। ହେଲେ ଧନୀ ଲୋକ ଜଣେ, ତାର ଯେ ଟିକେ ଲାଇନ ପଳେଇବ, ଏସି ଚାଲିବନି, ତାପରେ ସେ ଶାନ୍ତିରେ ଶୋଇପାରିବନି। ଆଉ ଯାହା ପାଖରେ ବହୁତ ପଇସା ଥିବ ତାର ସବୁବେଳେ ଚିନ୍ତା ଥିବ, ମୋ ପଇସା କୋଉଠି କେମିତି ଲଗେଇବି, ଆଉ ଚୋର କାଳେ ଚୋରି କରିଦବ, ତ ଏସବୁ ଟେନସନ ଗୋଟେ ଗରିବ ପାଖରେ ନଥିବ। ଆଉ ଯଦି ଜଣେ ସବୁବେଳେ ଖୁସିରେ ରହିବ ତାହେଲେ ଭଗବାନଙ୍କୁ କିଏ ଆଉ କାଇଁ ଡାକିବ।
0: ବହୁତ ସୁନ୍ଦର, ବହୁତ ସୁନ୍ଦର ମତାମତ ଥିଲା। ଯା ହଉ, ଆପଣ ଏତେ କଥା ସବୁ ଭାବି ପାରୁଛନ୍ତି, ଚିନ୍ତି ପାରୁଛନ୍ତି, ସେଇଟା ଶୁଣିକି ଭାରି ଖୁସି ଲାଗିଲା।
1: ଦୁଃଖରେ ଥାନ୍ତି ସିଏ ସବୁବେଳେ ଭଗବାନଙ୍କ ପାଖ ଲୋକ ହେଇଥାନ୍ତି, ଏଇଟା ମୁଁ ଜାଣିବାରେ। କାହିଁକିନା ସୁଖୀ ଯିଏ ସବୁବେଳେ ସେ ସୁଖରେ ରହିଲା, ଭଗବାନଙ୍କୁ ଆଉ ଖୋଜିବା ପାଇଁ ତା ପାଖରେ ଟାଇମ ନଥିବ। ହେଲେ ଜଣେ ଦୁଃଖୀ ସିଏ ସବୁବେଳେ ଭଗବାନଙ୍କୁ ଡାକୁଥିବ, ଆଉ ଭଗବାନଙ୍କ ପାଖ ଲୋକ ସିଏ, ମୁଁ ଏଇଟା ଜାଣିଛି।
0: ନିହାତି ନିହାତି।

0: ବହୁତ ସୁନ୍ଦର ଓପିନିୟନ ଆପଣଙ୍କର, ବହୁତ ସୁନ୍ଦର ମତାମତ ଥିଲା, ବହୁତ ହିଁ ଭଲ ଲାଗିଲା ଶୁଣିକି ଆପଣଙ୍କ ଓପିନିୟନ। ତେବେ ଆମ ସହିତ କନେକ୍ଟ ହେଇଥିଲେ, ବହୁତ ବହୁତ ଧନ୍ୟବାଦ ସେଥିପାଇଁ। ରହିଲି, ନମସ୍କାର।
1: ଧନ୍ୟବାଦ ଦିଦି, ରହିଲି, ନମସ୍କାର।

0: ବହୁତ ସୁନ୍ଦର ଆପଣଙ୍କର ମତାମତ ମତେ ବହୁତ ହିଁ ଭଲ ଲାଗିଲା। ଯାହା ହଉ ଆପଣ ଗୋଟେ ସାଇଟ ନ ହେଇକି ଆପଣ ବହୁତ ସାଇଟ ହିଁ କଥା କହିଲେ, ମିଶ୍ର ପ୍ରତିକ୍ରିୟା ଦେଲେ, ବହୁତ ହିଁ ଭଲ ଲାଗିଲା। ଧନ୍ୟବାଦ, ଆପଣ ଆମ ସହିତ କନେକ୍ଟ ହେଇଥିଲେ, ରହିଲି, ନମସ୍କାର।
1: ଆପଣଙ୍କ ସହିତ କଥା ହେଇ ମଧ୍ୟ ମତେ ବହୁତ ଭଲ ଲାଗିଲା, ଧନ୍ୟବାଦ।
0: ସାଥି ଆପଣମାନଙ୍କ ସହିତ କଥାବାର୍ତ୍ତା ଏମିତି ଜାରି ରହିଥିବ, କିନ୍ତୁ ବର୍ତ୍ତମାନ ନେଇଯିବା ଗୋଟେ ଛୋଟ ମ୍ୟୁଜିକାଲ ବ୍ରେକ।

0: ଏବେ ପୁଣିଥରେ ସ୍ୱାଗତ ଆପଣଙ୍କୁ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସୀ ଦିଲ୍ଦାଗ ସାଥି ଆପଣମାନଙ୍କ ପାଇଁ ଗୋଟେ ଜରୁରୀ ସୂଚନା ଆଜି ଠିକ୍ ସନ୍ଧ୍ୟା 7:00 ଶୁଣିବାକୁ ଭୁଲିବେନି ଆମର ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସହିତ ଆଉ ଆପଣଙ୍କ ପାଇଁ ଟପିକ ରହିଛି ଯେ ଯାହା ହୁଏ ପ୍ରାଣୀର ମଙ୍ଗଳ ପାଇଁ ଏଇ କଥାରେ ଆପଣ କେତେ ବିଶ୍ୱାସ କରନ୍ତି ଏ ବିଷୟରେ ଆମ ସହିତ ସେୟାର କରିପାରିବେ ନିଜର ମତାମତ ଡାଏଲ କରନ୍ତୁ ନମ୍ବର ହେଉଛି 06712303153
1: ଅମରନାଥ ପ୍ରୋଗ୍ରାମ ସବୁ ଥିଲା ସେତେବେଳେ ସେ ଆମର ଜଣେ ରିଲେସନ ଲୋକ ତାଙ୍କର ଆକ୍ସିଡେଣ୍ଟ ହେଇଗଲା ଗୋଡ ଆକ୍ସିଡେଣ୍ଟ ହେଇଗଲା ଆଉ ଆମେ ସେଥିପାଇଁ ଆମେ ଯୋଉ 5-7 ଜଣ ସେଇ ତାଙ୍କ ଇଏରେ ଯାଇଥାନ୍ତି ସେଇ ଗ୍ରୁପରେ ଆଉ ତେଣୁ ଆମେ ଆଉ ଯାଇପାରିଲୁନି ତାପରେ ଆମେ 15 ପରେ ସେଇ ଯୋଉ ବସ୍ ଯୋଉ ଯାଇଥିଲା ଆମେ ତ ଶୁଣିବାକୁ ପାଇଲି ସେଠି ଭାରି ଅସୁବିଧା ହେଲା ମାନେ ସବୁ ସେପଟେ ଗଣ୍ଡଗୋଳ ଚାଲିଲା ନେପାଳ ବର୍ଡର ପଟେ ସବୁ ଗଣ୍ଡଗୋଳ ଚାଲିଲା ସୁନାଫୁନା ଛଡେଇକି ନେଇଗଲେ ଲୋକଙ୍କୁ ବସ୍ ଯାତ୍ରୀଙ୍କୁ ହଇରାଣ କଲେ ଏମିତି ବହୁତ ପ୍ରକାର ବିପଦ ସେପଟେ ଆସିଥିଲା ମୁଁ ସେଠୁ ଆମେ ହେଇକି ସାର୍ ଯାହା ହଉ ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ଆମେ ରହିଗଲୁ ନହେଲେ ସେମିତି ଅସୁବିଧା ତାକୁ ଆମେ
0: ଆପଣ ବି ଫେସ୍ କରିପାରିଥାନ୍ତେ ସେ ଅସୁବିଧାକୁ ନୁହେଁ ନିହାତି ଯାହା ହଉ ଆପଣ ତାହେଲେ ସେଥିରୁ ବଞ୍ଚିଗଲେ ଉଦ୍ଧାର ପାଇଗଲେ
1: ସେଥିପାଇଁ ହଁ ଆଉ ଗୋଟେ କହୁଛି ଜଷ୍ଟ ଛୋଟିଆ ମାନେ ମୁଁ ନିଜର
0: ଆଜ୍ଞା
1: ଆମେ ତାରିଣୀ ଯାଇଥିଲୁ ଗତ ବର୍ଷ ଏଇ ସ୍ନାନ ପୂର୍ଣ୍ଣିମା ପୂର୍ବରୁ
0: ଆଜ୍ଞା
1: ଯାଇଥିଲୁ ସେ ତାପର ଦିନ ମୁଁ ଆସିଛି ଆଉ ମୋ କ୍ଲିନିକରୁ ଫେରୁଥିଲି ସ୍ଲୋ ବର୍ଷା ସେମିତି ହଉଥାଏ ଆଉ ଗାଡି ମୁଁ ସ୍ଲୋ ଚଲେଇକି ଆସିଥାଏ ମାନେ ସ୍ଲୋ ଚଲେଇ ଆସିଥାଏ ମୋ ଗୋଟେ ହମ୍ପସ ପାଖରେ ମୁଁ ଗାଡି ଟିକେ ସ୍ଲୋ କଲି ସେଆଡେ ଗୋଟେ ସ୍କର୍ପିଓ ମୋ ପଛରେ ମାନେ ଆଗରେ ମୋ ଆଗରେ ଗୋଟେ ସ୍କର୍ପିଓ ବଡ଼ଡ୍ୟାସ୍ କିନା ବ୍ରେକ୍ ମାରିଲା ମୁଁ ତାକୁ ଦେଖିକି ବ୍ରେକ୍ ମାରିଲି ଯେ ମୋ ଗାଡିଟା ଟିକେ ସ୍ପିଡ୍ ଥିଲା ଯାଇକି ତା ଗାଡିରେ ଧୀରେ ବାଜିଲା ବୁଝିପାରିଲେ କି ମୁଁ ଗଳି ପାଇଲି ପଡିଗଲି ମୁଁ ପଡିଗଲି ମୋ ପଛରେ ଗୋଟେ ମୋ ବସ୍ ଆସୁଥିଲା ବାଙ୍କି ବସ୍ ଗୋଟେ ବାଙ୍କି ବସ୍ ଆସୁଥିଲା ତଥାପି ସେଟା 10 ଫୁଟ ପାଖାପାଖି ଥିଲା ଆଉ ସେ ସେଇଠି ଧୁମ୍ କିନା ବ୍ରେକ୍ଟା ମାରିଲା ମୁଁ କହିଲି ମୁଁ ଅନେଇଛି ବସ୍ଟା ଏମିତି ପଛରେ ଆସୁଛି ବାଙ୍କି ବସ୍ଟା ମୁଁ ତାକୁ ଏମିତି ଅନେଇଛି ମୁଁ କହିଲି ମୁଁ ପଡିଗଲି ଆଉ ସେଠୁ ସେ ବାଙ୍କି ବସ୍ ବାଲା ବି ସେଇଠି ବ୍ରେକ୍ ମାରିଲା ମୁଁ କହିଲି ଯାହା ହଉ ତାପରେ ନିଜେ ଗାଡି ଉଠିଲି କିନ୍ତୁ ସେପଟେ ସାଇଡ୍ରେ ଗୋଟେ ଲୋକ କହୁଛେ କଣ ଭାଇନା ଠିକ ଅଛ ତ ମୁଁ କହିଲି ହଁ ଠିକ ଅଛି ମୁଁ ତାପରେ ନିଜେ ଗାଡି ଚଲେଇକି ତାପରେ ଘରକୁ ଆସିଥିଲି ମୁଁ ସେଠୁ ଭାବିଲି

0: ଆଉ ଏ କଥାଟା କହିଲି ମୁଁ କହିଲି କହିଲି ନାଇଁ ନାଇଁ ତାରିଣୀ ମାଙ୍କ ସକାଶେ ତମର ଅସୁବିଧାଟା ଅଳ୍ପରେ କଟିଗଲା, ନହେଲେ କିଛି ଅସୁବିଧା ହେଇଥାନ୍ତା।
1: ତାହେଲେ ଆପଣ ବି ବିଶ୍ୱାସ କରନ୍ତି ଯେ ଯାହା ହୁଏ ଆମର ମଙ୍ଗଳ ପାଇଁ ଆମ ଭଲ ପାଇଁ ହିଁ ହୁଏ?
0: ନିଶ୍ଚିତ ଆଜ୍ଞା।
1: ମାନେ ସେଇ ପର୍ଟିକୁଲାର ପରିସ୍ଥିତିରେ ଦୁଃଖ ପାଇଲେ ବି ନିହାତି ଭବିଷ୍ୟତରେ କିଛି ନା କିଛି ଭଲ ଥାଏ, କିଛି ନା କିଛି ସୁଖ ଥାଏ।
0: ଆଗକୁ କଣ ଥିବ କିଏ କହିପାରିବ, ଏମିତି କହିବା କଥା ଆଉ।
1: ଆଜ୍ଞା,
0: ଆଉ ଜଣେ ବଡ ଲୋକଟାକୁ ବି ପଚାରିଥିଲି, ଗୋଟେ ଜ୍ଞାନୀ ଲୋକ ମାନେ ସେମିତି ମାନ୍ୟଗଣ୍ୟ ଲୋକ, ମୁଁ କହିଲି ଏମିତି ହେଲା ନା ସେ ଯାହା ହଉ ଅଳ୍ପରେ କଟିଗଲା, ସେ ବହୁତ ଭଲ ହେଇଛି।
1: ନିହାତି ନିହାତି, ଯାହା ହଉ ଆପଣ ଆମ ସହିତ କନେକ୍ଟ କରିକି ନିଜର ମତାମତ ସେୟାର କରିଲେ, ନିଜର ଡେଲି ଲାଇଫର କିଛି ଉଦାହରଣ ଆମ ସହିତ ସେୟାର କରିଲେ, ଆମକୁ ପଜିଟିଭ ଭାଇବ କିଛି ଦେଲେ, ନିହାତି ଏ କଥାକୁ ବିଶ୍ୱାସ କରିବା ପାଇଁ ବହୁତ ବହୁତ ଧନ୍ୟବାଦ। ରହିଲି ନମସ୍କାର।
0: ରହିଲି ନମସ୍କାର।

0: ଯଦି ଆପଣ ବି ନିଜର ମତାମତ ଆମ ସହିତ ସେୟାର କରିପାରିବେ ଡାଏଲ କରନ୍ତୁ ନମ୍ବର ହେଉଛି 0671-2303-153। ଆଉ ଆଜିର ଟପିକ ରହିଛି ଯେ ଯାହା ହୁଏ ପ୍ରାଣୀର ମଙ୍ଗଳ ପାଇଁ, ଏଇ କଥାରେ ଆପଣ କେତେ ବିଶ୍ୱାସ କରନ୍ତି ଆମ ସହିତ ସେୟାର କରିପାରିବେ ନିଜର ମତାମତ। ଦେଖି ନେବା ନେକ୍ସଟ କଲର କିଏ ଆମ ସହିତ ଯୋଡି ହେଇଛନ୍ତି, କୋଉଠି ଯୋଡି ହେଇଛନ୍ତି। ହ୍ୟାଲୋ,
1: ଶୁଭ ସନ୍ଧ୍ୟା। ଶୁଭଶ୍ରୀ ମ୍ୟାମ ନମସ୍କାର।
0: ନମସ୍କାର, ଶୁଭ ସନ୍ଧ୍ୟା, କିଏ କହୁଥିଲେ, କୋଉଠି କଲ କରିଥିଲେ?
1: ମୁଁ ରମେଶ କହୁଥିଲି, ଅଗୁମା ଭାପର ଢେଙ୍କାନାଳରୁ। ମ୍ୟାଡମ
0: ମାଇନା, ଆପଣଙ୍କୁ ସ୍ୱାଗତ ଆମର ଡାଲିନ ଲାଇଭ ଚିଟ୍ ଚାଟ୍ କୁ। ପ୍ରଥମେ କୁହନ୍ତୁ କେମିତି ଅଛନ୍ତି?
1: ମ୍ୟାଡମ ଦେଖନ୍ତୁ, ମୁଁ ତ ଭଲରେ ଅଛି
0: ଆଜ୍ଞା।
1: ଆଉ ମୁଁ ତ ସୋକୁ କେତେବେଳେ ଲଗାଇ ପାରିନି, ଯଦି ବା ଲଗାଏ ଟିକେ କେତେବେଳେ ଗ୍ରାହକ ନଥିବ ସେତେବେଳେ ମୁଁ ଲଗାଇ ଦିଏ, କିନ୍ତୁ ଲାଗିଯାଏନି, କେତେବେଳେ ଲାଗିଯାଏ କେତେବେଳେ ଲାଗିଯାଏନି।
0: ଆଜ୍ଞା ଆଜ୍ଞା,
1: ଠିକ ଅଛି,
0: ତାହେଲେ ଟିକେ ଜଲ୍ଦି ଜଲ୍ଦି କହିଦିଅନ୍ତୁ ଆପଣଙ୍କର।
1: ନିଶ୍ଚିନ୍ତ ମ୍ୟାଡମ ଦେଖନ୍ତୁ, କର୍ମ ଅନୁସାରେ ମୋ ମତରେ ଫଳ ପାଇବାଟା, ଆମେ ଯୋଉଟା କର୍ମ କରିବା ସେ ଜିନିଷ ଫଳ ପାଇବା, ଆମେ କର୍ମ କରିବା ନା ଫଳ ପାଇବା ନା କ'ଣ, ଆମେ ଭଗବାନ ଯାହା କହନ୍ତି ପ୍ରାଣ ମଙ୍ଗଳ ପାଇଁ ସେଟା ନୁହେଁ, ଠିକ ଅଛି, ଭଗବାନ ଯାହା କହନ୍ତି ପ୍ରାଣ ମଙ୍ଗଳ ପାଇଁ, ଆମେ କିଛି ଗୋଟେ କାର୍ଯ୍ୟ ନ କରିବା ଆମେ ଗୋଟେ ଫଳଟା ପାଇବା କୌଣସି ମତେ ନାହିଁ। ତେଣୁ ମୋ ମତରେ ଭଗବାନ ସମସ୍ତଙ୍କୁ ସବୁ ସୁଖ ଦୁଃଖ ଲାଗି ରହିଛି, ଦୁନିଆ ପାଇଁ ସମସ୍ତେ ଦୁଃଖ ସୁଖ ସମ୍ଭାଳିବାକୁ ପଡିବ। ତେଣୁ ପ୍ରତ୍ୟେକ ଜିନିଷ କର୍ମ ପରେ ମୁଁ ବିଶ୍ୱାସ କରେ, ଆମେ କିଛି କରିବାନି, ଆମେ କର୍ମ ଅନୁସାରେ ଭାଗ୍ୟ କରିବେ ଭଗବାନ ଆମେ ଯାହା କହନ୍ତି ପ୍ରାଣୀର ମଙ୍ଗଳ ପାଇଁ, ସବୁ ସମସ୍ତ କାର୍ଯ୍ୟ କଲା ପରେ ଯଦି ଆମେ ଫଳଟା ନ ପାଇବା ସେଟା ଭଗବାନ ଛାଡ଼ିଦେବା। ତେଣୁ ସମସ୍ତେ ମାନେ ବାଟରେ ଯାଉଛେ, ଏମିତି ଯାଉଛୁ ତ ଆମେ ହଠାତ୍ ଗୋଟେ କଣ ଶୁଣେ, ଆମେ ଠିକ ବାଟରେ ଯାଉଥା ତଥାପି ଆକ୍ସିଡେଣ୍ଟ ହଉଛି, ସେଟା କଣ ଆମେ କହିବା ଯାହା ଥିଲା ଭାଗ୍ୟ ପାଣିର ମଙ୍ଗଳ ପାଇଁ, ସେଟା ନୁହଁ। ତେଣୁ ଯେତେବେଳେ ଯାହା ଘଟିବ ଘଟଣା ଘଟିବ ସେଟା ଭଗବାନ ଉପରେ ଛାଡିଦେବା, ଯାହା କହିବ ପାଣିର ମଙ୍ଗଳ ପାଇଁ।
0: ତାମାନେ ଆପଣ ବେଳେବେଳେ ଏ କଥାରେ ବିଶ୍ୱାସ କରନ୍ତି, ବେଳେବେଳେ ବିଶ୍ୱାସ କରନ୍ତିନି?
1: ନିଶ୍ଚିନ୍ତ ମ୍ୟାଡମ, ଆମେ କର୍ମ ଉପରେ ବିଶ୍ୱାସ କରିବା, ଆମେ ଫଳ ପାଇବାଟା ଭଗବାନଙ୍କ ହାତରେ ପାଇବା, ଯେତେବେଳେ ଯାହା ଘଟିବ ସେତେବେଳେ ସେଟା କହିପାରିବନି କି କେତେବେଳେ କୋଉ ଘଟଣା କଣ ଘଟିବ, ତେଣୁ ସେଟା ଆମେ ଛାଡିଦେବା, ଯେତେବେଳେ ଯାହା ଭଗବାନ ଯାହା ଯେତେବେଳେ ଯାହା ଘଟିବା କଥା ଘଟେଇବେ, ସେଟା ଆମେ କିଛି କହିପାରିବାନି।
0: ବହୁତ ସୁନ୍ଦର, ଧନ୍ୟବାଦ ଆପଣଙ୍କର ମତାମତ ପାଇଁ, ରହିଲି, ନମସ୍କାର।

0: हेलो हेलो हेलो किए कहती
1: ମାଗଣାଲାଗି ମୁଁ ଶୁଭୁଛି।
0: ଆଜ୍ଞା କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ?
1: ମୁଁ ରାଜେନ୍ଦ୍ର ରଣା କହୁଥିଲି।
0: ସ୍ୱାଗତ କରୁଛି ଆପଣଙ୍କୁ, ନମସ୍କାର କରୁଛି ଆଉ ସ୍ୱାଗତ କରୁଛି ଆଜିର ଆମର ଶୋ କୁ। କେମିତି ଅଛନ୍ତି?
1: ମୁଁ ଗୋଟେ କଥା କହୁଛି, ପତ୍ରଂ କୁଷ୍ଟଂ ଫଳଂ ପ୍ରୟନ୍ତି ଯୋମେ ଭକ୍ତା ପ୍ରୟାସିଛନ୍ତି, ଭଗବତ ଗୀତାରେ କହିଛନ୍ତି। ସୁନ୍ଦର ପ୍ରଭୁ ଜଗନ୍ନାଥଙ୍କ ଉପରେ କହୁଛି, ସୁତାଙ୍କୁ ଶୁଣିବେ ଆପଣ ଶୁଣିବେ। ଜଣେ ଗରିବ ଲୋକ, ତାର ଚପଲ ନାହିଁ, ତାଙ୍କର ଲୁଗା ଆଉ ସାର୍ଟ ଗାମୁଛା ପକେଇ ଯାଆନ୍ତି ପ୍ରଭୁଙ୍କ ପାଖକୁ। ମନେ ମନେ କୁହନ୍ତି, ପ୍ରଭୁ ମୁଁ ଏତେ ଖରା ଦରାରେ ଚାଲିକି ଆସୁଛି, ମୋର ଚପଲ ଫଳ ନାହିଁ, ମତେ ଗୋଟେ କାର୍ ଦିଅନ୍ତେନି ଆପଣ। କେତେ ବଡ ଠାକୁର, ବଡ଼ ଲୋକ, ଆଉ କେତେ କାହାକୁ କଣ ଦଉଛନ୍ତି, ମନେ ମନେ କହୁଛନ୍ତି, ଭକ୍ତି କରୁଛନ୍ତି, ମତେ ଗୋଟେ କାର୍ ଦିଅନ୍ତୁ, ମୁଁ କାର୍ରେ ଖାଇବେ ବସି ଆପଣଙ୍କ ପାଖକୁ ଆସିବି, ଆପଣଙ୍କୁ ଦର୍ଶନ କରିକି ଯିବି। କେତେ କାହାକୁ ନ ଦେଇଛନ୍ତି, ସବୁ ଦେଇଛନ୍ତି।

0: ଆସନ୍ତି। ଏମିତି କିଛି ଦିନ ଗଲା, ପୂର୍ଣ୍ଣମୀ କି ପୂର୍ଣ୍ଣମୀ କଣ୍ଟା କରିଥିଲେ, ପୂର୍ଣ୍ଣମୀ ବି ଗଲା। ତାପରେ ଚିନ୍ତା କଲେ, କହିଲେ ପ୍ରଭୁ ମୋ ଖବର ବୁଝିଲେନି, ମତେ କାର୍ଡ ଦଉନାହାନ୍ତି, ମୁଁ ମୁଣ୍ଡ ବାଡ଼େଇ ଦେବି ଏଠି, ମୁଁ କହୁଛି ମୁଁ ମୁଣ୍ଡ ବାଡ଼େଇ ଦେବି, ଆପଣଙ୍କୁ ଅପମାନ ହେଇଯିବ। ତେଣୁ ପ୍ରଭୁ ମନେ ମନେ ବସିକି ଚିନ୍ତା କଲେ, କହିଲେ ଆରେ ଇଏ ଯଦି ଏହା କରିଦିଏ, ଯୋଉଟା ଆଶାବାଦୀ ଲୋକଟା ଯଦି ଏମିତି କରିଦିଏ, ମତେ ଗୋଟେ ଅପମାନ ହବ, ମୋ ସାମ୍ନାରେ ମୁଣ୍ଡ ବାଡ଼େଇ ଦେବ, ଆକୁ କଣ ଆ କଥା ବୁଝିଲେନି ଆପଣ, ଇଏ ଗୋଟେ ଗରିବ ଲୋକଟା ମୁଣ୍ଡ ବାଡ଼େଇଲା। ତାପରେ ତାକୁ ଡାକିଲେ ଆଉ, କହିଲେ ତମେ ମୋ ପାଖକୁ ଆସ, ତୁ ଗଲେ ତମେ ପାଠ ବୁଝ କରୁଛ ନା? ଆଜ୍ଞା ମୁଁ ପାଠ ଜମା ତୃତୀୟ ଶ୍ରେଣୀ କରୁଛି ନା, ନା ଦସ୍ତର କରିଛ ନା? ହଁ ଆଜ୍ଞା, ନା ଦସ୍ତର ଓଡ଼ିଆରେ କରିଦେଉଛ ନା? ଆଜ୍ଞା ଇଂଲିଶ ଜାଣି ନା? ନା ଆଜ୍ଞା ନାହିଁ। ପ୍ୟାଣ୍ଟ ସାର୍ଟ ପିନ୍ଧିଛି କି ନା କେବେ? ନା ଆଜ୍ଞା ନାହିଁ। ତମର ଇଂଲିଶ ଜାଣି ନା? ପ୍ୟାଣ୍ଟ ସାର୍ଟ ପିନ୍ଧିଛି କି ନା? କାର୍ କଣ ମତେ ନାଗୁଛ? କାର୍ ଯିଏ ଚଲାନ୍ତି ସିଏ ଟିକେ ବିଜ୍ଞାନ ଯୁଗର ପଦ୍ଧତିର ଲୋକ, ସିଏ ଇଂଲିଶ ଜାଣିଥିବେ, କାର୍ରେ କଣ ଉଠିକି ଅପରେଟିଂ କରିପାରିବେ। ତାପରେ ସିଏ ଯେତେବେଳେ ଯିବେ, ତାଙ୍କର ଗୋଟା ଶିକ୍ଷା ଦୀକ୍ଷା ରହିବା ଦରକାର। ତମେ ତ ରୋଡ ବିଷୟରେ ଜାଣିନା, କିଛି ଜାଣିନା, ଇଂଲିଶ ଜାଣିନା, ଲୁଗା ପିନ୍ଧୁଛ, ଲୁଗା ଟିକି ଗଲାବେଳକୁ କାର୍ ଡୋର୍ରେ ଲାଗିଯିବ, ନିଜେ ଗଳି ପଡ଼ିବ, ତମକୁ ମୁଁ ଦେଲେ ଗୋଟେ ଅପସନ୍ଦ କଥା, ତମେ ମରିବ ନହେଲେ କାହାକୁ ମାରିଦେବ କଣ? ସେଇଥିପାଇଁ ଯାଉନଥିଲି। ଯଦି ଚପଲ ମାଗିଥାନ୍ତ ତାହେଲେ କୋଉଦିନ ଦେଇଥାନ୍ତୁନି? ତମ ପାଖରେ ଚପଲ ନାହିଁ, ତମେ ଗୋଟେ ସାଇକେଲ ଚିନ୍ତା କରିଥାନ୍ତ, କୋଉଦିନ ଦେଇଥାନ୍ତୁନି? ତମେ ଏକା ଥରେ ଇଂଲିଶ ଜିନିଷ ବିଜ୍ଞାନ ଜିନିଷ ଚିନ୍ତା କରୁଛ, ମୁଁ ଇଂଲିଶରେ ନାଁ ରଖ କରିଦେନି ନା? ସେଇଥିପାଇଁ ଯାଉନଥିଲି। ଆରେ ହଁ, ଭଗବାନ ଯାହା କରନ୍ତି ପ୍ରଭୁ, ମୋର ମଙ୍ଗଳ ପାଇଁ ଆଉ, ମୁଁ କଣ ମୁଣ୍ଡ ବାଡ଼ିବାକୁ କହୁଥିଲି? ଯଦି ଆପଣ ଦେଇଦେଇଥାନ୍ତେ ମୁଁ ମୁଣ୍ଡ ବାଡ଼ିବା ପୂର୍ବରୁ, ମୁଁ ମରିଯାଇଥାନ୍ତି, ନହେଲେ କାହାକୁ ମାରିଦେଇଥାନ୍ତି ଆଉ।
1: ବହୁତ ସୁନ୍ଦର ଉଦାହରଣ ଆପଣ ଆମ ସମସ୍ତଙ୍କୁ ଶୁଣେଇଲେ। ଯାହା ହଉ, ଆପଣଙ୍କର ଏଇ ଉଦାହରଣରୁ ଆମ ଶ୍ରୋତା ବନ୍ଧୁମାନେ କିଛି ନା କିଛି ପଜିଟିଭ ଭାଇବ୍ ନିହାତି ପାଇଥିବେ, ଆମେ ତ ପାଇଛୁ। ତେବେ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ମତାମତ ପାଇଁ, ଏତେ ସୁନ୍ଦର ଉଦାହରଣ ପାଇଁ ରହିଲି। ନମସ୍କାର ଆଜ୍ଞା।
0: ମୁଁ କେତେ ଥର ପ୍ରାୟ କରେ, ମତେ ଟାଇମ ହୁଏନି
1: ଆଜ୍ଞା,
0: ଆପଣ ଏତେ ବଢିଆ ଉପସ୍ଥାପିକା, ଏତେ ସୁନ୍ଦର ଉପସ୍ଥାପିକା, ଆପଣଙ୍କୁ ମଧ୍ୟ ମୁଁ ଦିଏ ମେସେଜ
1: ଆଜ୍ଞା।
0: ମୁଁ ଯେ ପୂଜା ପାଠ ସାଙ୍ଗରେ ରହୁଛ, ମୁଁ ଟାଇମ ହୁଏନି, ଆଜି ଗୋଟେ ଯୋଗ ବାଜିଲା, ମୁଁ ଟ୍ରାଏ କରିକି ଦୁଇ ଚାରିଥର ହେଇଗଲା ଆଉ।
1: ନିହାତି ନିହାତି, ଆପଣଙ୍କର ଆପଣଙ୍କ ଯୋଗ ବାଜିଲା ବୋଲି ଆମେ ଏତେ ସୁନ୍ଦର ଉଦାହରଣଟି ଆପଣଙ୍କ ପାଖରୁ ଶୁଣିବାକୁ ପାଇଲୁ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ,
0: ଧନ୍ୟବାଦ,
1: ରହିଲି, ନମସ୍କାର। ଆପଣ ବି କହିପାରିବେ ନିଜର ମତାମତ, ଯେ ଯାହା ହୁଏ ପ୍ରାଣୀର ମଙ୍ଗଳ ପାଇଁ ହୁଏ, ଏ ବିଷୟରେ ଆପଣ କେତେ ବିଶ୍ୱାସ କରନ୍ତି? ଆମ ସହିତ କନେକ୍ଟ ହେଇପାରିବେ। କନେକ୍ଟ ହେବା ପାଇଁ ଡାଏଲ କରନ୍ତୁ, ନମ୍ବର ହେଉଛି 0671230315। ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ
1: ନମସ୍କାର, ଶୁଭ ସନ୍ଧ୍ୟା, କିଏ କହୁଥିଲେ, କୋଉଠୁ କଲ କରିଥିଲେ?
2: ବବ୍ଲୁ କହୁଛି କଟକରୁ।
1: ଆଜ୍ଞା, ସ୍ୱାଗତ କରୁଛି ଆଜିର ଡାଇଲିନ ଲାଇଭ କୁ। ହ୍ୟାଲୋ,
2: ହଁ ଥ୍ୟାଙ୍କ ୟୁ।
1: ଆଜିର ଟପିକ ରେ କଣ କହିବେ, ଆପଣଙ୍କର କଣ ମତାମତ?
2: ଆକ୍ଚୁଆଲି ଟପିକ ଟିକେ ଶୁଣି ପାରିନି।
1: ଆଜ୍ଞା, ଆଜିର ଟପିକ ରହିଛି, ହ୍ୟାଲୋ, ହଁ ମୁଁ ଆଜି ଟପିକ କହିଦେଉଛି, ଯେ ଆଜିର ଟପିକ ରହିଛି ଯେ ଯାହା ହୁଏ ପ୍ରାଣୀର ମଙ୍ଗଳ ପାଇଁ, ଆମେ ଏଇଟା ବହୁତ ମ୍ୟାକ୍ସିମମ୍ ଟାଇମ୍ ଶୁଣୁ। ତ ଆପଣଙ୍କର ଏଇ ଟପିକ ଉପରେ କଣ ରହିଛି ମତାମତ, କଣ ରହିଛି ବିଶ୍ୱାସ, ଆପଣ ବିଶ୍ୱାସ କରନ୍ତି ଏ କଥାକୁ?
2: ହ୍ୟାଲୋ, ହ୍ୟାଲୋ,
1: ଆପଣଙ୍କ କଥା ଟିକେ କ୍ଲିୟର ଆସୁନି, ଟିକେ ନେଟୱାର୍କ ଏରିଆକୁ ଆସି କଥା ହେବେ କି?
2: ହଁ, ବର୍ଷା ଟାଇମ ଟିକେ ଏବେ ଶୁଭିଲା?
1: ଆଜ୍ଞା କୁହନ୍ତୁ।
2: ହଁ, ବେଳେବେଳେ ଏମିତି ହେଇଥାଏ ଆମ ସହିତ, ଯାହା ଆମେ ମାନେ ଯୋଉଟା ଚାହୁଁନଥାଉ, କିମ୍ବା କି ବେଳେବେଳେ ହେଇଯାଏ, ଅଚାନକ ଏମିତି ହେଇଯାଇଥାଏ କି ଲାଗେ କି ଯେତେବେଳେ ନାଇଁ, ହଁ ବୋଧେ ଏଟା ହବାର ଥିଲା, ହେଇଗଲା, ହଁ ଯାହା ବି ହେଇଛି ଠିକ ଅଛି, ପ୍ରାଣୀର ମଙ୍ଗଳ। ଯେମିତିକି ଗୋଟେ ଥର ଏମିତି ବର୍ଷା ହେଇଗଲା, ମୋତେ ଯିବାକୁ ଅଛି ଗୋଟେ ଜାଗାକୁ, କିନ୍ତୁ ବର୍ଷା ହେଇଗଲା, ସେଠି ସେଠି ଗଲିନି। ତ ସେଠି ସେଠି ସେଠୁ କାମ ଗୁଡିକ ଟିକେ ଯାହା ଥିଲା ସେତିକି ସେ ସବୁ ହେଇଗଲା। ତ ମୁଁ କହିଲି ଠିକ ଅଛି, ମୁଁ ଯାଇଥିଲେ ବି ସେ କାମ ହେଇଥାନ୍ତା, ନ ଗଲା ପରେ ବି ମୁଁ ଯାଇଥିଲେ ହଁ ଟିକେ ଏକ୍ସଟ୍ରା କିଛି ହେଇଥାନ୍ତା, ତ ଯାହା ବି ହେଇଛି ହେଇଯାଇଛି, ଅଚାନକ ବର୍ଷା ହେଇଗଲା। ତ ସେଇ ଟାଇପ୍ର ଏମିତି କିଛି କିଛି ଆମେ ବିଶ୍ୱାସ କରିଥାଉ। ହଁ, ସେଇଟା ହଉଛି ଆମ ନିଜ ଉପରେ, ଏମିତି ବେଳେବେଳେ ଆମର କିଛି କିଛି କଥା ଆମର ମନର ଭାବନା ଥାଏ କି ଆମେ

0: ଯୋଉଟା କି ଆମେ ଯୋଉଟା ଚାହୁଁନଥିବା ସେଟା ହେଇଯାଇଥିବ, ହଁ ହେଇଗଲା। ଆଉ ଆକୁ ଏଇ ଭାବନାକୁ ନେଇ ଆମେ ବେଳେ ବେଳେ ଆମେ ବିଶ୍ୱାସ କରିଥାଉ, ଯାହାକି ମୁଁ ବି କରେ।
1: ଆଜ୍ଞା, ବହୁତ ସୁନ୍ଦର, ବହୁତ ଧନ୍ୟବାଦ ଆପଣଙ୍କୁ, ଆପଣଙ୍କର ମତାମତ ପାଇଁ ଆମ ସହିତ କନେକ୍ଟ ହେଇଥିଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ରହିଲି, ନମସ୍କାର।
0: ଥ୍ୟାଙ୍କ ୟୁ।

0: ସକାଳ ବ୍ରେକ୍ ପରେ ପୁଣି ଥରେ ଆପଣଙ୍କୁ ସ୍ୱାଗତ ଶ୍ରୋତା ବନ୍ଧୁ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ବର୍ତ୍ତମାନ ଶୋ ଚାଲିଛି ଡାଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ଆଉ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସାଥିରେ ଆଉ ଆଜିର ଡାଲ୍ ଇନ୍ର ଟପିକ୍ ରହିଛି ଯେ ଯାହା ହୁଏ ପ୍ରାଣୀର ମଙ୍ଗଳ ପାଇଁ ଆପଣ ଏ କଥାରେ କେତେ ବିଶ୍ୱାସ କରନ୍ତି ଆମ ସହିତ କନେକ୍ଟ ହୋଇପାରିବେ ଡାଏଲ୍ କରିପାରିବେ ନମ୍ବର ହେଉଛି 0671-2303-153 ଦେଖିନବା ନେକ୍ସଟ କଲର କିଏ ଆମ ସହିତ ଯୋଡ଼ି ହେଇଛନ୍ତି ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ନମସ୍କାର ଶୁଭ ସନ୍ଧ୍ୟା କିଏ କହୁଥିଲେ କୋଉଠୁ କଲ୍ କରିଥିଲେ
1: ସୁରେନ୍ଦ୍ର ପାତ୍ର କହୁଥିଲି ଯାଜପୁର ବୈତନ ରୋଡ୍ରୁ
0: ଆଜ୍ଞା ସ୍ୱାଗତ କରୁଛି ଆଜିର ଡାଏଲ୍ ଇନ୍ ଲାଇଭ୍କୁ ଆଜିର ଟପିକ ଉପରେ କଣ କହିବେ
1: ଟପିକ ବିଷୟରେ ଏହା କହିବି ଯେ ଆମର ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ଏଇଟା ମାନେ ସତ କଥା ଜୀବନରେ ଆମର ଏଇଟା ଗୋଟେ ଜୀବନ ଚକ୍ର ଗୋଟେ ଆମର ସମସ୍ତଙ୍କ ଲାଇଫରେ ଥାଏ ଯେମିତି ଚକ୍ରଟି ଆମର କେତେବେଳେ ଗଡି ଗଡି କାହାର ଆଗକୁ ଯାଏ ତ କେତେବେଳେ ପଛକୁ ମାନେ ଆଗକୁ ଯାଇକି ପୁଣି ତଳକୁ ରହିକି ଉପରକୁ ଉଠେ ତ ପୁଣି ଉପର ପ୍ରସ୍ତ ତଳକୁ ଯାଏ ପୁଣି ତଳ ପ୍ରସ୍ତ ଉପରକୁ ଯାଏ ଆଜ୍ଞା ଏଇଟା ତ ଗଡି ଚାଲ ଆମର ଏଇଟା ତାକୁ ମାନିବା ନିହାତି ଦରକାର
0: ଆଜ୍ଞା
1: ଆଉ ପ୍ରକୃତିର ଆଜ୍ଞା ଏଇଟା ଗୋଟେ ନିୟମ ଦିନ ପରେ ଯେମିତି ରାତି ହୁଏ ଋତୁ ପରିବର୍ତ୍ତନ ହୁଏ ଗ୍ରୀଷ୍ମ ପରେ ଯେମିତି ଶୀତଳ ଆସେ ବର୍ଷା ଆସେ ବର୍ଷା ପରେ ଖରା ହୁଏ ଆଜ୍ଞା ତ ଏଇଟା ହଉଛି ଜୀବନର ଗୋଟେ ଉଦାହରଣ ଆମକୁ ମିଳେ ସୁଖର ମୂଲ୍ୟ ହିଁ ଦୁଃଖ ହିଁ ମାନେ ବୁଝିଥାଏ ଯଦି ଆମେ ସୁଖଟାକୁ ପାଇବା ପାଇଁ ଚାହିଁବା ଯଦି ଆମ ଜୀବନରେ କେବେ ଦୁଃଖ ଯଦି ଆମ ଜୀବନରେ ନ ଆସିବ ତ ସେ ସୁଖଟା ଆମେ ଯେତେବେଳେ ମିଳିବ ତା ଅନୁଭବ ଆମକୁ କେବେ ବି କରିପାରିବନି ସେତିକି ଆମକୁ ଖୁସି ବି ମିଳିବନି ଲାଇଫରେ
0: ଆମେ
1: ଭବିଷ୍ୟତରେ ସୁଖ ପାଇଛନ୍ତି ବୋଲି ଆଜ୍ଞା
0: ଦୁଃଖ ମିଳିଲା ପରେ ହିଁ ଯେତେବେଳେ ସୁଖ ମିଳେ ସେତେବେଳେ ସୁଖର ଭାରଟା ଓଜନଟା ଟିକେ ଅଧିକା ଲାଗେ ନୁହେଁ
1: ଆଜ୍ଞା ତାପରେ ସେଟା ମାନେ ବୁଝି ବି ହବ ଯେ ମୁଁ ଏଇଭଳିଆ ଦୁଃଖରେ ଥିଲି ବର୍ତ୍ତମାନ ସୁଖଟା ନ ପାଇଲେ ମତେ କେତେ ଖୁସି ଲାଗୁଛି ଆଜ୍ଞା ଦୁଃଖ ନ ପାଇଲେ ସୁଖର ଅନୁଭବଟା ହେଇପାରିବନି
0: ନିହାତି ଯିଏ ଯଦି ଜୀବନରେ ଫେଲୁଅର ଯଦି ଫେଲୁଅର ର ସ୍ୱାଦ ଚାଖି ନଥିବ ସେ କେବେ ସକ୍ସେସ ର ସ୍ୱାଦକୁ ଠିକ ଭାବରେ ବୁଝିପାରିବନି
1: ଆଜ୍ଞା ଶ୍ରୀକୃଷ୍ଣ ଗୀତାରେ ଆଜ୍ଞା ଯେମିତି କହିଛନ୍ତି ଯେ ସୁଖ ଏବଂ ଦୁଃଖ ହେଉଛି ଶୀତ ଏବଂ ବର୍ଷା ଋତୁ ଭଳି ଏମାନେ ଆସିବେ ଏବଂ ଚାଲିଯିବେ ତେଣୁ ସୁଖର ଅତି ଉତ୍ସାହିତ ହବା ନାହିଁ କି ଦୁଃଖର ଅତି ଭାଙ୍ଗି ପଡିବ ନାହିଁ କାରଣ ଏମାନେ ଚିରସ୍ଥାୟୀ ନୁହଁ ଦୁଃଖ ଆଜି ଅଛି ତ କାଲି ପଳେଇବ ସୁଖ ଆଜି ଅଛି ତ ବି ସିଏ ବି ପଳେଇବ
0: କିନ୍ତୁ
1: ଜୀବନ ଚକ୍ର ସବୁବେଳେ ଏମିତି ଘୁରି ଘୁରି ଚାଲୁଥିବ ତା ପ୍ରକୃତିର ନିୟମ ଆଜ୍ଞା ଆପଣ ହୁଅନ୍ତୁ ବା ମୁଁ ହୁଅନ୍ତୁ ମାନେ ଜଗତରେ ବ୍ରହ୍ମାଣ୍ଡରେ ସମସ୍ତଙ୍କ ପାଇଁ ନିୟମ ହେଉଛି ଗୋଟିଏ ଯାହା ଭଗବାନ ସୃଷ୍ଟି କରିଛନ୍ତି ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ
0: ନିହାତି ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ ଆପଣଙ୍କ ଓପିନିୟନ ଆପଣଙ୍କର ମତାମତ ବହୁତ ହିଁ ଭଲ ଲାଗିଲା
1: ମ୍ୟାଡମ ଆପଣଙ୍କ ଭଏସଟା ଆର୍ଜେ କୁନମୁନ ମ୍ୟାମ ଯୋଉ ଆସନ୍ତି ତାଙ୍କରି ଭଏସ ଭଳିଆ ପୁରା ଡିପ ଶୁଭାଯାଉଛି ପୁରା ଡିପ ଶୁଭୁଛି ମାନେ ମୁଁ ବେଳେବେଳେ କନଫ୍ୟୁଜ ହେଇଯାଏ ଯେ ଶୁଭଶ୍ରୀ ମ୍ୟାମ ଆଇଲେ କି ଆର୍ଜେ କୁନମୁନ ମ୍ୟାମ ଆଇଲେ କି ଜାଣିବେନି
0: ନିହାତି ନିହାତି ଆପଣଙ୍କ କମ୍ପ୍ଲିମେଣ୍ଟ ପାଇଁ ବହୁତ ବହୁତ ଧନ୍ୟବାଦ ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ମୋ ଭଏସକୁ ଆଉ ଜଣେ ଆର୍ଜେଙ୍କ ଭଏସ ସାଙ୍ଗରେ ସମାନତା ପାଇଥିଲେ ସେଟା କମ୍ପ୍ଲିମେଣ୍ଟ ଦେଇଥିଲେ ତେବେ ମୁଁ ବି ବେଳେବେଳେ ଡାଉଟ୍ରେ ଆସିଯାଏ ସତରେ ଏତେ ଭଏସ ସିମିଲାରିଟି ଅଛି ନା ଆପଣମାନେ ଏତେ ଆମମାନଙ୍କୁ ଏତେ ଭଲ ପାଇବା ଦେଇଦେଇଛନ୍ତି ଯେ ଆପଣ ବୁଝିପାରନ୍ତିନି ବେଳେବେଳେ କାହା ଭଏସଟି କେମିତି ବୋଲି
1: ତେବେ ବହୁତ ବହୁତ ଧନ୍ୟବାଦ
0: ବହୁତ ବହୁତ ଧନ୍ୟବାଦ ଆପଣ ଏମିତି ଏଫ୍ଏମ୍ ରେନ୍ବୋକୁ ଭଲ ପାଉ

0: ସାଥୀ ଆପଣ ମଧ୍ୟ ଆମ ସହିତ ଯୋଡ଼ି ହେଇପାରିବେ, ସେୟାର କରିପାରିବେ ନିଜର ମତାମତ, ଯିଏ ଯାହା ହୁଏ ପ୍ରାଣୀର ମଙ୍ଗଳ ପାଇଁ ହୁଏ, କେତେ ବିଶ୍ୱାସ କରନ୍ତି ଏ ବିଷୟରେ। ନମ୍ବର ହେଉଛି 06712303153। ହ୍ୟାଲୋ
1: ହ୍ୟାଲୋ ଶୁଭର୍ଷିପା ନମସ୍କାର।
0: ନମସ୍କାର, ଗୁଡ୍ ଇଭିନିଂ, କିଏ କହୁଥିଲେ, କୋଉ କଲ୍ କରିଥିଲେ? ମ୍ୟାଡାମ ଆପଣ ଟିକେ ନେଟୱର୍କ ଏରିଆକୁ ଆସିକି କଥା ହୁଅନ୍ତୁ, କାରଣ ଆପଣଙ୍କ ଭଏସ୍ ଟିକେ ଅପ୍ ଡାଉନ୍ ହଉଛି, ଆମେ କ୍ଲିୟରଲି ଶୁଣିପାରୁନୁ ଆପଣଙ୍କୁ। ଆଜ୍ଞା କୁହନ୍ତୁ, ଆଜିର ଟପିକ ଉପରେ କଣ କହିବେ?
1: ଭଗବାନ ଯେମିତି କର୍ମ କରିବେ ଭଗବାନ ସେମିତି ଫଳ ଦେବେ, ଆଉ ଯଦି ଆମେ ଭଲ କର୍ମ କରିବା ମାନେ ସେମିତି ଆଜି ଫଳ ପାଇବା, ଆଉ ଯଦି ଆମେ ଭଲ କର୍ମ ନ କରିବା ଆଉ ଭଲ ଫଳ ତ ପାଇବା ପାଇଁ ଠାକୁରଙ୍କ ପାଖରେ କେବେ ବି ଆଶା କରିବାନି, କାହିଁକିନା ଏଇଟା ଆମର ଭୁଲ ହଉଛି।
0: ଆପଣ କଣ ବିଶ୍ୱାସ କରନ୍ତି, ଯାହା ହୁଏ ପ୍ରାଣୀର ମଙ୍ଗଳ ପାଇଁ ହୁଏ, କେତେ ବିଶ୍ୱାସ କରନ୍ତି?
1: ମୁଁ ତ ଜାଣିଛି ଯେତିକି ଠାକୁର ଯାହା ବି କରନ୍ତି ପ୍ରାଣୀର ମଙ୍ଗଳ ପାଇଁ, କାହିଁକିନା ଠାକୁର କେବେ ବି ପ୍ରାଣୀର ଅମଙ୍ଗଳ ପାଇଁ କରନ୍ତିନି, ତାଙ୍କ କର୍ମ ଅନୁଯାୟୀ ସେ ଠାକୁର ବେଶୀ ମାନେ ଭକ୍ତର ସେ ପରୀକ୍ଷା ନିଅନ୍ତି, ସେ ଆର ଜନ୍ମରେ କରିଥିବା କର୍ମର ଫଳ ହିଁ ତାଙ୍କୁ ଦଣ୍ଡ ଦିଅନ୍ତି, ଆଉ ତାର ପରୀକ୍ଷା ନିଅନ୍ତି ଯେ ଏଇ ଭକ୍ତ ସେ ମୋର କେତେ ପରୀକ୍ଷାରେ ପାସ୍ କରୁଛି, ଯଦି ଏ ପରୀକ୍ଷାରେ ପାସ୍ କରିପାରିଲା ତାହେଲେ ଶେଷ ଫଳରେ ସେ ଭଲ ହିଁ ଭଲ ଫଳ ପାଇବ।
0: ବହୁତ ସୁନ୍ଦର ମତାମତ ଆପଣଙ୍କର।
1: ବିଶ୍ୱାସ କରେ, ଆଉ ଟିଭିରେ ବି ଦେଖୁଛି, ଆଉ ସତରେ ବି ସେୟା ହଉଛି, ଯଦି ଆମେ କିଛି ଭୋଗୁଛୁ ସେଟା ଆମ କର୍ମ ଅନୁଯାୟୀ ଆମେ ଦଣ୍ଡ ଭୋଗୁଛୁ, କିନ୍ତୁ ଭଗବାନ ଦଉନାହାନ୍ତି, ଭଗବାନ ଯାହା କରନ୍ତି ପାଣିରେ ମଙ୍ଗଳ ପାଇଁ କରନ୍ତି, ସେ କେବେ କାହାର ଅମଙ୍ଗଳ ପାଇଁ କରନ୍ତିନି।
0: ବହୁତ ସୁନ୍ଦର ମତାମତ ଆପଣଙ୍କର, ବହୁତ ହି ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ରହିଲି, ନମସ୍କାର।

0: ଏଇଟା ଦୁଇଟି ମନ୍ତ୍ରୀ ଅଛି, ଆଉ ଗୋଟେ ଆମେ ଯାଉଛୁ ଭଗବାନ ପାଖକୁ ଯୋଉ ପ୍ରାର୍ଥନା।
1: ଆପଣ ଭାଇନା ବିଶ୍ୱାସ କେତେ କରନ୍ତି ଯେ ଯାହା ବି ହୁଏ ଆମ ମଙ୍ଗଳ ପାଇଁ ହୁଏ, ଆମ ଭଲ ପାଇଁ ହୁଏ ବୋଲି କେତେ ବିଶ୍ୱାସ କରନ୍ତି?
0: ମୁଁ ଗୋଟେ କଥା, ଦୈବ ଦୌଡ଼ି ମଣିଷ ଗାଇ ଜାଣିକି ଟାଣି ଛାଣିକି ଯାଇ, ଏଇଟା ମୁଁ ବିଶ୍ୱାସ କରେ। ଯାହା ଭଗବାନ କରନ୍ତି ପାଣିଜ ମଙ୍ଗଳ, ସେଇ ମଙ୍ଗଳ ପାଇଁ କରନ୍ତି। ତ ମଣିଷ କଣ କରନ୍ତି ନା, ଯୋଉ ପୂର୍ବ ଜନ୍ମର ପୁଣ୍ୟ ଫଳ ଥାଏ ସେଟା ଏ ଜନ୍ମରେ ସେମାନେ ଭୋଗ କରନ୍ତି। ଏ ଜନ୍ମ ଯଦି ପୁଣ୍ୟ କର୍ମ ଠିକ କଲେ ତାହେଲେ ସେ ଭୋଗିବେ, ତାଙ୍କ ଫଳଟା ଠିକ ଚାଲିବ। ଯଦି ଏ ଜନ୍ମରେ ପାପ କର୍ମ ଲିପ୍ତ ରହିଲେ ସେ ଜନ୍ମ ପୂର୍ବ ଜନ୍ମର ପୁଣ୍ୟଟା ଆସ୍ତେ ଆସ୍ତେ କଟିଯାଏ, ତାପରେ ଏ ଜନ୍ମ ପାପ ମିଶିଗଲା ପରେ ଯେମିତି ଦେବଦାରୁ ଗଛ ସାଙ୍ଗେ ସାଙ୍ଗେ ବଢିଯାଏ, ଭଗବାନ ତାଙ୍କୁ ସେମିତି ଅର୍ଥ ଲିପ୍ସାରେ କି ଡୁପ୍ଲିକେଟ ଇଏ ମାନେ ଅଧରମରେ ଯାଇକି ଉର୍ତ ତାକୁ ଚଢିଲେ, ତାପରେ ଭଗବାନ କଣ କରନ୍ତି ନା ମୁଣ୍ଡରୁ କାଟି ଦିଅନ୍ତି।
1: କହୁଛନ୍ତି ଯେ ଆପଣ ଏଇ କଥାକୁ 100% ବିଶ୍ୱାସ ରଖନ୍ତି ଯେ ଯାହା ହୁଏ ଆମ ମଙ୍ଗଳ ପାଇଁ ହିଁ ହୁଏ?
0: ଆଉ ଟିକେ ମ୍ୟାଡମ କହିଯାଉଛୁ ଗୋଟେ ସେକେଣ୍ଡ।
1: ଆଜ୍ଞା,
0: ଆମେ ଭଗବାନଙ୍କୁ ପୂଜୁଛୁ, ଗୋଟେ ଗୋଟେ ଗୋଟେ ସ୍ତ୍ରୀ ଗୋଟେ ଗଲେ ଭଗବାନଙ୍କୁ ପୂଜିଲେ, ପ୍ରଭୁ ମୋର ପୁଅଟେ ଭଲ ବୋହୂ ଦରକାର, ଗୋଟେ ବୋହୂ ହେଇଗଲେ ମୁଁ ଆଉ କିଛି ମାଗିବି ନାହିଁ। ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ତାଙ୍କ ନାହିଁ ହସ ନାହିଁ ଗୋଡ କିଛି ନାହିଁ, ସେ ଅସମ୍ପୂର୍ଣ୍ଣ, ଯୋଉ ମଣିଷକୁ ସମ୍ପୂର୍ଣ୍ଣ କରି ଛାଡ଼ିଛନ୍ତି। ଏ ଯୋଉ ସ୍ତ୍ରୀ ଲୋକଙ୍କ ଯୋଉ ମାଉସୀଙ୍କ କଥାରେ ଯୋଉ ପୁଅ ପାଇଁ ଗୋଟେ ବୋହୂ ଆସିଲା, ବୋହୂ ବାହାଘର ସରିଗଲା, ସୁନ୍ଦର ପୁଅ ବାହାଘର ହେଇଗଲା, ତାପରେ ସୁନ୍ଦର ପୁଅ ବାହାର ହେଲା ପରେ ପିଲା ଛୁଆ ହେଲେନି, ପୁଣି ମାଉସୀ ଜଣଙ୍କ ଭଗବାନ ପାଖକୁ ଜଗନ୍ନାଥ ପାଖକୁ ଗଲେ, ପ୍ରଭୁ ମୋ ପୁଅର ପିଲା ଛୁଆ କିଛି ହବନି, ଗୋଟେ ପୁଅ ଦିଅ ଗୋଟେ ସନ୍ତାନ। ଭଗବାନ ଶୁଣିଲେ, ଭଗବାନ ପୁଣି ଗୋଟେ ପୁଅ ଦେଲେ,
1: ନିହାତି ନିହାତି ଆମର ଯୋଉ ଏକ୍ସପେକ୍ଟେସନ ଟା ସଦାବେଳେ ବଢି ବଢି ଚାଲେ, ସେଥିପାଇଁ ହିଁ ଆମକୁ ଦୁଃଖ ହିଁ ମିଳେ।
0: ଅସମ୍ପୂର୍ଣ୍ଣ ହେଇକି ମଣିଷ ସମ୍ପୂର୍ଣ୍ଣ କଲେ ତାର ନିଜର ମାନେ ଉତ୍ସାହ ମାନେ ଲୋଭଟା ମାୟାଟା ଇନ୍ଦ୍ରିୟ ମାନେ ଇନ୍ଦ୍ରିୟ ମାନଙ୍କୁ ସେ ନିଜର କଣ୍ଟ୍ରୋଲ।
1: ଠିକ ଅଛି ଭାଇନା, ଆପଣଙ୍କର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ। ତେବେ ଆହୁରି ମଧ୍ୟ ସାଥିମାନେ ଆମ ସହିତ କନେକ୍ଟ ହେବା ପାଇଁ ଅପେକ୍ଷା କରିଛନ୍ତି।
0: କିଛି
1: ବି ଅସୁବିଧା ନାହିଁ,
0: ଆପଣଙ୍କ ଭଲ ପାଇବା ଦେଖିକି ମୁଁ ଆଉ ସମ୍ଭାଳି ପାରିନି।
1: ଆଜ୍ଞା, ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର।

0: ନମସ୍କାର,
1: କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ?
0: ହଁ ମ୍ୟାମ, ମୁଁ ବିକାଶ ଗୃହାଚାର୍ଯ୍ୟ କହୁଛି, କେନ୍ଦ୍ରାପଡା ଜିଲ୍ଲା ବାମଣ ଗ୍ରାମ।
1: ଆଉ ଥରେ ଟିକେ ଆପଣଙ୍କର ପରିଚୟଟା ଦେବେ।
0: ହଁ, ମୋ ନାଁ ବିକାଶ ଗୃହାଚାର୍ଯ୍ୟ।
1: ଆଜ୍ଞା,
0: ହଁ,
1: କୋଉଠୁ କଲ୍ କରିଥିଲେ?
0: ଆଜ୍ଞା, ଆଜି ଆମର ଥିଲା, ଆମର ଏଫ୍ଏମ୍ ସେଣ୍ଟରରେ ଟପିକ୍ ଥିଲା ଆମର ଭଗବାନ ଯାହା କରନ୍ତି ପ୍ରାଣୀଙ୍କ ମଙ୍ଗଳ ପାଇଁ।
1: ଆଜ୍ଞା ଭାଇନା, ଆପଣଙ୍କର ଆଡ୍ରେସଟା ଟିକେ ଆଉ ଥରେ କହିବେ, ମୁଁ ଟିକେ ଶୁଣି ପାରିଲିନି କାରଣ ସାଉଣ୍ଡ ଟିକେ ଅପ୍ ଡାଉନ୍ ହଉଛି ସେଥିପାଇଁ।
0: ହଁ, ଆମର ହେଲା ଚାଉଳିଆ ଦାମର କେନ୍ଦ୍ରାପଡା।
1: ଆଜ୍ଞା, ଏଥର କୁହନ୍ତୁ ଆଜିର ଟପିକ ଉପରେ ଆପଣଙ୍କର କଣ ମତାମତ?
0: ହଁ, ସାଧାରଣତଃ ଆମେ ମନୁଷ୍ୟ ମାନେ ଯେକୌଣସି ଆମର ଆମ ନିଜର କିଛି କର୍ମ ପାଇଁ ବା ଆମେ ଭବିଷ୍ୟତରେ କିଛି କରିଥିବା କର୍ମ କିମ୍ବା ଏଇ ଜନ୍ମରେ କରିଥିବା କିଛି କର୍ମର ଆମେ ନିଜେ ହିଁ ସେ ଫଳରେ ଭୋଗ କରିଥାଉ। କିନ୍ତୁ ମୋର ଆଜି ଗୋଟେ ଛୋଟ ଜିନିଷ କିଛି ଘଟିଗଲା, ମୁଁ କହିବି ହେ ପ୍ରଭୁ, ହେ ଭଗବାନ, ଆପଣ କଣ କରିଦେଲେ, ମୋର ଆଜି ଏତେ ବଡ ଅନିଷ୍ଟ ହେଇଗଲା। କିନ୍ତୁ ତାହା ପଛରେ ଥିବା ରହସ୍ୟକୁ ବୁଝିବା ଦରକାର ମତେ, କି ମତେ ଏଇ ଜିନିଷଟା ଆଜି ଛୋଟ ଜିନିଷ ଘଟିଛି, ହେ ଭଗବାନ ତୁମକୁ ବହୁତ ବହୁତ ଧନ୍ୟବାଦ, ତୁମେ ମତେ ବହୁତ ବଡ ବିପଦରୁ ରକ୍ଷା କରିଦେଇଛ। କାହିଁକି ନା ଏଇ ଗୋଟେ କଥାରୁ ମୁଁ କହିବି, ଦୁଇ ଜଣ କୃଷକ ଖରାଦିନେ ଫେରୁଥିଲେ, ବିରାଟ କାଏ ବର ଗଛ ତା ତଳେ ବସିଛନ୍ତି, ସେ ଛାୟା ତଳେ ଶାନ୍ତିରେ ବିଶ୍ରାମ କରୁଛନ୍ତି, ତାଙ୍କ ଉପରେ ଗୋଟେ ଗୋଟେ ବର କରି ପଡୁଥାଏ। ସେ କହିଲା, ଆରେ ସାଙ୍ଗ ଦେଖ ତ, ଏତେ ବଡ ଗଛ, ଭଗବାନ ତା ଦେହରେ କେତେ ଛୋଟ ଛୋଟ ମଞ୍ଜି ଦେଇଛନ୍ତି, ସତରେ ଇଏ କଣ ଭଗବାନଙ୍କର ଗୋଟେ ନିହାତି ଆବଶ୍ୟକ ଜିନିଷ? ଆଉ ଦେଖ ସେଠି ଗୋଟେ କଖାରୁ ଗଛ ମାଡିଛି, ତା ଦେହରେ କେତେ ବଡ ବଡ ଫଳ ଫଳୁଛି, କି ଭଗବାନଙ୍କ ସତରେ ଭୁଲରେ ସେ କେମିତି କଣ ଦେଇଦେଇଛନ୍ତି। ତା ସାଙ୍ଗ ତାକୁ ବୁଝିଲା, ଆରେ ହେଇ ତୁ ଏ ଯୋଉ ଗଛ ତଳେ ଛାୟା ତଳେ ବସିଛୁ, ଯଦି ଏତେ ବଡ ବଡ ଫଳ ଫଳିଥାନ୍ତା ତୁ ଏତେ ଶୋଇଥାନ୍ତୁ କି? ସେଉଠୁ ଆମେ ବୁଝିବା ଦରକାର କି ସତରେ ଭଗବାନ ଯାହା କରନ୍ତି ପ୍ରାଣୀଙ୍କ ମଙ୍ଗଳ ପାଇଁ।
1: ବାଃ, ବହୁତ ସୁନ୍ଦର ଲାଗିଲା ଏଇ ଉଦାହରଣଟି ସତରେ, ମାନେ ଆପଣ ଏତେ ସୁନ୍ଦର ଉଦାହରଣଟି ଦେଲେ, ଲାଷ୍ଟ କଲର ହିସାବରେ ହଉ ପଛେ କି, କିନ୍ତୁ ଆପଣ ଏତେ ସୁନ୍ଦର ଭାବରେ ବୁଝେଇ ଦେଲେ, ଏତେ ସୁନ୍ଦର ଉଦାହରଣ ଦେଇ ଆପଣଙ୍କୁ ବହୁତ

ଧନ୍ୟବାଦ। ଆଉ ଆପଣଙ୍କ ଉଦାହରଣ ପାଇକି ଆମ ଶ୍ରୋତା ବନ୍ଧୁମାନେ ନିହାତି ଭାବରେ କିଛି ନା କିଛି ପଜିଟିଭ ଭାଇବ୍ ନିଜ ଲାଇଫ୍ରେ ଆକ୍ୟୁର କରିଥିବେ, ନିହାତି ପାଇଥିବେ, ଆଉ ତାକୁ ୟୁଟିଲାଇଜ୍ ବି କରିବେ ଲାଇଫ୍ରେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ ଆମ ସହିତ କନେକ୍ଟ ହେଲେ, ଏତେ ସୁନ୍ଦର ଭାବରେ ବୁଝେଇ ଦେଲେ, ନିଜସ୍ୱ ମତାମତ ଦେଇକି ବି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ରହିଲି, ନମସ୍କାର। ସତରେ ଶ୍ରୋତା ବନ୍ଧୁ, ଆପଣଙ୍କ ସହିତ ଆଜି କଥା ହେଇ ଏଇ ଟାଇମ୍ କେତେବେଳେ ଏତେ ଜଲ୍ଦି ବିତିଗଲା, ଆଉ ଆପଣଙ୍କର ମତାମତ, ଆପଣଙ୍କର ଉଦାହରଣ ସବୁ ଏତେ ଇନ୍ସପାୟରିଂ ଥିଲା ଯେ ସତରେ ମୁଁ ବି ଆପଣମାନଙ୍କଠୁ ଆଜି ବହୁତ କିଛି ଶିଖିବାକୁ ପାଇଲି, ଆଉ ଆମ ଶ୍ରୋତା ବନ୍ଧୁମାନେ ବି ଆପଣଙ୍କଠୁ ବହୁତ କିଛି ଶିଖିବାକୁ ପାଇଥିବେ। ଆଉ ଭାବୁଛି ଆପଣଙ୍କର ସେଇ ଉଦାହରଣ ସବୁକୁ ନିଜେ ନିଜ ଲାଇଫ୍ରେ ନିହାତି ସେମାନେ ଉପଯୋଗ କରିବେ, ୟୁଟିଲାଇଜ୍ କରିବେ ନିହାତି, ଆଉ ଲାଇଫ୍କୁ ଟିକେ ପଜିଟିଭ୍ ୱେରେ ଭାବିବାକୁ ଚେଷ୍ଟା କରିବେ, ସବୁ ଜିନିଷକୁ କିଛି ପଜିଟିଭ୍ ୱେରେ ଦେଖିବେ ନିହାତି। ତେବେ ଆମ ସହିତ ଯେଉଁମାନେ ଯେଉଁ ସାଥିମାନେ ଆଜି ଯୋଡ଼ି ହେଇଥିଲେ ସେ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ ମାନେ ଆମ ସହିତ କନେକ୍ଟ ହେଇଥିଲେ। ତେବେ ଯେଉଁ ସାଥିମାନେ ରହିଯାଇଛନ୍ତି ଆଜି ତାଙ୍କର କଲ୍ ଲାଗିପାରିନି, ସେଥିପାଇଁ ଆପଣ ଟ୍ରାଏ କରିଛନ୍ତି, ସେଥିପାଇଁ ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ। ଏଇଠି ଶେଷ କରିବା ଆଜିର ଡାଇଲି ଲାଇଭ୍କୁ।

ନମସ୍କାର ଶ୍ରୋତା ବନ୍ଧୁ, ସନ୍ଧ୍ୟା 6ଟା ମୁଖ୍ୟ ସମ୍ବାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ ଆପଣମାନଙ୍କୁ ସ୍ୱାଗତ କରୁଛି। ପ୍ରକାଶ ପାଇଲା ଚିଠା ଭୋଟର ତାଲିକା। ରାଜ୍ୟରେ 20 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ବାଦ ପଡ଼ିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା। ଭିଭିଜି ରାମଜୀ ଯୋଜନାରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କଲେ କେନ୍ଦ୍ର ସରକାର। ରାଜ୍ୟବ୍ୟାପୀ 311ଟି କେନ୍ଦ୍ରରେ ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତ କରିବେ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷରିତ ହେବ ବୁଝାମଣା ପତ୍ର। ଭିଭିଜି ରାମଜୀ ଗ୍ରାମୀଣ ଅଧୀନରେ ପ୍ରଥମ କିସ୍ତିରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଗଲା 25,000 କୋଟି ଟଙ୍କାର ସହାୟତା ରାଶି। କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। ଭେନେଜୁଏଲା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 2954କୁ ବୃଦ୍ଧି ପାଇଛି। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ରେ ଆଜି ପରସ୍କରକୁ ଭେଟିବେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ, ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ। ଆସନ୍ତା 24 ଘଣ୍ଟା ମଧ୍ୟରେ 5ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଶ୍ରୋତାବନ୍ଧୁ, ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ଭାଦର ପ୍ରସାରଣ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ସମ୍ଭାଦ ଶୁଣିପାରିବେ ରାତି 7ଟାରେ। ନମସ୍କାର।

0: ଜିଏସ୍ଟି କାଉନ୍ସିଲ୍ ଟ୍ୟାକ୍ସକୁ ଆହୁରି ସରଳ କରିଦେଇଛି। ସରକାର ସିମେଣ୍ଟ ଉପରେ ଜିଏସ୍ଟି ଦର 28%ରୁ ହ୍ରାସ କରି 18% କରିଦେଇଛନ୍ତି। ଟ୍ୟାକ୍ସ ହ୍ରାସ ଦ୍ୱାରା ଘରୋଇ ଏବଂ ବ୍ୟବସାୟିକ ପ୍ରୋଜେକ୍ଟ ଉପରେ ଚାପ କମ୍ ହେବାର ସମ୍ଭାବନା ରହିଛି। ଏହିପରି ମାର୍ବଲ ଏବଂ ଟ୍ରାବୋଟିନ୍ ବ୍ଲକ ଉପରେ ଟ୍ୟାକ୍ସର ଦର 12%ରୁ ହ୍ରାସ କରି 5% କରିଦିଆଯାଇଛି, ଯେବେକି ଗ୍ରାନାଇଟ୍ ବ୍ଲକ ଉପରେ ପୂର୍ବରୁ 12% ତୁଳନାରେ ଏବେ କେବଳ 5% ଜିଏସ୍ଟି ଲାଗିବ। ଏହା ସହିତ ବାଲି ଚୂନର ଇଟା ଓ ପଥର କାମ ଉପରେ ମଧ୍ୟ ଟ୍ୟାକ୍ସର ଦର 12%ରୁ ହ୍ରାସ କରି 5% କରିଦିଆଯାଇଛି।
1: मेरे प्यारे देशवासियों, आपने एक बात ऑब्जर्व करी होगी, हमारी मन की बातों ने स्वच्छता अभियान को समय समय पर गति दी है और इसी तरह से स्वच्छता के लिए किए जा रहे प्रयासों ने भी मन की बात को हमेशा ही प्रेरणा दी है। ऐसा नहीं है कि हमने स्वच्छता में आदर्श स्थिति हासिल कर ली है, लेकिन जिस प्रकार से ODF से लेकर सार्वजनिक स्थलों तक स्वच्छता

ମର୍ଣ୍ଣିଂ ମେଲୋଡି ଶୁଣିପାରିବେ ସକାଳ 8:30 ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ସକାଳ 9 ଏବଂ ଅପରାହ୍ନ 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ଆପଣ ସେୟାର କରିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ ଦିନ 10 ଏବଂ ରାତି 10 ଦିନ 11 ରହିଛି କାର୍ଯ୍ୟକ୍ରମ କଳାକାର। ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିପାରିବେ ଦିନ 11:30। କିଛି କଥା କିଛି ଗୀତ ଶୁଣିପାରିବେ ଦିନ 12।

0: ଚଳଚ୍ଚିତ୍ର ଗୀତ ଶୁଣିପାରିବେ ଦିନ 11:30ରେ। କିଛି କଥା କିଛି ଗୀତ ଶୁଣିପାରିବେ ଦିନ 12ଟାରେ। ଦିନ 1:10ରେ ରହିଛି କାର୍ଯ୍ୟକ୍ରମ ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ତଥା ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣ ନିଜର ମତାମତ ରଖିପାରିବେ। ଦିନ 2:45ରେ ଶୁଣିବେ କିଛି ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ। ଅପରାହ୍ନ 3ଟାରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ମୋ ଦେଶ କାର୍ଯ୍ୟକ୍ରମ ଶୁଣିପାରିବେ ଅପରାହ୍ନ 3:30ରେ। ସୁନିଲା ଆଫ୍ଟରନୁନ୍ ଶୁଣିବେ ଅପରାହ୍ନ 4ଟାରେ। ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର 70ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10ରେ। ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ସନ୍ଧ୍ୟା 6:30ରେ। ସନ୍ଧ୍ୟା 17:25ରେ ଶୁଣିବେ ସନ୍ଧ୍ୟା ଆସର। ରାତି 8:02ରେ ରହିଛି କାର୍ଯ୍ୟକ୍ରମ ଗୀତରେ ମିତରେ ଏବଂ ଅଭୁଲା ସ୍କୃତି ଶୁଣିବେ ରାତି 9:15ରେ। ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର 69ତମ ଭାଗ।
1: ଏପିସୋଡ 69।

0: 104.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସି ତେଲତା ବର୍ତ୍ତମାନ ଆସନ୍ତୁ ଶୁଣିବା ଆଞ୍ଚଳିକ ସମ୍ବାଦ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପୁରୀରେ ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ଓ ପରିଚାଳନା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଚିଠା ଭୋଟର ତାଲିକାରେ 3,13,00,000 ଉର୍ଦ୍ଧ୍ୱ ମତଦାତା ଥିବା କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ନେଇ ସ୍ଥଗିତାଦେଶ ଜାରି କଲେ ସରକାର ଏବଂ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, 7 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଆସନ୍ତାକାଲି ପୁରୀରେ ଶେଷ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପ୍ରଶାସନିକ ସ୍ତରରେ ହୋଇଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯିବ। ପୂର୍ବରୁ ଦ୍ୱିତୀୟ ସମନ୍ୱୟ ବୈଠକରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରିଥିବାବେଳେ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟାନ୍ୱୟନ ରିପୋର୍ଟ ବୈଠକରେ ଉପସ୍ଥାପନ କରାଯାଇଥିଲା। ତେବେ ଆସନ୍ତାକାଲିର ବୈଠକରେ ରଥ ନିର୍ମାଣଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ସମୀକ୍ଷା କରାଯିବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିମଳ ବ୍ୟବସ୍ଥା, ଟ୍ରାଫିକ୍ ସୁପରିଚାଳନା, ସୁରକ୍ଷା ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ରଥଯାତ୍ରାର ସୁପରିଚାଳନା ନେଇ ଆଜି ପୁରୀ ପୁଲିସ୍ ପକ୍ଷରୁ ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟଠାରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ରଥଯାତ୍ରା ବିଶ୍ୱପ୍ରସିଦ୍ଧ ଧାର୍ମିକ ମହୋତ୍ସବ ହୋଇଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ପୁରୀକୁ ଆସିଥାନ୍ତି। ସେମାନଙ୍କର ସୁରକ୍ଷା ଓ ନିର୍ବିଘ୍ନ ଦର୍ଶନ ପୁଲିସ୍ର ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ସିଂ କହିଥିଲେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ବ୍ରହ୍ମପୁର ଉଦ୍ନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ଶୁଭାରମ୍ଭ କରିବେ। ଏହାସହ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ମଧ୍ୟ ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଦ୍ନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ 3 ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଦ୍ନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପଭି ନିଆଯାଇଛି। ସେହିଭଳି ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ପୁରୀଠାରୁ ପ୍ରତ୍ୟେକ ସୋମବାର ଗୁରୁବାର ଏବଂ ଶନିବାର ଚଳାଚଳ କରିବ ଏବଂ କୋରାପୁଟଠାରୁ ପ୍ରତ୍ୟେକ ମଙ୍ଗଳବାର ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ର ପ୍ରକ୍ରିୟାରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏଥିରେ 20,14,000 ଭୋଟରଙ୍କୁ ବାଦ୍ ଦିଆଯାଇଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଗୋପାଳନ କହିଛନ୍ତି, ରାଜ୍ୟରେ ପୂର୍ବରୁ 3,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,034 ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ ଭୋଟର ଓ 1,53,65,083 ଜଣ ମହିଳା ଭୋଟର ରହିଛନ୍ତି। ସେହିଭଳି 2,775 ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। 8,32,000 ମୃତ ବ୍ୟକ୍ତି, 10,07,000 ସ୍ଥାନାନ୍ତରିତ ବା ଅନୁପସ୍ଥିତ, 1,58,000 ଏକାଧିକ ସ୍ଥାନରେ ପଞ୍ଜିକୃତ ଓ ଅନ୍ୟ କାରଣ ପାଇଁ 14,000 ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ୍ ଦେବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ଗୋପାଳନ କହିଛନ୍ତି।
2: 3,33,00,000 ଭୋଟର୍ସ ଥିଲେ, 20,14,000 ଲୋକଙ୍କୁ କମ୍ କରିକିରି ବର୍ତ୍ତମାନ 3,13,00,000 ଭୋଟର୍ସ ଅଛନ୍ତି, ଯୋଉମାନଙ୍କର ନାଁ ରିମୁଭ୍ ହେଇଛି 8,32,000।

0: ଆବସେଣ୍ଟ 10,07,000 ଜଣଙ୍କର ନା ଦୁଇଟା ତିନିଟା ଜାଗାରେ ଥିଲା ସେଇଟା 158,000 ଲୋକଙ୍କର ଫର୍ମ ସେମାନେ ରିଟର୍ଣ୍ଣ କରିନାହାନ୍ତି ତେଣୁ ଏମିତି ସବୁ ମିଶିକିରି 20,14,000 ଲୋକଙ୍କର ନାଁଟା ଡ୍ରାଫ୍ଟ ରୋଲ୍ରୁ କାଟିଯାଇଛି।
1: ଆଜିଠାରୁ ଅଗଷ୍ଟ 4 ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା ଅଗଷ୍ଟ ମାସ 4 ସେପ୍ଟେମ୍ବର ମାସ 2 ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଚିଠା ତାଲିକା ପ୍ରକାଶ ପାଇଛି। ବର୍ତ୍ତମାନର ସଂଶୋଧନ ପରେ ଜିଲ୍ଲାରେ 7,38,310 ଜଣ ଭୋଟର ରହିଛନ୍ତି। ପୁରୀ ଜିଲ୍ଲାରେ ଏସ୍ଆଇଆର୍ ପରେ ଆଜି ପ୍ରକାଶିତ ଚିଠା ଭୋଟର ତାଲିକାରେ ମୋଟ 13,2768 ଜଣ ଭୋଟର ରହିଛନ୍ତି। କନ୍ଧମାଳ ଜିଲ୍ଲାରେ 39,056 ଜଣଙ୍କୁ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି। ସେହିଭଳି କଟକରେ ପ୍ରକାଶିତ ଚିଠା ଭୋଟର ତାଲିକାରେ 19,30,615 ଜଣଙ୍କ ନାମ ରହିଛି। ଯାଜପୁର ଜିଲ୍ଲାରେ ଏହି ତାଲିକାରେ 14,32,87 ଜଣଙ୍କୁ ସାମିଲ କରାଯାଇଛି। ରାୟଗଡ଼ାରେ ଚିଠା ଭୋଟର ତାଲିକାରେ 7,14,700 ଜଣ ମତଦାତାଙ୍କ ମଧ୍ୟରୁ 93.63% ଭୋଟରଙ୍କୁ ସାମିଲ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୋରାପୁଟରେ 9,04,134 ଜଣ ମତଦାତା ତାଲିକାରେ ସାମିଲ ହୋଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ଏବଂ ମ୍ୟୁଟେସନ୍ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସରକାର ସ୍ଥଗିତାଦେଶ ଜାରି କରିଛନ୍ତି। ଭୂଦାନ ଜମିର ବଣ୍ଟନ କ୍ଷେତ୍ରରେ ପ୍ରଚଳିତ ନିୟମାବଳୀର ପାଳନ ଏବଂ ସମ୍ପୃକ୍ତ ଜମିର ଅଭିଲେଖର ଯଥାର୍ଥ ଯାଞ୍ଚ ବିନା ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଉଥିବାର ଦୃଷ୍ଟିଗୋଚର ହୋଇଛି। ଫଳରେ ମ୍ୟୁଟେସନ୍ ଏବଂ ଜମିପଟାରେ ଅନ୍ତର୍ଭୁକ୍ତି ସମୟରେ ଆଇନଗତ ଜଟିଳତା ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏହି ନିଷ୍ପଭି ନେଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ରାଜସ୍ୱ ଉପଖଣ୍ଡ ଆୟୁକ୍ତ ଆର୍ଡିସି ପଞ୍ଜୀକରଣ ମହାନିରୀକ୍ଷକ ଜିଲ୍ଲାପାଳ ଏବଂ ଜମିଜମା ରେକର୍ଡ ଓ ସର୍ଭେ ନିର୍ଦ୍ଦେଶାଳୟକୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି। ପୂର୍ବରୁ ବଣ୍ଟନ ହୋଇ ମ୍ୟୁଟେସନ୍ ସମ୍ପୂର୍ଣ୍ଣ ହୋଇଥିବା ଭୂଦାନ ଜମିର କୌଣସି ପ୍ରକାର ହସ୍ତାନ୍ତରକୁ ପଞ୍ଜୀକରଣ ଅଧିକାରୀମାନେ ତତ୍କାଳ ପ୍ରଭାବରୁ ପଞ୍ଜୀକୃତ କରିବେ ନାହିଁ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସମସ୍ତ ଜିଲ୍ଲାପାଳଙ୍କୁ ଭୂଦାନ ଯୋଗ୍ୟ ସମିତିକୁ ଦାନ କରାଯାଇଥିବା ଜମି ସେଥିରୁ ବଣ୍ଟନ ହୋଇଥିବା ଜମି ହାଲ୍ ଜମିପଟାରେ ରେକର୍ଡ ହୋଇଥିବା ଜମି ଏବଂ ହିତାଧିକାରୀଙ୍କ ସପକ୍ଷରେ ଜାରି ହୋଇଥିବା ଜମି ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ପ୍ରମାଣିତ କରି 1 ମଧ୍ୟରେ ସରକାରଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ମହିଳା ଓ ଶିଶୁଙ୍କ ବିକାଶ ସୁନିଶ୍ଚିତ କରିବା ସହିତ ଅଙ୍ଗନୱାଡ଼ି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଦେବଗଡ଼ ଜିଲ୍ଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି ଏହି କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣର ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ସହ ତୃଣମୂଳ ସ୍ତରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସଶକ୍ତିକରଣ ଜୀବିକା ବିକାଶ ଏବଂ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ମତ ବିନିମୟ କରିଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଜି ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ 311 କେନ୍ଦ୍ରରେ 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡକ୍ଟର ଏନ୍ ତିରୁମାଲା ନାୟକ କଟକର ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ଦେଖିବା ସହ ପରୀକ୍ଷାର୍ଥୀଙ୍କ ସହ ବିଭିନ୍ନ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବାଲେଶ୍ୱରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ଅବପାତ ସୃଷ୍ଟି ହୋଇଛି। ଚାନ୍ଦବାଲିର ଉତ୍ତର ପୂର୍ବଠାରୁ ଏହା କେନ୍ଦ୍ରୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଗାମୀ 24 ମଧ୍ୟରେ ଏହା ଓଡ଼ିଶା ଉପକୂଳ ବାଲେଶ୍ୱର ନିକଟ ଚାନ୍ଦବାଲି ଓ ଦୀଘା ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ଅନୁଗୁଳ ଓ ସମ୍ଭଲପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତ ଜୁନ୍ ମାସ ପହିଲାରୁ ଏପର୍ଯ୍ୟନ୍ତ ରାଜ୍ୟରେ 265.5 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକଠାରୁ 4% ଅଧିକ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି।
2: ମତ୍ସ୍ୟଜୀବୀମାନଙ୍କ ପାଇଁ ଆଗାମୀ 3 ପର୍ଯ୍ୟନ୍ତ ୱାର୍ଣ୍ଣିଂ ରହିଛି। 5-7 ପର୍ଯ୍ୟନ୍ତ ମନା କରାଯାଇଛି ସମୁଦ୍ର ଭିତରକୁ ଯିବା ପାଇଁ। ପବନର ବେଗ ରହିବ 45-55 km/h, ଗଷ୍ଟିଂ ରହିବ ଝଟକା ପବନ। ଅବପାତଟି ନର୍ଥ ଓଡ଼ିଶା ଦେଇ ଗତି କରିବ, ସେଥିପାଇଁ ନର୍ଥ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହୁଏତ ବର୍ଷା ସହିତ ପବନ 40-50 km/h ଫାମା ଜାଗାରେ ରହିବାର ସମ୍ଭାବନା ରହିଛି।
1: ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ କରାଯାଇଛି। ସେହିଭଳି

ବେପାର ବାଣିଜ୍ୟ ପ୍ରତି ମୋର ଏତେ ଆସକ୍ତି ନଥିଲା, କିନ୍ତୁ ପରିବେଶ ପରିସ୍ଥିତି ହିଁ ଆମକୁ ବେପାର ଶିଖେଇ ଦେଲା। ତାପରେ ସେଠୁ ଖଣ୍ଡ ହଳଦୀ କିଛି ଆଣିଲେ, ସେ ଖଣ୍ଡ ହଳଦୀ ସାଇକେଲରେ ଯାଇକି ମାଲଗୋଦାମରୁ ଆଣିଲେ ଗୋଟେ ବସ୍ତା ଦି ବସ୍ତା, ତାକୁ ନିଜେ ପେଷିଲେ। ମନରେ ଆଇଡିଆ କଲୁ, ଜରି ଆଣିଲୁ, କ୍ୟାଣ୍ଡେଲରେ ପ୍ଲେନ୍ ଜରିରେ ଆମେ ପ୍ୟାକିଂ କରିକି ଚଲେଇଲୁ, ଆଗ ମନ୍ଦିରରେ ଦେଲୁ। ଆସ୍ତେ ଆସ୍ତେ 50 ଟଙ୍କାଟା ଆମର 100 ଟଙ୍କାରେ ପହଞ୍ଚିଲା, 100 ଟଙ୍କାଟା 500 ଟଙ୍କାରେ ପହଞ୍ଚିଲା। ସେଠୁ ଇଚ୍ଛା ହେଲା ନାହିଁ ଖାଲି କଣ ଆମେ ଗୋଟେ କିଛି ବ୍ରାଣ୍ଡ ନେମ୍ ବି ଦବା। ପରିବାର ସେତେବେଳେ ଆମ ସହିତ ସମ୍ପୃକ୍ତ ହିଁ ନଥିଲେ, ସେମାନେ ଭାବିଲେ ଏମିତି ଗୋଟେ କିଛି ଛୋଟ ଟାଇପ୍ର ବିଜନେସ୍ କରୁଛନ୍ତି ଆଉ ନିଜର ଗୁଜୁରାଣ ମେଣ୍ଟେଇବା ପାଇଁକି। ତାପରେ ଯେତେବେଳେ ଟିକେ ବଡ ହେଲା, ଆମେ ଭାବିଲୁ ଆମେ ଆଉ ଏକଲା କଣ କରିବା, ଆମେ ଘର ପାଖର 4 ଜଣ ଲେଡିଜକୁ ମୁଁ ଆଣିକି ବସେଇଲି। ଇଏ ବାହାରକୁ ଯାଆନ୍ତି, ପେଷେଇବାକୁ ଯାଆନ୍ତି, ପୁଣି ମାର୍କେଟିଂ କରିବାକୁ ଯାଆନ୍ତି, ତେଣୁ କାମ କରିବାର ଦାୟିତ୍ୱ ରହିଲା ମୋ ଉପରେ। ତାପରେ ସାନ ଦିଅର ଦିଟା

0: ବି ଥିଲେ, ତାଙ୍କର ଛୋଟ ଥିଲେ, ଆମେ ତାଙ୍କୁ ବି ଆମ ସହିତ ଟିକେ ଟିକେ ବସେଇଲୁ। ମୁଁ କଲି, ମୋ ସାଙ୍ଗରେ ଆଉ ଚାରି ଜଣ ପିଲାଙ୍କୁ ବସେଇଲି। ଆମେ ଘର ଭିତରେ, ଆମର ଯୋଉଟା ଛୋଟ ଡ୍ରଇଂ ରୁମ୍ ଥିଲା, ଆମେ ତାରି ଭିତରେ ହିଁ କାମ ପ୍ରଥମ ଆରମ୍ଭ କରିଛୁ। ତାପରେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଚାରି ଜଣରୁ ଆଠ ଜଣ ହେଲେ, ଆଠ ଜଣରୁ 20 ଜଣ ହେଲେ। ଯୋଉ ଟାଇମ୍ର କଥା କି ମାନେ ଯେତେବେଳେ ଆଉ ବଢେଇବାକୁ ଚାହିଁଲୁ, ସେତେବେଳେ 1,00,000 ଟଙ୍କାର ଲୋନ୍ ବି ଆମକୁ ବ୍ୟାଙ୍କ ଦେଲାନି, କି ଆମ ପାଖରେ କିଛି ନଥିଲା ଯେ ଆମେ ଗୋଟେ ମର୍ଗେଜ୍ ଦବୁ ବୋଲି। ଏଇସବୁ ପ୍ରତିକୂଳ ପରିବେଶ ବି ଆମକୁ ମାନେ ସାହସିକ ହବା ଶିଖେଇ ଦେଲା, କଠୋର ପରିଶ୍ରମ କରିବା ଶିଖେଇ ଦେଲା।
1: ଏଇ ଯୋଉ ଛୋଟରୁ ଆରମ୍ଭ ହୋଇଥିବା ଭାରତ ମସଲା, ଏଇନା ଏଭଳି ଗୋଟେ 400 ରୁପିଜ୍ରେ ଆରମ୍ଭ ହୋଇଥିଲା ଭାରତ ମସଲା। ନୂତନ ନୂତନ ବାହାଘର ହୋଇଥାଏ, 3-4 ମାସ କଥା ଭାରତ ମସଲାର ଜନ୍ମ ନେଲା। ସେଇ ମ୍ୟାଡମ୍ଙ୍କର ମୋର ବହୁତର ବହୁତ ପ୍ରକାର ନାଁ ନେଇ ନା କଣ ନାଁ ଦବା, ଭଲ ଲାଗିଲା ଭାରତ ମସଲା, ମାମ ଭାରତ ମହାନ ମିଠା ମିଠା ଲାଗିଲା, ଭାରତ ମସଲା ମାଗରେ ଜନ୍ମ ହେଲା।

0: ମ୍ୟାଡାମ ଆପଣ ଦୁଇ ଭଉଣୀ ଆଜି ଦୁଇ ଯା
1: ଆମେ ଦୁଇ ଭଉଣୀ ଦୁଇ ଯା ମୋ ଶ୍ୱଶୁରଙ୍କର ଚାରି ପୁଅ ଥିଲେ କିନ୍ତୁ ଆମେ ଝିଅ ଦି ଜଣ ଜମା ଥିଲୁ ଶ୍ୱଶୁର କହିଲେ ଯଦି ଦଶରଥଙ୍କର ପରୀକ୍ଷା ଯେମିତି ଚାରି ପୁଅ ଯଦି ଚାରି ଝିଅ ବି ତାଙ୍କର ଥାନ୍ତି ମୁଁ ଚାରି ପୁଅଙ୍କୁ ମୋର ବାହାଘର କରିଦିଅନ୍ତି କିନ୍ତୁ ଦୁର୍ଭାଗ୍ୟ ସତ ଆମେ ଦି ଭଉଣୀ ଥିଲୁ ତାକୁ କହିଲେ ଦି ଜଣକୁ ବାହା ହେଲୁ ଆଉ ଯେମିତି ହବା କଥା ଜାତ ଚକ୍ରମରେ ହେଇଗଲା।

0: ଭଉଣୀର ବାହାଘର ତ 1989 ହେଇଥିଲା, ମୋର 1990 ହେଇଥିଲା। ପୁରା 10 ବର୍ଷ ମୁଁ ତାଙ୍କ ପରିବାର ସହିତ ପୁରା ମାନେ ସିଏ ଆମ ଘରକୁ ଆସି ରହିବା, ଆମେ ତାଙ୍କ ଘରକୁ ଆସି ରହିବା। ନିମିତ୍ତ ପର୍ବ ଭଲ ମନ୍ଦ ବୁଲାବୁଲି ଦଶହରାରେ ସବୁ ତ ଆମେ କରୁ। ମାନେ ବଡ ଭାଇନା ଯିଏ ହେବେ ଦେଢ଼ଶୁର ତାଙ୍କ ସାଙ୍ଗରେ ବି ଯାଇଥିଲି, ତାଙ୍କ ସାଙ୍ଗରେ ବି ଯିଏ ହଜବେଣ୍ଡ ହେବେ ବି ତାଙ୍କ ସାଙ୍ଗରେ ବି ଯାଇଥିଲି। ଏବେ ବି ଆମେ ଯାଉଛୁ ସାଙ୍ଗ ହେଇ, ଆମର କିଛି ସେମିତି ଦେଢ଼ଶୁର ଭାଇ ବୋଉ ସେମିତି କିଛି ନାହିଁ। ଆଉ ସିଏ ମତେ ସାନ ଭଉଣୀ ପରିକା ବି ଦେଖନ୍ତି, ମାନେ କେବଳ ଛୁଇଁବାଟା ଟିକେ ମାନୁ।
1: ତାହେଲେ ମ୍ୟାଡମ ସାରଙ୍କ ସହିତ କେତେବେଳେ ଏମିତି କଥାଟେ କେମିତି ହେଲା?
0: ନାଇଁ, ନାନୀର ବାହାଘର ଯେତେବେଳେ ହେଲା ମୁଁ 10th ଏକ୍ଜାମ ଦେଇଥିଲି, ଯାଇକି ଗ୍ରାଜୁଏସନ ପରେ ମାନେ କଣ ଟିକେ ଟିକେ କଥା ଏମିତି ପଢୁ ପଢୁ, ତା ମାନେ ନୁହଁ ଯେ ତାଙ୍କର ବି ଅଲଗା ଆଡୁ ପ୍ରପୋଜାଲ ଆସିଥିଲା, ମୋର ବି ଅଲଗା ଆଡୁ। ମାନେ ଝିଅଟିଏ ପୁଅଟିଏ ଥିଲେ ବୋଲେ ବାହାଘର ଯେମିତି ପ୍ରପୋଜାଲ ପଡେ ସେମିତି ବି ପଡିଥିଲା, କିନ୍ତୁ ତାଙ୍କର ବି ହେଇପାରିଲାନି ନା ମୋର ବି କୋଉଠି ହେଇପାରିଲାନି।
1: ଆଚ୍ଛା, ତାପରେ

0: ମ୍ୟାଡାମ କୋଉ ପର୍ବ ଭୁଲି ହୁଏ ନା?
1: ମତେ ଦୋଳ, ଦୋଳଟା ବହୁତ ବଢିଆ ଲାଗେ। ହୋଲି, ହୋଲିରୁ ହିଁ ଆମର ସମ୍ପର୍କ ତିଆରି ନା, ମତେ ହୋଲି ବହୁତ ଭଲ ଲାଗେ।

0: ସମ୍ପର୍କ ସେଇଟା ଆଉ କଣ କହିହବ
1: ମ୍ୟାଡମ୍? ତଥାପି
0: ସାଧାରଣତଃ ମଣିଷ ଭାବିନି, ତାର ଓଡିଆ ଘରର ବୋଉଟେ ଭାବିନି କି ମଥାରେ ଟିକେ ଆମର ରଙ୍ଗ ଲାଗିଗଲେ କି ସିନ୍ଦୁର ଟିକେ ହଉ କି ଇଏ ଟିକେ ଲାଗିଗଲେ ମାନେ ଆମେ ଭାବୁଛେ ସିଏ ଆମର କଣ ଇଏ କାଳ କଲକାଳର ଦେବତା, ଏଇ ପ୍ରକାର ଗୋଟେ ଧାରଣାଟା ଆସେ। ରଙ୍ଗ ବୁଳାବଳିରେ ଯଦି ମୁଣ୍ଡ ଉପରେ ସିଧା ମଥା ଉପରେ ଛିଟକି ପଡେ ଆଉ ମନରେ ଧାରଣା ଆସେ ଆମ ପାଇଁ କି ଭଗବାନ ଏଇଟା ଲେଖିଛନ୍ତି କି, କଥାଟା ହେଲା ଏଇଆ।

କିଏ ରାଶି ଆଉ ବହୁତ ଉଚ୍ଚ ରାଶି ହେଲେ ବି ଆମ ଭିତରେ ବୁଝାମଣା ବହୁତ ବଢିଆ, କୌଣସି ପ୍ରକାର ଅସୁବିଧା ହୁଏନି। ଆଜିକି ମାନେ 27-28 ବର୍ଷ ହେଲା ମ୍ୟାରେଜ ହେଇଗଲା 1990 ମସିହାରୁ ଆଜି ପର୍ଯ୍ୟନ୍ତ, ଭଗବାନଙ୍କ ଆଶୀର୍ବାଦରୁ ଠିକ୍ ଠାକ୍ ସବୁ।

0: ସାର୍ ଆପଣଙ୍କର ଏମିତି ସମ୍ପର୍କ ସେଇ ହୋଲିରୁ ମ୍ୟାଡାମ କହୁଥିଲେ
1: ଠିକ କଥା କହୁଥିଲେ ତାଙ୍କ ସହିତ ମୋର ଯୋଉ ପ୍ରେମ ସମ୍ପର୍କଟା ଗଢି ଉଠିଥିଲା ଏଇ ହୋଲି ଠାରୁ ସେଇଟା ଗୋଟେ ମେମୋରେବୁଲ ନିଶ୍ଚିତ କାହିଁକିନା ପ୍ରତ୍ୟେକ ମଣିଷର ଉପରକୁ ଯିବା ପାଇଁ ଗୋଟେ ନାରୀର ଆବଶ୍ୟକ ଆଉ ମିସେସ୍ କହିବି ଏଇ ଯୋଉ ସ୍ଥାନରେ ପହଞ୍ଚିଛୁ ମୁଁ ଶ୍ରେୟ ସବୁ ଦେବି ମିସେସ୍କୁ ତାଙ୍କର ସବୁବେଳେ ଗାଇଡେନ୍ସ ଯାହା ବି ହେଇଥିବ ମୁଁ ତାଙ୍କୁ ସବୁବେଳେ ଆଜି ସବୁକିଛି ସତ ମାନେ କହେ ସେ ମଧ୍ୟ ଗାଇଡାନ୍ସ କରନ୍ତି ଏଇଟା କର ଏଇଟା କର ଧନ୍ୟବାଦ ଏଇଭଳି ବୁଝାମଣା ରହିଲେ ସମସ୍ତେ ମଣିଷ ଆଗକୁ ଯାଇପାରିବେ ସବୁ ଗୁଣ ତ ତାଙ୍କର ମତେ ଭଲ ଲାଗେ ସବୁଠୁ ଭଲ ଲାଗେ ଯେ କୌଣସି ବେଳେ ମୁଁ କ୍ଲାନ୍ତ ହେଇଯାଇଥିବି ମାନେ ସାନ୍ତ୍ୱନା ଦବାଟା ଯେ ନାଇଁ କିଛି ବ୍ୟସ୍ତ ନାହିଁ ହେଇଯିବ ସବୁ ଠିକ ହବ ଏତେ ବ୍ୟସ୍ତ ଆର କ'ଣ ସେ ଭାଙ୍ଗିବାଟାକୁ ପୁଣି ସତେଜ କରିବା ମ୍ୟାଡମଙ୍କର ସବୁବେଳେ ହାତ କାହିଁକିନା ମ୍ୟାଡମ୍ ତ ଭାରତ ମସଲା ଜମ୍ନଠୁ ଆଇ 27 ବର୍ଷ ହେଲା ସବୁ ବିଷୟରେ ଜାଣିଛନ୍ତି।

0: ମ୍ୟାଡାମ୍, ଆମ ଶ୍ରୋତାବନ୍ଧୁମାନଙ୍କୁ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ କ'ଣ କହିବେ?
1: ମୁଁ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୋତାମାନଙ୍କୁ କହୁଛି, ସେମାନେ ଏମିତି ଶୁଣୁଥାନ୍ତୁ, ତାଙ୍କର ପଡ଼ୋଶୀମାନଙ୍କୁ ହୁଅନ୍ତୁ, ବନ୍ଧୁ ବାନ୍ଧବ ହୁଅନ୍ତୁ, ସମସ୍ତଙ୍କୁ କୁହନ୍ତୁ, ସେମାନେ ଶୁଣନ୍ତୁ। କିଛି ନହେଲେ ଜୀବନ ତ ସବୁବେଳେ ଲାଗିଛି ଧାଁ ଦୌଡ଼ ଇଏ ଭିତରେ, ଇଏ ଗୋଟେ ଜୀବନକୁ କିଛି ସମୟ ହଉ ପଛେ ଆନନ୍ଦ ଦବ, ଆଉ ନିଜ ଭିତରର ଦୁଃଖ ଭୁଲିଯିବାର ଇଏ ଗୋଟେ ସହଜ ଉପାୟ। ସମସ୍ତେ ଶୁଣନ୍ତୁ, ଏଥିରୁ କିଛି ଶିଖନ୍ତୁ। ଆମେ କେବଳ କର୍ମ କରିବା, ଫଳ ଦବା ଲୋକ ସେଇ ଜଣେ ଭଗବାନ। ଆମେ କେତେବେଳେ ନିରାଶ ଭାବ, ହତୋତ୍ସାହ ଭାବ ମନରେ ରଖିବାନି। ଆଜି ହାରି ଯାଇଛେ, କାଲି ପୁଣି ଉଠିବା, ପୁଣି ଉଠିବା, ଚାଲିବା। ଯେମିତି ଦିନ ଅଛି ରାତି ଅଛି, ରାତି ଥିଲେ ଦିନ ଅଛି, ସବୁର ଅନୁଭୂତି ନେଇ ଆମେ ଚାଲିବା। ମୁଁ ଶ୍ରୋତାମାନଙ୍କ ପାଖରେ ନିବେଦନ, କାହାର ଦୁଃଖ ଥାଉ ସେମାନେ ଭାଙ୍ଗି ପଡ଼ିବେନି, ନିଶ୍ଚିନ୍ତ ଭଗବାନ ତାଙ୍କ ଜୀବନରେ ସୁଖ ଦେବେ।
0: ଆପଣମାନେ ଶୁଣୁଛନ୍ତି ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ। ମ୍ୟାଡାମ, ଆଜି ଆମ ରାଜ୍ୟର ଶ୍ରୋତାବନ୍ଧୁମାନଙ୍କ ସହିତ ସମ୍ପର୍କ ଏଇ ଭାରତ ମସଲାର।
1: ଶ୍ରୋତାବନ୍ଧୁମାନଙ୍କ ସାଙ୍ଗରେ ତ ଟେଲିଫୋନରେ କଥା ହେଲା ପରେ ମତେ ଲାଗିଲା ଯେ ଶ୍ରୋତାବନ୍ଧୁମାନେ ମୋର ପ୍ରତିଟି କଥା ଯେମିତି ବହିର ଗାର ପରିକା ମନେ ରଖିଛନ୍ତି, ମତେ ସେଥିପାଇଁ ବହୁତ ମାନେ ଖୁସି ଲାଗୁଛି ଯେ ସେମାନେ ମୋର କଥା ମନେ ରଖିଛନ୍ତି, ଆଉ ନିଜ ଜୀବନ କାଳ ଭିତରେ ବି ତାକୁ ପାଳନ କରିବାକୁ ଇଚ୍ଛା ରଖିଛନ୍ତି। ଭଗବାନ କରନ୍ତୁ ତାଙ୍କ ଇଚ୍ଛା ପୂର୍ଣ୍ଣ ହଉ, ଆଉ ଏମିତି କାର୍ଯ୍ୟକ୍ରମ ଶୁଣନ୍ତୁ। ମତେ ବହୁତ ଆନନ୍ଦ ଲାଗିଲା ଯେ ଏତେ ଶ୍ରୋତା ମୋର କାର୍ଯ୍ୟକ୍ରମ ବା ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆମ ଭାରତ ମସଲାକୁ ଏତେ ପରିମାଣରେ ଭଲ ପାଉଛନ୍ତି। ସର୍ବୋପରି ଆମର ନଳିନ ବାବୁଙ୍କର ଉପସ୍ଥାପନା ଶୈଳୀ ବି ବହୁତ ସୁନ୍ଦର ହଉଛି, ତେଣୁ କରି ସମସ୍ତଙ୍କୁ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ, ଧନ୍ୟବାଦ ସାର।
2: ଭାରତ ମସଲା,
3: ଦ ଟେଷ୍ଟ ଅଫ ନ୍ୟୁ ଇଣ୍ଡିଆ।
0: ତାହେଲେ ଶ୍ରୋତାବନ୍ଧୁ ମନେ ରଖନ୍ତୁ ଆଜି ଅଧ୍ୟାୟର ପ୍ରଶ୍ନ। ପ୍ରଶ୍ନଟି ହେଲା, ଭାରତ ମସଲା ପ୍ରଥମେ ମାତ୍ର କେତେ ଟଙ୍କାରେ ଆରମ୍ଭ ହୋଇଥିଲା? ସଠିକ୍ ଉତ୍ତର ଲେଖି ଆମକୁ ପଠାଇବାର ଆମର ହ୍ୱାଟ୍ସଆପ୍ ନମ୍ଘରଟି ହେଲା 8847862377। ତାହେଲେ ଗତ ଅଧ୍ୟାୟର ଭାଗ୍ୟଶାଳୀ ବିଜେତା ଆପଣମାନେ ନମିତା ସେନାପତି ଶ୍ରୀଲୋ ନୂଆଗାଁ କଟକରୁ, ପ୍ରଶାନ୍ତ କୁମାର ସାହୁ ଘୋଷାଘର ବୁରିକିନା ଜଗତସିଂହପୁରରୁ ଏବଂ ନୀଲିମା ପ୍ରଧାନ ବରପାଲି ବରଗଡ଼ରୁ ଆପଣ ସମସ୍ତଙ୍କୁ ଭାରତ ମସଲା ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ। ତାହେଲେ ଆଜି ପାଇଁ କଥାରେ କଥାରେ ଗୀତରେ ଗୀତରେ କାର୍ଯ୍ୟକ୍ରମରୁ ଆର୍ଜି ନଳିନୀକୁ ବିଦାୟ ଦିଅନ୍ତୁ, ନମସ୍କାର।
2: ଭାରତ ମସଲା,
3: ଦ ଟେଷ୍ଟ ଅଫ ନ୍ୟୁ ଇଣ୍ଡିଆ।
4: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ FM ରେନ୍ବୋ।

0: ଫ୍ରିକ୍ୱେନ୍ସି ଡେଲ୍ଟା ଓ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। କେରଳର କୋଚିଠାରେ ଆସନ୍ତାକାଲି ଆରମ୍ଭ ହେବ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। ଭୂମିକମ୍ପ ସମୟରେ ସହାୟତା ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ଭେନେଜୁଏଲା। ଓଡ଼ିଶା ସମେତ କେତେକ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ। ତାଙ୍କର ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ତ୍ୱରାନ୍ୱିତ କରିବା ସହ ସହଯୋଗର ନୂତନ ମାର୍ଗ ଉନ୍କକ୍ତ କରିବ। ଜାକର୍ତ୍ତାରେ ଆକାଶବାଣୀକୁ ସାକ୍ଷାତକାର ଦେଇ ଇଣ୍ଡୋନେସିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସନ୍ଦୀପ ଚକ୍ରବର୍ତ୍ତୀ କହିଛନ୍ତି ଆସନ୍ତାକାଲିଠାରୁ 8 ତାରିଖ ପର୍ଯ୍ୟନ୍ତ ଶ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ କାଳରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସହଯୋଗର ଅନେକ ଦିଗ ଉନ୍କକ୍ତ ହେବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ନିବିଡ଼ ହେବ। ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି ପ୍ରତିରକ୍ଷା ଏବଂ ସୁରକ୍ଷା ନେଇ ଦୁଇ ଦେଶ ମଧ୍ୟରେ ଭାଗିଦାରିତା ସମ୍ପର୍କ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର $30 ବିଲିୟନ୍ରୁ ଅଧିକ ରହିଥିବା ବେଳେ ଏହାକୁ ବ୍ୟାପକ କରିବାର ଲକ୍ଷ୍ୟ ରଖାଯାଇଛି। ଭାରତର ଇଣ୍ଡୋନେସିଆକୁ ନୁହେଁ ବରଂ ଭାରତରେ ଇଣ୍ଡୋନେସିଆର ପୁଞ୍ଜିନିବେଶ ପାଇଁ ଆଶା ରହିଛି ବୋଲି ସେ କହିଛନ୍ତି। ଇଣ୍ଡୋନେସିଆ ଭାରତର ସାମୁଦ୍ରିକ ପଡ଼ୋଶୀ ରାଷ୍ଟ୍ର ହୋଇଥିବାରୁ ଯୋଗାଯୋଗ ଏବଂ କ୍ଷମତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଫଳରେ ପ୍ରତିରକ୍ଷା ଓ ସୁରକ୍ଷା, ପୁଞ୍ଜିନିବେଶ, ଅର୍ଥନୈତିକ ଏକୀକରଣ, ଭିତ୍ତିଭୂମି ବିକାଶ, କେତେକ ବନ୍ଦରର ବିକାଶ, ବ୍ୟାପକ ଯୋଗାଯୋଗ, ଫାର୍ମାସ୍ୟୁଟିକାଲ୍ସ, ସ୍ୱାସ୍ଥ୍ୟସେବା, କ୍ଷମତା ବୃଦ୍ଧି ଏବଂ ଶିକ୍ଷାଗତ ଆଦାନ ପ୍ରଦାନ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ। ସାମୁଦ୍ରିକ ସୁରକ୍ଷାଠାରୁ ଆରମ୍ଭ କରି ମହାକାଶ ସହଯୋଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚୁକ୍ତିନାମା ଏବଂ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ଭାରତ ଆସନ୍ତାକାଲିଠାରୁ କେରଳର କୋଚିଠାରେ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆୟୋଜନ କରିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ସରକାରୀ ଅଧିକାରୀମାନେ ଏକାଠି ହୋଇ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ଏବଂ ଏଥିସହ ସହଭାଗୀ ପ୍ରାଥମିକତାଗୁଡ଼ିକରେ ସହଯୋଗକୁ ଆଗକୁ ବଢ଼ାଇବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ପାଇଁ ଆଲୋଚନା କରିବେ ଏବଂ ସର୍ବସମ୍ମତି ପ୍ରସ୍ତୁତ କରିବାକୁ ଏକ ସୁଯୋଗ ପ୍ରଦାନ କରିବ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4ଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ଏଥିରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କର ଡିଜିଟାଲ୍ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟମିତା ଏବଂ ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ଅନ୍ତର୍ଭୁକ୍ତ ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ଆସନ୍ତା 8 ଏବଂ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଶ୍ରୀ ଶାହା 232ଟି ଶସ୍ୟ ଗୋଦାମ ଗୃହ ଉଦ୍ଘାଟନ, ସହକାର ବନ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଟିସୁ କଲ୍ଚର ବ୍ୟବସ୍ଥା ଆଦିର ଭୂମିପୂଜନ, ଜାତୀୟ ସମବାୟ ଡାଟାବେସ୍ର ଶୁଭାରମ୍ଭ, ଜାତୀୟ ପଶୁପାଳନ ବିକାଶ ବୋର୍ଡର ଦୁଗ୍ଧ ଯୋଗାଣ ଡ୍ୟାସ୍ବୋର୍ଡ ପୋର୍ଟାଲର ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ କାଳରେ ଭାରତୀୟ ବୀଜ ସହକାରୀ ସମିତି ଲିମିଟେଡ୍ ବିବିଏସ୍ଏସ୍ଏଲ୍ ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଏହି ବୁଝାମଣା ଫଳରେ ବିହନ ବ୍ୟବସ୍ଥା ଏବଂ ଦୁଗ୍ଧ ସମବାୟ ସମିତି ପାଇଁ ଆଦର୍ଶ ନିୟମ ସୁଦୃଢ଼ ହୋଇପାରିବ। ଗତ 5 ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ କୃଷି ଋଣ ସମିତି, ସମବାୟ ବ୍ୟାଙ୍କ, ଦୁଗ୍ଧ ସମବାୟ ଏବଂ ଜାତୀୟ ସ୍ତରୀୟ ସମବାୟ ସଂସ୍ଥାଗୁଡ଼ିକ ପାଇଁ ଅନେକ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏସ୍ ଭୂକମ୍ପ

ପ୍ରଭାବିତ ଅଞ୍ଚଳ ପାଇଁ ଭାରତ ସହାୟତା କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସୁଶ୍ରୀ ରୋଡ୍ରିଗୁଏସ୍ ଭେନେଜୁଏଲାର ଦୁର୍ଦ୍ଦିନ ସମୟରେ ଆମେରିକା, କତ୍ତର, ଫ୍ରାନ୍ସ, ଭାରତ, ବାରବାଡୋଟ୍, ବ୍ରାଜିଲ୍ ଏବଂ ଆର୍ଜେଣ୍ଟିନା ସେମାନଙ୍କର ମାନବୀୟ ସହାୟତା ପ୍ରଦାନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ଏବଂ ଭେନେଜୁଏଲା ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରେ। ଭେନେଜୁଏଲା କେବେ ବି ସେମାନଙ୍କର ଉତ୍ସର୍ଗୀକୃତ ସହାୟତା ଏବଂ ପ୍ରତିବଦ୍ଧତା ମନୋଭାବକୁ ଭୁଲି ପାରିବ ନାହିଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ବିଶିଷ୍ଟ ଜନଜାତି ନେତା ତଥା ପୂର୍ବତନ ଜଙ୍ଗଲ ବିଭାଗ ମନ୍ତ୍ରୀ ମୋହନ ସିଂ ରାଠୱାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଗୁଜରାଟ ବିଧାନସଭା କାଳରେ ଦୀର୍ଘ ବର୍ଷ ଧରି ସ୍ୱର୍ଗତ ରାଠୱାଙ୍କ ସହ କାର୍ଯ୍ୟ କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା। ଜନଜାତି ବର୍ଗର ସର୍ବାଙ୍ଗୀନ ବିକାଶ ଏବଂ ଜନସାଧାରଣଙ୍କ କଲ୍ୟାଣ ପାଇଁ ତାଙ୍କର ଉତ୍ସର୍ଗୀକୃତ ସେବା ମନୋଭାବ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀରେ ସାଇକେଲ୍ ଫିଟ୍ ଇଣ୍ଡିଆ ସଣ୍ଡେର 80ତମ ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି। ଆଧ୍ୟାତ୍ମିକ ଗୁରୁ ଶ୍ରୀ ସତ୍ୟସାଇ ବାବାଙ୍କ 100ତମ ଜନ୍ମବାର୍ଷିକୀ ଅବସରରେ ଶ୍ରୀ ସତ୍ୟସାଇ ସେବା ସଂଗଠନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆୟୋଜିତ ସାଇକେଲ୍ ଚାଳନା ଏବଂ ଗଣଦୌଡ଼ରେ 9000 ଉର୍ଦ୍ଧ୍ୱ ଲୋକ ଅଂଶଗ୍ରହଣ କରିଥିଲେ। ଯୋଗ ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶାରୀରିକ ଭାବେ ସକ୍ରିୟ ଜୀବନଶୈଳୀକୁ ପ୍ରୋହାହିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ସାଇକେଲ୍ ଚାଳନା ଦ୍ୱାରା ମଣିଷର ହୃଦ୍ଯନ୍ତ୍ର, ମନ ଏବଂ ଶରୀର ସୁସ୍ଥ ରହିଥାଏ। ପ୍ରତ୍ୟେକ ଦିନ ମୋବାଇଲ୍ଠାରୁ ଅତି କମ୍ରେ 1 ଘଣ୍ଟା ଦୂରରେ ରହି ଶାରୀରିକ କାର୍ଯ୍ୟରେ ସମୟ ନିୟୋଜିତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଆଜି ଚମ୍ପାବତ ଜିଲ୍ଲାର ତାନାକପୁରଠାରୁ କୈଳାସ ମାନସରୋବର ଯାତ୍ରାର ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଦଳରେ 49 ଜଣ ତୀର୍ଥଯାତ୍ରୀ ରହିଛନ୍ତି। ସେମାନଙ୍କ ମଧ୍ୟରେ 34 ଜଣ ପୁରୁଷ, 15 ଜଣ ମହିଳା ଏବଂ ଜଣେ ଡାକ୍ତର ରହିଛନ୍ତି। ଏହି ଅବସରରେ ଶ୍ରୀ ଧାମୀ କହିଛନ୍ତି, କୈଳାସ ସରୋବର ଯାତ୍ରା କେବଳ ଏକ ଧାର୍ମିକ ଯାତ୍ରା ନୁହେଁ, ବରଂ ଆଧ୍ୟାତ୍ମିକ ସଚେତନତା, ସାଂସ୍କୃତିକ ଐକ୍ୟ ଏବଂ ଜାତୀୟ ସଂହତିର ପ୍ରତୀକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସନାତନ ସଂସ୍କୃତି, ପ୍ରାଚୀନ ମନ୍ଦିରର ସଂରକ୍ଷଣ ଏବଂ ପ୍ରୋହାହନମୂଳକ ପଦକ୍ଷେପ ଗ୍ରହଣ ଦିଗରେ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ଧାମୀ ତୀର୍ଥଯାତ୍ରୀମାନଙ୍କ ନିରାପଦ ଓ ସଫଳ ଯାତ୍ରା କାମନା କରିଛନ୍ତି। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ରେ ଆଜି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରସ୍କରକୁ ଭେଟିବେ। ଇଂଲଣ୍ଡରେ ଲର୍ଡ୍ସ କ୍ରିକେଟ୍ ପଡ଼ିଆଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8ଟାରେ ଆରମ୍ଭ ହେବ। ଫିଫା ଫୁଟବଲ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ନ୍ୟୁ ଜର୍ସିଠାରେ ବ୍ରାଜିଲ୍ ଏବଂ ନରୱେ ମଧ୍ୟରେ ମୁକାବିଲା ହେବ। ଏହା ଭାରତୀୟ ସମୟ ରାତି 1:30 ଆରମ୍ଭ ହେବ। ଆସନ୍ତାକାଲି ପ୍ରାତଃ 5:30 ହେବାକୁ ଥିବା ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ମେକ୍ସିକୋ ସିଟିଠାରେ ଇଂଲଣ୍ଡ ଏବଂ ମେକ୍ସିକୋ ମଧ୍ୟରେ ଖେଳ ହେବ। ଫିଲାଡେଲ୍ଫିଆଠାରେ ଆଜି ସକାଳେ ଅନୁଷ୍ଠିତ 16 ରାଉଣ୍ଡ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ ପାରାଗୁଏକୁ 1-0 ପରାସ୍ତ କରି ବିଜୟ ହାସଲ କରିଛି। ଅନ୍ୟ ଏକ ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ହଷ୍ଟନ୍ଠାରେ ମରକୋ କାନାଡାକୁ 3-0 ପରାସ୍ତ କରି ବିଜୟୀ ହୋଇଛି। ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ସର୍ବିଆର ନୋଭାକ୍ ଜୋକୋଭିକ୍ ଏବଂ ରୁଷ୍ର ରୋମାନ୍ ସାଫିଲିନ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ସେହିପରି ପୁରୁଷ ସିଙ୍ଗଲ୍ସରେ ଇଟାଲୀର ଜାନିକ୍ ସିନର୍ ଏବଂ ଜାପାନର ସିନ୍ତାରୋ ମୋଜିଜିକିଙ୍କ ମଧ୍ୟରେ ମୁକାବିଲା ହେବ। ପ୍ରି କ୍ୱାର୍ଟର ଫାଇନାଲ୍ର ଏକ ମ୍ୟାଚ୍ରେ ପୋଲାଣ୍ଡର ହୁବର୍ଟ ହୁର୍କାସ୍ ଏବଂ ଜର୍ମାନୀର ଜାନ୍ ଲୋନାର୍ଡ ଷ୍ଟ୍ରମ୍ ପରସ୍କରକୁ ଭେଟିବେ। ଅନ୍ୟ ଏକ ମ୍ୟାଚ୍ କାନାଡାର ଫେଲିକ୍ ଅଗର ଆଲିଆସିନ୍ ଏବଂ ସ୍ୱେନ୍ର ଆଲେକ୍ଜାଣ୍ଡ୍ରୋ ଡ୍ରାଭିଡୋଭିସ୍ ଫୋକିନାଙ୍କ ମଧ୍ୟରେ ଖେଳାଯିବ। ମହିଳା ସିଙ୍ଗଲ୍ସରେ ଚେକ୍ ଗଣରାଜ୍ୟର କାରୋଲିନା ମୁଚୋଭା ଏବଂ ସେହି ଦେଶର ବାର୍ବୋରା ରେଜିଜୋକୋଙ୍କ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପାଣିପାଗ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ଗୁଜରାଟ, କଚ୍ଛ, କୋଙ୍କଣ, ଗୋଆ ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ରରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତା 4 ଦିନ ମଧ୍ୟରେ ଦେଶର ଅନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। କେରଳର କୋଚିଠାରେ ଆସନ୍ତାକାଲି ଆରମ୍ଭ ହେବ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। ଭୂମିକମ୍ପ ସମୟରେ ସହାୟତା ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ଭେନେଜୁଏଲା।
ଓଡ଼ିଶା ସମେତ କେତେକ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ

ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ଏବଂ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ ସମ୍ବାଦ ଶେଷ ହେଲା।

आकाशवाणी एफएम रेनबो कटक दल से दिल तक रे समय वर्तमान भाव भक्ति भरा कार्यक्रम अर्घ्य थाली को आपन को पाखरे परसी देवार हां ई समय रे सारा ओडिसा एवं समस्त ओडिसा वासी को हृदय रे गोटिए भावना भरे जाय छी जे हम कालिया शांत अनवसर घरे विश्राम नेउ छंती देवस्नान पूर्णिमा परे महाप्रभु असुस्थ होइथिबार पारंपरिक विश्वास भक्तमानंक मनकु टिके व्याकुल करे हां सतरे आज प्रत्येक भक्तंक उठरे गोटिए प्रार्थना हे प्रभु आपण शीघ्र सुस्थ होवंतु आपणंक दिव्य नवजौवन वेशर दर्शन पाई आम आखि अपेक्षा करि रहिछि यथाशीघ्र ଆପଣ ସୁସ୍ଥ ହେଇଯାଆନ୍ତୁ ଏପଟେ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ଧୀରେ ଧୀରେ ସାଜି ଉଠିଛି ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ତିନି ରଥ ନନ୍ଦିଘୋଷ ତାଳଧ୍ୱଜ ଦର୍ପଦଳନ ନୂଆ ରୂପରେ ପ୍ରସ୍ତୁତ ହେଉଛି କାରିଗରଙ୍କ ହାତରେ କାଠ କଥା କହୁଛି ଆଉ ରଙ୍ଗ ଛୁଆଁରେ ସେ ପାଉଛି ନୂଆ ଜୀବନ ହଁ ଆଉ ଯେମିତି ବଡ଼ଦାଣ୍ଡର ପ୍ରତ୍ୟେକ ଇଞ୍ଚି କହୁଛି ଆସ ପ୍ରଭୁ ଆମେ ପ୍ରସ୍ତୁତ ତୁମ ପଥ ଚାହିଁ ସତ କଥା ଜଗା ପ୍ରେମରେ ଯିଏ ପଡ଼ିଛି ଜଗାର ଆଖିକୁ ଯିଏ ଚାହିଁଛି ସେ ହୃଦୟରୁ ତାକୁ ଭଲ ପାଇବ।

ବସିଛି, ସିଏ କଳା କାହ୍ନୁ, ସିଏ କଳା ଠାକୁର। ତା ପାଇଁ ଯେତେ ଶ୍ରଦ୍ଧା ଯେତେ ଭକ୍ତି ଭିତରୁ ଆସିଲେ ବି ନିଅଣ୍ଟ ହେଇଯାଏ। ହେ ପ୍ରଭୁ, ହେ କଳା ଦିଅ, ହେ କଳା ଠାକୁର, ଯଥାଶୀଘ୍ର ସୁସ୍ଥ ହେଇଯାଆନ୍ତୁ, ଆମେ ଆପଣଙ୍କ ଅପେକ୍ଷାରେ ଅଛୁ।

ଶୁଣୁଛନ୍ତି ଭବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଦେବ ମିତ୍ର ସହିତ 100.4 ଆକାଶବାଣୀ ଏବଂ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତାକରେ ଅନବସର ବା ଅନସର ନୀତି ଆଷାଢ ଶୁକ୍ଳ ପ୍ରତିପଦଠୁ ଆରମ୍ଭ ହୋଇ ଆଷାଢ କୃଷ୍ଣ ଚତୁର୍ଦ୍ଦଶୀରେ ଶେଷ ହୋଇଥାଏ। 108 ଗରା ଜଳରେ ସ୍ନାନ କରିବା ପରେ ଲଗାତାର 21 ଦିନ ଧରି ନରେନ୍ଦ୍ର ପୋଖରୀରେ ଚାପ ଖେଳିବା ପରେ ଶ୍ରୀଜୀଉମାନେ 108 ଗରା ଜଳରେ ସ୍ନାନ କରିବାରୁ ତାଙ୍କୁ ଜ୍ୱର ହୋଇଛି ବୋଲି ସମସ୍ତଙ୍କୁ ଜଣାଯାଏ। ଜ୍ୱର ହେବା ପରେ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଠାକୁରମାନଙ୍କୁ ଅଣସର ଘରକୁ ନେଇଯାଆନ୍ତି, ଯାହା ଜଗନ୍ନାଥ ମନ୍ଦିରର ଜଗମୋହନରେ ଚନ୍ଦନ ଅର୍ଗଳି ନିକଟରେ ଥିବା ଏକ ସ୍ଥାନ, ସେଇଠିକି ନେଇଯାଆନ୍ତି। ଆଉ ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପରିକ ଉପଚାର ମଧ୍ୟ କରାଯାଏ। ଆଉ ଅଣସର ଘରେ କେବଳ ଦଇତା ସେବକମାନେ ଅର୍ଥାତ୍ ବିଶ୍ୱବସୁଙ୍କ ବଂଶଧରମାନେ ସେବା କାର୍ଯ୍ୟ କରନ୍ତି। ବର୍ଷକ 12 ମାସ ମଧ୍ୟରୁ ପତି ମହାପାତ୍ର ବା ବ୍ରାହ୍ମଣମାନଙ୍କ ସେବା 11 ମାସ ଏବଂ ଦଇତାମାନଙ୍କ ସେବା ଗୋଟିଏ ମାସ। ଏହା ଆଷାଢ କୃଷ୍ଣ ପ୍ରତିପଦା ଠାରୁ ନୀଳାଦ୍ରି ବିଜେ ଯାଏ 14 ଦିନ ଧରି କରାଯାଏ। ହଁ, ଅଣସର ସମୟରେ ଅଣସର ଗୃହରେ ଦାରୁମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଙ୍କୁ ପୂଜା କରାଯାଇଥାଏ। ବଳଭଦ୍ରଙ୍କର ପଟିଦିଅ ବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟିଦିଅ ଯାଜ୍ଞସେନୀ ବା ଭୁବନେଶ୍ୱରୀ, ଆଉ ଜଗନ୍ନାଥଙ୍କର ପଟିଦିଅ ଭାବରେ ନାରାୟଣ ପୂଜା ପାଆନ୍ତି। ତେବେ ଦାରୁ ଦେବତାମାନେ ରତ୍ନ ସିଂହାସନରେ ଯେଉଁ ରୂପରେ ପୂଜା ପାଆନ୍ତି, ପଟ୍ଟଚିତ୍ରଗୁଡ଼ିକ ସେହି ଆକୃତିରେ ନୁହନ୍ତି। କାଠ ନିର୍ମିତ ସଦୃଶ ଆସରେ ବସିଥିବା ପରି ଅଙ୍କିତ ହୋଇଥିବା ଚିତ୍ରରେ ସମସ୍ତ ଦିଅ ଚତୁର୍ହସ୍ତ ଏବଂ ଦୁଇ ପାଦ ବିଶିଷ୍ଟ ହୋଇ ପଦ୍ମାସନରେ ବସିଥାନ୍ତି। ବଳଭଦ୍ରଙ୍କର କଳେବର ଶ୍ୱେତ ବର୍ଣ୍ଣରେ ଏହା ଚିତ୍ରିତ ହୋଇଥାଏ। ଚତୁର୍ହସ୍ତରେ ସେ ଧରିଥାନ୍ତି ଶଙ୍ଖଚକ୍ର, ଗଦା ଓ ହଳ ହରିଦ୍ର ବର୍ଣ୍ଣ। ସୁଭଦ୍ରା ଦୁଇ ଉର୍ଦ୍ଧ ହସ୍ତରେ ପଦ୍ମ ଧରିଥାନ୍ତି ଏବଂ ନିମ୍ନ ହସ୍ତ ଦୁଇଟି ଥାଏ ବରଦା ମୁଦ୍ରାରେ। ଆଉ କଳା ରଙ୍ଗରେ ଚିତ୍ରିତ ଜଗନ୍ନାଥ ଚାରି ହାତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧରିଥାନ୍ତି। ସମସ୍ତ ଦେବତାଙ୍କର ପୃଷ୍ଠପଟ ଗାଢ଼ ନାଲି ରଙ୍ଗ ହୋଇଥାଏ। ହଁ, ଅଣସର ପଟି ତିନୋଟିଙ୍କୁ ବଂଶାନୁକ୍ରମେ କେତେକ ଚିତ୍ରକର ଖୁବ୍ ନିଷ୍ଠାରେ ପ୍ରସ୍ତୁତ କରିଥାନ୍ତି। ଚିତ୍ର କରିବା ସମୟ ତକ ସେମାନେ ନିରାମିଷ ଭକ୍ଷଣ କରନ୍ତି ଏବଂ କାମ ଚାଲିଥିବା କୋଠରୀକୁ ସ୍ତ୍ରୀ ଲୋକମାନଙ୍କର ପ୍ରବେଶ ନିଷିଦ୍ଧ ଥାଏ। ଚିତ୍ର ପାଇଁ ଧଳା ରଙ୍ଗ ଶଙ୍ଖଚୂର୍ଣ୍ଣରୁ ପ୍ରସ୍ତୁତ ହେଉଥିବା ବେଳେ କଳା ରଙ୍ଗ ନିମନ୍ତେ ପୋଲାଙ୍ଗ ଦୀପର କଳା, ହିଙ୍ଗୁଳିର ନାଲି ଆଉ ହରିତାଳରୁ ହଳଦିଆ ଆଉ ଖଣ୍ଡ ନୀଳରୁ ନୀଳ ରଙ୍ଗ ପ୍ରସ୍ତୁତ କରାଯାଏ। ସ୍ନାନ ପୂର୍ଣ୍ଣିମା ଦିନ ଗଭୀର ରାତିରେ ବାଇଦ ବାଜଣା ସହ ଚିତ୍ରକାରମାନେ ଅଣସର ପଟିମାନଙ୍କୁ ମନ୍ଦିରକୁ ଆଣନ୍ତି ଏବଂ ଆଷାଢ ପ୍ରତିପଦାରୁ ଅମାବାସ୍ୟା ଯାଏ ଏକ ପକ୍ଷ ବ୍ୟାପୀ ଏହି ପଟି ଦେବତାଙ୍କ ଆଗରେ ଭୋଗ ପଢ଼ାଯାଏ। ହଁ, ସତରେ ଆମ କଳା ଠାକୁରଙ୍କର ଲୀଳା ଅପାର। ସେ ଲୀଳାକୁ କିଏ ବା ବୁଝିବ, ଆମେ ତ ଛାର ମନୁଷ୍ୟ ମାତ୍ର।

ଶୁଣୁଛନ୍ତି ଆପଣମାନେ ଭାବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି ଦେବ ମିତ୍ର ସହିତ 100.4 ଆକାଶବାଣୀ ଏବଂ ରେନ୍ବୋ କାଟକ ତେଲସେଦଲ ତାକରେ ଆମେ କଥା ହେଉଛେ ଅଣସର ଘରେ ଦିଅମାନଙ୍କର ପୂଜା ସମ୍ପର୍କରେ। ଅଣସର ଘରେ ଠାକୁରମାନଙ୍କୁ ପଣା ଆଉ ଚକଟା ଭୋଗ ଆଦି କରାଯାଉଥିବା ବେଳେ ପଟିଦିଅଙ୍କୁ ଅନ୍ନ ଭୋଗ କରାଯାଇଥାଏ। ଗର୍ଭଗୃହ ସଂଲଗ୍ନ ଦକ୍ଷିଣ ଘରୁ ସେବାୟତମାନେ ସାତ ଗୋଟି ଚଳନ୍ତି ପ୍ରତିମା ଆଣି ଅଣସର ଘର ବାହାର ପଟେ ପକାଯାଇଥିବା ଗୋଟିଏ ଖଟ ଉପରେ ରଖିଥାନ୍ତି। ବଳଭଦ୍ରଙ୍କର ଆସ୍ଥାନ ନିକଟରେ ରାମ ନୃସିଂହ ଓ ଦୋଳଗୋବିନ୍ଦଙ୍କର ବିଗ୍ରହ ରୁହେ ଆଉ ସୁଭଦ୍ରାଙ୍କର ପାଖରେ ରୁହେ ଶ୍ରୀଦେବୀ ଅର୍ଥାତ୍ ଲକ୍ଷ୍ମୀଙ୍କର ସୁବର୍ଣ୍ଣ ବିଗ୍ରହ ଏବଂ ଭୂଦେବୀ ଅର୍ଥାତ୍ ସରସ୍ୱତୀଙ୍କର ରୂପା ବିଗ୍ରହ ଦୁଆ ଏବଂ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ରୁହେ ମଦନ ମୋହନ ଓ କୃଷ୍ଣଙ୍କର ପ୍ରତିମୂର୍ତ୍ତି ଏବଂ ଏହି ସମୟରେ ଜଗନ୍ନାଥଙ୍କ ସ୍ଥାନରେ ଭକ୍ତମାନେ ବ୍ରହ୍ମଗିରିର ଅଲାରନାଥଙ୍କୁ ବିଷ୍ଣୁ ରୂପରେ ଦର୍ଶନ କରିଥାନ୍ତି। ହଁ

ଏହି ଅଣସର ନୀତିରେ ଅନେକ ନୀତି ରହିଛି, ଯେମିତିକି କରାଳ କର୍ମ, ଶ୍ରୀଅଙ୍ଗ ଫିଟା, ଫୁଲୁରୀ ତେଲ ଲାଗି, ପଇତା ଲାଗି, ଫୁଲୁରୀ ଲାଗି, ଶ୍ରୀ କପଡ଼ା ଉତ୍ସବ ଏବଂ ମସୃଣ ଲେପନ, ଚକା ବିଜେ, ଏମିତି ଅନେକ ଚନ୍ଦନ ଲାଗି, ଖଡ଼ି ଲାଗି, ଓଷୁଓ ଲାଗି ଓ ରାଜପ୍ରସାଦ ବିଜେ, ଅଣସର ତ୍ରୟୋଦଶୀ, ବନକ ଲାଗି, ଚକା ଅସ ରପ ଏବଂ ପରେ ପରେ ଆସେ ନବଯୌବନ ଦର୍ଶନ, ଯାହା ଆଷାଢ଼ ଅମାବାସ୍ୟାରେ ଆସିଥାଏ ଏବଂ ଏହି ଦିନ ନୂତନ ଚିତ୍ରିତ ଠାକୁରମାନଙ୍କୁ ସର୍ବସାଧାରଣଙ୍କର ଦର୍ଶନ ନିମନ୍ତେ ଉଭା କରାଯାଏ। ହଁ, ଏବଂ ବିଭିନ୍ନ ଉପଚାର କରି ଭଗବାନଙ୍କୁ ସୁସ୍ଥ କରିବା ପାଇଁ ସମସ୍ତେ ଲାଗି ପଡ଼ନ୍ତି। ଚନ୍ଦନ, କର୍ପୂର, ଚୁଆ, କସ୍ତୁରୀ, କୁଙ୍କୁମ ଏସବୁ ମିଶ୍ରଣରେ ଲେପନ କରାଯାଏ। ଫୁଲୁରୀ ତେଲରେ ଭଗବାନଙ୍କୁ ଲେପ କରାଯାଏ, ଯାହାକୁ ଶ୍ରୀତୈଳ ମଧ୍ୟ କୁହାଯାଏ ଏବଂ ଏହା ଓଡ଼ିଆ ମଠ ପକ୍ଷରୁ ବିଧି ଅନୁସାରେ ପ୍ରସ୍ତୁତ ହୋଇ ଅଣସର ସପ୍ତମ ଦିନରେ ଲାଗି କରାଯାଇଥାଏ। ହଁ, ଏବଂ ଅରୁଆ ଚାଉଳ ରନ୍ଧାଯାଇ ପଟସୂତ୍ରରେ ମଧ୍ୟ ମର୍ଦ୍ଦନ କରାଯାଇ ବନ୍ଧାଯାଇଥାଏ, ଯାହାକୁ ପଟସୂତ୍ର ଶ୍ରୀଅଙ୍ଗ ଲାଗି ହେଇଥିବାରୁ ଏହାକୁ ଶ୍ରୀକପଡ଼ା ମଧ୍ୟ କୁହନ୍ତି। ହଁ, ଶ୍ରୀକପଡ଼ା ପରେ ସର୍ବାଙ୍ଗରେ ଲେପ ଦିଆଯାଏ ଶ୍ରୀଜୀବୀମାନଙ୍କୁ ଚନ୍ଦନ, କର୍ପୂର, ରାଶି ତେଲ ଆଉ ଝୁଣା, ଏମିତି ଅନେକ କିଛି ଉପଚାରରେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ମୋଦକ ସେବନ କରିବାକୁ ଦିଆଯାଇଥାଏ। ହଁ, ଯେଉଁ ଦଶମୂଳରେ ରହିଛି ମୋଦକ ବେଲଛେଲି ଏବଂ ଗମ୍ଭାରୀ, ଫଣଫଣା, ଅଗବଧୁ, କୃଷ୍ଣପର୍ଣ୍ଣୀ, ଶାଳପର୍ଣ୍ଣୀ, ଅକ୍ରାନ୍ତି, ପାଟିଳି, ଲମ୍ବିକୋଳି ଏବଂ ବିଭିନ୍ନ ଚେରମୂଳିରୁ ଏହା ପ୍ରସ୍ତୁତ କରାଯାଇଥାଏ ଏବଂ ରାଜବୈଦ୍ୟମାନେ ପ୍ରସ୍ତୁତ କରିଥିବା ଦଶମୂଳ ମୋଦକକୁ ପତି ମହାପାତ୍ର ସେବକ ଠାକୁରମାନଙ୍କୁ ଭୋଗ କରାଇବା ପରେ ଅଣସର ଘରେ ଶୋଇ ରହିଥିବା ଜୀଉମାନେ ଉଠି ଚକା ଉପରେ ବିଜେ କରନ୍ତି। ହଁ, ଏବଂ ଏହା ଆଷାଢ଼ କୃଷ୍ଣ ଦଶମୀ ଦିନ ହୋଇଥାଏ। ସତରେ ପ୍ରଭୁଙ୍କର ଲୀଳା ଅପାର, ସେ ଲୀଳାକୁ ଆଜି ପର୍ଯ୍ୟନ୍ତ କେହି ଭେଦ କରିପାରିନାହାନ୍ତି। ବାସ୍ ଆମେ ଛାର ମନୁଷ୍ୟ ଏତିକି ପ୍ରାର୍ଥନା କରିବା, ହେ ପ୍ରଭୁ, ଯେତେ ଶୀଘ୍ର ପାରୁଛନ୍ତି ଆପଣ ସୁସ୍ଥ ହୋଇଯାଆନ୍ତୁ। ଦଶମୂଳ ମୋଦକ ଖାଇବା ପରେ ବିଶ୍ୱାସ ଅଛି ଯେ ଭଗବାନ ସୁସ୍ଥ ହେବାକୁ ଲାଗନ୍ତି। ହଁ, ଆମେ ସମସ୍ତେ ଠାକୁରଙ୍କର ସୁସ୍ଥକୁ ଅପେକ୍ଷା କରି ରହିଛେ ଏବଂ ଭଗବାନଙ୍କୁ ଆମେ ପ୍ରାର୍ଥନା କରୁଛେ କି ହେ ପ୍ରଭୁ, ଆପଣ ବିଶ୍ୱ ନିଅନ୍ତା ଯଥାଶୀଘ୍ର ସୁସ୍ଥ ହୋଇ ଏ ବିଶ୍ୱକୁ କଲ୍ୟାଣର ରାସ୍ତାକୁ ନେଇଯାଆନ୍ତୁ।

ଭଗବାନ କର୍ଦ୍ଦମ ଋଷିଙ୍କୁ କହିଲେ ଯେ ସେ ତାଙ୍କର ପୁଅ ଭାବରେ ଦେବହୂତିଙ୍କ ଗର୍ଭରୁ ଜନ୍ମ ନେବେ, ତତ୍ତ୍ୱ ସଂହିତା ଆଦି ପ୍ରଣୟନ କରିବେ। କର୍ଦ୍ଦମ ଋଷି ଦେବହୂତିଙ୍କୁ ବିବାହ କରି ଶ୍ରୀବିଷ୍ଣୁଙ୍କ ଧରା ଅବତରଣ ପାଇଁ ଆନନ୍ଦ ସହିତ ଗୃହାଶ୍ରମ ବ୍ରତ ପାଳନ କଲେ।

ଶେଷ ହେଲା ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ପଞ୍ଚାଅଶୀତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଶୁଣନ୍ତୁ ବୃକ୍କ ଅକ୍ଷମତା ଏ ସମ୍ପର୍କରେ କହିଛନ୍ତି ଡାକ୍ତର ବିବେକାନନ୍ଦ କର
1: ମନୁଷ୍ୟ ପଞ୍ଜରାର ଦୁଇପଟରେ ସିମ୍ବ ମଞ୍ଜି ପରି ଦୁଇଟି ବୃକ୍କ ଥାଏ ଏହାର ପ୍ରଧାନ କାମ ଶରୀରରେ ଥିବା ଦୂଷିତ ପଦାର୍ଥ ନିଷ୍କାସନ ଲବଣ ମାତ୍ରା ଏବଂ ଜଳୀୟ ଅଂଶର ପରିମାଣକୁ ଠିକ୍ ରଖିବା ଏବଂ ଏରିଥ୍ରୋପଏଟିନ୍ ନାମକ ହରମୋନ୍ ଦ୍ୱାରା ଶରୀରରେ ହେମୋଗ୍ଲୋବିନ୍ ପରିମାଣକୁ ଠିକ୍ ରଖିବା ଏହା ସହିତ ବୃକ୍କ ଡି ମେଟାବଲିଜିମ୍ ଦ୍ୱାରା ଶରୀରରେ ଥିବା ହାଡ଼ଗୁଡ଼ିକୁ ମଧ୍ୟ ଠିକ୍ ରଖିଥାଏ ଏହା ଦୁଇ ଭାଗରେ ବିଭକ୍ତ ଅସ୍ଥାୟୀ ବୃକ୍କ ଅକାମୀ ହେବା ଏବଂ ସ୍ଥାୟୀ ବୃକ୍କ ଅକାମୀ ହେବା ଆମ ଦେଶରେ ଅସ୍ଥାୟୀ ବୃକ୍କ ଅକାମୀ ହେବାର ପ୍ରଧାନ କାରଣ ହେଉଛି ମ୍ୟାଲେରିଆ ଡାଇରିଆ ସାପ କାମୁଡ଼ା ଏବଂ କେତେକ ଔଷଧ ସେବନ ମ୍ୟାଲେରିଆ ରୋଗ ହେଲେ ଶରୀରରେ ରକ୍ତଚାପ କମିଯାଏ ଏବଂ ବୃକ୍କ ଦୁଇଟିକୁ ରକ୍ତ ଯୋଗାଣ କମିଯାଇଥାଏ ଡାଇରିଆ ରୋଗରେ ଶରୀରର ଜଳୀୟ ଅଂଶ ମାତ୍ରା କମିଯିବାରୁ ରକ୍ତଚାପ ହ୍ରାସ ପାଏ ଏବଂ ବୃକ୍କ ରକ୍ତ ଯୋଗାଣ କମିଯାଇଥାଏ କୌଣସି କାରଣରୁ ରକ୍ତସ୍ରାବ ଅଧିକା ହେଲେ ବୃକ୍କକୁ ରକ୍ତ ଯୋଗାଣ ମଧ୍ୟ କମିଯାଇଥାଏ ସାପ କାମୁଡ଼ାରେ ଇନ୍ଫେକ୍ସନ୍ ଦ୍ୱାରା ଶରୀରରେ ପ୍ଲେଟ୍ଲେଟ୍ ସଂଖ୍ୟା କମିଯାଏ ଏବଂ ରକ୍ତସ୍ରାବ ହୁଏ ଏବଂ ବୃକ୍କ ଏଥିରେ ମଧ୍ୟ ପ୍ରଭାବିତ ହୋଇଥାଏ ଏହିସବୁ କ୍ଷେତ୍ରରେ ବୃକ୍କରେ ହୋଇଥିବା ରୋଗକୁ ଆମେ ଆକ୍ୟୁଟ୍ ଟ୍ୟୁବୁଲାର ନେକ୍ରୋସିସ୍ ବା ଏଟିଏନ୍ ବୋଲି କହିଥାଉ ଏହି ରୋଗରେ ପ୍ରଥମ ପରିସ୍ରା ମାତ୍ରା କମିଯାଏ ଶରୀରରେ ଜଳୀୟ ଅଂଶ ଜମା ହେବା ଦ୍ୱାରା ଶରୀର ଫୁଲିଯାଏ ରକ୍ତଚାପ ଧୀରେ ଧୀରେ ବଢ଼ିଚାଲେ ଲବଣ ଅଂଶର ପରିମାଣରେ ତ୍ରୁଟି ଦେଖାଯାଏ ଦୂଷିତ ପଦାର୍ଥ ନିଷ୍କାସନ ନ ହେବା ଦ୍ୱାରା ଶରୀରରେ ୟୁରିଆ କ୍ରିଏଟିନ୍ର ମାତ୍ରା ବଢ଼ିଚାଲେ ରୋଗୀକୁ ସମୟ ସମୟରେ ବାତ ମାରିଥାଏ ଏବଂ ରୋଗୀ ମଧ୍ୟ ବେହୋସ ହୋଇଯାଏ ୟୁରିଆ ମାତ୍ରା ବଢ଼ିଯିବା ଦ୍ୱାରା ରୋଗୀର ରକ୍ତବାନ୍ତି ମଧ୍ୟ ହୁଏ ଯାହାଦ୍ୱାରା ଶରୀର ରକ୍ତର ପରିମାଣ ହ୍ରାସ ପାଏ ରୋଗୀର ଅବସ୍ଥା ସଙ୍କଟାପନ୍ନ ହେଲେ ତାକୁ ଆମେ ଆଇସିୟୁ ବା ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ରେ ଭର୍ତ୍ତି କରିଥାଉ ଯାହା ବ୍ୟୟ ସାପେକ୍ଷ ୟୁରିଆ କ୍ରିଏଟିନ୍ର ମାତ୍ରା କମାଇବା ପାଇଁ ରୋଗୀକୁ ଡାଏଲିସିସ୍ କରାଯାଇପାରେ ଏହା ଏକ ବ୍ୟୟ ସାପେକ୍ଷ ଚିକିତ୍ସା ଏକ ମେସିନ୍ ଦ୍ୱାରା ଶରୀରରୁ ରକ୍ତ ବାହାର କରାଯାଇ ବିଶୋଧନ କରି ପୁଣି ସେହି ରକ୍ତକୁ ଫେରାଇ ଦିଆଯାଇଥାଏ ଅସ୍ଥାୟୀ ବୃକ୍କ ଅକାମୀର ଡାଏଲିସିସ୍ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଚିକିତ୍ସା ଦ୍ୱାରା 7 ସପ୍ତାହରୁ 8 ସପ୍ତାହ ମଧ୍ୟରେ ବୃକ୍କ ଅକାମୀ ଠିକ୍ ହୋଇଯାଇଥାଏ ସମୟ ସମୟରେ ରୋଗୀ ଯଦି ଠିକ୍ ନ ହୁଏ ତାହେଲେ ଆମେ ତାକୁ ବୃକ୍କର ବାୟୋପ୍ସି କରିଥାଉ ଉପଯୁକ୍ତ ସମୟରେ ଡାଏଲିସିସ୍ ସୁବିଧାରୁ ରୋଗୀ ବଞ୍ଚିତ ହେଲେ ଏହି ରୋଗ ସ୍ଥାୟୀ ବୃକ୍କ ଅକାମୀରେ ପରିଣତ ହୋଇଥାଏ ଯଦି ପୂର୍ବରୁ ଠିକ୍ ସମୟରେ ଏହି ରୋଗର ଜଳୀୟ ଅଂଶକୁ ଠିକ୍ ରଖାଯାଏ ଏବଂ ଅରିଜିନାଲ ରୋଗ ଯଥା ମ୍ୟାଲେରିଆ ଡାଇରିଆ ସାପ କାମୁଡ଼ା ରୋଗର ଉପଯୁକ୍ତ ଚିକିତ୍ସା କରାଯାଏ ହୁଏତ ରୋଗୀକୁ ବ୍ୟୟ ସାପେକ୍ଷ ଡାଏଲିସିସ୍ରୁ ବଞ୍ଚାଯାଇପାରନ୍ତା କେତେକ ଔଷଧ ଯଥା ବିନ୍ଧା ଔଷଧ ଡାଇକ୍ଲୋଫେନାକ୍ ଏବଂ ଆଣ୍ଟିବାୟୋଟିକ୍ ଆମାଇନୋଗ୍ଲାଇକୋସାଇଡ୍ ଆମିକାସିନ୍ ଜେଣ୍ଟାମାଇସିନ୍ ଏସବୁ ବ୍ୟବହାର କଲେ ବୃକ୍କ ଅକାମୀ ରୋଗର ଆମେ ଶିକାର ହୋଇଥାଉ ସ୍ଥାୟୀ ବୃକ୍କ ଅକାମୀର ଆମ ଦେଶରେ ପ୍ରଧାନ କାରଣ ହେଉଛି ଡାଇବେଟିସ୍ ବା ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଏବଂ କେତେକ ଇମ୍ୟୁନୋଲୋଜିକାଲ ରୋଗ ଯଥା ସିଷ୍ଟମିକ୍ ଲୁପସ୍ ଏରିଥେମାଟସ୍ ଏସବୁ ରୋଗର ଚିକିତ୍ସା ଜୀବନସାରା ଡାଏଲିସିସ୍ ଏବଂ ବୃକ୍କ ପ୍ରତିରୋପଣ ଯାହା ଆମ ଦେଶରେ ବ୍ୟୟ ସାପେକ୍ଷ ତେଣୁ ଏହିସବୁ ରୋଗର ଯଦି ଠିକ୍ ସମୟରେ ବିଭାଗୀୟ ବିଶେଷଜ୍ଞ ଯଥା ନେଫ୍ରୋଲୋଜିଷ୍ଟମାନଙ୍କ ଦ୍ୱାରା ଉପଯୁକ୍ତ ଚିକିତ୍ସା କରାଯାଏ ତାହେଲେ ହୁଏତ ଆମେ ସ୍ଥାୟୀ ବୃକ୍କ ଅକାମୀକୁ ଦୂରେଇ ଦେଇପାରନ୍ତୁ ଆମ ରାଜ୍ୟରେ ବୃକ୍କ ରୋଗର ପରୀକ୍ଷା କରିବା ପାଇଁ ସରକାରୀ ଡାକ୍ତରଖାନାରେ ସବୁ ପ୍ରକାର ବନ୍ଦୋବସ୍ତ ରହିଛି ସରକାରୀ ଡାକ୍ତରଖାନାରେ ନେଫ୍ରୋଲୋଜିଷ୍ଟ ଅଛନ୍ତି ଏବଂ ମଧୁମେହ ରୋଗ ତଥା ଉଚ୍ଚ ରକ୍ତଚାପର ଚିକିତ୍ସା କରିବା ପାଇଁ ମେଡିସିନ୍ ବିଭାଗର ସ୍ପେଶାଲିଷ୍ଟମାନେ ଅଛନ୍ତି ଯଦି କୌଣସି ରୋଗୀର ହଠାତ୍ ପରିସ୍ରା କମିଗଲା କିମ୍ବା ପରିସ୍ରା ରଙ୍ଗ ଲାଲ ହେଲା କିମ୍ବା ଗୋଡ଼ ହାତ ଫୁଲିଗଲା କିମ୍ବା ଉଚ୍ଚ ରକ୍ତଚାପ ହେଲା ତୁରନ୍ତ ଯାଇ ସେ ନିକଟସ୍ଥ ମେଡିକାଲ କଲେଜରେ ଥିବା ବିଭାଗର ଡାକ୍ତରମାନଙ୍କୁ ଯଥା ନେଫ୍ରୋଲୋଜିଷ୍ଟଙ୍କର ପରାମର୍ଶ ନେବା ଦରକାର ପରିସ୍ରାର ପରୀକ୍ଷା କରିବା ଦରକାର ରକ୍ତର ପରୀକ୍ଷା କରିବା ଦରକାର ଏବଂ ଅଲ୍ଟ୍ରାସାଉଣ୍ଡ ଏବଂ ଏକ୍ସରେ ଦ୍ୱାରା ଉପଯୁକ୍ତ

ଅପେକ୍ଷା କରନ୍ତି। ଜୁଲାଇ ମାସର ସବୁଠୁ ସୁନ୍ଦର ସ୍ମୃତିଟି କ'ଣ? ବର୍ଷାରେ ଭିଜିବା, ଗରମ ପକୁଡ଼ି ଚା'ର ମଜା, ନା କି ରଥଯାତ୍ରାର ଭକ୍ତିମୟ ଅନୁଭୂତି? ଜଗା ଆସିବ, କୋଟି କୋଟି ଭକ୍ତଙ୍କର ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆସିବେ ରଥଯାତ୍ରା କରି। କି ଅପୂର୍ବ ଆଉ ସୁନ୍ଦର ବେଶ ତାଙ୍କର, ତା ପୁଣି କୋଟି ଭକ୍ତଙ୍କ ପାଇଁ ତାଙ୍କର ଏ ଯାତ୍ରା। ଜୁଲାଇ ନେଇ ଆସେ ଏଇ ରଥଯାତ୍ରାକୁ।

ଶୁଣିଛନ୍ତି ଆପଣ ମାନେ ମର୍ଣ୍ଣିଂ ମେଲୋଡି ଏବଂ ମିତ୍ର ସହିତ 100.4 ଆକାଶବାଣୀ ଏଫଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ। ହଁ, ଆଜିର ଏହି ବର୍ଷା ପିଛା ସକାଳରେ ଆସନ୍ତୁ ମନର ଗଳିରେ ଟିକେ ବୁଲି ଆସିବା। କୁହାଯାଏ ପ୍ରତ୍ୟେକ ସହରରେ ନିଜସ୍ୱ ଗୋଟିଏ ସୁଗନ୍ଧ ଥାଏ। ଏଇ ଯେମିତି ଆମ କଟକର ସୁଗନ୍ଧ ହେଉଛି ଭିଜା ମାଟି, ଗରମ ଦହିବରା ଆଳୁଦମ ଆଉ ତା ସହିତ ମହାନଦୀର ପବନ। ବର୍ଷା ଆସିଲେ ବାରବାଟୀର ସେଇ ଦୁର୍ଗରୁ ପୁରୁଣା ଇଟାମାନେ ଯେମିତି ନିଜ କାହାଣୀ କହିବାକୁ ଲାଗନ୍ତି। କାଠଯୋଡି କୂଳରେ ପବନ ଗୀତ ଗାଏ ଆଉ ବାଦାମ ବାଡ଼ିର ବ୍ୟସ୍ତ ରାସ୍ତା କିଛି ସମୟ ପାଇଁ ନୀରବ ହେଇଯାଏ। ସେଇ ନୀରବତା ଭିତରେ ଗୋଟିଏ ସ୍ୱର ସବୁବେଳେ ଶୁଣାଯାଏ, ସିଏ ହେଉଛି ଆମ ରେଡିଓର ସ୍ୱର। ମନେ ଅଛି କି ଛୋଟବେଳେ କରେଣ୍ଟ ଯେତେବେଳେ ଚାଲି ଯାଉଥିଲା, ଘରର କୋଣରେ ଥିବା ସେଇ ଛୋଟ ଟ୍ରାଞ୍ଜିଷ୍ଟରଟା ବାହାର କରାଯାଉଥିଲା। ବାହାରେ ବର୍ଷାର ଟୁପ୍ଟାପ୍ ଶବ୍ଦ ଆଉ ଭିତରେ ରେଡିଓର ପୁରୁଣା ଗୀତ, ସେଇ ମୁହୂର୍ତ୍ତ ଗୁଡ଼ିକ ଆଜି ବି ହୃଦୟରେ ସତେଜ ହେଇକି ଅଛି। ରେଡିଓ କେବଳ ଖବର କିମ୍ବା ଗୀତ ଶୁଣାଏନି, ଏହା ଆମ ଜୀବନକୁ ସ୍ମୃତିକୁ ଜୀବନ୍ତ ରଖେ। ବାଲିଯାତ୍ରାର ମେଳା ହଉ କି ରଥଯାତ୍ରାର ଉତ୍ସାହ ହଉ, କଟକ ପ୍ରତ୍ୟେକ ଉତ୍ସବରେ ରେଡିଓ ସହିତ ଜଡ଼ିତ, ଆଉ କଟକର ପ୍ରତ୍ୟେକ ଉତ୍ସବରେ ରେଡିଓ ଆମ ସହିତ ରହିଛି। ଆଜି ବି କୌଣସି ଚା ଦୋକାନରେ ଠିଆ ହେଲେ ଦେଖିବେ କେହି ଖବର ଶୁଣୁଛନ୍ତି ତ କେହି ଗୀତ ଗୁନଗୁନ କରୁଛନ୍ତି, ଆଉ କେହି ଆର୍ଜିମାନଙ୍କ କଥା ନିଜ ଜୀବନର ଛବି ଭିତରେ ଖୋଜୁଛନ୍ତି। ବର୍ଷା ଆମକୁ ଟିକେ ଅଟକି ଯିବାକୁ ଶିଖାଏ ଆଉ ରେଡିଓ ଆମକୁ ଶୁଣିବାକୁ ଶିଖାଏ। ଶୁଣିବା ନିଜ ମନକୁ, ନିଜ ଲୋକଙ୍କୁ, ନିଜ ସହରକୁ। ହଁ, ଆଉ ଏଇ ସକାଳୁ ଜୋରଦାର ବର୍ଷାର ସିନ୍ ବି ଟିକେ ଅଜବ ନା। ହଁ, କେବେ ଏମାନେ ମନର ଭିଜା ପୃଷ୍ଠାକୁ ଖୋଲି ଦିଅନ୍ତି ତ ଆଉ କେବେ କାହାର ସ୍ମୃତିକୁ ଚୁପଚାପ ଆଖି ଆଗରେ ଆଣି ଠିଆ କରିଦିଅନ୍ତି। ବର୍ଷାର ପ୍ରତ୍ୟେକ ଟୋପା ଯେମିତି ଗୋଟିଏ ଅକୁହା କଥା କୁହେ, ଗୋଟିଏ ଅକୁହା କାହାଣୀ କୁହେ। କେତେ କଥା ଅଛି ଯାହା ଆମେ କହିପାରୁନା, କିନ୍ତୁ ବର୍ଷା ସେଗୁଡ଼ିକୁ ନିଜ ଭାଷାରେ କହିଦିଏ। ପ୍ରେମ ବି ଠିକ୍ ସେମିତି, ସବୁବେଳେ ଶବ୍ଦର ଆବଶ୍ୟକତା ନଥାଏ, କେବେ କେବେ ଛତା ତଳେ ଦୁଇଟି ନିରବତା ହଜାର କଥା କହିଦିଏ। ହଁ, କେବେ ହାତରେ ଗରମ ଚାର କପ୍ ଆଉ ବାହାରେ ଝରୁଥିବା ବର୍ଷା, ସେଇ ମୁହୂର୍ତ୍ତରେ ମନ କାହାକୁ ନିଜର ବୋଲି ଖୋଜିବାକୁ ଲାଗେ। କୁହାଯାଏ ବର୍ଷାର ଆକାଶର ପ୍ରେମପତ୍ର ଯାହା ପୃଥିବୀକୁ ପ୍ରତିବର୍ଷ ନୂଆ କରି ଭଲ ପାଇବା ଶିଖାଏ। ହଁ, ବର୍ଷା ଆକାଶର ସେଇ ପ୍ରେମପତ୍ର ଯାହା ପୃଥିବୀକୁ ପ୍ରତିବର୍ଷ ନୂଆ କରି ଭଲ ପାଇବା ଶିଖାଏ, ଆଉ ସେ ଭଲ ପାଇବାର ଅନୁଭବକୁ ଆଉ ଟିକେ ଗଭୀର କରିଦେବା ପାଇଁ ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଏହି ସୁନ୍ଦର ରୋମାଣ୍ଟିକ ଗୀତକୁ।

0: था पाखे आसुची रथयात्रा एवं अनसर घर रे अछंती हमारा महाप्रभु महाप्रभुंकर आरोग्य कामना निमन्ते आमे समस्ते प्रार्थना करछे हे महाप्रभु शीघ्र सुस्थ हे फेरी आसंतु एवं अपलक नयन रे पुणी चाहि रहंतु आपणंकर भक्त वृंद सतरे ओडिया जाते सबबले गर्व करे तार कलादियंक पाई तार महाप्रभु जगतर नाथ कोटी ओडियांकर मौढ़ मणि श्री जगन्नाथंक पाई तबे आज आपण माने मते कॉल करंतु ऑन द नंबर 0671230315 रे एवं शेयर करंतु महाप्रभुंक प्रति आपणंक भक्तिर गोटे छोटो कहानी सुनांतु निहाते भाव रे जणांतु आउथरे नंबर टी कहि रखुचि 0671230315 रे कॉल करंतु एवं शेयर करंतु महाप्रभुंक प्रति आपणंक भक्तिर गोटे छोटो कहानी आसंत देखिबा आजर अमर प्रथम कॉलर किए अछंती आ सी कण कहुचंदे हेलो
1: ओके नमस्कार जय जगन्नाथ
0: नमस्कार जय जगन्नाथ के कहुचंदी कोट कहुचंदी
1: आबास कोची टाटा स्टील प्लांट
0: अच्छा महाप्रभु को प्रति आपन को भक्ति रे गोटी छोटा कहानी हम को सुनांतो
1: आज्ञा आपा आ बहुत किसी वो अच्छी जगन्नाथ पुराण रे जेतु गोटी छोटा स्टोरी दोची इतले महारानी लक्ष्मी गले सिया चंद्र साई की घर घर एकर 12 रे गुरुवार जो पति गुरुवार श्रद्धार जाती बुले बुलिया जगन्नाथ पूरा बारण करते चंद्री आई जीव कितु कथा पति गुरुवार दिन मोर गाँव बुलवि
0: मो कहता मो कथ बुझी पार ना कह सहित जड़ित मानते आपण जीवन में किसी कहानी अच्छी महाप्रभु को लेकिन किसी श्रद्धा किसी भक्ति कहानी आपण सहित तो से विषय जन आपण को कहचे
1: ସେମିତି କିଛି ନାହିଁ କିନ୍ତୁ ମୁଁ ଜଗନ୍ନାଥ ବହୁତ ଭକ୍ତି କରେ ଯେହେତୁ ଆମର ଷ୍ଟାଫ ସବୁ ନନ ଓଡ଼ିଆ ସେମାନେ ଜଗନ୍ନାଥ ଏତେ ପ୍ରେମୀ ଆଉ ତାଙ୍କର ଦି ଟାଇମ୍ ରେ ତାଙ୍କ ପୂଜା ପୂଜା ଅର୍ଚ୍ଚନା କରନ୍ତି ଆଉ ବହୁତ ସ୍ନେହ ସଦା ବି କରନ୍ତି ଜଗନ୍ନାଥ ମହାପ୍ରଭୁଙ୍କୁ ଯେହେତୁ ଆମର ଆରୋଗ୍ୟ ଦେବତା ଜଗନ୍ନାଥ ତ ବହୁତ ଭକ୍ତି ସହିତ ଆମେ ପୂଜା ଅର୍ଚ୍ଚନା କରୁ
0: ତ ଏଇ ସ୍ନେହ ଶ୍ରଦ୍ଧା ସବୁବେଳେ ମହାପ୍ରଭୁଙ୍କ ପାଇଁ ଥାଉ ଆମେ ସମସ୍ତେ ମିଶି ପ୍ରାର୍ଥନା କରିବା ମହାପ୍ରଭୁ ଶୀଘ୍ର ସୁସ୍ଥ
1: ହୋଇଯାଆନ୍ତୁ ଚାରି ପାଞ୍ଚଟା ମେସେଜ ଆପଣ ସାରି ଦେଉଛନ୍ତି ଯେହେତୁ ଅନ୍ୟ ସହିତ ଆମେ ଘଣ୍ଟାଏ ବସୁଛୁ ଅପେକ୍ଷା କରୁଛୁ ଆଉ ବହୁତ ମନ କଷ୍ଟ ଲାଗୁଛି ଆଉ ଏମିତି ଦିନ ହବ ମୁଁ ଆର ଟପିକ ରେ ପୁରା ଉପଲିକି ବହୁତ ମାନେ ଖରାପ ଭାବେ ମୁଁ ଆଜିକି ମୁଁ ଆଜି ଆଜିଠୁ କୁଆଡ଼ି କହୁଛି
0: ଯେହେତୁ ଭାବରେ ଆପଣମାନେ କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ରେ ଏବଂ ସେୟାର କରିପାରିବେ ଆପଣଙ୍କ କଥା ମୋ ସହିତ ଆଉ ହଁ ପ୍ରତିଟି ପ୍ରୋଗ୍ରାମରେ ଆମେ ସବୁବେଳେ ଚେଷ୍ଟା କରିଥାଉ ସମସ୍ତଙ୍କ ମେସେଜକୁ ସ୍ଥାନ ଦେବା ପାଇଁ କିନ୍ତୁ ସମୟ କମ୍ ଥାଏ ଗୀତ ରିକ୍ୱେଷ୍ଟ ଆମ ପାଖରେ ବହୁତ ଅଧିକ ଥାଏ କିନ୍ତୁ ଆମେ ସେ ସବୁ

0: କିଛି ସ୍ଥାନ ଦେବା ପାଇଁ ଚେଷ୍ଟା କରୁ ଏବଂ ଆପଣଙ୍କୁ ବି ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ ପଡିବ। ଆମେ ଆପଣଙ୍କୁ ଯେତିକି ଭଲ ପାଇବା ଦଉଛୁ ଆପଣଙ୍କୁ ଠିକ ଆମକୁ ସେତିକି ଭଲ ପାଇବା ନହେଲେ ନାହିଁ, କିନ୍ତୁ ସମ୍ମାନ ତ ନିହାତି ଦେବାକୁ ପଡେ। ସବୁ ମଣିଷ ସମ୍ମାନକୁ ଖୋଜିଥାନ୍ତି, ତ ଆମେ ସମସ୍ତେ ଭଲ ପାଇବା ସୂତ୍ରରେ ବନ୍ଧା। ଆପଣମାନେ ସବୁବେଳେ ଆମ ସହିତ ଯୋଡି ହେଇକି ରୁହନ୍ତୁ। 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ। ଆଉ ହଁ, ଆପଣମାନେ କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ମହାପ୍ରଭୁଙ୍କ ସହିତ ଜଡିତ ଆପଣଙ୍କର କିଛି ଭକ୍ତିର କାହାଣୀ ନିହାତି ଭାବରେ ଶୁଣାନ୍ତୁ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି ଆଉ ସିଏ କଣ କହୁଛନ୍ତି। ହ୍ୟାଲୋ, କିଛି କଥା ନାହିଁ, କଲ୍ଟି କଟିଯାଇଛି, କିନ୍ତୁ ଆପଣମାନଙ୍କର କଲ୍ ନିହାତି ଆସିବ। ଆଣ୍ଡ ଚାଲନ୍ତୁ ଦେଖିବା, କଥା ସରୁନି କିନ୍ତୁ କଲ୍ ଆସିଯାଇଛି, ଆମର ନେକ୍ସଟ କଲର କିଏ ଅଛନ୍ତି ଆଉ ସିଏ କଣ। ହ୍ୟାଲୋ,
1: ଭୁବନେଶ୍ୱରରୁ କହୁଥିଲି, କୃପା ସିନ୍ଧୁ କବି।
0: ନମସ୍କାର, କେମିତି ଅଛନ୍ତି?
1: ଭଲ ଅଛି ଆଜ୍ଞା।
0: ଆଚ୍ଛା, ଆଜିର ଟପିକ ଉପରେ କଣ କହିବେ?
1: ବର୍ଷା ବିଜା ନମସ୍କାର ଆଜ୍ଞା।
0: ଆପଣଙ୍କୁ ମଧ୍ୟ ବର୍ଷା ବିଜା ନମସ୍କାର। ମହାପ୍ରଭୁଙ୍କ ପ୍ରତି ଆପଣଙ୍କ ଭକ୍ତିର ଯଦି କିଛି କାହାଣୀ ଅଛି, ଯଦି କିଛି କଥା ଅଛି, ନିହାତି ସେୟାର କରନ୍ତୁ।
1: ହଁ, ମୁଁ କହୁଛି, ଏକାଦଶୀ ସେମିତି ହେଇଥାଏ।
0: ହଁ ହଁ,
1: ମୁଁ ଯାଇଥାଏ, ବାଇକ୍ ନେଇକି ଯାଇଥାଏ, ନିଜେ ପଳେଇଲି। ବାଟରେ ଗଲାବେଳକୁ ଗାଡି ପମ୍ପଚର ହେଇଗଲା।
0: ଆଚ୍ଛା,
1: ପମ୍ପଚର ହେଇଗଲା। ମୁଁ କହିଲି, ଆରେ ଗାଡି ପମ୍ପଚର ହେଇଗଲା, ସେ ସେଠୁ ଯାହା ହଉ ସଜଡା ଗଲା, ସେଠି ଅଧଘଣ୍ଟେ ଘଣ୍ଟାଟେ ପଳେଇଲା। ତାପରେ ସେଠୁ ପୁଣି ମୁଁ ହଉ ଯାହା ହଉ, ମୁଁ କହିଲି ନାଇଁ ଚାଲ ଯିବା, ସେଠୁ ପହଞ୍ଚିବା ସେମିତି ଗୋଟେ ସାଢେ ଗୋଟେ ପାଖାପାଖି ହେଇଗଲା। ତାପରେ ସେମିତି ଦର୍ଶନ କରିବାକୁ ଗଲାବେଳକୁ ଦେଖିଲାକୁ ବହୁତ ଭିଡ, ବହୁତ ଲୋକ, ମାନେ ଏତେ ଲୋକ, ମାନେ ସେ ଯୋଉ ମେନ୍ ଗେଟ୍ ପଟେ ଯୋଉ ଯିବା ପାଇଁ ବହୁତ ଲୋକ ଥାଆନ୍ତି। ମାନେ ମୁଁ କହିଲି, ଗୋଟେ ଆସିଲି ଭଗବାନଙ୍କୁ ଦେଖିବା ପାଇଁ, ଠାକୁରଙ୍କୁ ଦେଖିବା ପାଇଁ, ଦେଖିଲା ବେଳକୁ ଠାକୁର ପହାଡ ପକେଇ ଭିତରେ ବସିଛନ୍ତି। ମୁଁ ଏତିକି ମୁଁ କହିଲି, ଆଇଷ ସମୟ ଆଉ ଅପେକ୍ଷା କରିବାନି, ମୋର ଗୋଟେ ମୁଁ କହିଲି ନା ଠାକୁରଙ୍କ ପାଖକୁ ଆସିଛନ୍ତି ଦେଖିକି ଯିବା ବୋଲି, ମୁଁ କହିଲି ନାଇଁ ଟିକେ ଦେଖିଦବା। ଏଇ ସମୟରେ ମୁଁ କହିଲି, ଆଉ ଜଣେ ସ୍ୱାମୀ ସ୍ତ୍ରୀ ଥିଲେ, ମୁଁ କହିଲି ଏତେ ବାଟରୁ ଆସିଲେ ଦେଖିଲା ବେଳକୁ କାଳିଆ ଠାକୁର ଭିତରେ ବସିଛି। ସ୍ୱାମୀ ସ୍ତ୍ରୀ କହିଲେ ଯେ ଯଦି ତମେ ପ୍ରକୃତରେ ନିଷ୍ଠାର ସହିତ କହିଥିବ ପହଡ଼ ସାଙ୍ଗେ ସାଙ୍ଗେ ଖୋଲିଯିବ। ମୁଁ ଏତେ ଲୋକ ଏତିକି କହିଛି, ଆଉ କିଛି ସମୟ ଭିତରେ ପହଡ଼
0: ଭିତରେ।
1: ତାପରେ ସେଠୁ ଦର୍ଶନ କରିସାରିକି ଲୋକନାଥ ଦର୍ଶନ କରିକି ଘରକୁ ଫେରିଲି। ମାନେ ଗୋଟେ ବହୁତ ବଢିଆ ଅନୁଭୂତି। ଆଉ ଗୋଟେ କଥା କହୁଛି, ମାନେ ବଡି ଭୋରୁ ଆମେ ଯାଇଥାଉ, ଯୋଉଟା କି 4:15 ବେଳକୁ ପହଞ୍ଚିବ। ମାନେ ପ୍ରଥମ ସାହାଣ ମେଲା ଯୋଉଟା କି, ମାନେ ଦେଖିବ ସେଠି ଯୋଉ ତାଙ୍କର ସବୁ ବାଜା ବାସ୍ତବ, ଯୋଉ ତାଙ୍କର ହରିକୃଷ୍ଣ, ଏଇ ଯୋଉ ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରୀ ହେ ନାଥ ନାରାୟଣ ବାସୁଦେବ, ଏଇ ଭଜନଟା ତାଙ୍କର ଗାଉଥିବେ, ବାଜା ଚାଲିଥିବ। ମାନେ ଏତେ ବଢିଆ ଲାଗେ ଶୁଣିବାକୁ ସେଇଠି, ଯେତିକି ସମୟ ମତେ ଭାରି ବହୁତ ସୁନ୍ଦର ଲାଗେ। ଆଉ ଗୋଟେ କଥା କହୁଛି, ମୁଁ ଏମିତି ଏବେ ମଝିରେ ଯାଇଥିଲି, 6 ମାସ ଖଣ୍ଡେ ହବ ଏକାଦଶୀ ଦିନ, ମାନେ ଦର୍ଶନ କରିବାକୁ ଗଲି ତ ସେ ଦିନ ସକାଳୁ ଦର୍ଶନ ହେଲା, 4:00 ମୁଁ ଦର୍ଶନ କଲି। ତା ପୂର୍ବରୁ ଆମେ ଯୋଉ ବସୁ ସେଠି ଗୋଟେ ଭଜନ କୀର୍ତ୍ତନ ଗୋଟେ ହୁଏ, ଆପଣ ସେଇଠି ଥରେ ଯଦି ବସିଯିବେ ସେଠି ହଜିଯିବେ, ମାନେ ଏତେ ସୁନ୍ଦର ଲାଗିବ ଭଜନଟା ଆପଣଙ୍କୁ, ମାନେ ଶୁଣି ଶୁଣି ଆପଣ ମାନେ ହଜିଯିବେ। ତା
0: ଭକ୍ତିର ରସ ହିଁ ସେମିତି, ଯିଏ ଭକ୍ତିରେ ଭିଜିଛି ସେ ଜାଣିଛି। ଏମିତି ତ ମହାପ୍ରଭୁଙ୍କୁ ନେଇ ଅନେକ ଭକ୍ତି, ମାନେ ଭକ୍ତି ଭାବନା ସମସ୍ତଙ୍କର ରହିଛି। ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ, ଆପଣଙ୍କ କଥା ସେୟାର କଲେ, ନମସ୍କାର। ସତରେ ମହାପ୍ରଭୁଙ୍କୁ ଯିଏ ଭାବରେ ଡାକେ ସିଏ ସେ ଭାବଗ୍ରାହୀଙ୍କର ଭାବ ନିହାତି ଗ୍ରହଣ କରନ୍ତି। ତାହେଲେ ଆପଣ ବି ଏମିତି ଭାବ ଭକ୍ତି ସହିତ ଯୋଡ଼ି ହେଇକି ଥାଆନ୍ତୁ ଏବଂ ମହାପ୍ରଭୁଙ୍କ ଭକ୍ତିରେ ଲୀନ ଥାଆନ୍ତୁ। ଏବେ ପାଇଁ ଏହି ସୁନ୍ଦର ଭାବଭକ୍ତି ଭରା ଗୀତଟି ଆପଣ ସମସ୍ତଙ୍କ ପାଇଁ।

0: ରିଜନ୍ ସେଥିପାଇଁ ଜିନିଷ ଧନ୍ୟବାଦ ଦେବି। ଆଉ ମୁଁ ଗୋଟେ ଏକ୍ସପିରିଏନ୍ସ କହୁଛି, ସମସ୍ତେ ବି ଜାଣିଥିବେ ଯେତେବେଳେ ଦାରୁ ସଂଗ୍ରହ କରାଯାଉଥିଲା, ଯେ ଆମର ମା ସାରଳାଙ୍କ ପିଠରୁ ବଳଭଦ୍ରଙ୍କ ଦାରୁ ସଂଗ୍ରହ ହେଇଥିଲା ଏବଂ ଆପଣଙ୍କର ରଘୁନାଥପୁର ଠାରେ ପ୍ରଭୁ ଜଗନ୍ନାଥଙ୍କର ଦାରୁ ମିଳିଥିଲା, ତା ସହିତ ଆପଣଙ୍କ ଯଶବନ୍ତପୁର ନାଇଲୋ ଯୋଉଠିକି ଯଶବନ୍ତ ଗାଦି କିନ୍ତୁ ମା ସୁଭଦ୍ରାଙ୍କର ବି ଦାରୁ ମିଳିଥିଲା। ତେଣୁ ଦାରୁଙ୍କୁ ଦର୍ଶନ କରିବା ପାଇଁ ଯେ ଆମେ ଦି ଜଣ ତିନି ଜଣ ସାଙ୍ଗ ଗୋଟେ ଚିନ୍ତା କଲେ ଯିବା, ବହୁତ ଲୋକ ଜନସମାଗମ ହଉଛନ୍ତି ଦର୍ଶନ କରିକି ଆସିବା, କାରଣ ରଘୁନାଥପୁର ଯିବା ପାଇଁ ମୋର ବହୁତ ଇଚ୍ଛା ଥିଲା। କିନ୍ତୁ ଥରେ ଆମେ ଯୋଉଦିନ ଦାରୁ ଏଠୁ ନେଇକିରି ଗଲେ ଆସିଥିଲେ ଦଇତାପତି ସବୁ, ଆମେ ରଘୁନାଥପୁର ପାଖକୁ ଗଲା ବେଳକୁ ସେ ପଳେଇ ଗଲେଣି ଆଗକୁ, ବହୁତ ଆଗକୁ। କାରଣ ଆମର ତ ଯାହା ହଉ ଭଗବାନଙ୍କ ଡୋରି ଲାଗିଛି ଏବଂ ଭଗବାନଙ୍କର ଗୋଟେ ଇଚ୍ଛା ଅଛି ଆମର ଦର୍ଶନ ପାଇଁ କି, ଆମେ ତା ପଛରେ ପୁରା ଫଲୋ କରିକି ଏପଟେ ଗଲୁ କନ୍ଦରପୁର ପଟେ, ଆଉ ଡାଇରେକ୍ଟ ଯାଇକିରି ନୂଆ ବଜାର ପାଖରେ ଠାକୁରଙ୍କୁ ଦର୍ଶନ କଲୁ। ଆଉ ବହୁତ ଲାଇଟ୍ ଫାଇଟ୍ ଲାଗିଲା, ରାତିରେ ସବୁ ଯାଉଥିଲେ ପୁରା ଶୋଭାଯାତ୍ରାରେ, ବହୁତ ଖୁସି ଲାଗିଲା, ଯେମିତିକି ଆମର ଗୋଟେ ପରିଶ୍ରମର ଫଳ ଆମକୁ ମିଳିଗଲା। ତେଣୁ ସେ ଦାରୁଙ୍କୁ ଦର୍ଶନ କରିକି ଯେମିତି ଆମେ ସୌଭାଗ୍ୟ ପ୍ରାପ୍ତି ହେଲୁ, ତେଣୁ ଏଇଟା ମତେ ଫିଲ୍ ହେଲା। ଆଉ ଘରକୁ ଫେରିଲା ବେଳେ ବହୁତ ଜାମ୍ ଥିଲା, ଆମେ ବାଇପାସରେ ସେପଟ ରୋଡ୍ରେ ଆସିଲୁ ନୂଆ ବଜାର, ଯୋଉ ଆପଣଙ୍କ ଯୋଉ ତାରିଣୀ ମନ୍ଦିର ନାହିଁ ଆପଣଙ୍କର ବିରିବାଟି, ଆରପଟ ରୋଡ୍ ଦେଇକି ଘରକୁ ଆସିଲୁ। ତେଣୁ ସେଇଦିନ ମତେ ବହୁତ ସାଟିସ୍ଫାକ୍ସନ୍ ମିଳିଥିଲା।
1: ତାରଙ୍କ ଦର୍ଶନ ହେଇଯାଇଛି ବୋଲି ଆପଣଙ୍କର
0: ନିଶ୍ଚିନ୍ତ ଭାବରେ, ଯାହା ଯଦି ପଳେଇ ଯାଇଥାନ୍ତେ କଟକ ଠାରୁ ଆଗକୁ ଆମେ ଆଉ ଦର୍ଶନ ପାଇପାରିନଥାନ୍ତେ, ଯାହା ଯୋଉ ନୂଆ ବଜାର ପାଇଁ ଦର୍ଶନ କରିକି ଆସିଲୁ, ସେଟା ବହୁତ ଗୋଟେ ମତେ ଆତ୍ମାକୁ ଶାନ୍ତି ଦେଇଥିଲା। ଆଜି ଆପଣଙ୍କ ଟପିକ ଉପରେ ମୋର ସେଇ କଥା ମନେ ପଡ଼ିଗଲା। ଆଉ
1: ଯେ ସେଦିନ ଆପଣଙ୍କ ହୃଦୟରେ ଭକ୍ତି ଥିଲା, ଭକ୍ତି ଥିଲେ ଭଗବାନ ନିହାତି ଶୁଣନ୍ତି, ସେଇ ଭକ୍ତି ଭାବନା ରହିଲେ ଭଗବାନ କେବେ କାହାକୁ ନିରାଶ କରିନାହାନ୍ତି, ଆପଣଙ୍କୁ ବି କରିନଥିଲେ। ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଏବଂ ନିଜ କଥା ଆମ ସହିତ ସେୟାର କଲେ।
0: ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ, ସୁନ୍ଦର ପ୍ରୋଗ୍ରାମ କରୁଛନ୍ତି, ମା ସରଳା ଏମିତି ଘଣ୍ଟ ଉଡେଇଥାନ୍ତୁ। ରହିଲି ଭଉଣୀ, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230353 ଏବଂ ଆପଣଙ୍କ କାହାଣୀ ମୋ ସହିତ ସେୟାର କରିପାରିବେ। ଜଗତର ନାଥ ଜଗନ୍ନାଥଙ୍କୁ ନେଇ ଆପଣଙ୍କର କଣ ଅନୁଭୂତି ଅଛି, କିଛି କାହାଣୀ ଅଛି, ନିହାତି ଭାବରେ ସେୟାର କରନ୍ତୁ। ଚାଲନ୍ତୁ ଦେଖିବା ନେକ୍ସଟ କଲର୍ ଆମର କିଏ ଅଛନ୍ତି ଆଉ ସିଏ କଣ କହୁଛନ୍ତି। ହ୍ୟାଲୋ,
2: ଜିନ୍ଦା ଥିବା ଇନ୍ସାନକୁ ଗିରାନେ ମେ ଲୋକ କୋଇ କସର ନେଇ ଛୋଡ଼ତେ, ଆର୍ ମରେ ହୁଏ ଇନ୍ସାନକୁ ଉଠାନେ ମେ ଆର୍ କୋଇ ଏକଜୁଟତା ଦିଖାତା ହେ। ଶୁଭ ସକାଳ, ନମସ୍କାର ଦେବସ୍ମିତା ମ୍ୟାମ।
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ପ୍ରଶାନ୍ତ କହୁଥିଲି, ରାଜହଂସ କଟକରୁ। ବହୁତ ଉଚ୍ଚ କୋଟିରେ ଥିଲା ଆପଣଙ୍କ ମହାପ୍ରଭୁଙ୍କ ଉପରେ ଚର୍ଚ୍ଚା ଆଜି ସକାଳର,
1: ବହୁତ ବହୁତ।
2: ଆଉ ଏକ୍ସପିରିଏନ୍ସ କହିବି କଣ ମ୍ୟାମ, ବହୁତ ମାନେ 1995 ମୁଁ ପୁରୀରୁ ନୂଆଦିଲ୍ଲୀ ଉପଭୋଗ ଗୋଟେ ସୁପରଫାଷ୍ଟ ଟ୍ରେନ୍ରେ ଚାକିରି କରୁଥିଲି, ଆଉ ସେଦିନ 7:00 ମୁଁ ପୁରୀରୁ ହିଁ ଯାଇଥିଲି, ଆଉ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲି, ଏବଂ ସେଇ ନୂଆଦିଲ୍ଲୀରେ କାନପୁର ପରେ ଦୀର୍ଘ 6 ଘଣ୍ଟାର ବ୍ୟବଧାନ ପରେ ନୂଆଦିଲ୍ଲୀ ଆସେ, ଆଉ କୋଉଠି ବି ଟ୍ରେନ୍ ରୁହେନି। ସେ ଯୋଉ ଫିରୋଜାବାଦ ଟ୍ରେନ୍ ଦୁର୍ଘଟଣା ହେଇଥିଲା ଆପଣ ଶୁଣିଥିବେ, ସେଇ ଟ୍ରେନ୍ରେ ମୁଁ ଥିଲି, ଏବଂ ମୃତ୍ୟୁର ବିଭୀଷିକା ଆଉ ଯନ୍ତ୍ରଣା ମୁଁ ନିଜ ଆଖିରେ ଦେଖିଛି। ଆଉ 7 ବଗି ପର୍ଯ୍ୟନ୍ତ କିଛି ନଥିଲା, 8 ବଗି ଥିଲା ଅଧା ଟ୍ରେନ୍ରେ, ଅଧା ଲାଇନ୍ରେ, ଅଧା ଇଏରେ, ଆଉ ଆମ ବଗି ସୁରକ୍ଷିତ ଥିଲା। ଆଉ ମହାପ୍ରଭୁ ସେଦିନ ବହୁତ ସୁନ୍ଦର ଭାବରେ ପୁରା ସୁରକ୍ଷିତ ରଖିଥିଲେ ମ୍ୟାମ।
1: ଯାହା ହଉ, ଆପଣ ସେଦିନ ସୁରକ୍ଷିତ ଥିଲେ ଏଇଟା ଜାଣିକି ଖୁସି ଲାଗୁଛି, ମାନେ ରୋମ ମୂଳ ବି ଟାଙ୍କରି ଉଠୁଛି ମହାପ୍ରଭୁଙ୍କ ଭକ୍ତି। ଏବଂ ଆପଣ ଯେହେତୁ ମହାପ୍ରଭୁଙ୍କୁ ଡାକିଥିଲେ, ଆପଣ ସେଦିନ ସୁରକ୍ଷିତ ଅଛନ୍ତି, ଏବେ ବି ଆପଣ ସୁସ୍ଥ ଅଛନ୍ତି, ଆମ ସହିତ କଥା ହଉଛନ୍ତି, ଜାଣିକି ବହୁତ ଭଲ ଲାଗୁଛି। ସେମିତି ମହାପ୍ରଭୁଙ୍କ ପ୍ରତି ଆପଣଙ୍କର ଅଗାଢ଼ ଭକ୍ତି ଥାଉ, ବହୁତ ବହୁତ ଧନ୍ୟବାଦ।
2: ହଁ, ସେ
1: ସବୁବେଳେ ସେ ଭାବର ଠାକୁର, ତ ଆପଣ ସବୁବେଳେ ଏମିତି ଭାବରେ ତାଙ୍କୁ ଖୋଜୁଥାନ୍ତୁ, ସବୁବେଳେ ନିକଟରେ ପାଇବେ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
2: ନମସ୍କାର ଆଜ୍ଞା।
1: ନମସ୍କାର, ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230353 ଏବଂ ସେୟାର କରିପାରିବେ ମହାପ୍ରଭୁଙ୍କୁ ନେଇ ଆପଣଙ୍କର କିଛି ଅନୁଭୂତି, କିଛି ଅନୁଭବ ଆମ ସହିତ ନିହାତି ଭାବରେ ସେୟାର କରନ୍ତୁ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଆଉ ସିଏ କଣ କହୁଛନ୍ତି। ହ୍ୟାଲୋ,
3: ଅଶୋକ ପଣ୍ଡା, ମଧୁପାଟଣା, କଟକ।
1: ନମସ୍କାର, ଆଜିର ଟପିକ ଉପରେ କଣ କହିବେ?
3: ଦେଖ ଦେଖ ଗୋ ମିତଣି, ମୁକ୍ତି ମଣ୍ଡପେ ଝୁଲନ୍ତି ମଦନ ମୋହନ ସୁଦର୍ଶନ, ଦେଖିବା ପାଇଁ କି ତାରା ସଲୀଳା ଜାତ, ଜନତା ଉଏରେ ଠେଲା ପେଲା କନ କନ।

0: ନେଇ କଳି ଯୁଗେ ଅବତାରି ବିକଳାଙ୍ଗ ରୂପ ସେତ ଭକ୍ତର ଧନ ଯେତେ ମୁନି ଋଷି ଭେଦି ନ ପାରନ୍ତି ତାର ଗୁଡ ରହସ୍ୟ ଘନ ଉଦ୍ଧାର ପାଇଁ ଭକ୍ତର ପରା ଖାଣ୍ଡବ ବନ ଦହନ ତାର ଚରଣା ବିନ୍ଦରେ ଲାଖି ରହିଥାଉ ସଦା ଭକ୍ତର ପ୍ରାଣ ମନ ଜୟ ଜଗନ୍ନାଥ
1: ଜୟ ଜଗନ୍ନାଥ
0: ପ୍ରଭୁଙ୍କର ନାଗାର୍ଜୁନ ବେଶ ହେଇଥିଲେ ନାଗାର୍ଜୁନ ବେଶରେ ମୁଁ ଯାଇଥିଲି କୁଟିଆ ଯାଇଥିଲି ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ କି ପ୍ରବଳ ଭିଡ ହେଇଥିଲା ସେ ଭିଡ ଭିତରେ ମୁଁ ମଧ୍ୟ ଥିଲି ହଠାତ୍ ଠେଲା ପେଲା ଦଳା ଚକଟା ହେଇଗଲା ସେଇ ବର୍ଷ ଛଅ ଜଣ ଭକ୍ତଙ୍କର ମୃତ୍ୟୁ ମଧ୍ୟ ହେଇଥିଲା ଆଉ ମୁଁ କେମିତି ସେ ଭିଡ ଭିତରୁ ବଞ୍ଚିଛି ସେ କଥା ପ୍ରଭୁ ଶ୍ରୀଜଗନ୍ନାଥ ଜାଣିଛନ୍ତି ମୁଁ କେମିତି ସୁରକ୍ଷିତ ଭାବରେ ବଞ୍ଚିଲି ସେ କଥା ମୁଁ ନିଜେ ବି ଜାଣିପାରିଲିନି କିନ୍ତୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ମୁଁ ବଞ୍ଚି ଯାଇଛି ଏବେ ବି ବଞ୍ଚିକି ଅଛି ସେଥିପାଇଁ କୁହାଯାଇଛି ମାରେ ହରିତ ରଖେ କିଏ ରଖେ ହରିତ ମାରେ କିଏ ଆଜି ବି ସେ କଥା ମନେ ପଡିଲେ ମୋ ଦେହରେ ଶିହରଣ ସୃଷ୍ଟି ହେଇଯାଏ
1: ସେ ବିଶ୍ୱ ନିୟନ୍ତା ତାଙ୍କ ହାତରେ ସବୁକିଛି ଆମେ ଯେତେ ଯାହା ଭାବିଲେ ତାଙ୍କ ଭାବନା ସବୁବେଳେ ପାଇଁ ଉର୍ଦ୍ଧରେ କିନ୍ତୁ ଭକ୍ତିରେ ଯେତେବେଳେ ଆପଣ ଡାକିଛନ୍ତି ଆଉ ଯାଇ ପହଞ୍ଚିଛନ୍ତି ତାଙ୍କ ଦର୍ଶନ କରିଛନ୍ତି ସେଇଟା ବହୁତ ସୁନ୍ଦର ଦୃଶ୍ୟ ଥିବ ଆପଣଙ୍କ ପାଇଁ ବହୁତ ସୁନ୍ଦର ଅନୁଭୂତି ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ ଟିକେ ରେଡିଓ ସାଉଣ୍ଡ ଆପଣ କମ୍ କରିବେ ଆପଣଙ୍କର ଧନ୍ୟବାଦ ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 06712303153 ଏବଂ ସେୟାର କରିପାରିବେ ମହାପ୍ରଭୁଙ୍କୁ ନେଇ ଆପଣଙ୍କର ଅନୁଭୂତିର ଯାତ୍ରା ଆମ ସହିତ ନିହାତି ଭାବରେ ସେୟାର କରନ୍ତୁ କିନ୍ତୁ ହଁ ଯେଉଁମାନେ ବି କଲ୍ କରୁଛନ୍ତି ସେମାନେ ଯେଉଁଠି ଭଲ ନେଟୱାର୍କ ଅଛି ସେଠି କଲ୍ କରନ୍ତୁ ଏବଂ ଯଦି ଆପଣଙ୍କ ଆଖପାଖରେ ରେଡିଓ ଅଛି ପାଖରେ ରେଡିଓ ଅଛି ରେଡିଓର ଭଲ୍ୟୁମ୍କୁ ଟିକେ ସ୍ଲୋ କରନ୍ତୁ ସୋ ଦେଟ୍ ଆମେ ଆପଣଙ୍କ ଭଏସ୍ ବହୁତ ଭଲ ଭାବରେ ଶୁଣିପାରିବୁ ଆପଣ ମଧ୍ୟ ଆମ ଭଏସ୍ ସୁନ୍ଦର ଭାବରେ ଶୁଣିପାରିବେ ଯେଉଁମାନେ ଆମକୁ ଶୁଣୁଛନ୍ତି ସେମାନେ ମଧ୍ୟ କ୍ଲିୟରଲି ଭଏସ୍ ଶୁଣିପାରିବେ ନିହାତି ଭାବରେ ଆପଣମାନେ ଅନୁରୋଧ ରକ୍ଷା କରିବେ ଏବଂ କଲ୍ କରିପାରିବେ ଅନ୍ ଦ ନମ୍ବର 06712303153 କିନ୍ତୁ ଏବେ ପାଇଁ ଶ୍ରୀଚରଣ ମହାନ୍ତିଙ୍କ କଣ୍ଠରେ ଏହି ସୁନ୍ଦର ଭାବ ଭକ୍ତିଭରା ଭଜନଟି ଆପଣ ସମସ୍ତଙ୍କ ପାଇଁ

0: ସୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ରେ ଦେବ ମିତ୍ର ଅଛି ଆପଣଙ୍କ ସହିତ ସୋନିକି ଡାଲ୍ ଇନ୍ ଲାଇଫ୍ ର ଚାଲନ୍ତୁ ଦେଖିବା ଆମର ପରବର୍ତ୍ତୀ କଲର୍ କିଏ ଅଛନ୍ତି ଏବଂ ସେ କ'ଣ କହୁଛନ୍ତି ଆଜିର ଟପିକକୁ ନେଇ। ହ୍ୟାଲୋ
1: ଦେବମିତ୍ରା ମ୍ୟାଡମ୍ ନମସ୍କାର, ମୁଁ ଜଗତସିଂହପୁରରୁ ଡଲି କହୁଛି।
0: ନମସ୍କାର ଡଲି ମ୍ୟାଡମ୍, କ'ଣ କହିବେ ଆଜିର ଟପିକ ଉପରେ?
1: ଆଜିକା ଟପିକ ଉପରେ କହିବି, ଏଇଟା ଗୋଟେ ବହୁତ ବଡ ଅନୁଭୂତି ମୋର, ମୋ ଜୀବନ ଥବା ଯାଏ ବି ମୋର ମୁଁ ପାଚରି ପାରିବିନି। ଥରେ 17-18 ମସିହା କଥା କହୁଛି, ଥରେ ଆମେ ଏମିତି ବସ୍ତରୁ ବସିଲୁ, ଆମେ କହିଲୁ ଯିବା ପୁରୀ, ଅବେଳାରେ ବାହାରି କଲୁ। ବାହାରିକି ପୁରୀରେ ଯାଇ ପହଞ୍ଚିଲା ବେଳକୁ ବହୁତ ଭିଡ଼, ଦର୍ଶନ କରିଗଲାନି କି ଅବଡ଼ା ବି ପାଇଲୁନି। ଫେରିକିରି ଆସିଥିଲୁ, ଗାଡ଼ିରେ ଠିକ ବସିଛୁ, ଆମର ଜଣେ ବନ୍ଧୁ, ସେ ଜଣେ ସାର ହେବେ ଆମ ଜଗତସିଂହପୁରର, ମୋ ଭାଇର ଚିହ୍ନା, ସେ ଜଣେ ସାର ହେବେ ଗାଡ଼ିରେ ବସିଛୁ, ସିଏ ସେଠୁ ଆସି ପହଞ୍ଚିଗଲେ। ଆମେ ମନେ ମନେ ଭାବୁଥାଉ, ଆମେ କହିଲୁ ହଟିଆ ଠାକୁର ଏତେ ହସ ଆମ ସାଙ୍ଗରେ କରୁଛୁ, ଟିକେ ଦର୍ଶନ ଦେଲାନି କି ଅବଡ଼ା ବି ପାଇଲୁନି ଆମେ, ହଉ ଯାଉ ପତିତ ପାବନ ଦେଖିକିରି ଦର୍ଶନ କରି ଆସିବୁ, ମନକୁ ବୁଝେଇ କାର ଗାଡ଼ିରେ ବସୁ। ସେ ସାର ଜଣକ ଦେଖା ହେଲେ, ତାଙ୍କ ଘରକୁ ଡାକି ନେଲେ, ଆସ ଆସ ଆମ ଘରକୁ ଆସ, ଡାକିକିରି ନେଇ ଜଳଖିଆ ପତ୍ର ଦେଲେ, ଜଳଖିଆ ପତ୍ର ଖାଇକିରି ଗପ ସରିଲା ବେଳକୁ ସେଠୁ ଆମେ କହିଲୁ ଯିବା ଆଉ। ସାର କହିଲେ ନାଇଁ ନାଇଁ ଆସନ୍ତୁ, ଏଇଲେ ଆଳତୀ ହବ ଦେଖିବା। ସେଠୁ ଗଲୁ ଜଗନ୍ନାଥଙ୍କର ଆଳତୀ ଦେଖିଲୁ, ଜଗନ୍ନାଥଙ୍କୁ ବଢିଆ କିରି ଦର୍ଶନ କଲୁ, ସେଠୁ ଆସିଲୁ। ଆମେ କହିଲୁ ଏତେ ହଟିଆ ଠାକୁର ହଇରାଣ କଲୁ, ସେଠୁକୁ ଆମକୁ ଭଲରେ ଦର୍ଶନ ଦେଲୁ, ତ ଆଳତୀ ବି ଦର୍ଶନ କରେଇଦେଲୁ।
0: ଆଚ୍ଛା, ଟିକେ ହଇରାଣ ହେଲେ କିନ୍ତୁ ବହୁତ ଭଲ ଭାବରେ ଆଳତୀ ଦର୍ଶନ କଲେ, ଭଗବାନଙ୍କୁ ଦର୍ଶନ କଲେ।
1: ମ୍ୟାଡମ ଆମେ ପଳେଇ ଆସୁଥିଲୁ, ଅଭିମାନ କରି ପଳେଇ ଆସୁଥିଲୁ ଠାକୁରଙ୍କୁ।
0: ଆଚ୍ଛା,
1: ଆମେ କହିଲୁ ଆମକୁ ଟିକେ ଦର୍ଶନ ଦେଲୁନି, ଅବଢା ବି ଖୋଇଦେଲୁନି, ହଉ ତ ପତିତ ପାବନ ଆମେ ଦର୍ଶନ କରୁଛୁ, ବଡ ଦାଣ୍ଡରେ ଠିଆ ହେଇଯାଉଛୁ ଆଉ।
0: ଆଚ୍ଛା,
1: ଟିକେ ଅଭିମାନ କରି ଆସୁଥିଲୁ, ଦେଖିଲା ବେଳକୁ ସାର ଜଣକ ଆସିକିରି ଆମକୁ ନେଲେ, ଜଳଖିଆ ହରିକା ଦେଲେ, ତାଙ୍କ ଘରେ ବସେଇଲେ, ତାଙ୍କ ଘର ସେଇଠି ଜଗତସିଂହପୁରରେ କିଏ ଚାକିରି କରିଥିଲେ, କିନ୍ତୁ ସେଠି ଅଛନ୍ତି,
0: ଏଠି
1: ଘର ଅଛି, ସେଠି ଘର ଅଛି।
0: ଆଚ୍ଛା,
1: ଦେଖା ପଡ଼ିଗଲେ ବସେଇଲେ, ତାପରେ କହିଲେ ଆମକୁ ଚାଲ ଆଳତୀ ଦେଖିବା, ସନ୍ଧ୍ୟା ହେଇଗଲାଣି, ସନ୍ଧ୍ୟା ଆଳତୀ ଦର୍ଶନ କରିବ ଆଉ। ଆମେ ସେଇଆ କହିଲୁ, ଆମେ କହିଲୁ ହଟିଆ ଠାକୁର ପ୍ରକୃତରେ, ଇଏ ହଟିଆ ଠାକୁର, ହଟ ନ କଲେ କିଛି କରିବନି, ପୁରା ମନଟା ପୁରା ଦୁଃଖ ହେଇଯାଇଥିଲା, ପୁରା କାନ୍ଦ କାନ୍ଦ ଛଳ ଛଳ, ଏତେ ବାଟରୁ ଆମେ ଯାଇଛୁ।

0: ଟିକେ ଦର୍ଶନ କଲିନି ଯେ ଅବଢା ଖାଇଲି
1: କିନ୍ତୁ ଆପଣଙ୍କ ଅଭିମାନ
0: ଦର୍ଶନ ଦେଲା ସେ ମନ କଥା ବୁଝି ପାରିଲା ଅବଢା ଖାଇଲୁ ତା ଆଳତୀ ଦର୍ଶନ କଲୁ ଆସିଲୁ
1: ଆପଣଙ୍କ ଅଭିମାନ ଭରା କଥା ଜଗା ବୁଝିଲେ ଆଉ ଆପଣଙ୍କୁ ଦର୍ଶନ ଦେଲେ ଆଳତୀ ଦର୍ଶନ କଲେ ଅବଢା ଖାଇଲେ ଗଲେ ସତରେ ଶୁଣିକି ବହୁତ ଭଲ ଲାଗୁଛି ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ
0: ଧନ୍ୟବାଦ ରଖୁଛି ନମସ୍କାର ଜୟ ଜଗନ୍ନାଥ
1: ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 06712303153 ଏବଂ ସେୟାର କରିପାରିବେ ଜଗତର ନାଥ ଜଗନ୍ନାଥଙ୍କୁ ନେଇ ଆପଣଙ୍କର ଅନୁଭୂତି ନିହାତି ଭାବରେ ସେୟାର କରନ୍ତୁ ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଆଉ ସେ କଣ କହୁଛନ୍ତି ହ୍ୟାଲୋ
2: ନମସ୍କାର ଜୟ ଜଗନ୍ନାଥ
1: ନମସ୍କାର ଜୟ ଜଗନ୍ନାଥ ରଶ୍ମି ଭାଇ କହୁଛନ୍ତି
2: ଆପଣ ନା କହିଦେଲେ ମାନେ ଭଏସ୍ ରୁ ଆପଣ ପୁରା ପରିଚିତ ନାଇଁ
1: ଆଜ୍ଞା କୁହନ୍ତୁ କଣ କହୁଛନ୍ତି
2: ରଶ୍ମି ରଞ୍ଜନ ସାର ଶ୍ରୀନାଥ ବଜାର
1: ଆଜ୍ଞା ଆଜିର ଟପିକ ଉପରେ କଣ କହିବେ କୁହନ୍ତୁ
2: ଟପିକଟା ହେଉଛି ବହୁତ ମାନେ ଜଗନ୍ନାଥଙ୍କ ଟପିକ ଯୋଉ ରଖୁଛନ୍ତି ଆକ୍ଚୁଆଲି ମୁଁ ଶୁଣୁଥିଲି ବର୍ଷା ବି ଜୋର ହଉଛି ବାପାଙ୍କର ମୋ ବସିଥିଲୁ ମନେ ପଡିଲା ମୁଁ ଯେତେ 2023 ରଥଯାତ୍ରାକୁ ଯାଇଥିଲି ମାନେ ରଥଯାତ୍ରା ଦିନ ରାତିରେ ଯାଇଥିଲି ହେଲା ରାତିରେ ଯାଇଥିଲି ଜଗନ୍ନାଥଙ୍କ ବଳଭଦ୍ରଙ୍କ ରଥ ପାଖେ ନଡ଼ିଆ କିଣିଲି ପର୍ସକୁ ପ୍ୟାକେଟରେ ପୁରେଇଲି ସୁଭଦ୍ରାଙ୍କ ରଥ ପାଖେ ନଡ଼ିଆ କିଣିଲି ଭୋଗ କଲି ପର୍ସ ପ୍ୟାକେଟ ପୁରେଇଲି କିନ୍ତୁ ଜଗନ୍ନାଥଙ୍କ ରଥ ପାଖେ ନଡ଼ିଆ କିଣିଲି ପର୍ସକୁ ପଛ ପ୍ୟାକେଟ ପୁରେଇକି ଯେତେବେଳେ ଜଗନ୍ନାଥ ଭୋଗ କରିକି ବିଦାକି ଭାଇନା ମାଗନ୍ତି ପର୍ସ ନାହିଁ ପର୍ସ ନାହିଁ ଗାଡିରେ ତେଲ ଅଛି ମୋ ସାଙ୍ଗେ ସାଙ୍ଗସାଥି ବି ଯାଇଛନ୍ତି ଗାଡିରେ ତେଲ ଅଛି ସେଇଠୁ ଖାଇବା ପାଇଁ ଉପର ପ୍ୟାକେଟରେ 150 ଖଣ୍ଡେ ଅଛି ପର୍ସ ନାହିଁ ହଉ ସେଠୁ ଜଗନ୍ନାଥ ମୁଣ୍ଡିଆ ମାରିକି ଆସିଲି ପ୍ରକୃତରେ ଯଦି ମାନେ ସତ ମୁଦ କାହାକୁ କେବେ ଅନ୍ୟାୟ କରିନି ସତରେ ଥିବି ମୋ ପର୍ସ ମିଳିବ ମୁଣ୍ଡିଆ ମାରିକି ଆସିଲି ଆମ ଗାଁର ପ୍ରତ୍ୟକ୍ଷ ଦେବତା ପ୍ରଭୁ ଜନାର୍ଜନକୁ ବି ମୁଣ୍ଡିଆ ମାରିଲି ଘରେ ବି କାହାକୁ କିଛି କହିଲେ ଘରେ କହିଲେ ସମସ୍ତେ ବିଗିଡ଼ିବେ ଘରେ କାହାକୁ କିଛି କହିଲେ ଏମିତି କିଛି ଦିନ ଯାଇଛି ତାପରେ ଆମ ବୋଉ କଣ କଲା ନା ସକାଳୁ ମୁଁ ଆସିଛି ଦାଣ୍ଡରେ ବସିଛି ଗୋଟେ ମାନେ ଖାମ୍ ଦେଲା ଖାମ୍ ଯେତେବେଳେ ଖାମ୍ଟା ଓଜନ ଲାଗୁଛି କଣ ଦେଲା ଖାମ୍ ଖୋଲିଲା ବେଳକୁ ମୋର ହଁ ସେ ପର୍ସରେ ମୋର ସବୁ ଅରିଜିନାଲ ଆଧାର କାର୍ଡ ଡିଏଲ ସବୁ ଥିଲା ସେଠୁ ପଇସା ପଛେ ଯାଉ ମିଳିଯାଉ ଠାକୁରଙ୍କୁ ଡାକୁଛି ସେଠୁ ଯେମିତି ଖାମ୍ ଦେଲା ମୁଁ ଚିରିଲି ଦେଖିଲା ବେଳକୁ ସବୁ ଅଛି ପଇସା ମାନେ ସବୁ ଜିନିଷ ଅଛି ସେଠି ତା ଦେହରେ ସେ ପିଲାର ନମ୍ବର ଲେଖା ହେଇଛି ମୁଁ ସେ ପିଲାକୁ ଫୋନ କଲି ଦାଣ୍ଡ ମୁକୁନ୍ଦପୁର ପୁରୀର ସେ ପିଲାଟି ସେଠୁ ଫୋନ କଲି ମୁଁ କହିଲି ଭାଇ ନା ହଁ ଏତେ ଡେରିରେ ପାଇଲି ଆପଣଙ୍କ ଫୋନ ନମ୍ବର କୋଉଥିରେ ନଥିଲା ଆପଣଙ୍କ ଆଡ୍ରେସ ଯେହେତୁ ପ୍ରୁଫ ମିଶିଗଲା ମୁଁ ପଠେଇଥିଲି ଆଉ ଆମେ ସକାଳୁ ସେଦିନ ଚାହା ପିଉଥିଲୁ ଜଣେ ଲୋକ ଚାଲିକି ଗଲାବେଳକୁ ବୁଟ୍ଟା ଗୋଡ ପଡ଼ିଗଲା ସେ ପର୍ସଟା ଉଠିକି ପଇଲା ତାକୁ କାଦୁଅ ମାଦୁଅ ହେଇଥିଲା ଧୋଇଦେଲେ ଦେଖିଲା ବେଳେ ଆପଣଙ୍କର ଅଛି ପଠେଇଲି ସେଠୁ ମୁଁ କହିଲି ପର୍ସଟା ସେଠି ପର୍ସ ଭିତରେ ବି ଯେମିତି ଗୋଟେ କନ୍ଦିରେ ପଇସା ରଖେ ସେମିତି ଥିଲା ମୁଁ କହିଲି ଆମ ଗାଁ ବସ୍ ଯାଉଛି ଚୈତକ ବସ୍ ପୁରୀ ଯାଉଥାଏ ସେ ସେଠୁ ପଠେଇଲେ ମୁଁ ପଇସା ମାନେ ସେଇଠୁ ମୁଁ ଜାଣିଛି ପ୍ରଭୁ ଜଗତନ୍ନାଥ ଜଗନ୍ନାଥ ପ୍ରଭୁ ଜନାର୍ଜନଙ୍କର କେତେ ପାୱାର ଆଉ ମୁଁ କେବେ ଭାବିନଥିଲି ଏତେ କୋଟି କୋଟି ଲୋକ ଭିତରେ ମୁଁ ମୋ ପର୍ସ ଫେରିପାଇବି ବୋଲି
1: ସତ କଥା ଆପଣଙ୍କ କଥା ମାନେ ମୁହଁରୁ ଏ କଥା ଶୁଣିଲା ବେଳକୁ ସତରେ ମାନେ ମତେ ଫିଲ୍ ହଉଛି କି ଜଗତରନାଥ ଜଗନ୍ନାଥ ସେଦିନ ଆପଣଙ୍କ କଥା ଶୁଣିଥିଲେ ଏବଂ ଆପଣଙ୍କ ପର୍ସ କୋଟି କୋଟି ଲୋକଙ୍କ ଭିତରେ ଆପଣଙ୍କ ପାଖକୁ ପହଞ୍ଚି ଦେଇଥିଲେ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବା
2: ଆପଣଙ୍କ ଏଭଳିଆ ଟପିକ ରଖିଛନ୍ତି ସେଥିପାଇଁ ଆପଣଙ୍କୁ ମାନେ ପ୍ରଭୁ ଜଗତରନାଥ ଜଗନ୍ନାଥ ପ୍ରଭୁ ଜନାର୍ଜନ ଆମ ଗାଁରେ ପ୍ରତ୍ୟକ୍ଷ ଦେବତା ଜନାର୍ଜନ ପ୍ରଭୁ ଜଗତନ୍ନାଥ ଜଗନ୍ନାଥ ଆପଣଙ୍କୁ ବହୁତ ବହୁତ ଭଲରେ ରଖୁ ଆଉ ଏଫ୍ଏମ୍ ରେନ୍ବୋକୁ ଉପରକୁ ଉପରକୁ ନେଉ ଏଫ୍ଏମ୍ ରେନ୍ବୋ ଏଇଭଳିଆ ଟପି ରଖିଥାଉ ଆସନ୍ତା କାଲି ହଉଛି ଆମ ମାନେ ଜଗତସିଂହପୁରର ଶ୍ରୋତା ତୁନା ଭାଇନାଙ୍କର ଜନ୍ମଦିନ ଅରୁଣ କୁମାର ରଥ ତାକୁ ଆଡଭାନ୍ସ ହାପି ବାର୍ଥଡେ କାରଣ କାଲି ମତେ ଟିକେ ସମୟ ହବନି ବହୁତ କାମରେ ଅଛି ଯଦି ସମୟ ହେଲା ଫୋନ କରିବି ଆଉ ତୁନା
1: ଭାଇନାଙ୍କୁ ଆପଣଙ୍କ ତରଫରୁ ଏଫ୍ଏମ୍ ରେନ୍ବୋ ତରଫରୁ ଆଡଭାନ୍ସ ହାପି ବାର୍ଥଡେ ମୁଁ ମଧ୍ୟ ଜଣେଇ ଦଉଛି ଜଗତରନାଥ ଜଗନ୍ନାଥ ସବୁବେଳେ ତାଙ୍କ ଉପରେ କରୁଣା
2: ପ୍ରଭୁ ଜନାର୍ଜନ ତାଙ୍କୁ ସବୁବେଳେ ଭଲରେ ରଖିଥା ପ୍ରଭୁ ସାରଳା ବି ତାଙ୍କୁ ସବୁବେଳେ ପାଇଁ ଭଲରେ ରଖିଥା
1: ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ ରହୁଛି
2: ନମସ୍କାର
1: ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 06712303153 ରେ ଏବେ ପାଇଁ ଏ ସୁନ୍ଦର ଭାବଭକ୍ତି ଭରା ଭଜନ ଆପଣ ସମସ୍ତଙ୍କ ପାଇଁ

0: ମ୍ୟାଡାମ ଆଜ୍ଞା
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
0: ନମସ୍କାର ଆଜ୍ଞା, ମୁଁ ରାଜେନ୍ଦ୍ର ନନା କହୁଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ବିଷୟରେ ପଚାରୁଛନ୍ତି ତ, ମୁଁ ଶୁଣିଲି, ମୁଁ କହିଲି
1: ଶୁଣନ୍ତୁ,
0: ପୂର୍ଣ୍ଣଚନ୍ଦ୍ର ପୂର୍ଣ୍ଣ ବ୍ରହ୍ମ ପୂର୍ଣ୍ଣାଣ୍ଡି ପୂର୍ଣ୍ଣେନ୍ଦୁ ମହାନନ୍ଦ ଜଗନ୍ନାଥ ଏକ ପ୍ରକାର କ୍ଷମତା ଜଣେ ଜୀବକୁ ପ୍ରଦାନ କରନ୍ତି, ତାଙ୍କୁ ଦେଖିଲେ ରଥେ ତ ବାମନ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ ଓଂ ନମୋ ଭଗବତେ ଜଗନ୍ନାଥାୟ ବାମନ ନାରାୟଣାୟ ନମଃ, କେତେବେଳେ କୁହାଯିବ ନା କୁହାଯିବ ରଥରେ ଯେତେବେଳେ ଯିବେ ବଡ ଦାଣ୍ଡରେ, ବର୍ତ୍ତମାନ ନାରାୟଣ ବେଶକ ଯାହାକୁ ପଚାରୁଛନ୍ତି ସେ ଭାବରେ ପୂଜା ପାଉଛନ୍ତି, ସେ ରୂପକୁ ଦେଖିଲେ ମଣିଷର ଶକ୍ତି ସାହସ ବୃଦ୍ଧି ପ୍ରାପ୍ତି ହେଇଯିବ।
1: ଆଚ୍ଛା, ଆପଣଙ୍କର ଜଗତରନାଥ ଜଗନ୍ନାଥଙ୍କୁ ନେଇକି କଣ ଅନୁଭୂତି ଅଛି କୁହନ୍ତୁ।
0: ପ୍ରଭୁ କହିଲି ବା ପୂର୍ଣ୍ଣଚନ୍ଦ୍ର ପୂର୍ଣ୍ଣ ବ୍ରହ୍ମ, ମଣିଷ ସବୁ ପ୍ରକାର ଅପରାଧ ସେଠି କ୍ଷମା ହେଇଯିବ,
1: ସିଏ
0: କାହାକୁ ଦଣ୍ଡ ବିଧାନ କରନ୍ତିନି, କ୍ଷମା କରିଦେବେ। କିନ୍ତୁ କ୍ଷମା କେମିତି କରିବେ ନା, ତମେ ମାନବ ହେଇକି ଅପରାଧ କରିଛ, ତମେ ଜୀବ ହବ, କେବେ ଜୀବରୁ ମୁକ୍ତି ପାଇବନି, କିନ୍ତୁ ସାପ ହେଇପାର, ବେଙ୍ଗ ହେଇପାର, କୁସିଆ ହେଇପାର, ହବ, ତମ ଅପରାଧ ନେଇକି ତମକୁ ବେକ କଟା ହବନି।
1: ଆଚ୍ଛା,
0: ତାଙ୍କର ଏତେ କୃପା ସାଗର, ତାଙ୍କ ନାଁ ସେଥିରେ,
1: ହଁ ସେ ତ କୃପା ସିନ୍ଧୁ କୃପା ସାଗର।
0: ପ୍ରଭୁ ଜଗନ୍ନାଥ କହିଛନ୍ତି ଜୀବ ତମେ ଏ ସଂସାରରେ ତମ କର୍ମ ଫଳକୁ ହାତରେ ଧରି ବିଚରଣ କରିବ।
1: ଆଜ୍ଞା,
0: କିନ୍ତୁ ମୁଁ ମୋର କର୍ତ୍ତବ୍ୟକୁ ତମ ପାଖରେ ସବୁବେଳେ ପ୍ରସାରିତ କରିବି, ମୁଁ ତମକୁ କେବେ ଅବହେଳା କରିବିନି,
1: କାରଣ ସେ ଜଗତ ପିତା, ସେ କେବେ କାହାକୁ ଅବହେଳା କରନ୍ତିନି, ଆମେ ସମସ୍ତେ ତାଙ୍କର ସନ୍ତାନ।
0: ତମେ କିନ୍ତୁ ଭୁଲ ହେଇଯିବ, ତମେ ଆଶାବାଦୀ ଭୁଲ ହେଇଯିବ।
1: ଆଜ୍ଞା,
0: କାହିଁକି ନା ତମେ ଆଜି ସପରେ ଶୋଉଛ, କାଲି କହିବ ମୁଁ ଗୋଟେ ଖଟେ ପଲଙ୍ଗରେ ଶୋଇବି, ଖଟରେ ଶୋଇବି, କିନ୍ତୁ ପାଖରେ ପଇସା ଦେବ, କାହାକୁ ମିଛ କଥ କହିକି ନିଆଯିବ, ଖଟରେ ଶୋଇ ପଡିବ, ସେଇ ତମର ଭୁଲ ହେଇଗଲା।
1: ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ, ଆପଣ ବହୁତ ସୁନ୍ଦର କଥା ସେୟାର କଲେ ଆମ ସହିତ।
0: ଆମେ ଦେଖିବାକୁ ଯାଉଛେ ସବୁଠୁ ବଡ କଥା ହେଲା ନା, ଆମେ ପ୍ରଭୁଙ୍କର ଉଚ୍ଚିଷ୍ଟକୁ କେମିତି ସେବା ସେବନ କରିବା ମୁଖ୍ୟ କଥା। ତେଣୁ ମୃତ୍ୟୁ ନିଶ୍ଚୟ, ମୃତ୍ୟୁ ପରେ ଯେତେବେଳେ ସୂକ୍ଷ୍ମ ଶରୀର ଏ ଜୀବ ହେଇଯିବ, ତାକୁ ପଚାରିବେ କେବେ ତମେ ମାନବ ଜନ୍ମ ଗ୍ରହଣ କରିଥିଲ, ତମେ କେବେ ପ୍ରଭୁଙ୍କର ଉଚ୍ଚିଷ୍ଟ ସେବନ କରିଛ, ସେତେବେଳେ କହିବ ନାହିଁ। ଉଚ୍ଚିଷ୍ଟ ସେବନ କଲେ କଣ ହୁଏ ନା, ଜଣେ ଜୀବର ଅନ୍ତଃକରଣ ପବିତ୍ର ହେଇଯାଏ, ସାବୁନରେ ସଫା କଲେ ସ୍କିନ୍ ପବିତ୍ର ହେଇଯାଏ, ଉପରଟା ସଫା ହେଇଯିବ, କିନ୍ତୁ ଉଚ୍ଚିଷ୍ଟକୁ ସେବନ କଲେ ତଣ୍ଟି ତଳକୁ ଯେତେ ଅନ୍ତଃକରଣ ଅଛି ସବୁ ସଫା ହେଇଯିବ।
1: ବହୁତ ବହୁତ ଧନ୍ୟବାଦ, ଆପଣ ବହୁତ ସୁନ୍ଦର କଥା ଆମ ସହିତ ସେୟାର କଲେ ମହାପ୍ରଭୁଙ୍କୁ ନେଇ।
0: ପ୍ରଭୁ ଜଗନ୍ନାଥଙ୍କ କଥା ପଚାରିଛନ୍ତି ତ, ମୁଁ କଲ୍ ଲଗେଇଲି ଲାଗିଲା, ମୁଁ କହିଲି ନାଇଁ ମ୍ୟାଡାମଙ୍କୁ ଟିକେ ଏ ବିଷୟରେ କହିବା, ତେଣୁ ସେଇଟା ଆମର ନାଗାର୍ଜୁନର ବେଶ ଦର୍ଶନ କରିବା କଥା କହୁଛନ୍ତି, ମୁଁ କେତେବେଳେ ଯାଇଛି, କିନ୍ତୁ ଏ ଲୋକ ବିଷୟରେ ମୁଁ ପ୍ରଭୁଙ୍କୁ ସେତେବେଳେ ଦେଖିପାରିନି, ମୁଁ ସାନିଆ ମନ୍ଦିର ପଳେଇଯାଇଛି।
1: ଆଚ୍ଛା, ଜୟ ଜଗନ୍ନାଥ, କଲ୍ କରିଥିବାରୁ ବହୁତ ଭଲ ଲାଗିଲା, ବହୁତ ବହୁତ ଧନ୍ୟବାଦ,
0: ଆପଣଙ୍କୁ ଭଲରେ ରଖନ୍ତୁ,
1: ନମସ୍କାର। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230353 ଏବଂ ସେୟାର କରିପାରିବେ ଜଗତରନାଥ ଜଗନ୍ନାଥଙ୍କୁ ନେଇ ଆପଣଙ୍କର ସ୍ମୃତି ଏବଂ ଅନୁଭୂତି ନିହାତି ସେୟାର କରନ୍ତୁ। ଚାଲନ୍ତୁ ଦେଖିବା ଆମର ପରବର୍ତ୍ତୀ କଲର୍ କିଏ ଅଛନ୍ତି ଆଉ ସିଏ କଣ କହୁଛନ୍ତି। ହ୍ୟାଲୋ,
2: କାଳିଆରେ କାଳିଆରେ କାଳିଆ, ଛାତିରେ ଲେଖିଛି ତୋରି ନା, ତୁମ ସୁଖ ତୁମ ଦୁଃଖ ତୁମନୁଆ ଦୁନିଆ।
1: ହ୍ୟାଲୋ ହ୍ୟାଲୋ, କିଛି କଥା ନାହିଁ, କଲ୍ ଟି କଟିଯାଇଛି, କିନ୍ତୁ ଆପଣମାନେ କଲ୍ କରିପାରିବେ ଅନ୍ ଦ ନମ୍ବର 0671230353। କେତେ ସୁନ୍ଦର ଭାବରେ ଭାଇ ଗୋଟେ ସୁନ୍ଦର ଭଜନ କାଳିଆ ସାନ୍ତଙ୍କୁ ନେଇ ଗାଉଥିଲେ, କିନ୍ତୁ କଲ୍ କଟିଯାଇଛି, କିନ୍ତୁ କିଛି କଥା ନାହିଁ, ଆପଣମାନେ କଲ୍ କରନ୍ତୁ, ଆପଣଙ୍କ ହୃଦୟର କଥା ଶୁଣିବା ପାଇଁ ଦେବମିତ୍ର ଅଛି ଆପଣଙ୍କ ସହିତ। ଚାଲନ୍ତୁ ଦେଖିବା ନେକ୍ସଟ କଲର୍ କିଏ ଅଛନ୍ତି ଆଉ ସିଏ କଣ କହୁଛନ୍ତି ଆଜିର ଏଇ ଟପିକକୁ ନେଇ। ହ୍ୟାଲୋ ଫୋନ୍ରେ କିଛି ପ୍ରୋବ୍ଲେମ୍ ରହୁଛି, ସେଥିପାଇଁ ମୁଁ କନେକ୍ଟ ହେଇପାରୁନି ଆପଣମାନଙ୍କ ସହିତ, କିନ୍ତୁ ମୁଁ ପୁଣି ଥରେ ଆପଣମାନଙ୍କ ସହିତ କନେକ୍ଟ ହେବି, କିନ୍ତୁ ଏହି ଭାବଭକ୍ତି ଭରା ଭଜନ ପରେ ପରେ। ସୋନୁ ନିଗମଙ୍କ କଣ୍ଠରେ ଏହି ସୁନ୍ଦର ଭାବଭକ୍ତି ଭରା ଭଜନଟି ଆପଣ ସମସ୍ତଙ୍କ ପାଇଁ।

0: ଶୁଣୁଛନ୍ତି ଆପଣ ମାନେ ଦେବ ମିତ୍ରକୁ 100.4 ଆକାଶବାଣୀ ଏଫଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ସୋ ଚାଲିଛି ଡାଏଲ୍ ଇନ୍ ଲାଇଫ୍ର ଏବଂ ଆମେ କଥା ହେଉଛେ ଜଗତର ନାଥ ଜଗନ୍ନାଥଙ୍କୁ ନେଇ କିଛି ସ୍ମୃତି ଏବଂ ଅନୁଭୂତି ଚାଲନ୍ତୁ ଦେଖିବା ଆମର ପରବର୍ତ୍ତୀ କଲର୍ କିଏ ଅଛନ୍ତି ଆଉ ସିଏ କ'ଣ କହୁଛନ୍ତି ହ୍ୟାଲୋ
1: ଆଜ୍ଞା ନମସ୍କାର ଆଜ୍ଞା ଜୟ ଜଗନ୍ନାଥ
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: କଟକର ସିଡିଏ ସେକ୍ଟର 6 ରୁ ମୁଁ ଦିବାକର ସେଠି କହୁଥିଲି ଆଜ୍ଞା
0: ଆଜ୍ଞା ଆପଣଙ୍କର କଣ ରହିଛି ଅନୁଭୂତି କୁହନ୍ତୁ
1: ବହୁତ ବଢିଆ ସୁନ୍ଦର ବିଷୟବସ୍ତୁ ବଢିଆ କଥା ଏପର୍ଯ୍ୟନ୍ତ ମୁଁ ଶୁଣି ଆସିଛି ଭଲ ଲାଗୁଛି ଶୁଣିବା ପାଇଁ ଆଉ ପ୍ରଭୁ ଜଗତନ୍ନାଥ ଜଗନ୍ନାଥଙ୍କ ପାଖକୁ ଯିବା ଆଉ ଠାକୁରଙ୍କୁ ଦର୍ଶନ କରିବାର ସ୍ମୃତି ଅନୁଭୂତି ଏଇସବୁ ଗୁଡାକ ସବୁ ଆପଣ ପ୍ରସାର ପ୍ରସାର କରୁଛନ୍ତି ବହୁତ ସୁନ୍ଦର ଲାଗୁଛି ତେଣୁକରି ମୁଁ ବି ଟିକେ ଇଚ୍ଛା କଲି ଆଉ ବିଗତ ଦିନର କଥା ବହୁତ ପୁରୁଣା କଥା ମୁଁ ଜାଣିନି ପୁରୀ ସେତେବେଳେ ଏତେ ବିଖ୍ୟାତ ବୋଲି ମୋ ଛୋଟ ସମୟର କଥା କହୁଛି
0: ମୁଁ
1: ଜାଣିନି ପୁରୀ ଏମିତି ଜାଗା ସେତେବେଳେ ଏତେ ବିଖ୍ୟାତ ଆଉ ପୁରୀକୁ ନେଇକି ପାଖରେ ବି ଏତେ ବିରାଟ ସମୁଦ୍ର ଯୋଉ ଅଛନ୍ତି ସେ ବିଷୟରେ ମୋର ଜ୍ଞାନ ବି ନଥିଲା ସେଇ ସମୟରେ ମୁଁ ସେଇ ସମୟରେ 1994-95 ମସିହା କଥା କହିବି ଆଜ୍ଞା ସେଇ ସମୟରେ ମୁଁ କଟକ ଆସିଥାଏ ଆଉ କଟକରେ ଗୋଟେ କମ୍ପାନୀରେ ମୁଁ କାମ କରୁଥାଏ ସେ ସମୟରେ ପିକନିକ୍ ସବୁ ଯାଆନ୍ତି କମ୍ପାନୀର ଲୋକମାନେ ବା ପିଲାମାନେ ସମସ୍ତେ ଷ୍ଟାଫ୍ ମାନେ ମିଶିକି 2-3 ଖଣ୍ଡ ଗାଡି ହୁଏ ସବୁ ପିକନିକ୍ ଯାଆନ୍ତି ବିଭିନ୍ନ ସହରକୁ ବିଭିନ୍ନ ଜାଗାକୁ ଠାକୁର ଦେବାଦେବୀଙ୍କ ପାଖକୁ ଯାଆନ୍ତି ଆଉ ସେ ବର୍ଷ କଣ ହେଇଛି ସବୁ ବାହାରିଲେ ପୁରୀ ଯିବା ପାଇଁ ତ ମୁଁ ନୂଆ ନୂଆ ଯେତେବେଳେ ଜଏନ୍ କରିଥାଏ ପାଖାପାଖି ବର୍ଷେ ଖଣ୍ଡେ ହେଲା କାମ କରିଛି ସେ ସମୟରେ କଣ ହେଇଛି ନା ଭୋର ଭୋରୁ ମୁଁ ଜଲ୍ଦି କହିଦଉଛି ସମୟ ବି ହେଇଗଲାଣି କମ୍ପାନୀରୁ ଗାଡି ବାହାରିଲା ପୁରୀ ଅଭିମୁଖେ ତ ମୁଁ ସେତେବେଳେ ଛୋଟ ମୁଁ ସେତେବେଳେ ପିଲାଙ୍କ ସାଙ୍ଗରେ ମିଶିନି ଏତେ ଦେଶ ଦୁନିଆ ବିଷୟରେ ମୁଁ ଯଦି ହେଇଯାଇଥାଏ 18-19 ବର୍ଷ କିଛି ଜାଣିନଥାଏ ଏତେ ଜ୍ଞାନ ମୋର ନଥିଲା ତାପରେ ଭୋର ଭୋର ଗାଡି ଫାଷ୍ଟ ଆମର ବୁକିଂ ହେଇଯାଇଛି କୋଣାର୍କ ଯିବ କୋଣାର୍କରେ ସେଠି ଗାଧୁଆ ପୂଜା କରିକି ତାପରେ ରାମଚଣ୍ଡୀ ଭୋଜି କରି ଖାଇକି ପୁରୀ ଦର୍ଶନ କରିକି ଫେରିବା ପାଇଁ ସେଇଭଳି ପ୍ଲାନ ଥିଲା ମୁଁ ସେଠୁ କଣ କରିଛି ଯେତେବେଳେ ସମସ୍ତେ ଯାଇକି ଭୋର 4ଟାରେ ଗାଡି ଲାଗିଯାଇଛି ଚନ୍ଦ୍ରଭାଗା ତୀର୍ଥ ପାଖ ଯୋଉ ସେଇ ଜାଗାରେ ଯେତେବେଳେ ଗାଡି ଲାଗିଛି ସମସ୍ତେ ସମୁଦ୍ରରେ ଗାଧେଇବା ପାଇଁ ବ୍ୟବସ୍ଥା ହେଇଯାଇଛି ଗାଧୁଆ ପୂଜା କରୁଥିଲି ମୁଁ ଆଉ ସେତେବେଳେ ମୁଁ ଭାବେ ସେତେବେଳେ ମୁଁ ବୋଧେ ବେଶୀ ଜାଣିଛି ମୋ ଠୁ କେହି କିଛି ଜାଣିନାହାନ୍ତି ଆମ ଘର ପାଖରେ ନଈ ମୁଁ ନଈ ପହଁରା ଜାଣିଛି ପାଣି ବିଷୟରେ ଆଲୋଚନା ହେଲେ ଏସବୁ କଥା ହୁଏ ତ ସମୁଦ୍ରକୁ କାହାର କାଟ ପାଇବେ କହିଲେ ଆଜ୍ଞା ଯେତେବେଳେ ସମସ୍ତେ ଗାଧୁଆ ପୂଜା କରୁଛନ୍ତି ସେତେବେଳେ ଗୃହରୁ ଅନ୍ଧାର ଅନ୍ଧାର ଝିପଝିପି ଅନ୍ଧାର ସେ ଭିତରେ ପାଣି ବି ପଶି ସମସ୍ତେ ଗାଧୋଉଛନ୍ତି ବୁଲୁଛନ୍ତି ଭଲ ମନ୍ଦ କରୁଛନ୍ତି ଖାଲି ଦୃଶ୍ୟମାନ ଟିକେ ହଉଛି ଦୂରକୁ କିଛି ଦେଖାଯାଉନି ପୁରୀ କାକର ପାଣି ଏତେ ଅଛି ସମୁଦ୍ର ଏତେ ବଡ଼ ବୋଲି କେବେ ବି ମୁଁ କଳନା କରିନଥିଲି ମୁଁ ବି ସେମାନଙ୍କ ସାଙ୍ଗରେ ପାଣିରେ ପହଞ୍ଚିଛି ଗାଧେଇବା ପାଇଁ ତ ଢେଉ ଆସୁଛି ଟାଣି ନେଉଛି ପଳେଇ ଯାଉଛି ପୁଣି ଆମେ ବାଲିରେ ପଳେଇ ଯାଉଛି ଏମିତି ମୁଁ ସେ ଟିକେ ଭିତରକୁ ଯୋଉ ଯାଇଛି ଭାରି ଆଜ୍ଞା କଣ କହିବି ମୋ ଦେହ ମୁଣ୍ଡ କଣ ହେଇଯାଉଛି ତ ସମୁଦ୍ର ଭିତରକୁ ଯେତେବେଳେ ନେଇଗଲା ଟାଣି ମୁଁ ପାଣି 2-4 ଲୋକ ପିଇଯାଇଛି ଆଉ ତାପରେ ଏତେ ଢେଉ ଜୋର ଆସିଲା ଯେ ଆଉ ଗୋଡ଼ ବି ପାଉନି ମୋର କଣ ଏମିତି କଣ ଏତେ କଣ ପାଣି ପଳେଇ ଆସିଲା ହଠାତ୍ ଗୋଡ଼ ହାତ କଣ ପାଉନି ଅତି କମ ପାଣିରେ ଥିଲି କେମିତି କଣ ହବ କଣ ନାଇଁ କଣ ପାଣି 2-4 ଲୋକ ପିଇଗଲାଣି ଦେହ ମୁଣ୍ଡ କଣ ହେଲା କୌଣସି ପ୍ରକାର ମୁଁ ଡୁବୁଚି ମାରିକିରି ମୋ ନିଜର ସାହସ ଜତେଇକି ମୁଁ ଯୁଆଡେ ଆମ ପିଲାମାନେ ଅଛନ୍ତି ମୁଁ ସିଆଡ଼କୁ ଧାଇଁଲି ସିଆଡ଼କୁ ଧାଇଁ ମତେ 2 ଥର ପାଣିରୁ ବୁଡ଼ିକିରି ଉଠିକି ପୁଣି ଆସିକି ଯେତେବେଳେ ପାଣି ଛାଡ଼ିଗଲା ମୁଁ ବାଲିରେ ବସିଛି ତ ମୁଁ ସେଇ ଯୋଉ ଅନୁଭୂତି ହେଲା ତାପରେ ମୁଁ ଆଉ ଟୋଟାଲ ପାଣିକି ଛୁଇଁଲି ନାହିଁ।

0: ଏମିତି କଣ ଏଠି ସବୁ ହଉଛି ଏସବୁ ଜିନିଷ ତ ମୁଁ ତ ନିଜେ ବି ଜାଣିନି, ତ ପାଣି କଣ ଆସୁଛି ପଳେଇ ଯାଉଛି, ମୁଁ ପୁଣି କଣ ଶୁଖିଲାରେ ଆସି ପଡ଼ିଲି, ଏଇ ସବୁ ଜିନିଷ। ତାପରେ ଯେତେବେଳେ ଦିନ ଆଜ୍ଞା ହେଇଗଲା ଧୀରେ ଧୀରେ, ମୁଁ ଯେତେବେଳେ ସମୁଦ୍ର ଦେଖିଲି ନିଜକୁ ନିଜେ ମୁଁ ବୁଝିପାରିଲି, କାହାକୁ କିଛି ନ କହି ଖାଲି ଆଖିରୁ ପାଣି ଗଳୁଥାଏ, ପାଣି ପିଇ ଯାଇକି ମୁଁ କହିଲି ଆଜି ତ ଯାଇଥିଲି ବାହାରି ଭିତରକୁ। ଆଉ କୁହନ୍ତୁନି ଆଜ୍ଞା, ସେ କଥା ଭାବିଲା ବେଳକୁ 1994 ମସିହା କଥା, ଠିକ ଏଇ December 26 ଛୁଟି ଥାଏ, ଏମିତି ପିକନିକ ଗାଡି ବାହାରିଥିଲା। ଆଉ ସେ ଦିନର କଥା କହିଲା ବେଳକୁ ଆଜ୍ଞା ସେମିତି ଗୋଟେ ବହୁତ ବଡ କଷ୍ଟଦାୟକ ସମୟ ସେ ସମୟରେ ଥିଲା। ତେବେଠୁ ମୁଁ ଏତେ ସଚେତନ ହେଇଯାଇଛି, ଯେତେ ପହଁରା ଜାଣିବି ଯେତେ ଯାହା ହେଲେ ବି ପାଣିକି ଅବଶ୍ୟ ଆମର ଭୟ ନାହିଁ, ଠିକ ଅଛି ଆମର ଜଗତସିଂହପୁର ଯଦି ବି ଘର ଦେବୀ ନଦୀ କୂଳରେ ଘର, ଆମେ ପହଁରା ପାଣିକି ଜାଣିଛୁ, ମାତ୍ର ସମୁଦ୍ରରେ ଯୋଉ ଦୃଶ୍ୟ ମୁଁ ଦେଖିଲି ଯୋଉ, ସେବେଠୁ ମୁଁ ସମୁଦ୍ରକୁ ଟୋଟାଲି ଯାଇନି ଜମା। ତାପରେ ମୁଁ ସମୁଦ୍ରରେ ପଶିକି ଗାଧେଇବି, ଯଦି ଯାଇଥିବି ଆଣ୍ଠୁଏ ପାଣିକି ଯିବି, ପାଣି ଟିକେ ଛିଞ୍ଚେଇକି ଆସେ, ମତେ ବହୁତ ଡର।
1: ଆଚ୍ଛା, ସେଦିନ ସେଦିନ ଆପଣ ଜଗନ୍ନାଥ ଜଗନ୍ନାଥଙ୍କୁ ଡାକିକି ସମୁଦ୍ରରୁ ବଞ୍ଚି ଯାଇଥିଲେ ନା କଣ କହୁଛ?
0: ହଁ, ସମୁଦ୍ର ନାଇଁ ସେଇ ସମୟ। ଆଉ ଗୋଟେ କଥା, ଜଗନ୍ନାଥଙ୍କୁ ଡାକିବା ଭକ୍ତି କରିବା ଜାଣିନାହିଁ, ପୂଜା ମନ୍ତ୍ର କିଛି ମୁଁ ଜାଣିନାହିଁ ସେତେବେଳେ, ମୁଁ ଅବୋଧ ବାଳକ ଭୂମିକା, ଏତେ ଦେଶ ଦୁନିଆ ବିଷୟରେ ଜାଣିନି। ଯଦି ମୁଁ ଜାଣିଥାନ୍ତି ତାହେଲେ ହୁଏତ ମୁଁ ଏମିତି ଗଟ ପାଇନଥାନ୍ତି କି ପାଣି ଭିତରକୁ ମୁଁ ଯାଇନଥାନ୍ତି। ଏବେ ଯେମିତି ସବୁ ଜାଣିଲା ପରେ ସବୁ ସିଷ୍ଟମେଟିକ ରେ ହଉଛି, ରାତି ହଉ ଦିନ ହଉ ଯାହା ହଉ, ଏଇ ଅଳ୍ପ ଦିନର କଥା, ଦିନେ ଏମିତି ହଠାତ୍ ବାହାରିଲେ ସାଙ୍ଗ 4 ଜଣ ଯିବା ପୁରୀ, ରାତି 12 ବେଳେ ପୁରୀ ବାହାରିଲୁ, କଟକ ଷ୍ଟେସନରେ ଗାଡି ରଖିଲୁ, ପୁରୀରେ ପଳେଇଲୁ 3:30 ବେଳେ ପୁରୀରେ ଓହ୍ଲେଇଲୁ, ସେଠୁ ଯାଇକିରି ଶୌଚାଳୟରେ ଶୌଚ ହେଇକିରି କେତେ ସୁନ୍ଦର ଭାବରେ ଯାଇକିରି 5:30 ବେଳେ ଆମେ ଆଳତୀରେ ପହଞ୍ଚିଲୁ, ଠାକୁରଙ୍କର ଚାଲିଥାଏ ଆଳତୀ, କେତେ ସୁନ୍ଦର ଭାବରେ ଜଗନ୍ନାଥଙ୍କୁ ଦର୍ଶନ। ତେଣୁକରି ଜାଣିଲା ପରେ ଯୋଉ ସିଷ୍ଟମ, ନ ଜାଣିବା ପୂର୍ବରୁ ବହୁତ କିଛି ଘଟଣା ଘଟିଥାଏ। ତେଣୁକରି କହିବା କଥା, ଆପଣଙ୍କର ଯୋଉ ସ୍ମୃତି ଅନୁଭୂତି ଥିଲା ସେ ବିଷୟରେ କିଛି ମୁଁ ଠାକୁରଙ୍କୁ ନେଇକିରି କହିଲି ପଦେ। ଆଉ
1: ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ, ରହୁଛି, ଜୟ ଜଗନ୍ନାଥ।
0: ଆଜ୍ଞା ନମସ୍କାର, ଆଜ୍ଞା ଜୟ ଜଗନ୍ନାଥ।
1: ସତରେ ଜଗତରନାଥର ଜଗନ୍ନାଥଙ୍କର ଅନେକ କୃପା ଓ କରୁଣା, ସମସ୍ତଙ୍କ ଉପରେ ସେ କରୁଣା ବର୍ଷା କରନ୍ତୁ। ମହାପ୍ରଭୁ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଆମ ସମସ୍ତଙ୍କ ନିକଟକୁ ଫେରି ଆସନ୍ତୁ ଏବଂ ନବଯୌବନ ରୂପରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତୁ। ସବୁ ଭକ୍ତଗଣ ଚାହିଁ ବସିଛନ୍ତି ତାଙ୍କର ସୁସ୍ଥତା ପାଇଁ, ସମସ୍ତେ ତାଙ୍କର ଆରୋଗ୍ୟ କାମନା କରୁଛନ୍ତି। ମହାପ୍ରଭୁ ସମସ୍ତଙ୍କ ଉପରେ ନିଜର କରୁଣା ବର୍ଷା କରନ୍ତୁ, ସବୁ ଦୁଃଖରୁ ସମସ୍ତଙ୍କୁ ଉଦ୍ଧାର କରନ୍ତୁ ଏବଂ ଏ କର୍ମଜଞ୍ଜାଳରୁ ସମସ୍ତଙ୍କୁ ମୁକ୍ତି ଦିଅନ୍ତୁ ଏବଂ ଧରାପୃଷ୍ଠ ତାଙ୍କୁ ଦେଖିବା ପାଇଁ ଅପଲୋକ ନୟନରେ ଚାହିଁ ବସିଛି। ରଥଯାତ୍ରାର ଉତ୍ସାହ ସମସ୍ତଙ୍କ ଭିତରେ ଏବେ ସେହି ଆବେଗ, ସେହି ଭକ୍ତି ସମସ୍ତଙ୍କ ଭିତରେ ଭରି ରହିଛି। ଏହି କଥା ସହିତ ଆଜିର ଡାଇଲିନ୍ ଲାଇଭ୍ ଶୋକୁ ମୁଁ ଏଇଠି ରଖୁଛି, କିନ୍ତୁ ଆପଣମାନଙ୍କୁ ଶୁଣାଉଛି ଶ୍ରୀଚରଣ ମହାନ୍ତିଙ୍କ କଣ୍ଠରେ ସୁନ୍ଦର ଭବଭକ୍ତି ଭରା ଭଜନ, କେବଳ ଆଉ କେବଳ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ।

କଟକ ଦିଲ ସେ ଦିଲ ତକରେ ଆଉ ଦିଲ ସେ ଦିଲ ତକରେ ଶୋ ଆରମ୍ଭ ହେଇଯାଇଛି ଆପଣଙ୍କ ପସନ୍ଦର କାର୍ଯ୍ୟକ୍ରମ ହଁ ରେନ୍ବୋ ଏସଏମଏସ ର ଯେଉଁଠି ଆପଣମାନେ ନିଜ ମନପସନ୍ଦର ଗୀତ ଶୁଣିଥାନ୍ତି ଏବଂ ତା ସହିତ ନିଜ ମନପସନ୍ଦର ଲୋକମାନଙ୍କୁ ମଧ୍ୟ ଡେଡିକେଟ୍ କରିଥାନ୍ତି ଆଉ ଆଜି ଯେହେତୁ ଏତେ ସୁନ୍ଦର ବର୍ଷା ବାହାରେ ଲାଗି ରହିଛି ନିହାତି ଭାବରେ ଆପଣ ସମସ୍ତଙ୍କୁ ବର୍ଷା ବିଜ ଅଭିନନ୍ଦନ ଆଉ ବର୍ଷାରେ ନିଜ ମନପସନ୍ଦର ଗୀତ ଆପଣ ଶୁଣିବାକୁ ଯଦି ଚାହୁଁଛନ୍ତି ତାହେଲେ ବିଲକୁଲ ବି ଲେଟ୍ ନକରି ନିଜର ଇନବକ୍ସକୁ ଯାଆନ୍ତୁ ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ଆପଣ କୋଉ ଗୀତ ଶୁଣିବାକୁ ଚାହୁଁଛନ୍ତି ତାର ନାଁ ସ୍ପେସ୍ ଦେଇ ଗୀତଟି କୋଉ ଫିଲ୍ମ ବା ଆଲବମ୍ରୁ ଆସିଛି ତାର ନାଁ ଲେଖନ୍ତୁ ଏବଂ ପରେ ପରେ ଯାହାକୁ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ତାଙ୍କ ନାଁ ଗାଁ ଠିକଣା ଲେଖନ୍ତୁ ଏବଂ ତାଙ୍କ ପାଇଁ ଯଦି କିଛି ସ୍ପେଶିଆଲ ମେସେଜ୍ ଅଛି ନିହାତି ଭାବରେ ଲେଖନ୍ତୁ ଏବଂ ପରେ ପରେ ପଠାଇ ଦିଅନ୍ତୁ ଆମ ପାଖକୁ ପଠାଇବା ପାଇଁ ନମ୍ବର ହେଉଛି 0949596320 ଆପଣମାନେ ଚାହିଁଲେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଏସ୍ଏମ୍ଏସ୍ କରିପାରିବେ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200 ବର୍ଷା ଆକାଶର ପ୍ରେମ ପତ୍ର ନେଇକି ଆସିଛି ଏବଂ ପୃଥିବୀକୁ ଭଲ ପାଇବା ଶିଖାଉଛି କିନ୍ତୁ ସେ ଭଲ ପାଇବା ଚିଠାରେ କିଏ ଆମ ପାଖକୁ ଭଲ ପାଇ ମେସେଜ୍ ଲେଖିଛନ୍ତି ଚାଲନ୍ତୁ ଦେଖିବା ଆଜିର ପ୍ରଥମ ଏସ୍ଏମ୍ଏସ୍ କିଏ ଆଉ କୋଉଠୁ ଲେଖୁଛନ୍ତି ଏବଂ କଣ ଲେଖୁଛନ୍ତି ନିହାତି ଭାବରେ ଜାଣି ରଖିବା ଏହି ଏସ୍ଏମ୍ଏସ୍ ରେ ଲେଖା ଅଛି ନମସ୍କାର ଦେବମିତ୍ରା ମ୍ୟାମ୍ ଶୁଭ ସକାଳ ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର ଲେଖିଛନ୍ତି ଆଜି ଆପଣଙ୍କ ଉପସ୍ଥାପନା ଟପ୍ ଟୁ ବଟମ୍ ସମସ୍ତ ପ୍ରୋଗ୍ରାମ ବେଶ ମନଛୁଆ ସେଥିପାଇଁ ଅଶେଷ ଧନ୍ୟବାଦ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର କମେଣ୍ଟ ପାଇଁ ତା ସହିତ ଲେଖିଛନ୍ତି କି ଆଜିର ରିକ୍ୱେଷ୍ଟ ସଙ୍ଗ ହେଉଛି ନେଇଜାରେ ମେଘ ମତେ ଫିଲ୍ମ ବଳିଦାନରୁ ଏସ୍ ଜାନକୀଙ୍କ କଣ୍ଠରେ ଏବଂ ରିକ୍ୱେଷ୍ଟ କରୁଛନ୍ତି ଏହି ଗୀତଟିକୁ ସୁନୀଲକାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଦେଓକେଲି ଶଙ୍ଖ ତେରେସରୁ ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି ପରବର୍ତ୍ତୀ ରିକ୍ୱେଷ୍ଟ କେଉଁ କୋଉଠୁ କରୁଛନ୍ତି ଦେଖିନପା ଏହି ଏସ୍ଏମ୍ଏସ୍ ରେ ଲେଖା ଅଛି ଶୁଣିବାକୁ ଚାହିଁଛନ୍ତି ଗୀତ ରିକ୍ୱେଷ୍ଟ ଆସିଛି ୟାଲି ରେହମ ୱାଲି ଗ୍ୟାଙ୍ଗଷ୍ଟର ଚଳଚ୍ଚିତ୍ରରୁ ଏବଂ ମେସେଜଟି କରୁଛନ୍ତି ଜଲିଲ ଖାନ ସିମରନ ଏବଂ ଡେଡିକେଟ୍ କରୁଛନ୍ତି ସମସ୍ତ ଲିସନର୍ସ ମାନଙ୍କୁ ସମସ୍ତ ଆର୍ଜିସ୍ ମାନଙ୍କୁ ଆକାଶବାଣୀର ଏବଂ ସ୍ପେଶିଆଲି ଡେଡିକେଟ୍ କରିଛନ୍ତି ମତେ ଟୁନା ଭାଇନା ଏବଂ ରାଜେଶ ନାୟକ ଭାଇ ଗରିବ ଖାନ ଭାଇ ବାସନ୍ତୀ ଖଟୁଆ ଏବଂ ବାସନ୍ତୀ ଖଟିଆ ମ୍ୟାଡାମଙ୍କୁ ଶହୀଦନଗର ବାସନ୍ତୀ ଖଟୁଆ ମ୍ୟାଡାମଙ୍କୁ ଡେଡିକେଟ୍ କରିଛନ୍ତି ଭୁବନେଶ୍ୱରରୁ ଭୁବନେଶ୍ୱର ଶହୀଦନଗର ବାସନ୍ତୀ ଖଟୁଆ ମ୍ୟାଡାମଙ୍କୁ ଡେଡିକେଟ୍ କରିଛନ୍ତି ବହୁତ ବହୁତ ଧନ୍ୟବାଦ ଏହି ସୁନ୍ଦର ମେସେଜ୍ ପାଇଁ ଆପଣଙ୍କ ମନପସନ୍ଦର ଗୀତଟି ମୁଁ ଆପଣଙ୍କୁ ସିଓର ଶୁଣେଇବି ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନକରି ଶୁଣିନେବା ବ୍ୟାକ୍ ଟୁ ବ୍ୟାକ୍ ଏହି ଦୁଇଟି ବ୍ୟୁଟିଫୁଲ୍ ଟ୍ରାକ୍କୁ

କିଛି ଗୀତକୁ ନେଇକି ଦେବ ମିତ୍ର ଅଛି ଆପଣମାନଙ୍କ ସହିତ ଆପଣଙ୍କର ପସନ୍ଦର ଏଫ୍ଏମ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତକ୍ରେ ଏବଂ ଶୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ର ଚାଲନ୍ତୁ ଦେଖିବା ପରବର୍ତ୍ତୀ ରିକ୍ୱେଷ୍ଟ କିଏ କୋଉଠୁ ପଠାଇଛନ୍ତି ଏବଂ କ'ଣ ଶୁଣିବାକୁ ଚାହିଁଛନ୍ତି ଏହି ଏସ୍ଏମ୍ଏସ୍ କରିଛନ୍ତି ଦିଲୀପ ନାୟକ ପାରାଦୀପରୁ ଲେଖିଛନ୍ତି ଗୁଡ୍ ମର୍ଣ୍ଣିଂ ଦେବ ମିତ୍ରା ମ୍ୟାମ୍ ଭେରି ଗୁଡ୍ ମର୍ଣ୍ଣିଂ ଟୁ ୟୁ ଶୁଣିବାକୁ ଚାହିଁଛନ୍ତି ସତ୍ୟମେବ ଜୟତରୁ ଜୟତୁରୁ ଜୁବିନ ନଟୱାଲ ଏବଂ ନୀତି ମୋହନଙ୍କ କଣ୍ଠରେ ଗୋଟେ ବ୍ୟୁଟିଫୁଲ୍ ସା ଗୀତ ମେରି ଜିନ୍ଦଗୀ ହେତୁ ନିହାତି ଭାବରେ ବ୍ୟୁଟିଫୁଲ୍ ସା ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ କିଏ କୋଉଠୁ କରିଛନ୍ତି ଏବଂ କ'ଣ ଲେଖିଛନ୍ତି ଏହି ଏସ୍ଏମ୍ଏସ୍ ଲେଖା ଅଛି କି ତମ୍ମା ତମ୍ମା ଲୋକେ ତମ୍ମା ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ଥାନେଦାର ଚଳଚ୍ଚିତ୍ରରୁ ଏହି ମେସେଜ କରୁଛନ୍ତି ଆମ ପାଖକୁ ମୁନା ପଣ୍ଡା କୋଟିଲେ ଜଗତସିଂହପୁରରୁ ଏବଂ ସିଏ ଡେଡିକେଟ୍ କରୁଛନ୍ତି ଏହି ଗୀତଟିକୁ ସମସ୍ତ ଆର୍ଟିଷ୍ଟ ମାନଙ୍କୁ ଆକାଶବାଣୀର ଏବଂ ସ୍ପେଶିଆଲି ଡେଡିକେଟ୍ କରୁଛନ୍ତି ଟୁନା ଭାଇନା ରାଜେଶ ନାୟକ ଗରିବ ଖାନ ବାସନ୍ତୀ ଖଟୁଆ ସାହିଦ ନଗର ଭୁବନେଶ୍ୱର ମ୍ୟାଡାମଙ୍କୁ ନିହାତି ଭାବରେ ବ୍ୟୁଟିଫୁଲ୍ ସେ ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନ କରି ଶୁଣି ନେବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ୍ ଟ୍ରାକ୍କୁ

100.4 ଏହି ଏସଏମଏସ କରୁଛନ୍ତି ରମେଶ ଚନ୍ଦ୍ର ସାହୁ ଓ ଖମା ବାହାପୁର ଢେଙ୍କାନାଳରୁ ଏବଂ ଲେଖୁଛନ୍ତି ଶୁଣିବାକୁ

ଚାହିଁଛନ୍ତି ଓ ମାଇ ଲଭ୍ ଚଳଚ୍ଚିତ୍ରରୁ ମୁଁ ମେଘର ବର୍ଷା ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି କୁମାର ବାପି ଏବଂ ଇରା ମହାନ୍ତିଙ୍କ କଣ୍ଠରେ ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ଆପଣଙ୍କୁ ଶୁଣେଇ ଦେବି ଏବଂ ଆପଣଙ୍କୁ ମଧ୍ୟ ଢେର ସାରା ଶୁଭେଚ୍ଛା ଏବଂ ଅଭିନନ୍ଦନ ପରବର୍ତ୍ତୀ ଏସ୍ଏମ୍ଏସ୍ ଆଡ଼କୁ ବଢ଼ିବା ନେକ୍ସଟ ଏସ୍ଏମ୍ଏସ୍ କିଏ ଆଉ କୋଉଠୁ କରୁଛନ୍ତି ଏବଂ କ'ଣ ଶୁଣିବାକୁ ଚାହିଁଛନ୍ତି ନିହାତି ଭାବରେ ଜାଣିବା ଏହି ଏସ୍ଏମ୍ଏସ୍ କରିଛନ୍ତି ପ୍ରଶାନ୍ତ କୁମାର ବିଷୋଇ ଗୋପାଳପୁର କଟକରୁ ଏବଂ ଲେଖୁଛନ୍ତି ନମସ୍କାର ରେଡିଓ ଆଣ୍ଡ ଦେବମିତ୍ରା ମ୍ୟାମ୍ ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର ଲେଖୁଛନ୍ତି ରେଡିଓ ମିନ୍ସ ଅଲ୍ ବିଲଙ୍ଗିଙ୍ଗ୍ସ ଇନ୍ ଫ୍ରଣ୍ଟ ଆଣ୍ଡ ବ୍ୟାକ୍ ଅଫ୍ ରେଡିଓ ରିକ୍ୱେଷ୍ଟିଂ ସଙ୍ଗ୍ ଇଜ୍ ବର୍ସୋରୀ ମେଘା ମେଘା ଫ୍ରମ୍ ଫିଲ୍ମ ଗୁରୁ ଏବଂ ଡେଡିକେଟ୍ କରୁଛନ୍ତି ରେଡିଓ ପରିବାରକୁ ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନ କରି ଶୁଣିନେବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ୍ ଟ୍ରାକ୍କୁ।

ଯେମିତି ଆପଣଙ୍କୁ ଅଧା ବାଟରେ ଛାଡି ଯିବା ପାଇଁ ମତେ ସମୟ ସାରା ଦେଲାଣି। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ରେ ଦେବ ମିତ୍ର ଅଛି ଆପଣଙ୍କ ସହିତ। ଫିଲହାଲ ଏବେ ପାଇଁ ଆପଣଙ୍କୁ ଟାଟା ବାଏ ବାଏ କହିକି ମତେ ଯିବାକୁ ପଡିବ, କାହିଁକି ନା ମୁଁ ଯିବା ପରେ ପରେ ଆସିଯିବେ ଆପଣଙ୍କର ଆଉ ଜଣେ ଫେଭରେଟ୍ ଆର୍ଜେ ଆପଣଙ୍କ ସହିତ କଥା ହେବା ପାଇଁ, ଦିନ ତମାମ ଆପଣଙ୍କ ସହିତ ସାଥ ଦେବା ପାଇଁ। ଆଜି ପାଇଁ ଦେବମିତ୍ରାକୁ ବିଦାୟ ଦିଅନ୍ତୁ ଏବଂ ଯାଉ ଯାଉ ବାସ୍ ଏତିକି କହିବି, ସବୁବେଳେ ହସୁଥାନ୍ତୁ ଏବଂ ଅନ୍ୟମାନଙ୍କ ହସ ପଛର ଗୋଟେ ସୁନ୍ଦର କାହାଣୀ ସାଜୁଥାନ୍ତୁ। ଆଉ ହଁ, ଚାନେମାନ ବର୍ଷା ଲାଗି ରହିଛି, ସେଥିପାଇଁ ନିଜ ଶରୀରର ମଧ୍ୟ ଧ୍ୟାନ ରଖୁଥାନ୍ତୁ। ଟେକ୍ କେୟାର, ନିଜର ରେନିକୋଟ ଆଉ ନିଜର ଛତା ନିଜ ସହିତ ନିହାତି ଭାବରେ ଯୁଆଡ଼େ ଯାଉଛନ୍ତି ନିଅନ୍ତୁ, ବାସ୍ ଥଣ୍ଡା ଯେମିତି ନଳାଲିକି ଯାଏ, କାହିଁକି ନା ଆପଣଙ୍କ ଭଲ ପାଇବା ପୁଣି ଥରେ ମତେ ଆପଣଙ୍କ ପାଖକୁ ଫେରାଇ ଆସିବ। ବାସ୍ କାଲି ଛାଡ଼ି ପରଦିନ ଆପଣଙ୍କ ପାଖକୁ ମୁଁ ଫେରି ଆସିବି, କିନ୍ତୁ ଏଇ ସକାଳରେ ଏମିତି ଆହୁରି କିଛି ଅନେକ କିଛି କଥା ଆପଣଙ୍କ ସହିତ ବାଣ୍ଟିବି। ଆଜି ପାଇଁ ବିଦାୟ ଦିଅନ୍ତୁ, ଟାଟା ବାଏ ବାଏ ଆଣ୍ଡ ହାଭ୍ ଅ ଗ୍ରେଟ୍ ଡେ ଆହେଡ୍।

ହ୍ୟାଲୋ ଭାଇ ନମସ୍କାର ସମସ୍ତେ ବହୁତ ମାନେ ଭଲରେ ରୁହନ୍ତୁ ଖୁସିରେ ରୁହନ୍ତୁ ତିନୋଟି ସମସ୍ତଙ୍କର ଭଲ ଯାଉ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକାଟା ଦିଲ୍ ତକ୍ରେ ସୁଜାତା ଅଛି ଆପଣମାନଙ୍କ ସହିତ ମିଠା ମିଠା ଗୀତ ଶୁଣିବି ମିଠା ମିଠା କଥା ମଧ୍ୟ ହବା ସତି ହଁ ସତି ଆପଣଙ୍କୁ ଆପଣଙ୍କର ମିଠା ମିଠା ମତ ମଧ୍ୟ ମାଗିବି ସତି ଯୋଉ ବାହାରେ ନା ଯୋଉ ମୌସମ ହେଇଛି ଯୋଉ ବର୍ଷା ଚାଲିଛି ସେଥିପାଇଁ ଯୁଆଡ଼େ ବି ଯାଉଛନ୍ତି ଏତିକି କହିବି ସାଙ୍ଗରେ ଛତା କି ରେନକୋଟ ନେବାକୁ ଜମା ବି ଭୁଲିବେନି କିନ୍ତୁ ତା ସହିତ ଆମର 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ତକ୍ ସହିତ କନେକ୍ଟେଡ୍ ହେବାକୁ ଜମା ବି ଭୁଲନ୍ତୁ ନାହିଁ ବର୍ତ୍ତମାନ ସମୟ ହେଇଯାଇଛି ଆପଣଙ୍କର ଫେଭରେଟ୍ ଶୋ କଳାକାରର ସାଥି ଭାରତୀୟ ଚଳଚ୍ଚିତ୍ର ଜଗତରେ ଏମିତି ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଯାହାଙ୍କର ସୌନ୍ଦର୍ଯ୍ୟ ଅଭିନୟ କୌଶଳ ଅଲଗା ଅଲଗା ଚରିତ୍ରକୁ ଜୀବନ୍ତ ଭାବରେ ପର୍ଦ୍ଦାରେ ଉପସ୍ଥାପନ କରିବା ପାଇଁ ସାରା ବିଶ୍ୱରେ ପରିଚିତ ହଁ ସାଥି ବଲିଉଡ଼ରେ ସେ ବେବୁ ନାମରେ ଖୁବ୍ ପ୍ରସିଦ୍ଧ ନିଜର ଦକ୍ଷତା କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ବଳରେ ସେ ଭାରତୀୟ ସିନେମାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ଆପଣ ଭାବୁଥିବେ ନା ସେ କିଏ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି କରୀନା କପୁର କରୀନା କପୁରଙ୍କ ଜନ୍ମ 21 ସେପ୍ଟେମ୍ବର 1980 ମୁମ୍ବାଇରେ ହୋଇଥିଲା ସେ ଭାରତର ପ୍ରସିଦ୍ଧ କପୁର ପରିବାରର ସଦସ୍ୟ ତାଙ୍କ ପିତା ରଣଧୀର କପୁର ଜଣେ ଅଭିନେତା ଏବଂ ମାତା ବବିତା କପୁର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ମଧ୍ୟ ଥିଲେ ତାଙ୍କ ବଡ଼ ଭଉଣୀ କରିଶ୍ମା କପୁର ମଧ୍ୟ ବଲିଉଡ଼ର ଜଣେ ସଫଳ ଅଭିନେତ୍ରୀ କପୁର ପରିବାର ଭାରତୀୟ ସିନେମା ଜଗତରେ ଏକ ପ୍ରସିଦ୍ଧ ପରିବାର ଶୈଶବରୁ କରୀନାଙ୍କର ଅଭିନୟ ପ୍ରତି ବହୁତ ଆଗ୍ରହ ଥିଲା ସେ ନିଜ ଭଉଣୀ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଦେଖି ପ୍ରେରିତ ହୋଇଥିଲେ ତେବେ ସାଥୀ ଏ ବିଷୟରେ ଆମେ ଆଗକୁ ତ ଢେର ସାରା କଥା ହବା କିନ୍ତୁ ବର୍ତ୍ତମାନ ଶୁଣି ଦେଉଛେ ତାଙ୍କ ଅଭିନୀତ ଚଳଚ୍ଚିତ୍ରରେ ସୁନ୍ଦର ଗୀତଟି ଏଞ୍ଜୟ କରୁଥାନ୍ତୁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ

ୱେଲକମ୍ ବ୍ୟାକ୍ ୱାନ୍ସ ଅଗେନ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟକ ଦିଲ୍ ସେ ଦିଲ୍ ତକ୍ ସହ ଚାଲିଛି କଳାକାର ହଁ ସାଧି କରିନା ତାଙ୍କ ପ୍ରାରମ୍ଭିକ ଶିକ୍ଷା ମୁମ୍ବାଇର ବିଭିନ୍ନ ବିଦ୍ୟାଳୟରେ ଗ୍ରହଣ କରିଥିଲେ ପରେ ସେ କଲେଜରେ ବାଣିଜ୍ୟ ବିଷୟରେ ଅଧ୍ୟୟନ କରିଥିଲେ କିଛି ସମୟ ପାଇଁ ସେ ଆଇନ ଶିକ୍ଷା ମଧ୍ୟ ଗ୍ରହଣ କରିଥିଲେ କିନ୍ତୁ ତାଙ୍କର ମନ ସବୁବେଳେ ଅଭିନୟ ପ୍ରତି ଆକର୍ଷିତ ଥିଲା ସେଥିପାଇଁ ସେ ଅଭିନୟ ଶିଖିବା ପାଇଁ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ

2000 ମସିହାରେ କରିନା କପୁର ରିଭ୍ୟୁ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ୍ରେ ପ୍ରବେଶ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହ ଅଭିନୟ କରିଥିଲେ ଅଭିଷେକ ବଚ୍ଚନ। ତାଙ୍କର

ୱେଲକମ୍ ବ୍ୟାକ୍ ୱାନ୍ସ ଅଗେନ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ମକଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କଳାକାର ସାଥି କରୀନା କପୁରଙ୍କ ଜୀବନରେ ଅନେକ ସଫଳ ଚଳଚ୍ଚିତ୍ର ମଧ୍ୟ ରହିଛି ଯେମିତିକି କଭି ଖୁସି କଭି ଗମ୍ ଜବ୍ ୱି ମେଟ୍ ଥ୍ରୀ ଇଡିୟଟ୍ସ ବଡିଗାର୍ଡ ଏବଂ ବଜରଙ୍ଗୀ ଭାଇଜାନ ଭଳି ଦେଶ ଚଳଚ୍ଚିତ୍ର ହଁ ସାଥୀ ବିଶେଷ କରି ଜବ୍ ୱି ମେଟ୍ ଚଳଚ୍ଚିତ୍ରର ଗୀତ ଚରିତ୍ରରେ ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିଲା ଏହି ଚରିତ୍ର ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ଚରିତ୍ର ମଧ୍ୟରେ ସଫଳ ଚରିତ୍ର ମଧ୍ୟରୁ ଗୋଟିଏ କରୀନା କପୁର ତାଙ୍କ ଅଭିନୟ ପାଇଁ ଅନେକ ପୁରସ୍କାର ହାସଲ ମଧ୍ୟ କରିଛନ୍ତି ସେ ଅନେକ ଥର ଶ୍ରେଷ୍ଠ ଅଭିନେତ୍ରୀ ଏବଂ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ପୁରସ୍କାର ପାଇଛନ୍ତି ତାଙ୍କର ପ୍ରତିଭା ତାଙ୍କୁ ବଲିଉଡ୍ରେ ଅଗ୍ରଣୀ ଅଭିନେତାମାନଙ୍କ ମଧ୍ୟରେ ସ୍ଥାନ ଦେଇଛି

ସେଥି କରିନା କପୁରଙ୍କ ଜୀବନୀ ଆମକୁ ଶିଖାଏ ଯେ ଯଦି ମଣିଷ ନିଜ ପ୍ରତି ବିଶ୍ୱାସ କଠିନ ପରିଶ୍ରମ ଥାଏ ନା, ତେବେ ସେ କୌଣସି କ୍ଷେତ୍ରରେ ମଧ୍ୟ ସଫଳତା ଲାଭ କରିପାରେ। ପରିବାର, କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନକୁ ସମାନ ଭାବରେ ଗୁରୁତ୍ୱ ଦେଇ କିପରି ଜୀବନକୁ ଆଗକୁ ବଢ଼ାଯାଏ ନା, ତାହା ସେ ନିଜ ଜୀବନ ଦ୍ୱାରା ପ୍ରମାଣ କରିଛନ୍ତି। କରିନା କପୁର ଖାନ୍ କେବଳ ଜଣେ ସଫଳ ଅଭିନେତ୍ରୀ ନୁହନ୍ତି, ସେ ଭାରତୀୟ ସିନେମାର ଜଣେ ଉଜ୍ଜ୍ୱଳ ତାରକା। ତାଙ୍କ ଅଭିନୟ, ପରିଶ୍ରମ ଓ ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଚିନ୍ତାଧାରା ତାଙ୍କୁ କୋଟି କୋଟି ଦର୍ଶକଙ୍କ ପ୍ରିୟ କରି ରଖିଛି।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ହଁ ସାଥୀ, ସମୟ ବି କାହାକୁ ଅପେକ୍ଷା କରେ, ସେ ତା ବାଟରେ ଗଡ଼ି ଚାଲେ, କେବଳ ତା ସହିତ ଆମକୁ ତାଳ ଦେଇକି ଯିବାର ଅଛି। କିନ୍ତୁ ବର୍ତ୍ତମାନ ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ କିଛି କଥା କିଛି ଗୀତର। ସାଥୀ, କିଛି କଥା କିଛି ଗୀତରେ ସୁଜାତା ଅଛି ଆପଣମାନଙ୍କ ସହିତ, କିଛି ମିଠା ମିଠା କଥା ହେବା, ମିଠା ମିଠା ଗୀତ ମଧ୍ୟ ଶୁଣେଇବି। ସେଥିପାଇଁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ। ସାଥୀ, ପ୍ରକୃତି ତାର ଅପରୂପ ସୌନ୍ଦର୍ଯ୍ୟ ଦ୍ୱାରା ସମଗ୍ର ପୃଥିବୀକୁ ସଜାଇ ରଖିଛି। ଋତୁଚକ୍ରରେ ଆସୁଥିବା ପ୍ରତ୍ୟେକ ଋତୁର ନିଜସ୍ୱ ଆକର୍ଷଣ ରହିଛି। ଯେମିତିକି ଏହି ବର୍ଷା ଆସିଲେ ସବୁଠାରୁ ପ୍ରିୟ ଲାଗେ, ଗ୍ରୀଷ୍ମର ସେହି ଅସହ୍ୟ ତାତି ପରେ ଯେତେବେଳେ କଳା ମେଘ ଆକାଶକୁ ଧରି ଘେରି ଧରେ ନା, ଏବଂ ଟୁପୁରୁ ଟୁପୁରୁ ବର୍ଷା ଝରି ପଡ଼େ, ସେତେବେଳେ ପୃଥିବୀ ନୂଆ ଜୀବନ ଭଳି ପାଇଲା ଭଳି ଲାଗେ। କିନ୍ତୁ ସାଥୀ, ଏହି ବର୍ଷା ଭିତରେ ଯାହା ଆମ ହୃଦୟକୁ ସବୁଠାରୁ ଅଧିକ ଛୁଇଁଯାଏ ତାହା ହେଉଛି ଏହି ବର୍ଷାର ଛୋଟ ଛୋଟ ଚିଠା। ସତରେ ବର୍ଷାଠାରୁ ବେଶୀ ମିଠା ହେଉଛି ଏହି ବର୍ଷା ଚିଠା। ଆଗକୁ ସାଥୀ ଆମେ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ଶୁଣି ଦେଉଛି ଗୋଟେ ସୁନ୍ଦର ଗୀତ। ଏନ୍ଜୟ କରିଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ବର୍ଷା ଛିଟା ପଡ଼ିଲେ ପ୍ରକୃତିର ରୂପ ଆହୁରି ମନୋରମ ହୋଇଯାଏ। ଗଛପତ୍ରରେ ଜଳବୁନ୍ଦା ପରି ମୁକ୍ତା ପରି ଚମକି ଉଠେ। ଫୁଲମାନେ ନୂଆ ସତେଜତା ପାଆନ୍ତି। ପକ୍ଷୀମାନେ ଆନନ୍ଦରେ କୁହୁ କୁହୁ କରନ୍ତି। ସତରେ ମୟୂର ନିଜର ପକ୍ଷୀ ମେଲେଇ ନୃତ୍ୟ କରେ। ବର୍ଷା ଛିଟା ପଡ଼ିଲେ ସବୁଜ ଧାନ କ୍ଷେତ ଉପରେ ପଡୁଥିବା ବର୍ଷା ଛିଟାର ଦୃଶ୍ୟ ସ୍ୱର୍ଗରୁ କମ୍ ନୁହେଁ। ହଁ ସାଥୀ, କିନ୍ତୁ ବର୍ତ୍ତମାନ ସମୟ ହେଇଛି ଗୋଟେ ସୁନ୍ଦର ଗୀତର। ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କିଛି କଥା କିଛି ଗୀତ। ହଁ ସାଥୀ, ଆଜିର ଏ ବ୍ୟସ୍ତ ଜୀବନରେ ଆମେ ପ୍ରକୃତି ଠାରୁ ଦୂରେଇ ଯାଉଛେ। ମୋବାଇଲ, କମ୍ପ୍ୟୁଟର ଏବଂ ବିଭିନ୍ନ ଯନ୍ତ୍ରପାତି ସୁବିଧା ମଧ୍ୟରେ ଆମେ ପ୍ରକୃତିର ଏହି ଅମୂଲ୍ୟ ଉପହାରକୁ ଭୁଲି ଯାଉଛେ। କିନ୍ତୁ ଯେତେବେଳେ ବର୍ଷା ହଠାତ୍ ବର୍ଷା ଛିଟା ପଡ଼େ ନା, ମାଟିର ସୁଗନ୍ଧ ଚାରିଆଡ଼େ ବ୍ୟାପିଯାଏ, ସେତେବେଳେ ଆମେ ପୁଣି ଥରେ ପ୍ରକୃତିର କୋଳକୁ ଫେରିଯାଉ। ହଁ ସାଥୀ, ବର୍ଷା ଛିଟା ପ୍ରେମର ପ୍ରତି

ମଧ୍ୟ ଅଟେ। ଅନେକ ଲୋକଙ୍କ ପାଇଁ ବର୍ଷାରେ ଭିଜିବା ଏକ ଅନନ୍ୟ ଅନୁଭବ, ଯେଉଁ ଛିଟା ମନରେ ଅନେକ ମଧୁର ସ୍ମୃତି ମଧ୍ୟ ସୃଷ୍ଟି କରେ। ଜୀବନର କେତେ ଦୁଃଖ ଥିଲେ ମଧ୍ୟ ବର୍ଷା ଛିଟାର ସ୍ପର୍ଶ ମନକୁ ଶାନ୍ତି କରିଦେଇଥାଏ।

ହଁ ସାଥୀ, ପ୍ରକୃତିରେ ବର୍ଷା ଛିଟା ହେଉଛି ପ୍ରକୃତିର ମଧୁର ସଙ୍ଗୀତ, ଯାହାର ପ୍ରତ୍ୟେକ ବୁନ୍ଦାରେ ରହିଛି ଆନନ୍ଦ, ପ୍ରେମ, ଆଶା ଓ ନୂଆ ଜୀବନର ସନ୍ଦେଶ। ଏହି ଛିଟା ମଣିଷକୁ ପ୍ରକୃତି ସହିତ ଯୋଡ଼ି ରଖେ ଏବଂ ଜୀବନକୁ ସୁନ୍ଦର କରିଦେଇଥାଏ। ସେଇଥିପାଇଁ ତ କୁହାଯାଏ ନା, ବର୍ଷାଠାରୁ ବେଶୀ ମିଠା ଏହି ବର୍ଷା ଛିଟା, କାରଣ ଏହି ଛୋଟ ଛୋଟ ଜଳବୁନ୍ଦାରେ ଲୁଚି ରହିଛି ଆମ ଜୀବନର ଅସୀମ ସୁଖ, ପ୍ରକୃତିର ଅନନ୍ୟ ସୌନ୍ଦର୍ଯ୍ୟ ଏବଂ ମନକୁ ଛୁଇଁ ଯାଉଥିବା ଏକ ମଧୁର ଅନୁଭୂତି।